ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶତାବ୍ଦ ଭାଦ୍ରପଦ 26 ଦିନ 2026 ମସିହା ସେପ୍ଟେମ୍ବର ମାସର 8 ତାରିଖ। ଆମ ପ୍ରିୟ ଶ୍ରୋତାମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ।

ସବୁ ହାରିଯିବା ପରେ ଯେଉଁ ଆଶା ବଞ୍ଚେ ତାହା ହିଁ ହେଉଛି ଭକ୍ତି ଭାବନା। ମନ ପ୍ରାଣ ଦେଇ ନିଜକୁ ମାଙ୍କଠାରେ ସମ୍ପୂର୍ଣ୍ଣ ସମର୍ପିଦେଲେ ଏ ମନ ଏକାକାର ହୋଇଯାଏ। ବିଶ୍ୱାସର ସହ ତାଙ୍କୁ ଡାକିଦେଲେ ଥରେ ସବୁକିଛି ଦୁଃଖ ଦୂର ହୁଏ। ଆସନ୍ତୁ ସେହି ଚିନ୍ତନ ସହ ମାଙ୍କୁ ଆରାଧନା କରିବା। ପୁରାତନ ରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ

କେତେବେଳେ କେଉଁ ରୂପରେ ଦର୍ଶନ ଦିଅ ମା, କେତେ ବିପଦ ଆପଦରେ ତୁମେ ହିଁ ସାହା ଭରସା, ତୁମେ ହିଁ ତ ଉଦ୍ଧାରକାରିଣୀ ଜଗତ ଜନନୀ, କିଏ ବା ଉପମାରେ ବର୍ଣ୍ଣିବି ତୁମକୁ, ପ୍ରତିଟି ସବୁଜିମାରେ ତୁମେ ହିଁ ତ ବିଦ୍ୟମାନ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲି କାହ୍ନୁ ଚରଣ ଦାସ। ଶିଳ୍ପୀଙ୍କ କଣ୍ଠରେ ବୀରେନ୍ଦ୍ର କୁମାର ଭୂୟାଙ୍କ ଗୀତ ରଚନା।

ଜୀବନର ସବୁକିଛି ତୁମଠାରୁ ଆରମ୍ଭ, ତୁମରିଠାରେ ଶେଷ। ତୁମ ବିନା ଛାର ଏ ଜୀବନର ପଥ। ଆଖି ବୁଝିଦେଲେ ତୁମେ, ଆଖି ଖୋଲିଦେଲେ ତୁମେ, ତୁମେ ହିଁ ତ ଜଗତ କଲ୍ୟାଣୀ ମଙ୍ଗଳଦାୟିନୀ। ଏଥର ଶିଳ୍ପୀ ହେଲେ ରାଜଲକ୍ଷ୍ମୀ ସାହୁ। ଶିଳ୍ପୀଙ୍କ କଣ୍ଠରେ ସତ୍ୟନାରାୟଣ ପଣ୍ଡାଙ୍କ ଗୀତ ରଚନା।

0: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 132ତମ ଭାଗ।
1: एपिसोड 132।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

ସମୟର ପ୍ରବାହ ସହିତ ସାହିତ୍ୟର ପରିବର୍ତ୍ତିତ ରୂପରେଖ, ସ୍ୱର, ଚିତ୍ର ସମ୍ପର୍କରେ ଚିନ୍ତା କଲେ ବିସ୍ମିତ ହେବାକୁ ପଡ଼େ। ସମାଜ ସହିତ ସାହିତ୍ୟର ସମ୍ପର୍କ କେତେ ଯେ ପ୍ରାଚୀନ ତାହା କଳନା କରିବା କଷ୍ଟକର। ପୃଥିବୀର ପ୍ରତ୍ୟେକ ପ୍ରାନ୍ତରରେ ସଭ୍ୟତାରେ ସାହିତ୍ୟ ତାର ନିଜସ୍ୱ ଭୂମିକା ତୁଲେଇଛି। ପୁସ୍ତକ ଆକାରରେ ପ୍ରକାଶିତ ହେବାର ହଜାର ହଜାର ବର୍ଷ ପୂର୍ବରୁ ମଧ୍ୟ ସାହିତ୍ୟ ବଞ୍ଚି ରହିଥିଲା। ଭାରତରେ ତାଳପତ୍ରରେ ଲିଖିତ ଅନେକ ରଚନା ଏବେ ମଧ୍ୟ ବଞ୍ଚିଛି। ବିଜ୍ଞାନର ଜୟଯାତ୍ରା ସହିତ, ଶିଳ୍ପ ସଭ୍ୟତାର ବିକାଶ ସହିତ ସାହିତ୍ୟର ପ୍ରଚାର ପ୍ରସାର ତ ସହଜ ହେଲା, ତା ସାଙ୍ଗକୁ ସାହିତ୍ୟର ନୂତନ ସମ୍ପ୍ରସାରଣ ଦେଖିବାକୁ ମିଳିଲା। ନାଟକ ରୂପରେ ମଞ୍ଚ ଯାଏଁ ଆସିଥିଲା ସାହିତ୍ୟ। ମାତ୍ର ରେଡ଼ିଓ ଟେଲିଭିଜନର ଉଦ୍ଭାବନ ପରେ ସାହିତ୍ୟର ଜୟଯାତ୍ରା ନେଲା ନୂତନ ରୂପରେଖ। ଯେଉଁ ଶେକ୍ସପିୟରଙ୍କୁ ଲୋକେ ପୁସ୍ତକରେ ପଢ଼ିଥିଲେ, ମଞ୍ଚରେ ଦେଖିଥିଲେ, ଏବେ ନୂତନ ଅବତାର ଆସିଲା। ତାଙ୍କ ନାଟକ, ରେଡ଼ିଓ, ଡ୍ରାମା, ଟେଲିଭିଜନ, ସିରିଏଲରେ ଆସିଲା। ଓ ହେନେରି ଆଣ୍ଟନ ଚେକଭଙ୍କ କାହାଣୀର ନାଟ୍ୟ ରୂପାନ୍ତର ଶୁଣିବାକୁ ଦେଖିବାକୁ ମିଳିଲା ରେଡ଼ିଓ ଏବଂ ଟେଲିଭିଜନରେ। ମନେ ପକାନ୍ତୁ ଆର୍କେ ନାରାୟଣଙ୍କ ମାଲଗୁଡ଼ି ଡେଜ୍ର କଥା। ପୁସ୍ତକ ଆକାରରେ ଏହା ଯେତେ ଜନପ୍ରିୟ ଥିଲା, ତାଠାରୁ ଅଧିକ ଲୋକପ୍ରିୟ ହେଲା ଟେଲିଭିଜନ ଧାରାବାହିକରେ। ପୁଣି ବିଜ୍ଞାନର ଜୟଯାତ୍ରା ଜାରି ରହିବା ସହିତ ସାହିତ୍ୟର ସମ୍ପ୍ରସାରଣ ହେଲା ସିନେମା, ଇଣ୍ଟରନେଟ୍ର ଦୁନିଆରେ। ଦେବଦାସ, ଗାଇଡ୍, ସାତ ହିନ୍ଦୁସ୍ତାନୀ ଭଳି ଉପନ୍ୟାସ ନୂତନ ଜୀବନ ପାଇଲେ ରୂପେଲି ପର୍ଦ୍ଦାରେ, ସିନେମା ରୂପରେ। ବର୍ତ୍ତମାନ ଇଣ୍ଟରନେଟ୍ ଯୁଗରେ ମନୋରଞ୍ଜନ ଜଗତ ପହଞ୍ଚିଗଲାଣି ଓଟିଟି ପ୍ଲାଟଫର୍ମରେ। ସେଇଠି ମଧ୍ୟ ଖୋଜା ହେଉଛି ଭଲ ଗଳ୍ପ, ଭଲ ଉପନ୍ୟାସ। ସମୟ ଯେତେ ଆଗୁଆ ଗଲେ ମଧ୍ୟ ସାହିତ୍ୟର ସାମାଜିକ ଆବେଦନ କମିବ ନାହିଁ। ସମଗ୍ର ବିଶ୍ୱରେ ସାହିତ୍ୟ ରଚନା ଆଜି ନୂତନ ଦିଗନ୍ତ ସ୍ପର୍ଶ କରିଛି। ହେରି ପଟରର ଯାଦୁ ସମ୍ପ୍ରସାରିତ ହୋଇଛି ପୁସ୍ତକରୁ ପର୍ଦ୍ଦାକୁ। ମନ୍ତ୍ରମୁଗ୍ଧ କରିଥିଲା ପାଠକକୁ।

ପୁଣି ମନ୍ତ୍ରମୁଗ୍ଧ କଲା ଦର୍ଶକଙ୍କୁ। ତେଣୁ ବିଜ୍ଞାନର ବିକାଶ ସହିତ ସାହିତ୍ୟର ଭୂମିକା ସମ୍ପର୍କରେ ସନ୍ଦେହ ପ୍ରକାଶ କରୁଥିବା ଲୋକଙ୍କ ସନ୍ଦେହ ଭିତ୍ତିହୀନ ବୋଲି ପ୍ରମାଣିତ ହେଲାଣି। ଆଗକୁ ସାହିତ୍ୟ ଯେ କେଉଁ ନୂତନ ଦିଗ୍ବଳୟକୁ ସମ୍ପ୍ରସାରିତ ହେବ କିଏ କହିବ। ସୋସିଆଲ ମିଡ଼ିଆ ବା ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ଦିନକୁ ଦିନ ବଢ଼ି ଚାଲିଛି। ଫେସବୁକ୍, ହ୍ୱାଟ୍ସଆପ୍, ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ ଇତ୍ୟାଦି ଆଜିର ସମୟରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। କୋଟି କୋଟି ଲୋକ ଏହା ସହିତ ଜଡ଼ିତ। ସକାଳୁ ସକାଳୁ ଯଦି ଆପଣ ଆପଣଙ୍କ ବନ୍ଧୁଙ୍କ କବିତାଟିଏ ଫେସବୁକ୍ରେ କି ହ୍ୱାଟ୍ସଆପ୍ରେ ପଢ଼ୁଛନ୍ତି ତ ଖୁସି ହେଉଛନ୍ତି। ପୁସ୍ତକ ପ୍ରକାଶନର ବାଧ୍ୟବାଧକତା ସମ୍ପାଦକଙ୍କ ପ୍ରକାଶନରେ ନିଷ୍ପତ୍ତି ଆଉ ନାହିଁ। ତେଣୁ ସାହିତ୍ୟର ଗଣତନ୍ତ୍ରୀକରଣ ବା ଡେମୋକ୍ରାଟାଇଜେସନ୍ ହୋଇସାରିଛି ବୋଲି କୁହାଯାଇପାରେ। ଏସବୁ ଦୃଷ୍ଟିକୋଣରୁ ଦେଖିଲେ ତାଳପତ୍ର ପୋଥିରୁ ସିନେମା, ଟିଭି, ମୋବାଇଲ, କମ୍ପ୍ୟୁଟର ପର୍ଯ୍ୟନ୍ତ ସାହିତ୍ୟର ଜୟଯାତ୍ରା ସତରେ କେତେ ଆଶ୍ଚର୍ଯ୍ୟଜନକ ଓ ଚମକପ୍ରଦ।

0: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜି ଚାଷବାସ କଥାରେ କାଙ୍କଡ଼ ଚାଷ ବିଷୟରେ ଜାଣିବା। ଆମ ରାଜ୍ୟର ଲୋକଙ୍କ ପାଇଁ କାଙ୍କଡ଼ ଅତି ପ୍ରିୟ ଖାଦ୍ୟ ହୋଇଛି। ପରିବା ଭାବରେ କାଙ୍କଡ଼ର ମୂଲ୍ୟ ଅମୂଲ୍ୟ ହୋଇଛି। ଆମ ରାଜ୍ୟରେ ଯେଉଁ ଅଞ୍ଚଳରେ ପ୍ରଚୁର ଖରା ଓ ପ୍ରଚୁର ବର୍ଷା ହୁଏ ସେହି ସ୍ଥାନମାନଙ୍କରେ କାଙ୍କଡ଼ ଚାଷ ଭଲ ହୋଇଥାଏ। ସାମାନ୍ୟ ଛାଇ ଯୋଗୁଁ କାଙ୍କଡ଼ ଅମଳ ଅଧିକ ହୋଇଥାଏ। ବର୍ଷା କମ୍ ହେବା ଦ୍ୱାରା ଗଛର ପତ୍ରଗୁଡ଼ିକ ଝଡ଼ିପଡ଼େ, ଅମଳ ମଧ୍ୟ ବହୁ କମ୍ ହେବାର ଦେଖାଯାଏ। ଫଳୁଥିବା କାଙ୍କଡ଼ ଗଛକୁ ଯେବେ ଜଳସେଚନର ସୁବିଧା କରାଯାଇଥିବ ତାହେଲେ ଅମଳ ଖୁବ୍ ଭଲ ହୋଇଥାଏ। କାଙ୍କଡ଼ ଚାଷ ଖରାଦିନିଆ ହୋଇଥିଲେ ପ୍ରତିଦିନ ଗଛ ଉପରେ ପାଣି ସ୍ପ୍ରେ କରିବାକୁ ପଡ଼େ। କାଙ୍କଡ଼ ଚାଷ ନିମନ୍ତେ ନିଗିଡ଼ା, ମୋଟାଳ, ଦୋରସା ମାଟିର ଆବଶ୍ୟକତା ରହିଛି। ଅଧିକ ଅମ୍ଳଯୁକ୍ତ ମାଟିରେ ଚୂନ ପ୍ରୟୋଗ କରିବା ପରେ ସେପରି ମାଟିରେ କାଙ୍କଡ଼ ଚାଷ କରାଯାଇପାରିବ। କାଙ୍କଡ଼ ମଞ୍ଜି, ମୂଳ ଓ ଡାଳ ଦ୍ୱାରା ଗଛ ଲଗାଯାଇଥାଏ। ପାଚିଲା କାଙ୍କଡ଼ରୁ ମଞ୍ଜି ବାହାର କରି ତାହାକୁ ସାମାନ୍ୟ ଖରାରେ ଶୁଖାଇ ସଫା କରି ବାଲି ଭିତରେ ସାଇତି ରଖିବାକୁ ହୋଇଥାଏ। ସାଧାରଣତଃ ଏପ୍ରିଲ ମାସ ବେଳକୁ କାଙ୍କଡ଼ ଲଗାଯାଇଥାଏ। ପଟାଳି କରି ଛାଡ଼ି ଛାଡ଼ି କାଙ୍କଡ଼ ମଞ୍ଜି ବୁଣା ଯାଇଥାଏ। କାଙ୍କଡ଼ ଗଛରେ ଫୁଲ ଆସିବା ପରେ ଗଛରୁ ଅଣ୍ଡିରା ମାଇ ଗଛ ଜଣାଯାଇଥାଏ। ଅନ୍ୟ ଭାବରେ କାଙ୍କଡ଼ ମଞ୍ଜିକୁ ସାଧାରଣତଃ କାର୍ତ୍ତିକ ମାସରେ ଲଗାଯାଇଥାଏ। ଏହାକୁ ଜମିରେ 3 ଫୁଟ ବ୍ୟବଧାନରେ ଗାତ ଖୋଳି ମଞ୍ଜି ରୋପଣ କରାଯାଇଥାଏ। କ୍ଷେତରେ ଯଦି ମୂଳରୁ ଗଛ ହୋଇଗଲା ତାହେଲେ ସେହି ଗଛ ପ୍ରାୟ 8-10 ବର୍ଷ ଯାଏଁ ଫଳିଥାଏ। ରୋଗରୁ ରକ୍ଷା କରିବା ଲାଗି କାଙ୍କଡ଼ ମୂଳରେ ଅଲଡ୍ରିନ୍ ଗୁଣ୍ଡକୁ ମଝି ମଝିରେ ଜଳସିଞ୍ଚନ କରିବାକୁ ହୋଇଥାଏ। କାଙ୍କଡ଼ ଗଛକୁ କଲମୀ କରି ମଧ୍ୟ ଲଗାଯାଇପାରିବ। ଏହାକୁ ଜୁଲାଇ ମାସରୁ ଅଗଷ୍ଟ ମାସ ମଧ୍ୟରେ ସାମାନ୍ୟ ପାକଳ ଅବସ୍ଥାରେ ଡାଳକୁ 2-3 ଗୋଟି ଗଣ୍ଠି ରଖି କାଟିଦେବା ପରେ ତାହାକୁ ବାଲି ମଧ୍ୟରେ ରଖିଦେବାକୁ ହୋଇଥାଏ। ରଖିବାର 12 ଦିନ ମଧ୍ୟରେ ଗଣ୍ଠିଗୁଡ଼ିକରୁ ଚେର ବାହାରି ପଡ଼େ। ବର୍ଷା ପାଗ ଦେଖି କାଙ୍କଡ଼ ଗଛର କଲମୀଗୁଡ଼ିକୁ ଲଗାଯାଇଥାଏ। ଯେଉଁ ଜମିରେ କାଙ୍କଡ଼ ଚାରା ରୋପଣ କରାଗଲା ସେହି ଜମିରେ ଆଉ ହଳ କରିବେ ନାହିଁ। ଫାଉଡ଼ା ଦ୍ୱାରା ଗଛର ଚାରିପାର୍ଶ୍ୱରେ ମଳା ପ୍ରସ୍ତୁତ କରିବେ ଓ ସେଥିରେ ପାଣି ଦେବେ। ପ୍ରତି ଗଛକୁ ଗୋଟିଏ ଝୁଡ଼ି ସଡ଼ା ଖତ, 20 ଗ୍ରାମ ଅଲଡ୍ରିନ୍ ଗୁଣ୍ଡ ପ୍ରୟୋଗ କରିବାକୁ ହୋଇଥାଏ। ଜମିରେ ଗୋବର ଖତ ବିଞ୍ଚି ପକାଇଦେଲେ ଜମିର ଉର୍ବରତା ବଢ଼ିବା ସଙ୍ଗେ ସଙ୍ଗେ ଜଳଧାରଣ କରିବାର କ୍ଷମତା ବଢ଼ିଥାଏ। ପ୍ରତି 1 ମିଟର ବ୍ୟବଧାନରେ ଗଛ ଲଗାଇଲେ ପ୍ରତି ଏକର ପିଛା 4000 ଯାଏଁ ଗଛ ଲଗାଯାଇଥାଏ। ପ୍ରତି କ୍ଷେତ୍ରରେ ସାଧାରଣତଃ 10 ଭାଗ ଅଣ୍ଡିରା ଗଛ ରଖିବାକୁ ହେବ। ଗଛ ହେବାର 10-15 ଦିନ ପରେ ପ୍ରତି ମନ୍ଦାରେ ଗୋଟିଏ ଗୋଟିଏ ରଞ୍ଜ

0: ବାନ୍ଧିବାକୁ ହେବ। ଏହା କରିବା ଦ୍ୱାରା ଶୀଘ୍ର ଶୀଘ୍ର କାଙ୍କଡ଼ ଗଛ ମାଡ଼ିଥାଏ। ଆମ ରାଜ୍ୟର ମୃତ୍ତିକା ଏବଂ ଜଳବାୟୁ କାଙ୍କଡ଼ ଚାଷ ନିମନ୍ତେ ଖୁବ୍ ଉପଯୋଗୀ ହେତୁ କାଙ୍କଡ଼ ଚାଷ ଭଲ ହୋଇପାରେ। ଉଷ୍ମ ଏବଂ ଆର୍ଦ୍ର ଜଳବାୟୁରେ କାଙ୍କଡ଼ ଚାଷ କରାଯାଇଥାଏ। ତାପମାତ୍ରା ଯେବେ 35 ଡିଗ୍ରୀ ସେଲସିୟସରୁ ଅଧିକ ରହିଥାଏ ତାହେଲେ ଅମଳ କମିଯାଏ। ସେହିପରି ଅଧିକ ଥଣ୍ଡା ହେଲେ ମଧ୍ୟ କାଙ୍କଡ଼ ଗଛକୁ ବଞ୍ଚାଇ ହେବ ନାହିଁ। ଉର୍ବର ନିଗିଡ଼ା ଦୋରସା ମାଟିରେ କାଙ୍କଡ଼ ଚାଷ କରାଯାଇଥାଏ। ଆମ ରାଜ୍ୟରେ ନାନା କିସମର କାଙ୍କଡ଼ ସବୁ ଦେଖିବାକୁ ମିଳିଥାଏ। ତେବେ ଫଳର ଆକାର ସହିତ ତାର ଗୁଣକୁ ନେଇ କାଙ୍କଡ଼ର ନାନା କିସମ କରାଯାଇଛି। ଦେଶୀ କାଙ୍କଡ଼ଗୁଡ଼ିକ ଫଳ କ୍ଷୁଦ୍ର ଏବଂ ଅଧିକ ପରିମାଣରେ କଣ୍ଟାଯୁକ୍ତ, ମିଠା କାଙ୍କଡ଼ ଫଳଗୁଡ଼ିକ ଅଳ୍ପ କଣ୍ଟାଯୁକ୍ତ ଏବଂ ମାଂସଳ ହୋଇଥାଏ। ଆମ ରାଜ୍ୟରେ C8 ଓ C20 ନାମରେ 2 ଗୋଟି ମିଠା କାଙ୍କଡ଼ର କିସମ ଚାଷ କରାଯାଇଥାଏ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମଙ୍ଗଳି ସିସା ଏବଂ ସାଥୀମାନେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ସୁଜାତା ଆଚାରୀ। ତାହେଲେ ଶୁଣିବା ରିଞ୍ଜୋଡ଼ି କାର୍ଯ୍ୟକ୍ରମ।
2: ମାଲକାନଗିରି ଜିଲ୍ଲାରେ ବଣ୍ଡା ସମ୍ପ୍ରଦାୟର ଭାଇ ଭଉଣୀମାନେ ବସବାସ କରି ରହିଆସୁଛନ୍ତି। ପୁଷ ମାସରେ ବଣ୍ଡା ଭାଇ ଭଉଣୀମାନେ ଖୁସିରେ ଗୀତ ଗାଇ ନାଚନ୍ତି ଏବଂ ଗାଁର ଉନ୍ନତି ପାଇଁ ଗ୍ରାମଦେବୀଙ୍କୁ ପୂଜା କରି ପୌଷ ପର୍ବ ବା ପୁଷାର୍କି ପାଳନ କରନ୍ତି। ଆସନ୍ତୁ ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ପ୍ରଥମେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଡୁମୁରିପଡ଼ା ଗ୍ରାମର ମଙ୍ଗଳି ସିସା ଏବଂ ସାଥୀମାନେ ପରିବେଷଣ କରିଥିବା ପୁଷାର୍କି ସାମ୍ ବା ପୌଷ ପର୍ବ ଗୀତ ଶୁଣିବା।

ଚାଷକାମ ଆରମ୍ଭ କରିବା ପୂର୍ବରୁ ପ୍ରାୟ ଅଧିକାଂଶ ଆଦିବାସୀ ସମ୍ପ୍ରଦାୟରେ ଚୈତ୍ର ପର୍ବ ପାଳନ କରିବାର ପ୍ରଥା ରହିଛି। ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିବାସୀମାନେ ମଧ୍ୟ ଚୈତ୍ର ପର୍ବ ପାଳନ କରନ୍ତି। ଏ ସମୟରେ ସେମାନେ ଗ୍ରାମଦେବୀଙ୍କ ନିକଟରେ ବିହନ ପୂଜା କରନ୍ତି ଏବଂ ଖୁସିରେ ଗୀତ ଗାଇ ନାଚନ୍ତି। ଏଥର ବଣ୍ଡା ଭାଇଭଉଣୀମାନଙ୍କର ଚୈତ୍ର ପର୍ବ ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ମଙ୍ଗଳି ସିସା ଏବଂ ସାଥୀ।

0: बालकौ च तस्रः महिलाः समेत्य एकादश जनाः मृत्युमुपगताः। वाहनस्य उपरि द्वितीयेन प्रहारेण एकः पराचिकित्सकः अम्रियत। इज़राइलीय सेना अवदत् यत् देशस्य अधिकृत क्षेत्रे सैनिकानामुपरि ड्रोन आक्रमणस्य प्रतिकाररूपेण ईरान समर्थितस्य सशस्त्र समूहस्य हिज़्बुल्लाह इत्यस्य मूल सौकर्याणि स्थलानि अपि च शस्त्राणां स्थानान्तरणं कुर्वन्तः नैके आतंकिनः आक्रान्ताः। भारतीय पारंपरिक क्रीडा क्षेत्रे नूतन इतिहासः रचितः। किर्गिस्ताने संधिपत्रे हस्ताक्षरं विधाय भारते विश्व बेल्ट मल्लयुद्ध स्पर्धायाः मार्गः प्रशस्तः कृतः। अस्यां स्पर्धायां नागा मल्लकला जागतिक मञ्चे स्वकौशलं दर्शयिष्यन्ति, येन भारतीय क्रीडकानाम् उत्साहः द्विगुणितः भविष्यति। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:25 ଶୁଣିବେ ମହ୍ଲାର କାର୍ଯ୍ୟକ୍ରମ। ଏଥିରେ ଗାଁ କାହାଣୀରେ ଶୁଣିବେ କୁମ୍ଭାରପୁଟ ଗାଁ ସମ୍ପର୍କରେ ଏବଂ ବିଶେଷ ପ୍ରସଙ୍ଗରେ ଶୁଣିବେ ବର୍ଷାଦିନେ ବନ ବିଭାଗ ଦ୍ୱାରା ବୃକ୍ଷରୋପଣ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ 8:30। ଆଜି ପାଇଁ ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। କେତୋଟି ଲଘୁ ସଙ୍ଗୀତ ଶୁଣିବେ 8:45। 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। 9:30 ଶୁଣିବେ ବନମଲ୍ଲିକା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ପି ଲକେଶ୍ୱର ରାଓଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ପୂର୍ବାହ୍ନ 10:05, ଦିନ 12:00, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଆଜି ଦିନ 11:00। କନ୍ଦଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିବେ ଦିନ 12:30। ଦିନ 12:50 ଶୁଣିବେ କେତୋଟି ହିନ୍ଦୀ ଭକ୍ତିଗୀତ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ମା ହେଲେ ପାଠୋଇ ଦେଶ ଯିବ ଆଗେ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର କନ୍ୟା ଆଶ୍ରମରେ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସମ୍ପାଦକୀୟରେ ଶୁଣିବେ ନିରକ୍ଷରତା ଏକ ସାମାଜିକ କଳଙ୍କ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ଖେଳ ହିଁ ଜୀବନ। ଅପରାହ୍ନ 5:30 ପ୍ରଚାର କରିବୁ ହ୍ୟାଲୋ ଚୈତିଜାନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ଉଦୟ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ 6:30। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ରାତି 7:00 ଏବଂ ରାତି 8:00। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛାମ ଭାରତ ଏହି କାର୍ଯ୍ୟକ୍ରମ ରିଲେ କରିବୁ ସ୍ୱଚ୍ଛାମ ଭାରତ କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ଏଥିରେ ଶୁଣିବେ ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧର ସରଳ ଉପାୟ ସମ୍ପର୍କରେ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। କେତୋଟି ଗୀତ ଏବଂ ଗଜଲ ଶୁଣିବେ ରାତି 9:30। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ଏଥିରେ ଖେୟାଲ ପରିବେଷଣ କରିଛନ୍ତି ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ କ୍ୟାବିନେଟ୍ର 47ତମ ବୈଠକରେ 12ଟି ବିଭାଗର 18ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ୱଚ୍ଛ ଓ ଡିଜିଟାଲ୍ ପରିଚାଳନା ପାଇଁ ନୂଆ ଭୂମି ପ୍ରବନ୍ଧନ ନିୟମ 2026 ପ୍ରଣୟନକୁ ଅନୁମୋଦନ ସହ କୃଷି ଓ ଉଦ୍ୟାନ କୃଷି ସେବା କ୍ୟାଡରର ପୁନର୍ଗଠନ ଓ ପଦବୀ ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ବୈଠକରେ ଓଡ଼ିଶା ଜନବିଶ୍ୱାସ ବିଧେୟକ 2026, ବୋଇତ ଯୋଜନା ଓ ସଂଶୋଧିତ ବସୁଧା ଯୋଜନାକୁ ଅନୁମୋଦନ ମିଳିଛି। 26ଟି ଜିଲ୍ଲାରେ 150,000 ଗଭୀର ନଳକୂପ ସ୍ଥାପନ, ରାସ୍ତା ଉନ୍ନତିକରଣ, ପଞ୍ଚସଖା ଶିକ୍ଷା ସେତୁ ଏବଂ ବିଦ୍ୟୁତ୍ ସଞ୍ଚାଳନ ଭିତ୍ତିଭୂମି ସୁଦୃଢ଼ୀକରଣର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି।
1: ଓଡ଼ିଶା ଜନ ବିଶ୍ୱାସ ବିଲ୍ 2026 ଅନୁମୋଦିତ ହେଲା। ଆମେ ଏଥିରେ କେବଳ ଡିକ୍ରିମିନାଲାଇଜେସନ ହିଁ କରୁନୁ, ଯେ କେମିତି ଇଜ୍ ଅଫ୍ ଡୁଇଂ ବିଜନେସ୍ ମଧ୍ୟ ହେବ। ଆମେ ଅନ୍ଲାଇନ୍ ଆପ୍ଲାଏ କରିପାରିବା, ଡିଜିଟାଲ ଓଡ଼ିଶା ପ୍ରତି ଆମେ ଅଗ୍ରସର ହେଇଛୁ, ତାହେଲେ ସବୁ ଜିନିଷରେ ଆମେ ଯେଉଁ
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ 5 ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି। ଗସ୍ତକାଳରେ ଶ୍ରୀ ମାଝୀ ବିଶ୍ୱସ୍ତରୀୟ କମ୍ପାନୀର ଶୀର୍ଷ ଅଧିକାରୀ ଓ ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ନେଇ ଆଲୋଚନା କରିବେ। ଦୁବାଇରେ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଗୋଲଟେବୁଲ ବୈଠକରେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଶିଳ୍ପପତିମାନଙ୍କୁ ରାଜ୍ୟରେ ନିବେଶ ସମ୍ପର୍କରେ ଅବଗତ କରାଇବେ। 11 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା 12 ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ବଜେଟ୍ ପ୍ରସ୍ତୁତିଠାରୁ ଆଇନ ପ୍ରଣୟନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଥିବା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା 2-ଦିନିଆ ସର୍ବଭାରତୀୟ ଦକ୍ଷତା ନିର୍ମାଣ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ 6 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର 70 ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସହାୟତା ଯୋଗାଇଦେବା ସହ କିଶୋରୀମାନଙ୍କ ପୋଷଣ ଓ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ 730 ମହାବିଦ୍ୟାଳୟ ଓ 16 ବିଶ୍ୱବିଦ୍ୟାଳୟରେ ତାଲିମ ବ୍ୟବସ୍ଥା କରିଛନ୍ତି। ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ସଡ଼କ ଦୁର୍ଘଟଣା ଓ ପ୍ରାଣହାନୀ ରୋକିବା ପାଇଁ ରାଜ୍ୟ ସରକାର ଟ୍ରକ୍ ଟର୍ମିନାଲ୍ଗୁଡ଼ିକର ସୁପରିଚାଳନା ନିମନ୍ତେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଆଇଓସିଏଲ୍ ଟ୍ରକ୍ ଟର୍ମିନାଲ୍ଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ। ବେଆଇନ ପାର୍କିଂ ରୋକିବା ଲାଗି ଜାତୀୟ ରାଜପଥ ନିକଟରେ ପ୍ରଥମ ପର୍ଯ୍ୟାୟରେ 30ଟି ଟ୍ରକ୍ ଟର୍ମିନାଲ୍ ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ 15ଟିର ନିର୍ମାଣ କାର୍ଯ୍ୟ ସରିଥିବା ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ 822 ଜଣ ନବନିଯୁକ୍ତ ମେଡିକାଲ ଅଧିକାରୀଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଆରମ୍ଭ ହେବ। ସୂଚନା ଅନୁଯାୟୀ ସମ୍ପୃକ୍ତ ନବନିଯୁକ୍ତ ଅଧିକାରୀମାନେ ଆଜି ଅପରାହ୍ନ 5ଟାରୁ ଆସନ୍ତା 11 ତାରିଖ ପୂର୍ବାହ୍ନ 10ଟା ମଧ୍ୟରେ jcportal.odisha.gov.in ୱେବ୍ସାଇଟ୍ରେ ଚଏସ୍ ଲକିଂ କରିପାରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନେ ପ୍ରଳମ୍ବାସୁରବଧ ବେଶରେ ଦର୍ଶନ ଦେବେ। ଗତକାଲି ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ କାଳୀୟ ଦଳନ

0: ବେଶ ଓ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମାର୍କଣ୍ଡ ପୁଷ୍କରଣୀ ନିକଟରେ ଗରୁଡ଼ ସେବକ ଗରୁଡ଼ ବେଶରେ କାଳିୟ ସର୍ପ ଉଦଳନ କରିଥିଲେ। ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ କାଳିୟ ଦଳନ ବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜି ଦିବସର ବାର୍ତ୍ତା ରହିଛି ଜନସାଧାରଣ ବିଶ୍ୱ ଓ ସମୃଦ୍ଧି ପାଇଁ ସାକ୍ଷରତା। ଅକ୍ଟୋବର 26, 1966 ମସିହାରେ ପ୍ରଥମ ଥର ପାଇଁ ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ସେପ୍ଟେମ୍ବର 8 ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। 2011 ଜନଗଣନା ଅନୁଯାୟୀ ଭାରତରେ ସାକ୍ଷରତା ହାର 74.4% ରହିଥିବା ବେଳେ ମହିଳାଙ୍କ ସାକ୍ଷରତା ହାର 65.46% ଓ ପୁରୁଷଙ୍କ ସାକ୍ଷରତା ହାର 82.14% ରହିଥିଲା। ନବରଙ୍ଗପୁର ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ 69,690 ଜଣଙ୍କୁ ସାକ୍ଷର କରାଯାଇଛି। ଜିଲ୍ଲାର 2,212 କେନ୍ଦ୍ରରେ 10,000 ସ୍ୱେଚ୍ଛାସେବୀ ବୟସ୍କମାନଙ୍କୁ ପଢ଼ିବା ଲେଖିବା ଓ ସଂଖ୍ୟାଜ୍ଞାନ ଶିକ୍ଷା ଦେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଗ୍ଲୁକୋମା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନରେଶ ଦାସ ନାୟକ।
2: ଆସନ୍ତୁ ଜାଣିବା ଗ୍ଲୁକୋମା କ'ଣ। ଗ୍ଲୁକୋମା ବା କଳାମତିଆ ବିନ୍ଦୁ ଏଭଳି ଏକ ଚକ୍ଷୁ ରୋଗ ଯାହାଦ୍ୱାରା ଚକ୍ଷୁରୁ ମସ୍ତିଷ୍କକୁ ସଂଯୋଗ କରୁଥିବା ସ୍ନାୟୁ ବା ଅପ୍ଟିକ୍ ନର୍ଭ କ୍ରମଶଃ ଦୁର୍ବଳ ହୋଇଯାଏ ଏବଂ ଦୃଷ୍ଟିଶକ୍ତି ଧୀରେ ଧୀରେ ଚାଲିଯାଏ, ଏପରିକି ଏହା ରୋଗୀକୁ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିହୀନ କରିଦିଏ। କଳାମୁତିଆ ବିନ୍ଦୁ ବା ଗ୍ଲୁକୋମାର ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଲା ପ୍ରାରମ୍ଭିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ରୋଗୀ ଜାଣିପାରନ୍ତି ନାହିଁ। ଏହି ରୋଗରେ ଚାଲିଯାଇଥିବା ଦୃଷ୍ଟିଶକ୍ତି କୌଣସି ଚିକିତ୍ସା ମାଧ୍ୟମରେ ଫେରିପାଇବା ସମ୍ଭବ ହୋଇନଥାଏ, କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନଟ କରି ନିୟମିତ ଓ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଚକ୍ଷୁର ଚାପକୁ ନିୟନ୍ତ୍ରଣ କରିପାରିଲେ ଅବଶିଷ୍ଟ ଦୃଷ୍ଟିଶକ୍ତି ରଖିପାରିବା ଏବଂ ରୋଗୀକୁ ଦୃଷ୍ଟିହୀନ ହେବାରୁ ରକ୍ଷା କରିପାରିବା। ଗ୍ଲୁକୋମା ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ। ପରିସଂଖ୍ୟାନ ଅନୁସାରେ ବିଶ୍ୱରେ ଗ୍ଲୁକୋମା ରୋଗୀ ସଂଖ୍ୟା 2010 ଥିଲା 6 କୋଟି। ଏମାନଙ୍କ ମଧ୍ୟରୁ ପ୍ରାୟ 50% ଏସିଆ ମହାଦେଶରେ ଅଛନ୍ତି। ଭାରତରେ 2010 ପରିସଂଖ୍ୟାନ ଅନୁସାରେ ଗ୍ଲୁକୋମା ରୋଗୀ ସଂଖ୍ୟା ଥିଲା 1,12,00,000, ଯାହା ଏକ ଚିନ୍ତାର ବିଷୟ। ଏସବୁକୁ ଦୃଷ୍ଟିରେ ରଖି ଗ୍ଲୁକୋମାର ନିରାକରଣ ପାଇଁ ପଦକ୍ଷେପ ସ୍ୱରୂପ ଜନସାଧାରଣଙ୍କୁ ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ଏବଂ ନିୟମିତ ଚକ୍ଷୁ ପରୀକ୍ଷା ପାଇଁ ପରାମର୍ଶ ଦେବା ମୁଖ୍ୟ ଲକ୍ଷ୍ୟ। ଆମେ ସମସ୍ତେ ଜାଣିବା ଦରକାର କେଉଁମାନଙ୍କଠାରେ ଗ୍ଲୁକୋମା ଆଶଙ୍କା ବେଶୀ ଥାଏ। କୌଣସି ପରିବାର ସଦସ୍ୟ ଯଥା ବାପା, ମା, ଭାଇ କିମ୍ବା ଭଉଣୀ ଆକ୍ରାନ୍ତ ଥିଲେ ରୋଗର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଯଥେଷ୍ଟ ଅଧିକା ଥାଏ। 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ରୋଗର ଆଶଙ୍କା ବହୁଗୁଣ ଥାଏ। ଅନ୍ୟ କୌଣସି କ୍ରୋନିକ୍ ଡିଜିଜ୍ ଯଥା ଡାଇବେଟିସ୍, ଉଚ୍ଚ ରକ୍ତଚାପ ଏବଂ ଚକ୍ଷୁଜନିତ ରୋଗ ଯଥା ଦୂରଦୃଷ୍ଟିଦୋଷ, ୟୁଭିଆଇଟିସ୍ ଏବଂ ରେଟିନା ଡିଟାଚମେଣ୍ଟରେ ମଧ୍ୟ ଗ୍ଲୁକୋମାର ଆଶଙ୍କା ବେଶୀ ଥାଏ। ଚକ୍ଷୁରେ କୌଣସି ଆଘାତ ଲାଗିବା କିମ୍ବା ବହୁଦିନ ଧରି ଷ୍ଟିରଏଡ୍ ଔଷଧ ବ୍ୟବହାର କରିବା ଦ୍ୱାରା ମଧ୍ୟ ଗ୍ଲୁକୋମା ହୋଇଥାଏ। ତେଣୁ ଏମାନେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇ ନେବା ଆବଶ୍ୟକ। ଗ୍ଲୁକୋମା ପୀଡ଼ିତ ବ୍ୟକ୍ତି ଦୃଷ୍ଟିହୀନ ହେବା ଭୟରେ ଅବସାଦଗ୍ରସ୍ତ ନ ହୋଇ ନିୟମିତ ଚକ୍ଷୁ ପରୀକ୍ଷା ଏବଂ ଔଷଧ ବ୍ୟବହାର ଦ୍ୱାରା ଦୃଷ୍ଟିଶକ୍ତି ରକ୍ଷା କରିପାରିବେ। ତେଣୁ ଶେଷରେ ଏତିକି କହିବି, ଯଦି ଦେଶରେ ଗ୍ଲୁକୋମା ଜନିତ ଦୃଷ୍ଟିଦୋଷ ବା ଦୃଷ୍ଟିହୀନତାର ବୋଝ ହ୍ରାସ କରିବା ଆମର ଲକ୍ଷ୍ୟ, ତେବେ ପ୍ରାଥମିକ ଅବସ୍ଥାରେ ଅଧିକରୁ ଅଧିକତମ ଗ୍ଲୁକୋମା ରୋଗ ଚିହ୍ନଟର ଆବଶ୍ୟକତା ରହିଛି। ଆଉ ଏଥିପାଇଁ କେବଳ ଯେ ଜନସାଧାରଣଙ୍କ ସଚେତନତା ଯଥେଷ୍ଟ ନୁହେଁ, ପ୍ରତ୍ୟେକ ଚିକିତ୍ସକ ବନ୍ଧୁଙ୍କ ସହଭାଗିତା ନିତାନ୍ତ ଜରୁରୀ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଗ୍ଲୁକୋମା। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନରେଶ ଦାସ ନାୟକ।

0: ଆକାଶବାଣୀ କଟକ ସମୟ ସକାଳ 7:00 ବାଜି 15 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗୁଜରାଟ ଓ ମହାରାଷ୍ଟ୍ରକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛି ଲକ୍ସମବର୍ଗ। ପରବର୍ତ୍ତୀ ପିଢ଼ି 6G ନେଟୱାର୍କ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବହୁପକ୍ଷୀୟ ମଞ୍ଚରେ ସାମିଲ ହୋଇଛି ଭାରତ। ଦକ୍ଷିଣ ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ଏବଂ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି ନାଗୋଆଠାରେ ହେବ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3ଟି ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ରେଳମାର୍ଗର ବିକାଶ କରାଯାଇଛି। ଅହମ୍ମଦାବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲ ପରିବହନ କରିଡର ଉପରେ ଲୋକପାତ କରି କହିଛନ୍ତି ଏହି ମେଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି।
2: डेडिकेटेड फ्रेट कॉरिडोर ईस्ट और वेस्ट, ये दोनों देश के लिए बहुत बड़ी एक बैकबोन की तरह है ट्रांसपोर्टेशन में। वो प्रोजेक्ट अब कंप्लीट हुआ पूरी तरह से, उसको माननीय प्रधानमंत्री जी कल राष्ट्र के प्रति समर्पित करेंगे। ये परियोजना ऐसी है जिसमें कई वर्ष लगे, 2014 में प्रधानमंत्री ने उस काम को हाथ में लिया, हाथ में लेके जितनी भी उसमें प्रॉब्लम्स थी उनको सॉल्व किया और अब कंप्लीट हुआ।
1: ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭଦୋଦରା ଏବଂ ତଣ୍ଡାରୋଡ଼ ମଧ୍ୟରେ ନୂଆ ରେଳ ସେବାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଜୋବାଟ ତଣ୍ଡାରୋଡ଼ ନୂଆ ରେଳ ଲାଇନ୍ର ମଧ୍ୟ ଆଜି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ 9,700 କୋଟି ଟଙ୍କା ବ୍ୟୟ ଅଟକଳରେ 3ଟି ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,780 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି 2,600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ନବସାରୀଠାରେ ପ୍ରଧାନମନ୍ତ୍ରୀ କୃତ୍ରିମ ବୁଦ୍ଧିମତା ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ପ୍ରସ୍ତୁତ ଦଳୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026ର ଶୁଭାରମ୍ଭ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ଲକ୍ସମବର୍ଗ ସମର୍ଥନ ଜଣାଇଛି। ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଜାଭିୟର ବେଟେଲ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏକ ସମ୍ଭାଦ ସରବରାହ ସଂସ୍ଥା ସହ ସାକ୍ଷାତକାରରେ ଶ୍ରୀ ବେଟେଲ କହିଛନ୍ତି ଆନ୍ତର୍ଜାତିକ ସ୍ତରରେ ଭାରତର ବୃଦ୍ଧି ପାଉଥିବା ଗୁରୁତ୍ୱ ଦୃଷ୍ଟିରୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଭାରତ ବ୍ରାଜିଲ ଉପରେ ଆଲୋକପାତ କରି ସେ କହିଛନ୍ତି ଏହି ଦୁଇ ଦେଶକୁ ଅନ୍ତର୍ଭୁକ୍ତ କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଅଧିକ ବ୍ୟାପକ କରିବାକୁ ପଡ଼ିବ। ସାମ୍ପ୍ରତିକ ପ୍ରଚଳିତ ଭିଟ୍ଟୋ ପ୍ରୟୋଗ ବ୍ୟବସ୍ଥାକୁ ଶ୍ରୀ ବେଟେଲ ସମାଲୋଚନା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହା ଏକ ଅବଶେଷ ବୋଲି ସେ ବର୍ଷ୍ଣନା କରିଛନ୍ତି। କୌଣସି ଦେଶକୁ ଆନ୍ତର୍ଜାତିକ ସମ୍ପ୍ରଦାୟ ଦ୍ୱାରା ସମର୍ଥନ ପ୍ରଦାନ ସଂକ୍ରାନ୍ତ ନିଷ୍ପଭିକୁ ଅବରୋଧ କରିବାର ଅଧିକାର ଅନ୍ୟ ରାଷ୍ଟ୍ରର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସୁରକ୍ଷା ପରିଷଦରେ 2/3 ବହୁମତ ଆଧାରରେ ଏହି ଭିଟ୍ଟୋ ପ୍ରୟୋଗ ବ୍ୟବସ୍ଥା ଅଗ୍ରାହ୍ୟ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ବେଟେଲ ଭାରତକୁ 3ଦିନିଆ ସରକାରୀ ଗସ୍ତରେ ଆସିଛନ୍ତି। ଆସାମର ନାଗାଓଁ ଲୋକସଭା ଆସନ ସହିତ କେତେକ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ତାମିଲନାଡୁ ଓ ପଶ୍ଚିମବଙ୍ଗର 2ଟି ଲେଖାଏଁ ଏବଂ ପୁଡୁଚେରୀର ଗୋଟିଏ ବିଧାନସଭା ଆସନ ଅନ୍ତର୍ଭୁକ୍ତ। କମିଶନ ଦେଇଥିବା ସୂଚନା ଅନୁଯାୟୀ ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍

ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ଏବଂ ପୁଡୁଚେରୀର ଥାଟଞ୍ଚବାଡ଼ି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତାକାଲି ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉପନିର୍ବାଚନ ପାଇଁ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ରହିବ। ଅକ୍ଟୋବର 6 ତାରିଖରେ ଭୋଟ୍ ଗ୍ରହଣ କରାଯାଇ 9 ତାରିଖରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ପରବର୍ତ୍ତୀ ପିଢ଼ି 6G ନେଟୱର୍କ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ବୈଷୟିକ ସ୍ତରରେ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନ୍ୟ 24 ଦେଶ ସହ ବହୁପକ୍ଷୀୟ ମଞ୍ଚରେ ଭାରତ ଏଥିପାଇଁ ସାମିଲ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଆମେରିକା ବାଣିଜ୍ୟ ବିଭାଗ କହିଛି, ପରବର୍ତ୍ତୀ ପିଢ଼ିର ନେଟୱର୍କଗୁଡ଼ିକ ସହଭାଗୀ ସୁରକ୍ଷା ସ୍ୱାର୍ଥକୁ ପ୍ରତିଫଳନ କରିବା ସହ ଯୋଗାଯୋଗ ତଥା ନବସୃଜନ କ୍ଷେତ୍ରକୁ ଅଧିକ ସଶକ୍ତ କରିବ। ଯୁକ୍ତରାଷ୍ଟ୍ରର ମିଆମିଠାରେ G20 ନବସୃଜନ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଏବଂ ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିଙ୍କ ମଧ୍ୟରେ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। 6G ପ୍ରଯୁକ୍ତି କ୍ଷେତ୍ରର ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢ଼ି ଦୂରସଞ୍ଚାର ନେଟୱର୍କ ବିକାଶରେ ଆନ୍ତର୍ଜାତିକ ସହଯୋଗ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଆଗାମୀ ବ୍ରିକ୍ ସମ୍ମିଳନୀ ପାଇଁ ଭାରତ ଏକ କୂଟନୈତିକ କେନ୍ଦ୍ର ଭାବେ ଭୂମିକା ନିର୍ବାହ କରିବ ବୋଲି ଇରାନ କହିଛି। ସମ୍ମିଳନୀରେ ଯୋଗଦେବା ପାଇଁ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ସେଠାକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏହା କହିଛନ୍ତି। ସେ କହିଛନ୍ତି ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ବ୍ରିକ୍ ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ନୂଆଦିଲ୍ଲୀ ସହିତ ଦୀର୍ଘକାଳୀନ ସମ୍ପର୍କକୁ ତେହେରାନ ଗୁରୁତ୍ୱ ପ୍ରଦାନ କରୁଛି। ଆସନ୍ତା 12 ଓ 13 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ବହୁପକ୍ଷୀୟ କୂଟନୈତିକ ମତ ବିନିମୟକୁ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ବାଘାଇ ଆଶା ପ୍ରକାଶ କରିଛନ୍ତି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ଏବଂ ବ୍ରିକ୍ ସମେତ ବହୁପକ୍ଷ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରଭାବଶାଳୀ ଭୂମିକା ଉପରେ ଶ୍ରୀ ବାଘାଇ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ନୂଆଦିଲ୍ଲୀ ସହିତ ସମ୍ପର୍କକୁ ଉତ୍ତମ ବୋଲି ସେ ବର୍ଷ୍ଣନା କରିଛନ୍ତି। ଯୋଗାଯୋଗ ଏବଂ ପରିଚାଳନା ଭିଭିଭୂମିକୁ ସମ୍ପର୍କର ପ୍ରାଥମିକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ବୋଲି ଶ୍ରୀ ବାଘାଇ ସୂଚନା ଦେଇଛନ୍ତି। ଦକ୍ଷିଣ ଲେବାନନ୍ର ଏକ ଅଞ୍ଚଳରେ ଇସ୍ରାଏଲ୍ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 2 ଜଣ ଶିଶୁ ଏବଂ 4 ଜଣ ମହିଳା ଅନ୍ତର୍ଭୁକ୍ତ। କଫାର ରୋମାନେଠାରେ ଏକ ଆବାସିକ କୋଠା ଏହି ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଇସ୍ରାଏଲ୍ର ଅଧିକୃତ ଅଞ୍ଚଳରେ ସୈନ୍ୟବାହିନୀ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଇସ୍ରାଏଲ୍ ସେନା କହିଛି। ଇରାନ୍ ସମର୍ଥିତ ସଶସ୍ତ ଗୋଷ୍ଠୀ ହିଜବୁଲ୍ଲାର ଭିଭିଭୂମି ଅଞ୍ଚଳ ତଥା ଅସ୍ତ୍ର ପରିବହନ ଯୋଗାଯୋଗ ଆଧାରିତ କ୍ଷେତ୍ରଗୁଡ଼ିକ ଉପରେ ଲକ୍ଷ୍ୟ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ୍ ସେନା କହିଛି। ଅନ୍ୟପକ୍ଷରେ ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ ଆକ୍ରମଣରେ ଗତ 3 ଦିନ ମଧ୍ୟରେ ଅତି କମ୍ରେ 27 ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଆକ୍ରମଣ ବନ୍ଦ କରିବା ପାଇଁ ଇସ୍ରାଏଲ୍ ଉପରେ ଚାପ ପ୍ରୟୋଗ କରିବାକୁ ଲେବାନନ ରାଷ୍ଟ୍ରପତି ଜୋସେଫ୍ ଆଉନ୍ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଜାପାନର ଆଇଚି ନାଗୋଆଠାରେ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ କ୍ରୀଡ଼ା କାର୍ଯ୍ୟକ୍ରମ 10 ତାରିଖରୁ ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। 19 ତାରିଖ ଦିନ ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। 17 ତାରିଖରେ ଟେକ୍ ବଲ୍ ପ୍ରତିଯୋଗିତା ସହ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 18 ତାରିଖରେ ମହିଳା କ୍ରିକେଟ୍ରେ ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତ୍ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାର ଆଶା କରାଯାଉଛି। ଦୁଇଥର ଅଲମ୍ପିକ୍ ପଦକ ବିଜେତା ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ 20 ତାରିଖରୁ ଅଭିଯାନ ଆରମ୍ଭ କରିବେ। ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଲମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ସୁଟିଂ ପ୍ରତିଯୋଗିତାରେ ଦୁଇଥର ଅଲମ୍ପିକ୍ ପଦକ ବିଜେତା ମନୁ ଭାକର ଏବଂ କୁସ୍ତି ପ୍ରତିଯୋଗିତାରେ ଅମନ ସେହରାବତ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି। ଅହମ୍ମଦାବାଦଠାରେ ଚାଲିଥିବା ବିଶ୍ୱ ପାରା ତୀରଚାଳନା ପ୍ରତିଯୋଗିତାରେ 4 ବର୍ଗର ଫାଇନାଲ୍ ପର୍ଯ୍ୟାୟରେ ଭାରତୀୟ ଖେଳାଳି ଆଜି କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ପାରା ରିକର୍ଭ ମହିଳା ଦଳଗତ ଫାଇନାଲ୍ରେ ଭାରତର ଭାବନା ଏବଂ ପୂଜା ଚୀନ୍ ପ୍ରତିପକ୍ଷଙ୍କ ସହ ମୁକାବିଲା କରିବେ। ଏହି ବର୍ଗର ପୁରୁଷ ଦଳଗତ ଫାଇନାଲ୍ରେ ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ସ୍ଲୋଭାକିଆର ପ୍ରତିପକ୍ଷଙ୍କ ବିରୁଦ୍ଧରେ ଖେଳିବେ। ପାରା କମ୍ପାଉଣ୍ଡ ପୁରୁଷ ଦଳଗତ ଫାଇନାଲ୍ରେ ଶ୍ୟାମ ସୁନ୍ଦର ସ୍ୱାମୀ ଏବଂ ଟୋମାନ କୁମାର ଇରାକ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବେ। ମିଳିତ W1 ଫାଇନାଲ୍ରେ ସ୍ୱାତି ଚୌଧୁରୀ ଏବଂ ଆଦିଲ ମହମ୍ମଦ ନାଜିର ଅନ୍ସାରୀ ଚେକ୍ ଗଣରାଜ୍ୟର ପ୍ରତିପକ୍ଷଙ୍କ ବିରୁଦ୍ଧରେ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଘରୋଇ କ୍ଷେତ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ଭାରତୀୟ କ୍ରୀଡ଼ାବିତ୍ ଏହାର ସୁଯୋଗ ନେବାର ଆଶା କରାଯାଉଛି।

0: ମୋଦିଙ୍କ ପୁଣି ଥରେ ଗୁଜରାଟ ଓ ମହାରାଷ୍ଟ୍ରକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛି ଲକ୍ସମବର୍ଗ ପରବର୍ତ୍ତୀ ପିଢ଼ି 6G ନେଟୱାର୍କ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବହୁପକ୍ଷ ମଞ୍ଚରେ ସାମିଲ ହୋଇଛି ଭାରତ ଦକ୍ଷିଣ ଲେବାନନରେ ଇସ୍ରାଏଲ୍ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ଏବଂ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି ନାଗୋଆଠାରେ ହେବ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ପ୍ରଚାର କରୁଛୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଉପସ୍ଥାପନ କରିଛନ୍ତି ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା ତାହେଲେ ଶୁଣିବା ବର୍ଣ୍ଣାଳୀରେ କାର୍ଯ୍ୟକ୍ରମ ମହ୍ଲାର

0: ଅବିଭକ୍ତ କୋରାପୁଟ ଜିଲ୍ଲାର ଚାଲିଚଳଣି ଏବଂ ସଂସ୍କୃତି ସତରେ ନିଆରା।
1: ବିଭିନ୍ନ ସ୍ଥାନରେ ପୂଜା ପର୍ବ ଖାଦ୍ୟପେୟ ବେଶଭୂଷା ଭିନ୍ନ ରହିଥିଲେ ମଧ୍ୟ ସମସ୍ତେ ନିଜ ନିଜର ପର୍ବପର୍ବାଣୀଗୁଡ଼ିକୁ ଅତି ଆନନ୍ଦରେ ପାଳନ କରିଥାନ୍ତି।
0: ଆଉ ଯଦି ଗାଁ ଗହଳି କଥା ଦେଖିବା, ତାହେଲେ ପ୍ରତ୍ୟେକ ଗାଁର ଗ୍ରାମବାସୀ ଧର୍ମ ସଚେତନ,
1: ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ମହତ୍ତ୍ୱ ଯଥେଷ୍ଟ ରହିଥିବା କଥା ସେମାନେ ଭଲ ଭାବରେ ବୁଝିଥାନ୍ତି।
0: ସେଇଥିପାଇଁ ତ ସେମାନେ ପ୍ରକୃତିକୁ ବର୍ଷ ସାରା ବିଭିନ୍ନ ସମୟରେ ପୂଜା କରିଥାନ୍ତି।
1: ଆଉ ଏହି ବର୍ଷା ଦିନେ ତ ଅନେକ ପର୍ବପର୍ବାଣୀ ପାଳନ କରାଯାଇଥାଏ।
0: ପର୍ବପର୍ବାଣୀ ପାଳନ କରିବା ଦ୍ୱାରା ମନରେ ଶାନ୍ତି ଆସିବା ସହିତ ଆନନ୍ଦ ବି ମିଳିଥାଏ।
1: ତେବେ ଚାଲନ୍ତୁ ନା ଆଜି ଏମିତି ଏକ ଗାଁକୁ ବୁଲିଯିବା ଆଉ ଜାଣିବା ସେହି ଗାଁରେ ବର୍ଷ ସାରା କଣ ସବୁ ପର୍ବପର୍ବାଣୀ ପାଳନ କରାଯାଇଥାଏ ଏବଂ ଗାଁର ରୂପରେଖ ସମ୍ପର୍କରେ ମଧ୍ୟ ଅଧିକ କିଛି ଜାଣିବା।

0: କୋରାପୁଟ ଜିଲ୍ଲାରେ ରହିଛି ଏକ ଆଦର୍ଶ ଶିକ୍ଷିତ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ କୁମ୍ଭାରପୁଟ।
1: ଏହି ଗାଁଟି ହେଉଛି ଏକ ପ୍ରତିଭାଶୀଳ ଗାଁ, କାରଣ ଏହି ଗାଁର ଅଧିକାଂଶ ଲୋକେ ନିଜ ପାଖରେ ଥିବା କଳାକୁ ବିକଶିତ କରି ଖୁବ୍ ଆନନ୍ଦରେ ଜୀବନଯାପନ କରୁଛନ୍ତି।
0: ଏହି ଗାଁକୁ ସରକାରଙ୍କର ଅନେକ ଯୋଜନା ପହଞ୍ଚି ପାରିଛି, ତଥାପି ଆହୁରି ଅନେକ ସମସ୍ୟା ରହିଥିବା କଥା ଗାଁର ଜଣେ ସଚେତନ ନାଗରିକ କ'ଣ କୁହନ୍ତି, ଆସନ୍ତୁ ଜାଣିବା।
2: ମୋ ନାଁ ହେଉଛି ମହେନ୍ଦ୍ର କୁମାର ମ୍ୟାଡମ, ଗ୍ରାମ ହେଉଛି କୁମ୍ଭାରପୁଟ, ପଞ୍ଚାୟତ ହେଉଛି ଅମ୍ପା, ବ୍ଲକ ହେଉଛି ଜୟପୁର।

ଆମର ଗାଁରେ କଣ ବୋଲି ମ୍ୟାଡମ ଖାଲି ଟିକେ ଟିକେ ଥିବା ଲୋକ ଟିକେ ଟିକେ ଜମି ଟିକେ ଅଛି, ଟିକେ ଚାଷବାସ କରୁଛନ୍ତି, କିଏ ପନିପରିବା ଟିକେ ଲଗାଉଛନ୍ତି। ଆମର କୁମାରପୁଟ ହେଉଛି ଇଏ ଆମର ଖୋରାପୁଟ ଜିଲ୍ଲାକୁ ବୋଇଲେ ଆମର ଗାଁ ଗୋଟେ ବଡ ଗାଁ ଅଛି। ଆମର କେତେ ଅଛି 200 ଘର ଅଛି, ଖାଲି କୁମ୍ଭାର ଖାଲି 200 ଘର ଅଛି, ସବୁ ଯାକ ମିଶିକିରି ବହୁତ ମାଟି କାମର ଅର୍ଡର ଯାକ ଆସୁଛି। ଆମକୁ ମାଟି ଆଣିବାକୁ ବି ସମ୍ଭବ ନାହିଁ, ରାସ୍ତା ବାଟ କିଛି ନାହିଁ ସେଠି ମାଟି ପାଇଁ ଯିବା ପାଇଁ, ନଦୀ ଗୋଟେ ରହିଯାଇଛି, ବୁଲି କରି ଯିବୁ ବୋଲା ବେଳକୁ ଗୋଟେ କିଲୋମିଟର ହଉଛି, ଗୋଟେ ଅଟୋରେ ଆଣିବୁ ବୋଲା ବେଳକୁ 3-4 ମୁଦା ମାଟି ହେବ ବୋଲେ ମୁଦା ବୋଲି ଟିକେ ଠେଲାଟା ହେବ। 500 ଟଙ୍କା ଦେବାକୁ କହିବେ ତାଙ୍କେ, 500 ଟଙ୍କା ଦେବୁ ବୋଲି ତ ଆମର କେତେ ହେଇଯାଉଛି, ଆମେ ସେତିକି ସାମାନ କରି ହେବ ନାହିଁ। ସେଟା ହଉଛି ଆମର ରାସ୍ତା ଟିକେ ଆମର ମାଟି ଖାଲ, ସେ ରାସ୍ତା ନେ କିଛି ନାହିଁ ସିନା, ଆମର ମାଟି ଖାଲଟା ଆମକୁ ସରକାର ଦେଇଛି ଯୋଉଟା, ସେଟାକେ ଏବେ ତାଙ୍କେ ମାନେ ଜମିରେ ଜମି ଚାଷ କରିଦେଉଛନ୍ତି। ସେଠି ସେ ମାଟି ବି ମିଳିବାକୁ ପୁରା ଅସୁବିଧା ହେଇଯାଉଛି ଆମକୁ। ଆମେ ଆମର ମାଟି ଆଣି ଆଜି ଗୋଟେ ଦିନେ ସକାଳେ 9-10 ବାହାରିଲେ ସନ୍ଧ୍ୟା 3-4 ହେଇଯିବ, ଗୋଟେ ଦିନ ମାଟି ଖାଲି ଆଣିବା ପାଇଁ ଏକା। ଆଜି ଗୋଟେ ଦିନ ଆଣିଲୁ ବେଲେ ଆଜି କିଛି କରିହବ ନାହିଁ, ଏତେ ଦୂରରୁ ଆଣିବାଟା ହାଲିଆ ହେଇଯାଇଥିବାର ହବ। ଆଣିକରି କାଲିକୁ ତାକୁ ଗୋଟେ ମାଡ 2 ଟାଣବାକୁ ପଡ଼ବ, ପୁରା ଗୋଡ଼ି ବାଲି ସବୁ ଯାକ ତାଙ୍କର କାଢ଼ବାକୁ ପଡ଼ବ। ତାକୁ କାଢ଼ିକିରି ମାଡା ମାଡି କରିବୁ ଗୋଟେ ଦିନ, 2 ହେଲା, 2 ହେଲା ବେଲେ ଘରକୁ ଗୋଟେ 5-6 ଦିନ ସେ ସାମାନଟା ଆମେ କରିବୁ ବୋଲି ଏସବୁ ଯାକ ହେଇକିରି ଗୋଟେ ସପ୍ତାହକୁ ଆମକୁ ସପ୍ତାହ ପାଇଁ ଗୋଟେ 4-5 ମୁଦା ମାଟି ସରିବୁ ବୋଲେ ଦେଖ ବେଶୀ ଇଏ କରିହବ ନାହିଁ। ସେଟା ଆଜିକାଲି କ୍ଲାଇମେଟରେ ପୁରା ଥଣ୍ଡା ଅଛି, ନାହିଁ ଶୁଖିବ ନାହିଁ କିଛି ନାହିଁ, 200-300 ସାମାନ କରିଲା ବେଳକୁ ଏକା ଗୋଟେ ସପ୍ତାହ ଲାଗିଯିବ, ଦୀପ କି କଳସ କି କୋଉଟା ବି କରିଲା ବେଳକୁ। ଆମର ବେଶୀ ମ୍ୟାଡମ ଆମର ପର୍ବ ହେଉଛି 12 ସେ ଯୋଉ କଥା କହିଲା ବେଳେ 12 13 ପର୍ବ ହବ ଆମର। ଏବେ ହେଲା ଆମର ଏଇଟା ସିଏ ଉଆଁସ ପର୍ବ ବୋଲିକରି ଗୋଟେ ଗଲା, ନୂଆ ମାସିଆରେ ଗଲା, ରାକ୍ଷୀ ପୂର୍ଣ୍ଣମୀ ଗୋଟେ ପର୍ବ, ଗଣେଶ ପୂଜା ଗୋଟେ ଅଛି, ବିଶ୍ୱକର୍ମା ପୂଜା ଗୋଟେ ଅଛି, ଆମର ଦଶହରା ଅଛି, ଏମିତି ମାସକୁ ଗୋଟେ ପର୍ବ। ଆମର ଚାଷବାସ ପାଇଁ ବୋଲେ ଆମର ଖାଲି ଧ୍ୟାନ ଶାସ୍ତ୍ରରେ ଏକା ଟିକେ ସୁବିଧା ଅଛି ମ୍ୟାଡମ, ପାଣିରେ ବୋଲେ ଖାଲି ଖାଲି କେନାଲ ପାଣିରେ ଏକା ଆମର ହେଉଛି, କେନାଲ ପାଣିରେ ମିଶା ଏବେ ଯେତିକି ବର୍ଷା ହେଲା ଏବେ ପୁରା ଟିକେ ସୁସ୍ଥରେ ଅଛୁ ଚାଷ ପାଇଁ ବୋଲିକିନା। ଏବେ ଯେତେବେଳେ ବର୍ଷା ଛାଡ଼ିଯିବ, ଯେତେବେଳେ ଆମର ଧାନ ସେ ପଟରା ହେଇକିରି ଧାନ ଯେତେବେଳେ ବାହାରି ଆସିବ ସେତେବେଳେ ଏକା ପାଣି ଆମର ବହୁତ ଅସୁବିଧା। ଆମେ ଯିବୁ କେନାଲରେ ଯାଇକରି ତାଙ୍କେ 2-3 ଲୋକ ରହିଲା ଲୋକ ହେଲେ ରାତିରେ ସେଠି ଶୋଇକରି ରାତି ସକାଳେ 6 ପର୍ଯ୍ୟନ୍ତ ଗୋଟେ ରାତିରେ ଯୋଗୀ କରିବି ଚାଷ ପାଇବେ, ଏମିତି ଏମିତି କରିକରି ଟିକେ କାର ମଟର ଫଟର ନେଇକରି ନଦୀ ପାଖରୁ ଯୋଗାଇକରି କରିବାଟା ଆଉ। ଚାଷବାସ ପାଇଁ ଆମେ ଜୟପୁରରେ ଏକା ଯାଇକରି ଆଧାର କାର୍ଡ ଫାଧାର ଏଇଟା ମାନେ ପଟା ଆମର ମାଗୁଛନ୍ତି, ପଟା ଦେଇକରି ଆଧାର କାର୍ଡ ଦେଇକରି ସାର ଫାର ସବୁ ଜୟପୁରରେ ଏକା।

କିଣା ବିକା ଆମର ବ୍ୟବସାୟୀ ଆଉ ଖାଲି ଏବେ ଇଏରେ ନେଇକି ଆମର ଖାଲି କିଣା ବିକା ବୋଲି ଆଉ ଖାଲି ମାଟି ସାମାନ ଖାଇବେ ଏମିତି ଟିକେ ଟିକେ କରୁଛନ୍ତି ନିଆଁରେ ପିଆର ଲଗାଇ କରି ଶୁଖାଇ କରି ନେଇ କରି ବିକୁଛୁ ମାର୍କେଟ ଫାର୍କେଟ କରିବାର ତ ଗାଁରେ ନାହିଁ ଖାଲି ସିଆଡ଼ୁ ମାର୍କେଟ ଜୟପୁରରୁ ଆଗ ମାର୍କେଟ କରି ଆଣବାଟା ମନ୍ଦିର ଅଛି ଆମର ମନ୍ଦିର ତ ଆଜିକି 4 ବର୍ଷ ହେଲା ତ୍ରିନାଥ ମନ୍ଦିର ଅଧା ଖଣ୍ଡ ହେଇକରି ରହିଯାଇଛି କିଛି ହେଇନାହିଁ 10 ଫୁଟ ଉଠିକରି 10-20 ଫୁଟ ଉଠିକରି ରହିଯାଇଛି ସେମିତି ମୁଣ୍ଡ ଚୁଟି ହେଇନାହିଁ କିଛି ନାହିଁ ମାହୁରୁ ଗୋଟେ ଜାଗାରେ ନେଇକରି ତାର ଷ୍ଟିଣ ଗୋଟେ ମାରିକିରି ସାଇଡ଼ରେ କରି ରଖିଦେଇଛୁ ସରକାର ଇଏ କରୁନାହାନ୍ତି ଆରି ଟିକେ ମୋର ଜନ୍ମ ଆଜି ମୋତେ କେତେ 37 ବର୍ଷ ହେଲାଣି କି ମୁଁ ଖାଲି ଏମିତି ସେ ଚାଷବାସ କରିକି ଟିକେ ଜମି ଅଛି ଟିକେ ଚାଷବାସ କରୁଛି ଆରି ଏମିତି ଖାଲି ମାଟି ମୁଁ କୁଆଡେ ଯିବା ନାହିଁ ଖାଲି ମାଟି ସାମାନ କାମ କରି ବଞ୍ଚିବାଟା ଆମର ଆରି ମୋର ଝିଅ ଖାଲି ଝିଅ ଆଗ ପିନ୍ଧା ପର୍ବପର୍ବାଣି ଆମର ଆମର ଚୈତ ମାସରେ ଗୋଟେ ଗୀତ ନାଚ ବୋଲେ ଗୋଟେ ସପ୍ତାହଟି ହବ ଏମିତି ଆମର ଆମର ଖରାପୁଡ଼ିଆ ନାଚ ଆକା ଆଉ ସେଟା ଏକା ହବ ଆମେ ନିଜେ କରିବାଟା ଆରେ ଆମର ଗୋଟେ ନାଚ ଶିଖିଥିଲୁ ତ ସେଟା ଛାଡ଼ିଦେଲୁ ବୋଲେ ଆମର କାର୍ତ୍ତିକ ମାସରୁ ଚୈତ ଚୈତ ଯାତ୍ରା ପର୍ଯ୍ୟନ୍ତ ଆମର ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆମର ଭଲ ପୁଷ୍ପନୀ ଗୋଟେ ଚୈତ ପର୍ବ ଗୋଟେ ଆରି କାର୍ତ୍ତିକ ପୂର୍ଣ୍ଣିମା ଗୋଟେ ଏଇଟା ଗୋଟେ ଆମର ବହୁତ ଇଏ ନାଚ ଗୀତ କରି ସେଇ ଶ୍ରଦ୍ଧା ହେଇକରି ଆମେ ଯାଇକରି ସେ ଚୈତ୍ର ମାସ ବେଟ ଫେଟ ବୁଲିକରି କେତେ ଶ୍ରଦ୍ଧାରେ ଗୋଟେ ଚଢ଼େଇ ଏମିତି ତାକୁ ଗୋଟେ ଧାଡ଼ି ଆଣିକରି ତାକୁ ଗୋଟେ ରଥ କରି ଗାଁରେ ପରବ ପରା କରି ତାକୁ ଘର ଘର ଘର ଘର ଘର ବୁଲେଇକି ନାଚ କରିକରି ବାଜା ମାରି ମାରି ନାଚ କରିକରି ବୁଲିବୁ ଆଉ ହଁ ଆମର ଗାଁ ସବୁ ପୁରା ମିଶି କରି ଅଛୁ ସବୁ କଥାରେ ଅଛୁ ମ୍ୟାଡମ୍ ସବୁ କିଏ କାହାର କେବେ ଗଣ୍ଡଗୋଳ ନାହିଁ କିଛି ନାହିଁ ଇଏ ନାହିଁ ସବୁ ହେଲା ଏବେ ସବୁ ଗୋଟେ ମଦ ଫଦ ଟିକେ ବନ୍ଦ କରିଦେଲେ ଆମର ଏତେ ଗୋଟେ ଗାଁ ଆମର ଗାଁରେ ତ ଖାଲି ମାଇ ନା ପିଲାମାନେ ଭାରି କରି ସବୁ ବନ୍ଦ କରିଦେଲେ ଖାଲି ମାଟି କାମ କରୁଛନ୍ତି ମହିଳାମାନେ ସବୁ ଏବେ ଯୋଉଟା ମୁଁ କହିଲିନି କି ମଦ ଫଦ ହେଲେ କୋଉଟା ଏଠି ଗାଁରେ ଆଣି କାହାକୁ ଭିତରେ ଦେଉନାହାନ୍ତି କିଛି ନାହିଁ ବନ୍ଦ କରିଦେଲେ ଭଲ କଲେ ସେଟା ଗୋଟେ ଭଲ କରି ଏବେ ସବୁ ଦେଖା ଚାହା କରୁଛନ୍ତି କିଏ ଗ୍ରୁପ ଫ୍ରୁପ୍ ଆଣିକରି ଗ୍ରୁପ୍ ଆଣିକରି ମିଶା ସେ ମାଟି କାମ କରିକି ଦେବା ତାକୁ ବନ୍ଦବାଟା ଗାଁରେ ଡ୍ରେନ୍ ଟିକେ ହବାର ଥିଲା ଆମର ମଝି ଗାଁ ମଝି ରାସ୍ତାଟା ଆଗା ଡ୍ରେନ୍ ନାହିଁ ପୁରା କାଦୁଅ ହେଇକରି ଏ ବର୍ଷା ମାସେ ନେଇକି ପୁରା କାଦୁଅ ଖାଲି ଭାରି ହବ ନାହିଁ ହଁ ଖେଳ ପଡ଼ିଆ ଅଛି ଖାଲି କ୍ରିକେଟ ଖେଳିବା ଖେଳ ପଡ଼ିଆ ଅଛି କେତେବେଳେ ମିଶା ଖାଲି ସାଇଜ

ସର୍ଦ୍ଦାରେ ଏକା ଆମେ ରହିବାଟା ଦୁଃଖରେ ନାହିଁ, ଖାଲି ହସି ବକରି କରି ଆଗରେ ରହିବେ, ଆମର ହସ ଖୁସିରେ ଆଗରେ ରହିବାଟା। ପଞ୍ଚାୟତରେ ଖାଲି ଆମର ଚାଉଳ ଟିକେ ସୁବିଧାରେ ପାଉଛୁ, ସେଠି ଦମା ଫୁଟରେ ଆମେ ଯାଉଛନ୍ତି, ଭତ୍ତା ବି ସେଠି ଅଦା ଅଦା ବୁଢ଼ୀକୁ ତ ମିଳୁଛି ବ୍ୟାଙ୍କରେ, ଅଦାକୁ ସେଠି ଦେଉଛନ୍ତି ଆହୁରି ପଞ୍ଚାୟତରେ। ଅଗଷ୍ଟ ମାସ ଲାଷ୍ଟରେ ଗୋଟେ ଆସିଥିଲେ, ସବୁ ଯାକ ଇଏଟା କରି ଯାଇଛନ୍ତି, ତାଙ୍କେ ପଇସା ପତ୍ର ଆମେ ଦିଆ କରି ଶିଖେଇବୁ ବୋଲି କହିଛନ୍ତି।

ଗାଁ ତ ସମସ୍ତଙ୍କୁ ଭଲ ଲାଗିଥାଏ। ଏହି କଥା କୁମ୍ଭାରପୁଟ ଗାଁର ଜଣେ ସଚେତନ ନାଗରିକ ମହେନ୍ଦ୍ର କୁମାର ଆମକୁ ଭଲ ଭାବରେ ବୁଝାଇ ପାରିଥିବାରୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାରଙ୍କୁ ଅନେକ ଅନେକ ଧନ୍ୟବାଦ।

0: ମଲ୍ଲାରର ଗାଁ କାହାଣୀରେ ଆମେ ଅନେକ ଗାଁର ବିଭିନ୍ନ କଥା ଜାଣିପାରୁଛେ।
1: ଆପଣ ମଧ୍ୟ ଯଦି ଆପଣଙ୍କ ଗାଁ ସମ୍ପର୍କରେ କିଛି ଜଣାଇବାକୁ ଚାହୁଁଛନ୍ତି ତାହେଲେ ଆମ ସହ ଯୋଗାଯୋଗ କରନ୍ତୁ।
0: ଆମ ସହ ଯୋଗାଯୋଗ କରିବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568।
1: ଏହି ନମ୍ବରରେ ଆମ ସହ ଯୋଗାଯୋଗ କରିପାରିବେ।

0: ଜଙ୍ଗଲ ହେଉଛି ଆଦିବାସୀ ଭାଇ ଭଉଣୀଙ୍କର ଜୀବନ।
1: ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ଏକଥା ଆମେ ସମସ୍ତେ ଭଲ ଭାବରେ ଜାଣିପାରିଛେ।
0: ଜଙ୍ଗଲ ବିନା ଆମର ସ୍ଥିତି ହିଁ ନାହିଁ।
1: ତେଣୁ ବନ ବିଭାଗ ସବୁବେଳେ ତତ୍ପର ଯେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ କେଉଁଠାରେ କିପରି ଏବଂ କେଉଁ ପରିସ୍ଥିତିରେ ଗଛ ଲଗାଇଲେ ଆମ ପାଇଁ ଫଳପ୍ରଦ ହୋଇପାରିବ।
0: ତେଣୁ ବର୍ଷ ସାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ନିଜ ହାତକୁ ନେଇଥାଏ ବନ ବିଭାଗ।
1: ତେବେ ଏହି ବର୍ଷା ଋତୁରେ କଣ ସବୁ କାର୍ଯ୍ୟ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ କିପରି ବୃକ୍ଷରୋପଣ କରାଯାଇଛି, ଆସନ୍ତୁ ଜାଣିବା କୋରାପୁଟ ଜିଲ୍ଲା କୋଟପାଟ ବନାଞ୍ଚଳର ବନପାଳ ସୁଦୀପ୍ତା ନାୟକ ମ୍ୟାଡାମଙ୍କ ଠାରୁ।
2: ନମସ୍କାର, ମୋ ନାଁ ସୁଦୀପ୍ତା ନାୟକ, ଫରେଷ୍ଟର କୋଟପାଟ ରେଞ୍ଜରୁ।

ଆଜିର ବିଷୟ ଅଛି ଫରେଷ୍ଟ। ବର୍ଷା ଦିନ କେମିତି ଇମ୍ପୋର୍ଟାଣ୍ଟ ଫରେଷ୍ଟ ଡିପାର୍ଟମେଣ୍ଟ ପାଇଁ, ବର୍ଷା ଦିନ ବହୁତ ହିଁ ଆବଶ୍ୟକ ଫରେଷ୍ଟ ଡିପାର୍ଟମେଣ୍ଟ ପାଇଁ, କାରଣ ବର୍ଷା ଦିନରେ ଆମେ ନୂତନ ବୃକ୍ଷରୋପଣ ସବୁ କରିଥାଉ। ଏହି ଟାଇମ୍ରେ ଯୋଉ ଜଳବାୟୁ ବା ପାଣିପାଗ ଗୋଟେ ବୃକ୍ଷକୁ ବଞ୍ଚିବା ପାଇଁ ବହୁତ ଉପଯୋଗୀ ହୋଇଥାଏ, ସେଥିପାଇଁ ଆମେ ବର୍ଷା ଦିନରେ ବହୁତ ମାତ୍ରାରେ ପ୍ଲାଣ୍ଟେସନ ସବୁ କରିଥାଉ ବା ବୃକ୍ଷରୋପଣ ସବୁ କରିଥାଉ। ଆମର କିଛି ଏରିଆ ଆମେ ସିଲେକ୍ସନ କରିଥାଉ ପ୍ଲାଣ୍ଟେସନ ପାଇଁ ଆଗରୁ, ତ ତାକୁ ଆମେ ପ୍ରିପେୟାର କରି ରଖିଥାଉ, ପିଟିଂ ସାଇଟ କ୍ଲିୟରାନ୍ସ ସବୁ କରିକି ରଖିଥାଉ। ବର୍ଷା ଦିନ ଯେମିତି ଆମର ଜୁଲାଇ ଫାର୍ଷ୍ଟ ୱିକ୍ ଆରମ୍ଭ ହୁଏ, ଆମର ପ୍ଲାଣ୍ଟେସନ ସବୁ ଆମେ ଆରମ୍ଭ କରିଦେଇଥାଉ। ଆମେ ସବୁବେଳେ ଚେଷ୍ଟା କରୁ ଆମର ପ୍ଲାଣ୍ଟେସନ ଜୁଲାଇ ମାସରେ ହିଁ ସାରିବା ପାଇଁ, କାରଣ ଜୁଲାଇ ମାସରେ ଆମେ ଯଦି ପ୍ଲାଣ୍ଟେସନ ଜଲ୍ଦି ସାରୁ ତାହେଲେ ସେଇ ସିଜନର ଏଇ ବର୍ଷା ଦିନର ଯେତିକି ବର୍ଷା ଯେତିକି ରେନି ଡେଜ୍ ଥିବ ସେ ଗଛ ବୃକ୍ଷଟି ସେତିକି ରେନି ଡେଜ୍ ପାଇବ, ତ ଯେତିକି ବର୍ଷା ସେ ପାଇବ ତାକୁ ସର୍ଭାଇଭ କରିବା ପାଇଁ ସେତିକି ଭଲ ଇଜି ରହିବ। ସେଥିପାଇଁ ଆମେ ଚେଷ୍ଟା କରୁ ଜୁଲାଇ ମାସରେ ସବୁ ପ୍ଲାଣ୍ଟେସନ ସବୁ ସାରିବା ପାଇଁ।

ଆଉ ଗୋଟେ ମେନ୍ କାମ ଆମର ରହିଛି କ୍ୟାଜୁଆଲିଟି ରିପ୍ଲେସମେଣ୍ଟ ୱାର୍କ। କ୍ୟାଜୁଆଲିଟି ରିପ୍ଲେସମେଣ୍ଟ ୱାର୍କ ମାନେ ଆମେ ବିଗତ ବର୍ଷରେ ଯାହା ସବୁ ପ୍ଲାଣ୍ଟେସନ କରିଥାଉ ସେଥିରେ କିଛି ବୃକ୍ଷ ମରିଯାଇଥାଏ, ତ ସେଇ ବୃକ୍ଷ ଗୁଡ଼ାକୁ ଆମେ ଆଉ ଥରେ ଯୋଉଠି ଯୋଉଠି ମରିଛି ସେଥିରେ ଆମେ କ୍ୟାଜୁଆଲିଟି ରିପ୍ଲେସମେଣ୍ଟ ବା ମଲା ଜାଗାରେ ନୂତନ ବୃକ୍ଷରୋପଣ ସବୁ କରିଥାଉ। ତ ଏଇଟା ବି ଗୋଟେ ଆମର ବହୁତ ଇମ୍ପୋର୍ଟାଣ୍ଟ କାର୍ଯ୍ୟ, କାରଣ ଆମେ ଆଉ ଅନେକ ସବୁ କାମ ଅଲଗା ଟାଇମ୍ ଟିକେ ଏପଟ ସେପଟ ହେଲେ ଚଳିବ, କିନ୍ତୁ ବୃକ୍ଷରୋପଣ କାର୍ଯ୍ୟଟା ଏତେ ଇମ୍ପୋର୍ଟାଣ୍ଟ କାର୍ଯ୍ୟ ଯେ ତାହାକୁ ତାର ଟାଇମ୍ ଲିମିଟ୍ ଭିତରେ ହିଁ ସରିବାକୁ ପଡ଼ିବ। ଯଦି ଆମେ ଅଗଷ୍ଟ ପରେ ବୃକ୍ଷରୋପଣ କରିବା ତାହେଲେ ସେ ଗଛ ସର୍ଭାଇଭ୍ କରିବ ନାହିଁ। ତ ଆମର ଗୋଟେ ଟାଇମ୍ ବାଉଣ୍ଡ ଅଛି, ଆମେ ଜୁଲାଇରେ ହିଁ ପ୍ଲାଣ୍ଟେସନ ଆଉ ଯଦି ଆମର ସରେଇବା ବା ମ୍ୟାକ୍ସିମମ୍ ଅଗଷ୍ଟ 15 ପର୍ଯ୍ୟନ୍ତ ଯଦି ଆମେ ସରେଇବା ତାହେଲେ ପ୍ଲାଣ୍ଟେସନଟି ସଫିସିଏଣ୍ଟ ବର୍ଷା ପାଣି ପାଇବ ଆଉ ସର୍ଭାଇଭ୍ କରିବ। ଆମର ସେଇଭଳି ବହୁତ ସାରା ପ୍ଲାଣ୍ଟେସନ ଅଛି, ଆମେ କୃତ୍ରିମ ବନୀକରଣ ବା ଯେଉଁ ଜାଗାରେ ଗଛ ନାହିଁ ସେ ଜାଗାରେ ଗଛ ଲଗାଉଛୁ, ଆଉ କୌଣସି ଜାଗାରେ ଗଛ ଅଛି ମାନେ ଫରେଷ୍ଟ ଅଛି କିନ୍ତୁ ସେଥିରେ ଗଛ ସବୁ କିଛି ନଷ୍ଟ ହୋଇଯାଇଛି ବା କିଛି ମାନେ ଗଛ ନାହିଁ ସେ ଜାଗାରେ ଆମେ ବି ବୃକ୍ଷରୋପଣ କରୁଛୁ, ମାନେ ତାକୁ କୁହନ୍ତି ANR। ଆଉ ଆମେ ଲଗାଉଛୁ ରାସ୍ତା ସାଇଡ଼ରେ ବୃକ୍ଷରୋପଣ କରିଥାଉ ଏଭିନ୍ୟୁ ପ୍ଲାଣ୍ଟେସନ। ଏଇସବୁ ପ୍ଲାଣ୍ଟେସନ କରିବା ପୂର୍ବରୁ ଆମେ ପ୍ରିପେୟାର କରିଥାଉ, ମାନେ କ'ଣ କଲେ ଆମେ ଜୁଲାଇ 1st ୱିକ୍ରେ ଆମର ପ୍ଲାଣ୍ଟେସନ ଆରମ୍ଭ ହେବ, ଜୁଲାଇ ଆସିବା ପୂର୍ବରୁ ଆମେ ତାର ଫିଟିଂ କାମ ସବୁ ଯେତିକି କ୍ଲିନିଂ କାମ ସବୁ କାମ ଆମେ ସରେଇ ଦେଇଥାଉ। ତାପରେ ଆସିଲା ଆମର ବର୍ଷା ଦିନ ମାନେ ଜୁଲାଇ 1st ୱିକ୍, ଜୁଲାଇ 1st ୱିକ୍ 1-7 ପର୍ଯ୍ୟନ୍ତ ଆମର ଗୋଟେ ଯୋଉଟାକି ଆମେ ବନ ମହୋତ୍ସବ ସପ୍ତାହ 1-7 ଜୁଲାଇ, ଏଇ ଯେଉଁ 7 ଦିନ ଆମେ ବନ ମହୋତ୍ସବ ସବୁ ପାଳନ କରିଥାଉ। ଆମେ ପ୍ରତ୍ୟେକ ସ୍କୁଲ ଅଙ୍ଗନବାଡ଼ି ପଞ୍ଚାୟତ ଅଫିସ ବା ଗଭର୍ଣ୍ଣମେଣ୍ଟ ଯେତିକି ଅଫିସ ଅଛି ସେଠାରେ ଆମେ ଯାଇ ଆମର ବନ ମହୋତ୍ସବ କାର୍ଯ୍ୟକ୍ରମ ଗୁଡ଼ାକ କରିଥାଉ। ମେନଲି ଆମେ ସ୍କୁଲରେ ବନ ମହୋତ୍ସବ କାର୍ଯ୍ୟକ୍ରମ କରିଥାଉ, କାରଣ ପିଲାମାନଙ୍କ ମନରେ ସେ ଆୱାରନେସ୍ ଆଣିବାର ଅଛି ଯେ ଗଛ କେତେ ଇମ୍ପୋର୍ଟାଣ୍ଟ ଆମ ପାଇଁ ବା ବୃକ୍ଷର

ଦ୍ୱାରା ଆମର କଣ ସୁବିଧା ହବ, ଆଉ ବୃକ୍ଷରୋପଣ କଣ ପାଇଁ କରାଯାଏ, କୋଉ ଟାଇମରେ କରାଯାଏ, ଏବଂ ଖାଲି ବୃକ୍ଷରୋପଣ ତ କଲେ ହବନି, ତାର କେମିତି ଆମେ ରକ୍ଷଣାବେକ୍ଷଣ କରିବା ବା ତାର ପ୍ରୋଟେକ୍ସନ କେମିତି କରିବା, ଏଇସବୁ ବିଷୟରେ ଆମେ ପିଲାମାନଙ୍କୁ ବୁଝେଇଥାଉ, ଆଉ ପିଲାମାନେ ନିଜେ ଆମ ସହିତ ପାର୍ଟିସିପେଟ କରି ଗଛ ଲଗାଇଥାନ୍ତି। ତ ଏଇଭଳି ଭାବରେ ଆମେ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଆମର ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁଡାକ କରିଥାଉ।

ତାପରେ ଆମର ଆଉ ଗୋଟେ ଚ୍ୟାଲେଞ୍ଜେସ୍ ଅଛି ବର୍ଷା ଦିନ। ବର୍ଷା ଦିନ ଜଙ୍ଗଲରେ ଚୋରି ହେବାର ସମ୍ଭାବନା ବହୁତ, ତ ସେଥିପାଇଁ ଆମେ କ'ଣ କରୁ, ପ୍ରୋଟେକ୍ସନ୍ ବି ଆମେ ମାନେ ଦିନରେ ପ୍ଲାଣ୍ଟେସନ୍ କରିବୁ, ରାତିରେ ପ୍ରୋଟେକ୍ସନ୍ କରିବୁ। ତାପରେ ଅଛି ଫୁଡ୍ ପେଟ୍ରୋଲିଂ, ନାଇଟ୍ ପେଟ୍ରୋଲିଂ, ଏଭଳିଆ କରି ଆମେ ଆମ ଜଙ୍ଗଲକୁ ସୁରକ୍ଷା ଦେଉ। ଖାଲି ବର୍ଷା ଦିନ ତ ଇମ୍ପୋର୍ଟାଣ୍ଟ କହିଲେ ଚଳିବ ନାହିଁ, ଆମ ପାଇଁ ଫରେଷ୍ଟ ଡିପାର୍ଟମେଣ୍ଟ ପାଇଁ ଆମକୁ ମାନେ ବର୍ଷ ସାରା ଆମକୁ ଏଇଭଳିଆ ସବୁ କାର୍ଯ୍ୟ କରିବାକୁ ପଡ଼ିଥାଏ। ଯେମିତିକି ଆମେ ଖରାଦିନ ଫାୟାର ନିଆଁ ଗୋଟେ ଏମିତି ଜିନିଷ ଯାହା ଫରେଷ୍ଟକୁ ପୁରା ଗୋଟେ ମାନେ ଅଳ୍ପ ସମୟରେ ଏତେ ବର୍ଷର ଗଛ ଗୁଡ଼ାକୁ ବି ନଷ୍ଟ କରିଦେଇଥାଏ। ଖରାଦିନରେ ବି ଫରେଷ୍ଟ ପ୍ରୋଟେକ୍ସନ୍ କରିଥାଉ, ଫାୟାର ଯେମିତି ନିଆଁ ନ ଲାଗିବ ବା ନିଆଁ ଲାଗିଲେ କେମିତି ଲିଭେଇବୁ ତାର ବି କାର୍ଯ୍ୟ କରିଥାଉ। ତାପରେ ୱେଡିଂ କାର୍ଯ୍ୟ, ପ୍ରୋଟେକ୍ସନ୍ କାମ, ବହୁତ ସାରା କାର୍ଯ୍ୟ କରିଥାଉ। ତାପରେ ବର୍ଷା ଦିନରେ ଆମେ କ'ଣ କରୁ, ଭିଏସ୍ଏସ୍ ମାନଙ୍କ ସହିତ, ଆମର ଯେଉଁ ଭିଏସ୍ଏସ୍ ଅଛନ୍ତି ବନ ସୁରକ୍ଷା ସମିତି, ସେମାନଙ୍କ ସହିତ ଭିଲେଜର୍ସ ମାନଙ୍କ ସହିତ ମିଶିକି ମଧ୍ୟ ବୃକ୍ଷରୋପଣ କାର୍ଯ୍ୟ ଗୁଡ଼ାକ କରିଥାଉ। ବିଭିନ୍ନ ଗାଁ ମାନଙ୍କରେ, ଭିଏସ୍ଏସ୍ ଏରିଆ ମାନଙ୍କରେ କିଛି ଖାଲି ଜାଗା ଥାଏ, ତ ସେଠାରେ ଆମେ ଯାଇ ଗାଁବାଲାଙ୍କର ସହିତ ମିଶି ଆମେ ସେଠି ବୃକ୍ଷରୋପଣ କରିଥାଉ। ଆଉ ଏହା କରିବା ଦ୍ୱାରା ମାନେ ଅନ୍ୟମାନେ ବି ଦେଖି ଶିଖିଥାନ୍ତେ ଆକ୍ଚୁଆଲି ଗଛର ଭାଲ୍ୟୁ କ'ଣ, ଆଉ ଆମେ ତାର ପ୍ରୋଟେକ୍ସନ୍ କରିବା, ଲଗେଇବା, ତାର ରକ୍ଷଣାବେକ୍ଷଣ କରିବାଟା ବି ଅନ୍ୟମାନେ ପିଲାମାନେ ସମସ୍ତେ ଶିଖିଥାନ୍ତି। ତା ବାଦେ ଆମର ଆଉ ଗୋଟେ ଏବେ ଅଛି ଚାଲିଛି ଏକ ପେଡ୍ ମା କେ ନାମ। ଏକ ପେଡ୍ ମା କେ ନାମରେ ଆମେ କ'ଣ କରୁ, ଆମେ ଚାରା ବଣ୍ଟନ କରିଥାଉ ପ୍ରତି ଜିପିରେ, ପଞ୍ଚାୟତ ମାନଙ୍କରେ ଆମେ ଚାରା ବଣ୍ଟନ କରିଥାଉ, ଆଉ ସେମାନେ ନେଇକି ଏକ ଗଛ ଲଗେଇଥାନ୍ତି ପ୍ରତ୍ୟେକ ଜିପି ମାନଙ୍କରେ। ତାପରେ ଆମର ଅଛି କ'ଣ, ନର୍ସରୀ, ଆମେ ନର୍ସରୀ ବି ରେଜ୍ କରିଥାଉ, ଚାରା ବନେଇଥାଉ ନର୍ସରୀରେ, ଏବଂ ଜୁଲାଇ ମାସରେ ଆମର ଡିଷ୍ଟ୍ରିବ୍ୟୁସନ୍ ଆରମ୍ଭ ହୋଇଯାଏ। ମାନେ ଲୋକମାନେ ଆମଠୁ ନର୍ସରୀରୁ ଚାରା ନେଇ ସେମାନେ ନିଜର ପ୍ଲାଣ୍ଟେସନ୍ ମାନଙ୍କରେ ବି ଲଗେଇବେ ବା ନିଜ ବାଡ଼ିରେ ଲଗାନ୍ତି, ନହେଲେ ନିଜର ଯଦି କିଛି ଜମି ଅଛି ସେଥିରେ ପ୍ଲାଣ୍ଟେସନ୍ କରନ୍ତି। ତ ଆମର ଡିଷ୍ଟ୍ରିବ୍ୟୁସନ୍ କାମ ବି ଚାଲିଥାଏ ନର୍ସରୀରେ, ତ ଆମେ ଏଇ ଜୁଲାଇ ମାସରେ ଚାରା ବି ବଣ୍ଟନ କରିଥାଉ।

0: ଆମର ଜାତୀୟ ସମ୍ପଦ ଅରଣ୍ୟକୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ପ୍ରଧାନ କର୍ତ୍ତବ୍ୟ।
1: ପ୍ରକୃତିର ଅମୂଲ୍ୟ ଦାନ ହେଉଛି ଜଙ୍ଗଲ।
0: ଜଙ୍ଗଲ ଏବଂ ସମାଜ ଉଭୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏକଥା ଉତ୍ପାଳ ବନାଞ୍ଚଳର ବନପାଳ ଶ୍ରୀମତୀ ସୁଦୀପ୍ତା ନାୟକ ଅତି ସୁନ୍ଦର ଭାବେ ଆମକୁ ବୁଝାଇ ପାରିଲେ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ମ୍ୟାଡାମଙ୍କୁ ସାଧୁବାଦ ଜଣାଉଛୁ।

0: ବିଶେଷ ପ୍ରସଙ୍ଗ ତ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିଥିବ।
1: ତେବେ ଆଜିର କାର୍ଯ୍ୟକ୍ରମ କେତେ ମାତ୍ରାରେ ଭଲ ଲାଗିଲା ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।
0: ଆପଣଙ୍କ ମତାମତ ଜଣାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568।
1: ନମ୍ବରଟି ପୁଣି ଥରେ କହି ରଖୁଛୁ 9438268568।

ବର୍ଣ୍ଣାଳୀରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସେପ୍ଟେମ୍ବର ମାସ 9 ତାରିଖ ବୁଧବାର ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ସେପ୍ଟେମ୍ବର ମାସ 8 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 3:00-3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର କହି ରଖୁଛୁ 0685423690। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ସକାଳ 9:00 ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ଶୁଣିବେ ବନମଲ୍ଲିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ କଣ୍ଠଶିଳ୍ପୀ ପି ଲକେଶ୍ୱର ରାଓଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05। ଦିନ 12:00 ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 10:30। ଆକାଶବାଣୀ ଲାଇଭ୍ ଶୁଣିବେ ଆଜି ଦିନ 11:00। ଆଜି ଦିନ 12:50 ଶୁଣିବେ ହିନ୍ଦୀ ଭକ୍ତିଗୀତ। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଯୁବବାଣୀ ପ୍ରଚାର କରିବୁ ଆଜି ଅପରାହ୍ନ 5:00। ଏଥିରେ ସମ୍ପାଦକ

କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 8:30 ଶୁଣନ୍ତୁ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ପ୍ରଥମେ ଶିଳ୍ପୀ ହେଲେ ବୀରେନ ନାୟକ, ଗୀତ ରଚନା କରିଛନ୍ତି ଗୌର ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଆପଣମାନେ ଶୁଣୁଛନ୍ତି ସ୍ୱରଲହରୀ କାର୍ଯ୍ୟକ୍ରମ। ଏଥର ଶିଳ୍ପୀ ହେଲେ ପ୍ରୀତି ପଣ୍ଡା। ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ। ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଆପଣମାନେ ଶୁଣିଛନ୍ତି ସ୍ୱରଲହରୀ କାର୍ଯ୍ୟକ୍ରମ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ବୀରେନ ନାୟକ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ। ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ବୀରେନ ନାୟକ, ପ୍ରୀତି ପଣ୍ଡା, ଗୀତ ରଚନା କରିଥିଲେ ଗୌରବ ପଟ୍ଟନାୟକ, ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ସୁବାସ ଦାସ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଆପଣମାନେ ଶୁଣୁଛନ୍ତି ଲଘୁ ସଙ୍ଗୀତ। ଏଥର ଶିଳ୍ପୀ ହେଲେ ନିବେଦିତା। ନିଜାଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

ଶୁଣିଲେ କେତୋଟି ଲଘୁ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତିଧାରାରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ଜୟ ହୋ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଶାନ୍, ଶ୍ରିୟା ଘୋଷାଲ ଏବଂ ସବବ ସବ୍ରି। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସୋନୁ କେ ଟିଟୁ କେ ସୁଇଟି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ରୋଚକ କୋହଲି। ଗୀତ ରଚନା କୁମାର, ସଙ୍ଗୀତ ପରିଚାଳନା ରୋଚକ କୋହଲି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ହିରୋପନ୍ତୀ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ମୋହିତ ଚୌହାନ। ଗୀତ ରଚନା କରିଛନ୍ତି କୋସର ମନି। ସଙ୍ଗୀତ ପରିଚାଳନା ସାଜିଦ ୱାଜିଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଲୁକାଛୁପି ଚଳଚ୍ଚିତ୍ରର ଗୀତଟି। ଶିଳ୍ପୀ ହେଲେ କରନ୍ ସେମ୍ବି। ଗୀତ ରଚନା କରିଛନ୍ତି ନିର୍ମାନ, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍ଚି ଏବଂ ଗୋଲ୍ଡ ବୟ।

ସକାଳ 9:30ରେ ଶୁଣିବେ ବର୍ଣ୍ଣାମଲ୍ଲିକା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ କଣ୍ଠଶିଳ୍ପୀ ପି ଲକେଶ୍ୱର ରାଓଙ୍କ ସହ ସାକ୍ଷାତକାର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ଅଙ୍କିତ ତିୱାରୀ। ଗୀତ ରଚନା ଅଭେନ୍ଦ୍ର କୁମାର ଉପାଧ୍ୟାୟ। ଚଳଚ୍ଚିତ୍ର ରୟ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 9:30 ପ୍ରଚାର କରୁଛୁ ବିଶେଷ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସ୍ମିତାରାଣୀ ଜେନା, ପ୍ରଯୋଜନା ମନୋଜ କୁମାର ପୂଜାରୀ। ତାହେଲେ ଶୁଣିବା ବନମଲ୍ଲିକା କାର୍ଯ୍ୟକ୍ରମ।

ମୁହଁରେ ହସ ଥାଏ କିନ୍ତୁ ମନ ଭିତରେ ଅନେକ ପ୍ରଶ୍ନ, ଆଖିରେ ଲୁହ ଥାଏ କିନ୍ତୁ ତାକୁ ଲୁଚାଇବା ପାଇଁ ଓଠରେ ହସ ରଖିବାକୁ ପଡ଼ିଥାଏ। କେବେ ନିଜ ଲୋକଙ୍କଠାରୁ ଦୂରେଇ ଯାଉ, କେବେ ନିଜ ସ୍ୱପ୍ନଠାରୁ ବି, ତଥାପି ଜୀବନକୁ ନେଇ ଆଗକୁ ଚାଲିବାକୁ ପଡ଼େ। କାରଣ ଜୀବନ ଆମକୁ ଶିଖାଏ ସବୁବେଳେ କେହି ହାତ ଧରିବେ ନାହିଁ, କିଛି ବାଟ ନିଜକୁ ନିଜେ ଚାଲିବାକୁ ପଡ଼ିବ। ଆଜି ଯଦି ତୁମେ ଏକୁଟିଆ ଅନୁଭବ କରୁଛ, ତେବେ ଭାଙ୍ଗି ପଡ଼ନି। ହୁଏତ ଏହି ନିରବ ସମୟଟା ହିଁ ତୁମ ଜୀବନର ସବୁଠାରୁ ସୁନ୍ଦର ପରିବର୍ତ୍ତନର ଆରମ୍ଭ। ପରିଶ୍ରମ କର, ନିଜ ଉପରେ ବିଶ୍ୱାସ ରଖ, ଦିନେ ତୁମର ସଫଳତା ସବୁ ପ୍ରଶ୍ନର ଉତ୍ତର ଦେବ। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: ଆଜିର ବନମଲ୍ଲିକା ଅଧ୍ୟାୟରେ ଆମେ ଶୁଣିବା ଏଭଳି ଏକ ପ୍ରତିଭାଙ୍କୁ ଯିଏ ସଙ୍ଗୀତ ଶିକ୍ଷାର କୌଣସି ପ୍ରଶିକ୍ଷଣ ନେଇନଥିଲେ ମଧ୍ୟ ନିଜର ସ୍ୱାଭାବିକ ପ୍ରତିଭା, ଆତ୍ମବିଶ୍ୱାସ ଓ ସଙ୍ଗୀତ ପ୍ରତି ଗଭୀର ଭଲ ପାଇବାକୁ ନେଇ ଯିଏ ଆଗକୁ ବଢ଼ିଛନ୍ତି, ଆଜି ଆମେ ତାଙ୍କୁ ଆପଣମାନଙ୍କ ସମ୍ମୁଖରେ ପରିଚିତ କରାଇବାକୁ ଯାଉଛୁ। ତାଙ୍କ କଣ୍ଠରେ ଥିବା ସରଳତା, ଭାବନା ଓ ମଧୁରତା ଶ୍ରୋତାଙ୍କ ହୃଦୟକୁ ଛୁଇଁଯାଏ। ତାଙ୍କ ଗୀତ କେବଳ ଏକ କଳା ନୁହେଁ, ବରଂ ନିଜ ମନର ଭାବନାକୁ ପ୍ରକାଶ କରିବାର ଏକ ସୁନ୍ଦର ମାଧ୍ୟମ। ଆସନ୍ତୁ ତାଙ୍କର ଏହି ମଧୁର ପ୍ରୟାସକୁ ଉତ୍ସାହିତ କରିବା। ଆଜିର ବନମଲ୍ଲିକାର ଆଜିର ଅଧ୍ୟାୟରେ ଆମ ସହିତ ଅଛନ୍ତି କୋରାପୁଟର ଜଣେ ସୁନ୍ଦର ଗାୟକ ପି ଲୋକେଶ୍ୱର ରାଓ। ତେବେ ଚାଲନ୍ତୁ ଶୁଣିବା ତାଙ୍କ ଜୀବନ ଆଉ ଗୀତ ସମ୍ପର୍କରେ। ସାର୍ ନମସ୍କାର।
1: ହଁ ନମସ୍କାର ମ୍ୟାଡମ,
0: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ କରୁଛି।
1: ଥ୍ୟାଙ୍କ ୟୁ ମ୍ୟାଡମ, ବହୁତ ବହୁତ ଧନ୍ୟବାଦ। ମୋ ନାଁ ହଉଛି ପି ଲୋକେଶ୍ୱର ରାଓ, ମୁଁ କୋରାପୁଟରେ ରହେ, ଆଦର୍ଶନଗରରେ। ମୋ ପ୍ରଫେସନ ହଉଛି ମୁଁ ଗୋଟେ ଷ୍ଟେଟ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ, ବିଓ ଅଫିସରେ କାମ କରୁଛି କୋରାପୁଟ ଅଫିସରେ।
0: ବହୁତ ବଢିଆ ସାର୍, ତାହେଲେ ଆପଣ କହିଲେ ଆପଣ ଜଣେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟ, ତାହେଲେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟଙ୍କର ଗୀତ ଗାଇବା ପ୍ରତି ଆପଣଙ୍କର ଆଗ୍ରହ କେମିତି ଆସିଲା?
1: ସେଇଟା ତ ମ୍ୟାଡମ ମୋର ହବି, ସେଇଟା ଆଉ ଏବେ ବି ଜାରି ରହିଛି।
0: ସେମିତି
1: ବଡ ପ୍ଲାଟଫର୍ମ ମିଳିନି, ତଥାପି ଚେଷ୍ଟାରେ ଅଛି। ମୁଁ ପିଲାବେଳେ ଗୀତ ଟିକେ ଗାଇବା ପାଇଁ ଇଚ୍ଛା କରେ, କାହିଁକି ମୁଁ ଗୀତ ମୋ ବାପା ଗାଆନ୍ତି, ଆଉ ସେ ଗୀତ ଶୁଣିକି ମତେ ବି ଟିକେ ଇଣ୍ଟରେଷ୍ଟ ଲାଗୁଥିଲା, ମୁଁ ବି କେମିତି ଗୀତ ଗାଇବି।
0: ବାପା ବି ଗୀତ ଗାଉଥିଲେ?
1: ଆଜ୍ଞା ଆଜ୍ଞା।
0: ତାହେଲେ ଆପଣଙ୍କୁ ମାନେ କୋଉ ଟାଇପ୍ର ଗୀତ ବହୁତ ପସନ୍ଦ?
1: ମତେ ମ୍ୟାଡମ ବହୁତ ଭଲ କ୍ଲାସିକାଲ ଗୀତ, ଆଉ ଦରଦ ଭରା ଗୀତ, ଏମିତି ରୋମାଣ୍ଟିକ ଗୀତ ସବୁ।
0: କ୍ଲାସିକାଲ ଗୀତକୁ ଆପଣ ବହୁତ ପସନ୍ଦ କରୁଛନ୍ତି, ଆପଣ କ୍ଲାସିକାଲ କେବେ ଶିଖିଛନ୍ତି?
1: କ୍ଲାସିକାଲ ମୁଁ ଶିଖିନି, ମୁଁ ଶୁଣିକି ହିଁ ପ୍ରାକ୍ଟିସ କରିଛି, ବର୍ତ୍ତମାନ ଶିଖିବାକୁ ମାନେ ଚାହୁଁଛି। ଗୀତ ତ ବହୁତ ଶିଖିବା ପାଇଁ ବହୁତ ଗୁରୁ ଅଛନ୍ତି, ତଥାପି ଏମିତି ଭଲ ଗୁରୁ କିଏ ମିଳୁନାହାନ୍ତି।
0: ତାହେଲେ ଆପଣଙ୍କର ଗୀତ ଟିକେ ଶୁଣିବା ସାର୍।
1: କିଡ଼ି ସୁନ୍ଦର ସତେ କାଳିଆର ନବ କଳେବର, କିଡ଼ି ସୁନ୍ଦର ସତେ କାଳିଆର ନବ କଳେବର, ଚନ୍ଦନ ଚିତା ଆଖି କହୁଛି କଥା, ଓଠ ବିକେ ଅମୃତ ହାତ ହୋଇଛି ଦାତା, ତାର ନବ ଯୌବନ କେଡ଼େ ମଞ୍ଜୁଳ, କେଡ଼େ ସୁନ୍ଦର ସତେ କାଳିଆର ନବ କଳେବର, କେଡ଼େ ସୁନ୍ଦର ସତେ କାଳିଆର ନବ।

0: ବହୁତ ହି ସୁନ୍ଦର ଭଏସ୍ ଆପଣଙ୍କର, ବହୁତ ବଢିଆ ଆପଣ ଗାଉଛନ୍ତି।
1: ଥ୍ୟାଙ୍କ ୟୁ ମ୍ୟାଡାମ, ଥ୍ୟାଙ୍କ ୟୁ।
0: ଆଉ ତାହେଲେ କେତେବେଳେ ଆପଣଙ୍କୁ ସମୟ ମିଳେ ଯେ ମୁଁ ଗୀତ ପ୍ରାକ୍ଟିସ କରିବି ବୋଲି?
1: ମୁଁ ମ୍ୟାଡାମ ଅଫିସରେ ଆସିଲା ପରେ ରାତି ଟିକେ ପ୍ରାକ୍ଟିସ କରେ, ନହେଲେ ସକାଳୁ ଟିକେ ପ୍ରାକ୍ଟିସ କରେ ମ୍ୟାଡାମ।
0: ଆଚ୍ଛା, ମାନେ ଅଫିସରୁ ଆସିଲା ପରେ ଘରେ ହିଁ ପ୍ରାକ୍ଟିସ କରନ୍ତି?
1: ହଁ, ଘରେ ପ୍ରାକ୍ଟିସ କରୁଛି, ଆମର ବି ଗ୍ରୁପ ଗୋଟେ ଅଛି ମ୍ୟାଡାମ।
0: ଆଚ୍ଛା, କୋରାପୁଟ
1: କୋରାପୁଟ ଦେଓମାଳି କଳା ପରିଷଦ କୋରାପୁଟ ବୋଲି ଗ୍ରୁପ ଆମର ଅଛି, ଆମର ନିଜସ୍ୱ ଗ୍ରୁପଟା, ସେ ଗ୍ରୁପରେ ଆମେ ବସିକି ରିହର୍ସାଲ କରୁ ପ୍ରତ୍ୟେକ ଦିନ। ମାନେ ମତେ ତ ସେମିତି ଭଲ ପ୍ଲାଟଫର୍ମ ମିଳିନି ବୋଲିକି ଏବେ ବି ମାନେ ଅବିଶ୍ୱାସରେ ରହିଯାଇଛି, କେବେ ସେ ପୂରଣ ହବ ସେ ଭଗବାନଙ୍କ ଇଚ୍ଛା।
0: ନିହାତି ଭାବରେ ସାର୍, ଜଲ୍ଦି ଆପଣଙ୍କର ସବୁ ଆକାଂକ୍ଷା, ସବୁ ଡ୍ରିମ୍ସ ପୁରା ହଉ। ଆଉ ଏବେ ବି ବହୁତ ସମୟ ଅଛି, ଆପଣ ପୁଣି ଥରେ ନିଜର ଯୋଉ ସ୍ୱପ୍ନକୁ ବର୍ତ୍ତମାନ ପୁରା କରିବେ ବୋଲି ଆମେ ସମସ୍ତଙ୍କର ଶୁଭେଚ୍ଛା ଆପଣଙ୍କ ସହିତ ରହିବ। ତାହେଲେ ଆପଣ ଷ୍ଟୁଡିଓରେ କୋଉ କୋଉ ସବୁ ଗୀତ ଗାଇଛନ୍ତି?
1: ଗାଇଛି ମ୍ୟାଡାମ ଦୁଇଟା ସାଇ ଭଜନ ଆଉ ଦୁଇଟା ମଡର୍ନ ଗାଇଛି କଟକରେ, ଯୋଉଟା କି ପ୍ରଫେସନାଲ ଷ୍ଟୁଡିଓ ଏମଆରଆର ଷ୍ଟୁଡିଓରେ ଗାଇଛି ମୁଁ।
0: ଆଚ୍ଛା, ତାହେଲେ ଆପଣ କଟକ ବି ଯାଇକି ଗୀତ ଗାଇଛନ୍ତି?
1: ହଁ, ଗାଇଛି ମୁଁ।
0: କଣ ଗୀତ ଥିଲା ଆଉ ଆପଣଙ୍କୁ କେମିତି ମାନେ କଟକ ପର୍ଯ୍ୟନ୍ତ କେମିତି ପହଞ୍ଚି ପାରିଲେ, ଆପଣଙ୍କର ଜର୍ଣ୍ଣି କେମିତି ଥିଲା?
1: ସେଇଟା ଆମର ସେ ମା ଆମର ଅଛନ୍ତି, ପ୍ରଭୁ ମା ଅଛନ୍ତି, ତାଙ୍କ ଦ୍ୱାରା ମୁଁ ସେଠି କଟକ ଷ୍ଟୁଡିଓରେ ଗାଇବାକୁ ସୁଯୋଗ ପାଇଥିଲି।
0: ଆଚ୍ଛା, ତାହେଲେ କଟକରୁ ଆପଣଙ୍କୁ ଆପଣଙ୍କ ଭଏସ୍ ଶୁଣିକି କଲ୍ କରିଥିଲେ?
1: ନାଇଁ ନାଇଁ, ମୁଁ ଗାଉଛି ବୋଲି ଶୁଣି ଜାଣିଲେ ତ ସେ ଆମ ପ୍ରଭୁ ମା, ସିଏ ଯେତେବେଳେ କହିଲେ ଆମକୁ ମତେ ସେଠି ମାନେ ସୁଯୋଗ ଦେଇଥିଲେ ଗାଇବା ପାଇଁ ଷ୍ଟୁଡିଓରେ।
0: ଆଚ୍ଛା, କୋଉ ଗୀତଟା ଥିଲା ସାର୍?
1: ସେଇଟା ସାଇ ଭଜନ ଥିଲା ଗୋଟେ, ଆଉ ମଡର୍ନ ଗୀତ ଗୋଟେ ଥିଲା ମ୍ୟାଡାମ।
0: ଆଚ୍ଛା ସାର୍, ସାଇ ଭଜନଟିକୁ ନିହାତି ଭାବରେ ଶୁଣିବାକୁ ଆମେ ଇଚ୍ଛା ପ୍ରକାଶ କରୁଛୁ।
1: ଆଜ୍ଞା। କୃଷ୍ଣ ନାମରେ କୃଷ୍ଣା ମେଣ୍ଟିବ, ରାଧା ନାମରେ ବାଧା ହଟିବ। କୃଷ୍ଣ ନାମରେ କୃଷ୍ଣା ମେଣ୍ଟିବ, ରାଧା ନାମରେ ବାଧା ହଟିବ।

0: ଆପଣଙ୍କର ଏଇ ଗୀତଟି ୟୁଟ୍ୟୁବରେ ରିଲିଜ ହେଇଛି?
1: ହଁ, ୟୁଟ୍ୟୁବରେ ରିଲିଜ ହେଇଛି ମ୍ୟାଡାମ, ଏଇଟା ରିଲିଜ ହେଇଛି ମାନେ ସେଟାକୁ ଭଏସଟା ମୁଁ କରିଥିଲି, କିନ୍ତୁ ଏଆଇ ରେ ଦିଆଯାଇଛି ରିଲିଜ
0: କେବେ ମଧ୍ୟ ଗୀତ ନ ଶିଖି ମଧ୍ୟ ଏତେ ସୁନ୍ଦର ଗୀତ ଗାଉଛନ୍ତି ବୋଲି ସାଙ୍ଗମାନେ କେମିତି ପ୍ରଶଂସା କରନ୍ତି ଆପଣଙ୍କର?
1: ହଁ, କରନ୍ତି ମ୍ୟାଡାମ, ପ୍ରଶଂସା ତ ବହୁତ କରନ୍ତି, ଆଉ ମତେ ତ ସାଟିସ୍ଫାକ୍ସନ୍, ମୁଁ କିଛି ଭଲ ଭାବରେ ସେମିତି ଗୋଟେ ପ୍ରଫେସନାଲି ସିଙ୍ଗର ହେଇପାରିନି ବୋଲି ମତେ ଭଲ ଲାଗେନି, ଆଉ ମାନେ କୋର୍ସ କିଛି କରିନି ନା, ଗାଉଛନ୍ତି ଗାଉଛୁ ଆଉ, ମାନେ ଗୀତ ରେକର୍ଡ ଶୁଣିକି।
0: ଗୋଟେ ଭଲ ଗୀତ ହେବା ପାଇଁ ସବୁଠାରୁ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି ଗୋଟେ ସୁନ୍ଦର ସ୍ୱର, ଗୋଟେ ସୁନ୍ଦର ମନ, ଯୋଉଟାକି ଭଗବାନ ଆପଣଙ୍କୁ ହିଁ ଦେଇଛନ୍ତି। ତ ଆପଣ ନିହାତି ଭାବରେ ଗୋଟେ ବହୁତ ଭଲ ଆଗକୁ ସିଙ୍ଗର ହେଇପାରିବେ ବୋଲି ମୁଁ ନିଜେ ମାନେ ଆପଣଙ୍କର ଭଏସ୍ ଶୁଣିକି ଭାବିପାରୁଛି। ଆଉ ଯୋଉମାନେ ବି ଆଜି ଆପଣଙ୍କୁ ଏଇ ରେଡିଓ ମାଧ୍ୟମରେ ବି ଶୁଣୁଥିବେ ସେମାନେ ବି ନିହାତି ଭାବରେ ଆପଣଙ୍କ ଭଏସ୍କୁ ଫିଲ୍ କରିପାରୁଥିବେ।
1: ଆଜ୍ଞା ଆଜ୍ଞା, ହଉ, ସମସ୍ତଙ୍କର ଶୁଭେଚ୍ଛା ଆଉ ଭଲ ପାଇବାଟା ସେତିକି ଥାଉ ମୋ ପ୍ରତି, ଆପଣମାନେ ଭଲ ପାଇବା ହେଲେ ମୁଁ ଆଗକୁ ଯାଇପାରିବି।
0: ବହୁତ ସୁନ୍ଦର ସାର୍, ଆପଣ ଯେତେବେଳେ ମାନେ ଷ୍ଟୁଡିଓରେ ଫାର୍ଷ୍ଟ ମାଇକ୍ରେ ଗୀତ ଗାଇଲେ ମାନେ କେମିତି ଲାଗିଲା ଆପଣଙ୍କୁ?
1: ହଁ, ସେ ଦିନଟା ତ ଗୋଟେ ମାନେ ଚିରସ୍ମରଣୀୟ, ସେଇଟା ଗୋଟେ ବହୁତ ମେମୋରେବୁଲ ଡେ ଥିଲା। ଯେତେବେଳେ ମୁଁ ଫାର୍ଷ୍ଟ ଗାଉଥିଲି, ଗାଇଲା ବେଳକୁ ମତେ ଟିକେ ନର୍ଭସ୍ ଫିଲ୍ କଲି, ମୁଁ ଷ୍ଟୁଡିଓରେ ମୁଁ କେବେ ଗାଇ ନଥିଲି ନା, ବଡ ଷ୍ଟୁଡିଓଟା, ସେଠି ସବୁ ପ୍ରଫେସନାଲ ସିଙ୍ଗର ମାନେ ଯାଆନ୍ତି ସେ ଷ୍ଟୁଡିଓରେ, ଆଉ ମୁଁ ଯେତେବେଳେ ଗାଇଲି ମତେ ଟିକେ ଡର ଡର ଲାଗିଲା, ଗାଇଲା ପରେ ସେଟ୍ ହେଇଗଲା, ତାପରେ ମୁଁ ଶୁଣିଲି ମୋ ନିଜ ଭଏସ୍କୁ, ମୁଁ କହିଲି ମୋ ଭଏସ୍ଟା ମୁଁ ଗାଇଛି ବୋଲି ମୁଁ ବି ବିଶ୍ୱାସ କରିପାରିଲି, ବହୁତ ଭଲ ହେଇଥିଲା ସେଟା, ବହୁତ ମାନେ ଖୁସି ଲାଗିଥିଲା ସେଦିନଟା।
0: ଫାର୍ଷ୍ଟ ଯେତେବେଳେ ବାଜିଲା ଗୀତଟି ଘରେ ଲୋକଙ୍କର କଣ ସବୁ ରିଆକ୍ସନ ଥିଲା ଘର ଲୋକଙ୍କର?
1: ହଁ, ଘର ଲୋକ ବି ପ୍ରଶଂସା କଲେ, ବହୁତ ଭଲ ହେଇଥିଲା ବୋଲି କହୁଥିଲେ।
0: ଆପଣଙ୍କ ପାଇଁ ସଫଳତାର ଅର୍ଥଟା କଣ?
1: ସଫଳତାର ଅର୍ଥ ମ୍ୟାଡାମ ମାନେ ସବୁକିଛି ପରିଶ୍ରମ, ଡେଡିକେସନ, ଆଉ ସେତିକି 100% ଡେଡିକେସନ କଲେ ହିଁ ଆମେ ସେ ସଫଳତାର ପାହାଚରେ ଆମେ ପହଞ୍ଚି ପାରିବା। କିଛି ମାନେ 100% ପୁଟ୍ଅପ୍ ନଦେଲେ କୌଣସି ଜିନିଷ ଆମେ ସଫଳତା କରିପାରିବାନି।
0: ଓଡିଆ ସଙ୍ଗୀତର ବର୍ତ୍ତମାନ ପରିସ୍ଥିତି ରହିଛି, ତାକୁ ଆପଣ କିଭଳି ଭାବରେ ଦେଖୁଛନ୍ତି? ମାନେ ଆପଣଙ୍କ ଜେନେରେସନର ଓଡିଆ ଗୀତ, ଏବେର ଓଡିଆ ଗୀତ, ସେ ସବୁ ଭିତରେ କଣ ସବୁ ଡିଫରେନ୍ସ ପଳେଇ ଆସିଛି ବୋଲି ଆପଣ ଭାବୁଛନ୍ତି?
1: ବର୍ତ୍ତମାନ ମ୍ୟାଡାମ ସଙ୍ଗୀତଟା ବହୁତ କିଛି ପରିବର୍ତ୍ତନ ହେଇଯାଇଛି। ଯୋଉ ଆଗରୁ ଯୋଉ ସଙ୍ଗୀତ ଥିଲା, ସେଇ ସଙ୍ଗୀତରେ ଗୋଟେ ମାଧୁର୍ଯ୍ୟ, କିଛି ମାନେ ଜୀବନ୍ତ ଥିଲା ଗୀତ, ମାନେ ଯୋଉ ଗୀତ ଶୁଣୁଥିଲେ ବର୍ତ୍ତମାନ ବି ସେଟା ଜୀବନ୍ତ ହେଇକି ରହିଛି। ଏବେ ବର୍ତ୍ତମାନ ଯୋଉ ଗୀତ ସବୁ ବାହାରୁଛି, ସେ ଦିନ ଦୁଇ ଦିନ ଶୁଣିଲା ପରେ ଭୁଲି ଯାଉଛୁ ସମସ୍ତେ, ବର୍ତ୍ତମାନ ଗୀତ ସବୁ କିଛି ହାର୍ଟ ଟଚ୍ କରିପାରୁନି। ଆଗ ଗୀତ କଣ, ସେ ଗୀତ ମ୍ୟୁଜିକ୍ ବାଜିଲେ ସେଇ ଗୀତ ବୋଲି କହିଦେଉଥିଲେ, ବର୍ତ୍ତମାନ ବହୁତ କିଛି ଗୀତର ସଙ୍ଗୀତରେ ବି ପରିବର୍ତ୍ତନ ବହୁତ ମାନେ ଖରାପ ଆଡ଼କୁ ପଳା ଆସିଛି, ସଙ୍ଗୀତଟାକୁ ସଙ୍ଗୀତ ଭଳିଆ ରଖିନାହାନ୍ତି, ରିମିକ୍ସ ସବୁ କରିକି ଗୀତଟାକୁ ସବୁ ପପ୍ ୱେଷ୍ଟର୍ନ ଭଳିଆ କରିଦେଇଛି ସବୁ ଗୀତ, କିଛି ମାନେ ମିଠାସ ବି କିଛି ନାହିଁ ଗୀତରେ ବର୍ତ୍ତମାନ ସଙ୍ଗୀତରେ।
0: ତାହେଲେ ବାପା ଆପଣଙ୍କର ଅଛନ୍ତି?

0: ବାପା ଆଗରୁ କାଳ ହେଇଯାଇଥିଲେ ମ୍ୟାଡମ୍।
1: ତାହେଲେ ବାପା ଯେତେବେଳେ ଗୀତ ଗାଉଥିଲେ ଆପଣ ଦେଖୁଥିଲେ, ତ ବାପା ଯୋଉ ସବୁ ଗୀତ ଗାଉଥିଲେ ତ ସେଇ ଜିନିଷ ବାପାଙ୍କୁ ଟିକେ କପି କଲା ଭଳିଆ ଆପଣ ଗୀତ ଗାଆନ୍ତି ନା ନାହିଁ?
0: ହଁ, ସେ ଭଜନ ହିଁ ଗାଆନ୍ତି ଗୀତ ସବୁ।
1: ଆଚ୍ଛା,
0: ଆଉ ସେ ଭଜନ ଯାକ ସବୁ ଶୁଣେ, ମୋ ବୋଉ ବି ଟିକେ ଟିକେ ପ୍ରାୟ ସେମିତି ଚେଷ୍ଟା କରେ ଗାଇବାକୁ।
1: ଆଚ୍ଛା, ତାହେଲେ ଆପଣ ସାଉଥ ଇଣ୍ଡିଆନ?
0: ହଁ, ମୁଁ ପିଓର ସାଉଥ ଇଣ୍ଡିଆନ।
1: ଆପଣ ଏତେ ସୁନ୍ଦର ଭାବରେ ଓଡ଼ିଆ କହୁଛନ୍ତି ନା, ମାନେ ମୁଁ ବି ମୋ ଭାଷା ବି ଫିକା ପଡିଯାଉଛି ଆପଣଙ୍କ ଆଗରେ।
0: ଆଜ୍ଞା ଆଜ୍ଞା, କି ମୋ ମା ସହିତ କଥା ହେଲା ଘରେ ବର୍ତ୍ତମାନ ବି ତେଲୁଗୁରେ ହିଁ କଥା ହୁଏ।
1: ଆଚ୍ଛା, ମାନେ ଘରେ ତେଲୁଗୁରେ କଥା ହୁଅନ୍ତି?
0: ଘରେ ତେଲୁଗୁରେ ହିଁ ମୋ ମା କଥା ହୁଏ।
1: ଆଚ୍ଛା, ତାହେଲେ ଗୀତ ଆପଣଙ୍କୁ ଯେତେବେଳେ ମାନେ ଗୀତ ଗାଆନ୍ତି, ବାପା ବି ଯୋଉ ଭଜନ ଗାଉଥିଲେ ସେଟା ମାନେ ଆପଣ ସାଉଥ ଇଣ୍ଡିଆନ ଭଜନ ଗାଉଥିଲେ ନା ଓଡ଼ିଆ ଭଜନ ଗାଉଥିଲେ?
0: ମୁଁ ଓଡ଼ିଆ ଭଜନ ଗାଉଥିଲି ମ୍ୟାଡମ। ଆମ ଅଜା ଜଣେ ବହୁତ ଶାସ୍ତ୍ରୀୟ ସଙ୍ଗୀତ ଥିଲେ, ତାଙ୍କ ଠାରୁ ବି ମୁଁ ବହୁତ କିଛି ପ୍ରେରଣା ପାଇଛି।
1: ସିଏ
0: ମାନେ ତାବ୍ଲିଷ୍ଟ ଜଣେ, ଭଲ ହାରମୋନିୟମ ବଜାନ୍ତି, ଭଲ ରାଗ ସବୁ ଗାଉଥିଲେ ସେତେବେଳେ। ଯିଏ ଆମର ଓଡ଼ିଶାର ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ତାଙ୍କ ସହିତ ସିଏ ଆମ ଅଜା ମାନେ ମେଣ୍ଟ ମାନେ କ୍ଲାସମେଣ୍ଟ ଟାଇପ୍ ଥିଲେ, ସେ ସବୁ ସଙ୍ଗୀତ ଶିଖୁଥିଲେ। ସେ ଅଜା ଆମର ବହୁତ ଦିନ ଚାଲିଗଲେ, ଆଜ୍ଞା ମୋ ଫ୍ୟାମିଲିରେ ମୋ ଅଜା ଗାଉଥିଲେ, ବାପା ବି ଏମିତି କମ ଅଳ୍ପ ଗାଆନ୍ତି, ସେ ବି ଫ୍ୟାମିଲିରେ କିଛି ଟିକେ ଟିକେ କଳା ଅଛି ବାପାଙ୍କର ମୋ ଅଜାଙ୍କର।
1: ଆଚ୍ଛା, ତାହେଲେ କଟକରେ ଯୋଉ ଆଉ ଗୋଟେ ଗୀତ ଆପଣ ଗାଇଥିଲେ ସେଇ ଗୀତଟା ବି ଆମକୁ ଆଜି ଶୁଣାନ୍ତୁ।
0: ମ୍ୟାଡମ୍, ବହୁତ ଦିନ ହେଲା ଗାଇଛି, ତ 10 ବର୍ଷ ହେଇଗଲାଣି, ରିଲିଜ ହେଇପାରୁନି ସେ ଗୀତ। ଟିକେ ଲିରିକ୍ ଟା ମନେ ପଡୁଛି ମତେ ବର୍ତ୍ତମାନ। ଖୋଜୁଛୁ ଏ ଆଖି, ଖୋଜୁଛୁ ଏ ମନ, ଏମିତି ଥିଲା ମ୍ୟାଡମ୍ ଗୀତଟା। ଏଇଟା ଆମର ଜଣେ ଭଲ ଗୀତିକାର, ଜଣେ କଟକର ନାନୀ ଜଣେ ଗୀତିକାର ଜଣେ ଲେଖିଥିଲେ, ଗଗନ ରାଉତ ବୋଲିକି, ଆଉ କୃଷ୍ଣଚନ୍ଦ୍ର ବୋଲି ମ୍ୟୁଜିକ୍ ଦେଇଥିଲେ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କୃଷ୍ଣଚନ୍ଦ୍ର।
1: ଭଜନ ଗାଇଲା ପରେ ରୋମାଣ୍ଟିକ ଗାଇବାଟା ଆପଣଙ୍କୁ ମାନେ ବହୁତ ସହଜ ଲାଗିଥିଲା ନା ନାଇଁ, ଡିଫିକଲ୍ଟିଜ୍ କିଛି ଆସିଥିଲା?
0: ନାଇଁ, ସେମିତି କିଛି ନାହିଁ ମ୍ୟାଡମ୍, ମାନେ ମୋତେ ସେମ୍ ଲାଗୁଥିଲା। ଏଇଟା ବି ଭଜନ ଯେମିତି, ମଡର୍ନ ବି ସେମିତି, ମାନେ କିନ୍ତୁ ଯାହା ହେଲେ ବି ମାନେ ଗୀତକୁ ଧରିକି ଫିଲିଙ୍ଗରେ ଗାଇବାକୁ ପଡିବ। ଆଉ
1: ନିଜ କଣ୍ଠକୁ ମାନେ ସୁସ୍ଥ ରଖିବା ପାଇଁ କଣ କଣ ଅଭ୍ୟାସ ନିୟମ ପାଳନ କରନ୍ତି?
0: ମୁଁ ଟିକେ ଥଣ୍ଡା ସେତେ ପିଏନି ମ୍ୟାଡମ୍, ଆଉ ଖଟା ଜିନିଷ ଟିକେ ଖାଏନି, ଗାର୍ଗିଲିଂ କରେ ସବୁବେଳେ, ଆଉ ଟିକେ ଭଏସ୍ଟାକୁ ମାନେ ମେଣ୍ଟେନ୍ କରୁଛି ଆଉ।
1: ଆପଣ ଯେହେତୁ କହିଲେ ଯେ ଆପଣ ଜଣେ ମାନେ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ, ତ ସେଥିରେ କାମ ପ୍ରେସର ବହୁତ ଅଧିକା ଥାଏ, ସେଇ କାମ ପ୍ରେସରକୁ ଗୀତ ସହିତ କେମିତି ଆପଣ ମାନେ ମେଣ୍ଟେନ୍ କରନ୍ତି ଟାଇମକୁ?
0: ମ୍ୟାଡମ୍, ଗୀତଟା ତ ଗୋଟେ ଜିନିଷ କଣ ମାନେ, ଯେମିତି ସଙ୍ଗୀତ ହଉଛି ଜୀବନକୁ ରିଫ୍ରେସ ଆଉ ମାନେ ଶାନ୍ତି ଦିଏ। ଯେମିତି ମୁଁ ଯେତେ ଟାଇଡନେସ ଆସିଲେ ବି ଗୋଟେ 2-3 ଗୀତ ଗାଇଦେଲେ ଏତେ ଶାନ୍ତି ଲାଗେ, ଟାଇଡନେସ ଟା ପଳେଇ ଯାଏ, କିଛି ଜଣାପଡ଼ୁନି, ଆରାମ ଲାଗେ, ବହୁତ ଶାନ୍ତି ଦିଏ, ମାନେ ଶୁଣିଲେ ବି ଗାଇଲେ ବି ଆରାମ ବି ଲାଗେ।
1: ଆଚ୍ଛା, ମାନେ ଆପଣଙ୍କର ଯେତିକି ସବୁ ଟାଇଡନେସ ଅଛି, ଯାହା ଆପଣଙ୍କୁ ମାନେ ସମସ୍ତେ କୁହନ୍ତି ମାଇଣ୍ଡ ପିସ୍ କରିବା ପାଇଁ ଗୀତ ଗାଇଲେ ହିଁ ମାନେ ମାଇଣ୍ଡଟା ଠିକ ହେଇଯାଏ, ତ ଆପଣଙ୍କ ପାଇଁ ମଧ୍ୟ ସେମିତି?
0: ହଁ, ନିଶ୍ଚିତ ନିଶ୍ଚିତ।
1: ତାହେଲେ ମାନେ ଯେତେବେଳେ ଆପଣଙ୍କ ଜୀବନରେ କିଛି ସଂଘର୍ଷର ସମୟ ଆସିଥିଲା, ସେତେବେଳେ ଆପଣ ଭାବିଥିଲେ କି ଯେ ନାଇଁ ମୁଁ ଗୀତଟାକୁ ଛାଡ଼ିଦେବି ବୋଲି?
0: ନାଇଁ, ଗୀତଟାକୁ ଛାଡିବା ପାଇଁ ତ ମୋର କେବେ ବି ଆସିନି ସେମିତି ମ୍ୟାଡମ୍। ହଁ, ମତେ ଯେତେବେଳେ ବାପା ମୋର 1995 ଚାଲିଯାଇଥିଲେ ସେପ୍ଟେମ୍ବର ମାସରେ, ସେତେବେଳେ ମୁଁ +2 ପଢୁଥିଲି। ତାପରେ ମୁଁ ଟିକେ ଡିମୋରାଲାଇଜ୍ ହେଇଯାଇଥିଲି, ସଙ୍ଗୀତ ପ୍ରତି ଟିକେ ମୋର ମାନେ ଗ୍ୟାପ୍ ହେଇଯାଇଥିଲା। ଫେରେ ଯେତେବେଳେ ମୁଁ ସର୍ଭିସ୍ ପାଇଲି 1999 କିଛି କିଛି, ତାପରେ ଆରମ୍ଭ କଲି ଗୀତ ଗୁଣଗୁଣ କରିକି, ବର୍ତ୍ତମାନ ଟିକେ ଇଣ୍ଟରେଷ୍ଟ ଅଛି ଗାଇବା ପାଇଁ, ଚେଷ୍ଟା କରୁଛି ଆଉ।
1: ଆପଣଙ୍କୁ କୌଣସି ଜାଗାରେ ପୁରସ୍କାର କିମ୍ବା ସମ୍ମାନ ଯୋଉଟା ଆପଣଙ୍କୁ ଦିଆଯାଇଛି?
0: ରଥଯାତ୍ରାରେ ଆମକୁ ସମ୍ମାନିତ କରିଥିଲେ ସବ୍ କଲେକ୍ଟର ସାର୍, ଆମର ଏଠି କୋରାପୁଟ ରଥଯାତ୍ରା ବେଳକୁ ଭଜନରେ ଆମକୁ ଡାକନ୍ତି, ସେଇଠି ହିଁ ପୁରସ୍କାର କରିଥିଲେ ସବ୍ କଲେକ୍ଟର ଆମକୁ।
1: ଯେତିକି ସବୁ ଆପଣ ଗୀତ ଗାଇଛନ୍ତି, ସବୁ ଗୀତ ଭିତରୁ ଶ୍ରୋତାମାନଙ୍କ ଠାରୁ ଆପଣଙ୍କୁ ସବୁଠାରୁ ଅଧିକ ଭଲ ପାଇବା କୋଉ ଗୀତରେ ମିଳିଛି?
0: ବ୍ରହ୍ମରୁ ସୁଭୁକ୍ତି ନାଦ ଗୀତଟା ବର୍ତ୍ତମାନ ଲାଷ୍ଟ ଟାଇମ୍ ମାନେ ରଥଯାତ୍ରାରେ ଭଜନରେ ପରିବେଷଣ କରିଥିଲେ, ସେଇଟା ଟିକେ ଭଲ ରେସ୍ପଣ୍ଡ ଆସିଥିଲା।
1: ତାହେଲେ ଦୟାକରି ସେ ଗୀତଟି ଆମ ପାଇଁ ଟିକେ ଗାଆନ୍ତୁ।
0: ଆଜ୍ଞା ଆଜ୍ଞା, ହଉ। ବ୍ରହ୍ମରୁ ଶୁଭୁଛି ସୁର।

0: जय जगन्नाथ। ଏଇଟା ମ୍ୟାଡମ
1: ବହୁତ ସୁନ୍ଦର ସାର୍, ବହୁତ ସୁନ୍ଦର ଭାବରେ ଆପଣ ଗୀତ ଗାଉଛନ୍ତି। ସାର୍, ଆପଣ ଯେତେବେଳେ ମାନେ କେରିୟର ଷ୍ଟାର୍ଟ କଲେ, ମାନେ ବର୍ତ୍ତମାନ ତ ସୋସିଆଲ ମିଡିଆ ବହୁତ ଆଗକୁ ଗଲାଣି, ମାନେ ଆମ ପାଖରେ ଫୋନ
0: ସୋସିଆଲ ମିଡିଆରେ ମୁଁ କେବେ ପୋଷ୍ଟ କରିନି ମ୍ୟାଡମ, ହେଲେ ଏମିତି ପ୍ରୋଗ୍ରାମ ଯାଇ ଗାଉଛି। ମୋର ଗୀତଟା ଜଣେ ସାର୍, ଜଣେ ଆମର ଭିଡିଓ କରିକି ସିଏ ପୋଷ୍ଟ କରିଥିଲେ, ମାନେ ଭାଇରାଲ କରିଥିଲେ ଗୀତଟା। ଆମ ସାର୍ ଜଣେ ରଜନ ସାର୍ ବୋଲିକି, ଆମ ଟିଚର ଜଣେ ଅଛନ୍ତି କୋରାପୁଟର,
1: ସମସ୍ତଙ୍କ ପାଖରେ ଫୋନ ଅଛି, ତ ଆପଣ କେବେ ଭାବି ନାହାନ୍ତି କି ମୁଁ ଗୋଟେ ଗୀତ ଗାଇକି ପୋଷ୍ଟ କରିବି? ନିହାତି ଭାବରେ
0: ପୁରା 100% ଭଲ ହେଲେ କରିବି ବୋଲି ଇଚ୍ଛା ହଉଛି। ସେମିତି କି ଭଲ ତ ହଉନି, କାହିଁକି
1: ସେତେବେଳେ ଆପଣ ପରଫେକ୍ଟ ହେଇଯିବେ।
0: ହଁ, ପରଫେକ୍ଟ ହେଲେ ମୁଁ ପୋଷ୍ଟ କରିବା ପାଇଁ ଇଚ୍ଛା କରିବି।
1: ଆମେ ସମସ୍ତେ ନିହାତି ଭାବରେ ଅପେକ୍ଷା କରିବୁ ସାର୍ ସେ ପୋଷ୍ଟ କୁ ଦେଖିବା ପାଇଁ। ଜଣେ ଯଦି ନୂଆ ଗାୟକ ଆପଣଙ୍କ ପାଖରେ ପରାମର୍ଶ ମାଗନ୍ତି କେମିତି ନିଜ କ୍ୟାରିୟର ଷ୍ଟାର୍ଟ କରିବେ ବୋଲି, ତାହେଲେ ଆପଣ ତାଙ୍କୁ କଣ ସବୁ କହିବେ? ମାନେ ପ୍ରଥମେ
0: ବର୍ତ୍ତମାନ ତ କହିଲେ ମ୍ୟାଡମ, ପ୍ରଥମେ ଗୋଟେ ଭଲ ସଙ୍ଗୀତ ଗୁରୁ ପାଖରେ ଟିକେ କିଛି କୋର୍ସଟା ଶିଖିଲା ପରେ ଗୀତ ଆରମ୍ଭ କଲେ ଭଲ ହବ।
1: ସଙ୍ଗୀତ ଶିଖିବା ପାଇଁ କଣ ଗୋଟେ ବୟସର ସୀମା ରହିଛି?
0: ତାକୁ ବୟସର ସୀମା ନଥାଏ, ତଥାପି ଯୋଉଟା ଟେନ୍ଥ ନାଇନ୍ଥ ମାନେ କଲେଜ କ୍ୟାରିୟର ଆରମ୍ଭ କଲେ ବହୁତ ଭଲ ହବ। ବୟସଟା ସେତେବେଳେ ମେଚ୍ୟୁର ହେଇଯାଇଥାଏ, ତାକୁ ସେଠୁ ଆରମ୍ଭ କଲେ ଭଲ ହବ।
1: ଆପଣଙ୍କର କଣ ସବୁ ମାନେ ଡ୍ରିମ୍ସ ରହିଛି, ଆପଣ ଆଗକୁ କଣ କରିବେ ବୋଲି ଭାବୁଛନ୍ତି?
0: ମୋର ମ୍ୟାଡମ, ମୁଁ କେମିତି ଗୋଟେ ସିଙ୍ଗର ହେବା ପାଇଁ ଇଚ୍ଛା କରିଛି, ସେ ପ୍ରଭୁ ଜଗନ୍ନାଥ ଚାହିଁଲେ ହେଇପାରିବି, ଭଲ ପାଇବା ଥିଲେ ହବ ନିଶ୍ଚିତ।
1: ତାହେଲେ ଆପଣ ତ ଗୀତ ଗାଉଛନ୍ତି, ଯୋଉମାନେ ଗୀତ ଗାଉଛନ୍ତି ସେମାନଙ୍କର ମାନେ ପର୍ସନାଲ ଫେଭରେଟ୍ ସିଙ୍ଗର ଥାନ୍ତି ଯେ ମତେ ଏଇ ଗାୟକର ଗୀତ ହିଁ ବହୁତ ଭଲ ଲାଗେ, ଏମିତି ଗୀତ ହିଁ ଗାଇବେ, ଆପଣଙ୍କର କଣ ରହିଛି?
0: ମୋର ତ ସବୁ ଫେଭରେଟ୍ ସିଙ୍ଗର ଅଛନ୍ତି, ଯିଏକି ମୋର ଗୁରୁ କୁମାର ସାନୁ, ସିଏ ହେଉଛନ୍ତି ମୋର ମେନ୍ ମୋର ଗୁରୁ, ମାନେ ଇନ୍ସପାଇରେସନ ସେ ମୋ ଲାଇଫ୍ରେ।
1: କୁମାର ସାନୁଙ୍କୁ ବହୁତ ପସନ୍ଦ କରୁଛନ୍ତି?
0: ଆଜ୍ଞା ଆଜ୍ଞା। ହଁ,
1: ତାଙ୍କ କୁମାର ସାନୁଙ୍କର କୋଉ ଗୀତଟି ଆପଣ ଗାଇପାରିବେ ଭଲ କହିଲେ?
0: ସେ
1: ଗୀତଟି ଆମକୁ ଶୁଣାନ୍ତୁ ସାର ଆଜି।
0: ଆଜ୍ଞା, ନିଶ୍ଚିତ ନିଶ୍ଚିତ ଶୁଣାଉଛି। ଯେବେ କୋଇ ବାତ ବିଗଡି ଯାଏ, ଯେବେ କୋଇ ମୁସ୍କି ପଡି ଯାଏ, ତୁମ ଦେନା ସାଥ ମେରା ଓହମ ନୱା, ଓହମ ନୱା। जब कोई बात बिगड़ जाए, जब कोई मुश्किल पड़ जाए, तुम देना साथ मेरा ओ हम नवा, ओ हम नवा। न कोई है न कोई था जिंदगी में तुम्हारे सिवा, तुम देना साथ मेरा ओ हम नवा, ओ हम नवा।
1: बहुत बहुत धन्यवाद सर, ଆପଣ ନିଜ ବ୍ୟସ୍ତ ସମୟରୁ କିଛି ସମୟ ବାହାର କରି ଆମ ସହିତ ନିଜ ସଙ୍ଗୀତ ଯାତ୍ରା, ଅନୁଭୂତି, ସଂଘର୍ଷ ଓ ଭବିଷ୍ୟତର ସ୍ୱପ୍ନ ବିଷୟରେ ଆଲୋଚନା କରିଥିବାରୁ ଆମେ ବହୁତ ହି ଖୁସି। ଆକାଶବାଣୀ ଜୟପୁର ଆପଣଙ୍କୁ ସବୁବେଳେ ଏମିତି ହିଁ ଶୁଭେଚ୍ଛା ଦେଉଥିବ, ଆଉ ଆପଣଙ୍କ ସଙ୍ଗୀତ ଯାତ୍ରା ଆହୁରି ସଫଳ ହେଉ, ଆହୁରି ଆପଣଙ୍କ ସୁମଧୁର କଣ୍ଠ ଦ୍ୱାରା ଅନେକ ଶ୍ରୋତାଙ୍କ ହୃଦୟ ଜିତିଥାନ୍ତୁ ବୋଲି ଆମର ଶୁଭେଚ୍ଛା ରହିବ। ଆଉ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ କଥା ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମୁଁ ବି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ମ୍ୟାଡମ, ଆଉ ଏତିକି ସୁଯୋଗ ଦେବାରୁ ମୁଁ ଆପଣଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି, ଆଉ ଆକାଶବାଣୀ ଜୟପୁରକୁ ବି ମୁଁ ପ୍ରଣାମ ଜଣାଉଛି।

କିଛି ଲୋକ ସୁର ଶିଖନ୍ତି ଆଉ କିଛି ଲୋକ ସୁରକୁ ନିଜ ଭିତରେ ଅନୁଭବ କରନ୍ତି। ଆଜିର ଆଲୋଚନାରୁ ଆମେ ଜାଣିଲୁ ପ୍ରତିଭାକୁ ସବୁବେଳେ ପ୍ରଶିକ୍ଷଣର ସୀମା ଭିତରେ ବାନ୍ଧି ରଖାଯାଇପାରେ ନାହିଁ। ମନରେ ସଙ୍ଗୀତ ପ୍ରତି ଭଲ ପାଇବା ଥିଲେ ସାଧାରଣ କଷ୍ଟ ବି ଅସାଧାରଣ ଅନୁଭବ ଦେଇପାରେ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ନିହାତି ଭାବରେ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ମତାମତ ପଠାଇବା ପାଇଁ ଆମ ମୋବାଇଲ ନମ୍ବରଟି ହେଉଛି 9438268568। ତାହେଲେ ବିଦାୟ ନେଉଛୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରୁ। ଉପସ୍ଥାପନାରେ ଥିଲି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସେପ୍ଟେମ୍ବର ମାସ 9 ତାରିଖ ବୁଧବାର ଦିନ 1:20 ଘର ଓଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ସେପ୍ଟେମ୍ବର ମାସ 8 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ଘରଟି ହେଲା 0685423690। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସାୟା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ପରିଚାଳନା ଏମ୍ଏମ୍ କ୍ରିମ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ବିଜୟପଥ ଚଳଚ୍ଚିତ୍ରର ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକାଇ ଅଗ୍ନିକ। ଗୀତ ରଚନା କରିଛନ୍ତି ଜମିର କାଜମୀ, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦି ସ୍କାଏ ଇଜ୍ ପିଙ୍କ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅରିଜିତ ସିଂ, ନିଖିଲ ଡିସୋଜା ଏବଂ ଅନ୍ଧରା ମିତ୍ର। ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ପରିଚାଳନା ପ୍ରୀତମ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 10:30 ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଜ୍ଞାନର ଆଲୋକ ଯେଉଁଠି ପହଞ୍ଚେ ସେଇଠି ଅଜ୍ଞାନତାର ଅନ୍ଧକାର ଦୂର ହୁଏ। ଆଉ ଏହି ଜ୍ଞାନର ଆଲୋକକୁ ପ୍ରତ୍ୟେକ ମଣିଷଙ୍କ ଜୀବନରେ ପହଞ୍ଚାଇବାର ପ୍ରଥମ ପାହାଚ ହେଉଛି ସାକ୍ଷରତା। ଶ୍ରୋତାବନ୍ଧୁ, ସାକ୍ଷରତାର ଗୁରୁତ୍ୱ, ଏହାର ଆବଶ୍ୟକତା ଏବଂ ସମାଜ ଗଠନରେ ଏହାର ଭୂମିକାକୁ ନେଇ ପ୍ରତିବର୍ଷ ସେପ୍ଟେମ୍ବର ମାସ 8 ତାରିଖରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ବା ଇଣ୍ଟରନ୍ୟାସନାଲ ଲିଟରେସି ଡେ। ଏହା କେବଳ ଏକ ଦିବସ ପାଳନର ଅବସର ନୁହେଁ, ବରଂ ଶିକ୍ଷାର ଆଲୋକରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱବାନ ହେବାର ଏକ ସ୍ମରଣୀୟ ଦିନ।

0: ଶ୍ରୋତାବନ୍ଧୁ, ଏହି ସାକ୍ଷରତାର ଅଭିଯାନରେ ଆମ ଓଡ଼ିଶା ମଧ୍ୟ ଦୃଢ଼ ପଦକ୍ଷେପ ନେଇ ଆଗେଇ ଚାଲିଛି। ଉଲ୍ଲାସ ମାଧ୍ୟମରେ ଅର୍ଥାତ୍ ସମାଜର ସମସ୍ତଙ୍କ ପାଇଁ ଆଜୀବନ ଶିକ୍ଷାର ସୁଯୋଗ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ବୟସ୍କମାନଙ୍କୁ ସାକ୍ଷରତା ସହିତ ଜୀବନ ଉପଯୋଗୀ ଜ୍ଞାନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। 2026-27 ଶିକ୍ଷାବର୍ଷରେ ଓଡ଼ିଶା ଉଲ୍ଲାସ ଅଧୀନରେ 25 ଲକ୍ଷ ଲୋକଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖିଛି।
1: Subscribe now and press the bell icon. Never miss an update from Tips Official.

ସାକ୍ଷରତାର ଯାତ୍ରାରେ ନାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶ୍ରୋତାବନ୍ଧୁ, କାରଣ ଜଣେ ମା ହେଉଛନ୍ତି ତାଙ୍କ ସନ୍ତାନର ପ୍ରଥମ ଗୁରୁ। ମା ଯେତେବେଳେ ନିଜେ ଶିକ୍ଷିତ ହୁଅନ୍ତି ସେତେବେଳେ ତାଙ୍କ ଜ୍ଞାନର ଆଲୋକ ସନ୍ତାନ ଏବଂ ପରିବାରକୁ ଆଲୋକିତ କରେ। ତେଣୁ ନାରୀଙ୍କୁ ସାକ୍ଷର କରିବା ଅର୍ଥ ହେଉଛି ଆଗାମୀ ପିଢ଼ିକୁ ଶିକ୍ଷାର ଆଲୋକରେ ଆଣିବା। ଏହି କାରଣରୁ ନାରୀ ସାକ୍ଷରତା ହେଉଛି ଏକ ସୁସ୍ଥ, ସଚେତନ ଏବଂ ଶିକ୍ଷିତ ସମାଜ ଗଠନର ଏକ ମଜବୁତ ଆଧାର। ତେଣୁ ତ କୁହାଯାଏ, ମା ହେଲେ ପାଠୋଇ, ଦେଶ ଯିବ ଆଗେଇ।

ଓଡ଼ିଆ ପରମ୍ପରାରେ ପ୍ରତ୍ୟେକ ପର୍ବପର୍ବାଣୀ ପଛରେ ରହିଛି ଗୋଟିଏ କାହାଣୀ, ଗୋଟିଏ ଆସ୍ଥା ଏବଂ ଗୋଟିଏ ସୁନ୍ଦର ବାର୍ତ୍ତା। ସେହିଭଳି ଏକ ପବିତ୍ର ପର୍ବ ହେଉଛି ବାଲି ତୃତୀୟା। ପୁରାଣ ଅନୁସାରେ ମା ପାର୍ବତୀ ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ବାଲିରେ ଶିବଲିଙ୍ଗ ସ୍ଥାପନ କରି କଠୋର ସାଧନା କରିଥିଲେ ଏବଂ ପରେ ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ପାର୍ବତୀଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଏହି କାରଣରୁ ଏହି ପର୍ବଟି ବାଲି ତୃତୀୟ ଭାବରେ ପ୍ରଚଳିତ।

ଏହି ପୌରାଣିକ ବିଶ୍ୱାସ ସହିତ ଜଡ଼ିତ ହୋଇ ଭାଦ୍ରବ ଶୁକ୍ଲ ତୃତୀୟା ତିଥିରେ ପାଳିତ ହୁଏ ବାଲି ତୃତୀୟ ବ୍ରତ। ଏହି ଦିନ ବିବାହିତ ମହିଳାମାନେ ନିର୍ଜଳା ଉପବାସ ରହି ଭକ୍ତି ଓ ନିଷ୍ଠାର ସହିତ ମା ପାର୍ବତୀ ଏବଂ ଭଗବାନ ଶିବଙ୍କୁ ପୂଜା କରନ୍ତି। ଶ୍ରୋତାବନ୍ଧୁ, ବାଲି ତୃତୀୟାର ପରମ୍ପରାରେ ଯେତିକି ଭକ୍ତି ରହିଛି ସେତିକି ରହିଛି ଏକ ସୁନ୍ଦର ଜୀବନବୋଧ। ମା ପାର୍ବତୀଙ୍କ ଦୃଢ଼ ସଂକଳ୍ପ ଆମକୁ ଶିଖାଏ ଲକ୍ଷ୍ୟ ଯେତେ କଷ୍ଟକର ହେଉ ନା କାହିଁକି ନିଷ୍ଠା ଏବଂ ଧୈର୍ଯ୍ୟର ସହ ଆଗେଇ ଚାଲିଲେ ସଫଳତାର ପଥ ନିଶ୍ଚୟ ଖୋଲିଥାଏ।

ଶ୍ରୋତାବନ୍ଧୁ, ଜଳବାୟୁର ପରିବର୍ତ୍ତନ ଆଜି କେବଳ ପରିବେଶର ବିଷୟ ହୋଇ ରହିନାହିଁ, ଏହା ଆମ ଜୀବନ ଏବଂ ଭବିଷ୍ୟତ ସହ ଜଡ଼ିତ। କୋଇଲା, ପେଟ୍ରୋଲ ଏବଂ ଡିଜେଲର ଅତ୍ୟଧିକ ବ୍ୟବହାର, ଜଙ୍ଗଲ କାଟିବା, ଶିଳ୍ପ ଏବଂ ଯାନବାହନରୁ ନିର୍ଗତ ଗ୍ରୀନ୍ ହାଉସ୍ର ଗ୍ୟାସ୍ ପୃଥିବୀର ତାପମାତ୍ରା ବଢ଼ାଉଛି। ଏହାର ପ୍ରଭାବରେ ପାଣିପାଗର ସ୍ୱାଭାବିକ ଧାରା ବଦଳୁଛି ଏବଂ ବନ୍ୟା, ଅତ୍ୟଧିକ ବର୍ଷା ଓ ତାପ ପ୍ରଭାବ ଭଳି ଚରମ ପାଣିପାଗ ଘଟଣା ଦେଖିବାକୁ ମିଳୁଛି।

ଶ୍ରୋତା ବନ୍ଧୁ, ନେପାଳରେ ଗତ ଅଗଷ୍ଟ 26 ତାରିଖରେ ଘଟିଥିବା ଭୟାବହ ହଠାତ୍ ବନ୍ୟା ପ୍ରକୃତିର ରୁଦ୍ରରୂପକୁ ପୁଣି ଥରେ ସାମ୍ନାକୁ ଆଣିଛି। ବିଶେଷଜ୍ଞ ଓ ଆନ୍ତର୍ଜାତୀୟ ରିପୋର୍ଟ ଅନୁସାରେ ଏହି ବିପର୍ଯ୍ୟୟର ମୁଖ୍ୟ କାରଣ ଥିଲା ହିମାଳୟ ଅଞ୍ଚଳରେ ହିମବାହ ଓ ପାହାଡ଼ ଧସିବା, ଯାହାଫଳରେ ଭଟେକସି ଏବଂ ତ୍ରିଶୁଳୀ ନଦୀରେ ହଠାତ୍ ଜଳପ୍ରବାହ ବଢ଼ିଯାଇ ବ୍ୟାପକ କ୍ଷୟକ୍ଷତି ଘଟିଛି। ଘରଦ୍ୱାର, ରାସ୍ତା, ବ୍ରିଜ୍ ଏବଂ ଜଳବିଦ୍ୟୁତ୍ ପ୍ରକଳ୍ପମାନ କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଛି। କେତେକ ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଘଟଣା ହିମାଳୟ ଅଞ୍ଚଳରେ ପ୍ରାକୃତିକ ବିପଦ ପାଇଁ ପୂର୍ବ ସତର୍କତା ଏବଂ ଦୁର୍ଘଟଣା ପ୍ରସ୍ତୁତିର ଗୁରୁତ୍ୱକୁ ଆହୁରି ସ୍ପଷ୍ଟ କରିଛି।

ଶ୍ରୋତାବନ୍ଧୁ, ପ୍ରକୃତି ହେଉଛି ଆମ ଜୀବନର ଆଧାର, କିନ୍ତୁ ପ୍ରକୃତିର ସନ୍ତୁଳନ ଯେତେବେଳେ ବିଗିଡ଼ିଯାଏ ସେତେବେଳେ ବନ୍ୟା, ବାତ୍ୟା, ଭୂସ୍ଖଳନ, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଥାଏ। ତେବେ ବିପର୍ଯ୍ୟୟକୁ କେବଳ ଏକ ଦୁର୍ଭାଗ୍ୟ ଭାବେ ନ ଦେଖି ଏଥିରୁ ଶିକ୍ଷା ନେବା ମଧ୍ୟ ଆବଶ୍ୟକ। ଜଙ୍ଗଲ ସୁରକ୍ଷା, ଜଳସ୍ରୋତର ସୁରକ୍ଷା, ପରିବେଶ ପ୍ରଦୂଷଣ ହ୍ରାସ ଏବଂ ବିପର୍ଯ୍ୟୟର ପୂର୍ବ ପ୍ରସ୍ତୁତି, ଏସବୁ ଆମର ସାମୂହିକ ଦାୟିତ୍ୱ।

ପ୍ରକୃତିକୁ କେବଳ ଦେଖିବା, ଅନୁଭବ କରିବା କିମ୍ବା ମନୋରଞ୍ଜନରେ ସୀମିତ ନୁହେଁ ଶ୍ରୋତାବନ୍ଧୁ। ପ୍ରକୃତି ହେଉଛି ଆମ ଜୀବନର ଅବିଚ୍ଛେଦ୍ୟ ଅଂଶ, ତେଣୁ ତାକୁ ଭଲ ପାଇବା, ତାର ଯତ୍ନ ନେବା, ଗୋଟିଏ ଗଛ ଲଗାଇବା ଆଉ ଗୋଟିଏ ଗଛକୁ ବଞ୍ଚାଇବା, ଏସବୁ ହେଉଛି ଆମର ଛୋଟ ଛୋଟ ଦାୟିତ୍ୱ। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆଜିର ଗୋଟିଏ ସବୁଜ ପତ୍ର ଆସନ୍ତାକାଲିର ଗୋଟିଏ ନିଶ୍ୱାସ ହୋଇପାରେ। ଏହି ଆଶା ଏବଂ ସଚେତନତାର ବାର୍ତ୍ତା ସହିତ ପୁଣି ଥରେ ଆପଣମାନଙ୍କ ସହ ଭେଟ ହେବାର ପ୍ରତିଶ୍ରୁତି ନେଇ ବିଦାୟ ନେଉଛି। ଆଜିର ଆକାଶବାଣୀ ଲାଇଭ୍ ପରିସରରୁ ମୁଁ ତପସ୍ୱିନୀ ମହାପାତ୍ର, ନମସ୍କାର।

ପ୍ରଚାର କଲୁ ଆକାଶବାଣୀ ଲାଇଭ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଆଗ ସେ ଖେଲେଙ୍ଗେ ଚଳଚ୍ଚିତ୍ରରୁ। ଆନନ୍ଦ ବକ୍ସିଙ୍କ ରଚନାରେ ଶିଳ୍ପୀ ହେଲେ ଆଶା ଭୋସଲେ ଏବଂ ଅମିତ କୁମାର। ସଙ୍ଗୀତ ପରିଚାଳନା ଆର୍ ଡି ବର୍ମନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆରାଧନା ଏ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଏସ୍ ଡି ବର୍ମନ।

ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଚଳଚ୍ଚିତ୍ର ଆଶା, ଆନନ୍ଦ ବକ୍ସିଙ୍କ ରଚନାରେ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ କର୍ଜ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କର୍ଜ ଚଳଚ୍ଚିତ୍ରର ଗୀତଟି ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: ଚାଷବାସ କିନାଇ ମାନେ ମାଙ୍କୁ ଏ ନି ଚାଷବାସ କିନ ପାଠ ପଢ଼ ଆଥା ଜିକେ ହେଲା ଶିକ୍ଷିତ ଆତିସ କେ ମାର ଚାଷବାସ କି ଆଶାରେ ମୁଁ ଆଇ
1: ହାମ୍ବି କାଣ୍ଡା ଭୂମି ବାଡ଼ା ମଞ୍ଜାନ ରଚାଇ ଲଖାଇଛି ସାରେ କି ହରୁ ମାରି ମଞ୍ଜାନେ ଭୂମି ବାଡ଼ା ପେ ସବା ବେଡ଼ା ପେ ହାମନି ତାଣାଇଛି ସ୍କେ ମାର ଚାଷବାସ ତି କିନାଦି ମାନେ ଅଡ଼େ ଆଜିକାଲି ଲୋକବାକା ଚାଷବାସ ଉପରେ ରଚକା ପୁଞ୍ଜାନା ଅଡ଼େ ଏଇନିକିନି ଏଠି ରଚକା ଲାଭ ଲାଭ ବେଟାନେ ଏଲେ ତି ଚାଷ ମାର କେତେ ସାରା ହାରକା ହଜିନେ
0: ଆଜିକାଲି ତ ପିଉ ପିଆଜ କେ ଉଣା ହେଇନେ ଏନା ତାକି ମାର ଏନି ଚାଷ କିନ ଅଳ୍ପ ଦିନଟି ଆନେ ଅଡ଼ତାନି ଲାଭ ଯିକେ ମାର ଅଧିକା ଟିକେ ବେଟାନ ଲାଗନେ କି ନାଇ ମାନେ
1: ନାଇ ତ ଆଷାଢ଼ା ତାଇ ଭାଇ ଏ ଉଣା ଉଣା ଆହା ଚାଚିମନେ ଏଦା ପାଇଁ ଝି ମାର ଯୋଉ ବାଦାମ ଚାଷ କେ ହେନେ ଭୂମିଶାଣା ଇ ଭୂମିଶାଣା ତ ମାର ଉହାନ ନାଇ ଏଚ ଲୋକ ତ ନକେ ନକେ ଉହିତୁ ଉହାନା ନେ ତ ସିନିକିନାଦି ମାନେ ଆମେ କାଣ୍ଡା ଗାଡୁ ଝାଡ଼ା ହାମ ନେଇଛି ସାରେ ଝାଡ଼ା ତିସ୍କେ ମାର ବାଛି ବୁଛା କି ନାଦି ମାନେ ଅଡେ
0: ମାନେ ଗୋଟେ ଏଦାଣି ମାର ଏନିକି କତନାଇ ମାନେ କି ଇରା ଏକ ନାଇ ମାନେ ଇଲେ ତ ସବୁ ମାର ଯତ୍ନ କେତେ ଦେ ର ଚାଷ ଝିକେ ନେହି ଆନେ
1: ହେଲେ କା ସାର ତ ଅଜେ ଏଦା ତାକି ଯେ ତାଇ ଭାଇ ମାର ତାନି ଯତ୍ନ କିନାଦି ମାନେ ଉହା ତ ସାପି ଆସ୍ତି ସାର ତ ମିଳିହେ ମାର ଆମ୍ବି କାଣ୍ଡା ଉହାବ ନାଇ ଉହାବ ନାଇ ଇଚି ସାରେ ଏ ଜାଗା ତ ମାର କତା ହାଁ ଗୁପୁ କି ନାଇ ଏମ୍ବା ଯଦି କତ ସାର ସେ ଦରକାର ମାନେ ସାରେ ଏମ୍ବା ହି ନାଦି ମାନେ ଅର୍ଡ଼ର ତାଣ ତେ ବାଣ ବାତ ସାନେ ଏ ଜାଗା ତା ଏଚେ ବେଲା ତା ଗାଡ଼ି ପିଇ ଆତେ କାଜା ପିଇ ଆତେ ରହିତେ ଏଛାରେ ଦିବା ଏଇ ହେଲେ ତେ ବାନୁ ଇଏ ଏଇ ହଜାର ତା କିଞ୍ଜି ତାନି ପାଇଁ କିଞ୍ଜି ହିଁ ମାର ନାଡ଼ାନ୍ତି ସେ କି ନାଦି ମାନେ ଅଡ଼େ ଏନିକି ଏଇ ତେ ବା ହଉ ଏ ଯଦି ଗାଡ଼ି ଉଡ଼ାଇ ଆଚୁ ଏମ୍ବା ମାଞ୍ଜେ ମାଛୁ ବାନ୍ଧା ହାଣୁ ହେଇଥିବୁ ସାରେ ଏ ଭୂମି ସାଣ ସେ ଶୀର ହେଲେ ମାଟନୁ ଏଦା ତାକି ମାର ରଚକା ସତର୍କା ଆନାଦି ମାନେ
0: ଏଲେ ଚିଲେ ଯୋଉ ଏଇ କୁଡ଼ାତୁ ଏ ଜାଗା ତ ମାର ଏ ନା କି ନାଇଁ ଗୁପୁ ହିଁ ନାଇଁ ମାନେ ଏ ସାଣା ଯୋଉ ଭୂମି ସାଣ ମାର ଯଦି ଗୁପୁ ହେଇତି ସାରେ ଗାଡ଼ି ସ୍କେ ଆଇନୁ ଅଡ଼େ ନିହିକି ଯିକେ ରେନୁ ଏନା ତାକି ମାର ତାଇ ଭାଇ ଚାଷ କିହାଲି ମାର ଏମ୍ବି କେହି ନାଇଁ ଏମ୍ବି ବାକି ଉଚ୍ଚ ଏମ୍ବାକି ଗଢ଼ା ଏଲେ କି ମାର ସମ୍ମାନ ଏଦା ସଜାସୁଜି କାହା କିତି ସାରେ ମା ପାଇଁ ଅଜିନେ
1: ନାଇଁ ତ ସେନ କିନ୍ତୁ ଏନା କିଛି ସାଣା ଡାକିତା ରଣ୍ଡ ରଣ୍ଡ ଆଏ ଚାଚିନୁ ଇ ସମୟ ତ ମାର ଯଦି ଅଭାବ କି ନାଇଁ ଇରା ଯଦି ଗୁପୁଇ କାଇ ସାରେ ଅଡ଼େ ନା କିଛି ନା ଏଠି ପୁଇ ଉଦାଲିମନେ ଏ ପୁଇ ଉଦାଲ ତାକି ରଚକା ଡାକିସ୍ କେ ଏଦି ରଚକା ମୁଦ୍ରି ନା ଏଦି ମାନେ ଅଡ଼େ ପୁଇସ୍କେ ରଚକା ନିହି ଆହା ନା ଆହା ଏଦି ନିହିକି ଦାଲି ତି ସଜିନେ ଏଦି ଯଦି କାନି କର୍ମା ରହିନେ ଇଚି ସାରେ ଏଦି ମତେ ପଲସ୍ କେ ରଚକା ବା ଏଇନି କଥା
0: ବା ଏ ସାଣା ଯେ ନିହିକି ମୁଦ୍ରା ଆଉ ଅଡ଼େ ନିହିକି ଆୟା ଯିକେ ହେଲା
1: ନିହି ଆୟା ଅଡ଼େ କାଜାଇସ୍ କେ ଆଉ ଏଦା ତାକି ଡାକି ଚକା ଅଜିନେ ଡାକି ଅଡ଼େ ପୁଜୁ ତାନି ଏନିକି ରଣ୍ଡି ଅଜିନେ ଅଡ଼େ ଗାଡ଼ି ବାଡ଼ିବାନେ ଛାରେ ଏଦିମା ସାଣା ସ୍କେ ଗାଡ଼ି ବାନୁ ନହେଲେ ସିନିକିଦୁ ଆମେ କାଣ୍ଡା ଯଦି ବାଡ଼ି ହେଲା ତାଣା ଇଚି ସାରେ ହିରେ ଅଜାଲ ଆଉ ସାଣା ଡାକି ଇଚି ସାରେ ଏଦିମା ରଣ୍ଡି ରଣ୍ଡି ହେଲା ହିଁ ଆଇନୁ ଗୋଟେ ରଚକା ଅଜା ଅଡ଼େ ମୁଦ୍ରା ଉସ୍କି ନିହି
0: ମୁଦ୍ରା ଏଦା ତାକି ମାର ଇ ଟାଇମ୍ ତାନେ ଆୟତ ତୁଏ ନିହି ସରକାର ଗାତା ଆପେ କି ନାସ୍କାଣ ସ୍କେ ଗାତା ମଞ୍ଜିମନେ ମା ବିଭିନ୍ନ ପ୍ରକାର ଜୈବିକ ସାର ଅଞ୍ଜିନେରି ଏଲେ ତମ ଚିକି ହିତି ସାରା କି ମା ପାଇଁ ସାଣାୟା ଜିକି ଯୁଗ ମୁଦ୍ରିନୁ
1: ସତା କଥା ତାଇ ଭାଇ ଆମେ ଗୋଟେ ତାରି ଭୂମି ସାଣା ଚାଷ ଯଦି କିହା ନାଇଁ ସାରେ ଇ ଦିସ୍କେ ନେହି ଚାଷା ଇ ଦିସ୍କେ ରଣ୍ଡ ମାର ଡାବୁ ବେଟା ନି ଚାଷା ଅଡ଼େ ଇବାତି ଚାଷ କିହା ସାରେ ଏ ନିସ୍କେ ମାର ଦୁଇ ପଇସା ଗାଡ଼ୁ ବେଟା ନାଇଁ ଅଡ଼େ ଲାଭାସ୍କେ ବେଟା ନାଇଁ ଭୂମି ସାଣା ତି କଥା ହାଡ଼ା ହାଲ ତାକି ର ତାଇ ମାନେ ସେ ଏ ତାଇ ତାଣ୍ଟି ପୁଞ୍ଜାଲ ତାକି ଯେ ମାର ବେନ
2: ଜହରା ତାଇ
3: ହଁ ଜହରା ଆଜ୍ଞା
2: ନି ଦୋରୁ ନି ନାଇ ଦୋରୁ ପରିଚ ଟିକେ ବ୍ୟସ୍ତମ
3: ଆଜ୍ଞା ନା ଦୋରୁ ଆତେ ଶୁମ୍ବାଗୁଣ୍ଟା ମା ନା ଦୋରୁ ଆତେ କଂସିରମୁଡ଼ା ଆଜ୍ଞା ପଞ୍ଚାୟତ ଆତେ କୁନ୍ଦୁଲି ଏଠି ବ୍ଲକ ଆତେ ସେଣ୍ଡୁଡ଼ା ଜିଲ୍ଲା ଆତେ କୋରାପୁଟ ଆଜ୍ଞା
2: ଆଚ୍ଛା ନିନୁ ଏନି ଚାଷ କି ହିଁ ଯେ
3: ନା ବୋଲେ ବାଦାମ ଚଣା ଚାଷ କି ନୁ ଆଜ୍ଞା
2: ମାଣ୍ଡିଆ କୁଲିଞ୍ଜ କେ
3: ମାଣ୍ଡିଆ କୁଲିଞ୍ଜ କେ ଗୋଟେ ଯାହା ତ ପିଜୁଳି ବେଳା ତ କିଚାରି ମାଣ୍ଡିଆ କୁଲି ଏବା ଅଧିକାଂଶ କି ନମି କାରାଟିଆ ଟାଇମ୍ ତ ଆଚାରି ଏନା କଲି ଏଇ ଅଭାବ ମାନେ ଏଟା ଯୋଗୁଁ ଯେ ବାଦାମ କର ଚୋର ଲେଖା ଉହେଲ ପଡ଼ା ହେଇନି ଅଳ୍ପ ଏଇ ଆଡଜଷ୍ଟ ଆସମା ଗୋଟେ
2: ଆଚ୍ଛା ବାଦାମ କା ଉହାଲ ତାକି ମାର ତୋଲି ଏ ଭୂମି ଏନା ଖାଲି ପଡ଼ାନେ
3: ଆଜ୍ଞା ବାଦାମ କା ଉହେଲ ତାକି ସାର ଆଜିକାଲି ତ କାରାଟ କି ଭାଇ ହଜାର ହେଇନେ ଭାଇ ହଜାର ନା କେ ଏଇ କାର ଖାସମା ଇରା ଉର୍ବର କି ନମି ଉର୍ବର ଆତି ପରେ ଇନ ଭାଇତି ପରେ ରୁହି ନମି ରୁତି ପରେ ତାନି ଘାସ ଅଡ଼ା ଚେ କେତେବେଳେ ବାଛ କିଣମି ବାଛ କିତି ପରେ ତାପରେ ବେଡ଼ିଆ କିଣମି ବେଡ଼ିଆ କିତି ପରେ ପୁଟେ ଲେଖା ପିସି ରବାଦମ ଚଣା ହୋଇନମି ଆଜ୍ଞା
2: ସାରଦଲ ଖେଳ ପଡ଼ାନେ ଲେବୁଲ ଗୋଟେ କିନାଇ ମାନେ
3: ଲେବୁଲ ଅଛି ଗୋଟେ ଉଡ଼ୁତି

0: ଲେବୁଲ ହାଜିନ ଆଜ୍ଞା ଦି ମାନେ ଇଟକି ଫେରି ଫେରି ଯେ ଏ ଲେବୁଲ ହାଜିନେ
1: ଏନା କିସାରେ କରା ବେଡ଼ତା ମାର ଏଇ ବିସ୍ପି କି ନାଇ ଏଦା ତ କି ମାର ଯଦି ସମ୍ମାନ ସମତଲ କି ଆଶାରେ ଏଇ ବିସ୍ପି ହେଲେ ଅସୁବିଧା ନେହା ହେଲେ ଏଦା ସେ ହେଲେ ପଡ଼ା ନେ
0: ଏଦା ପାଇଁ ଯେ ଟିକେ କୋଡ ଗୀତ ଲେଲେ ଫେରେ ପାସି ନୁ
1: ଆଚ୍ଛା ଓହି ନଟି ଏବାସ କି ନା ଗତାଡି ହେଲ ପଡ଼ା ନେ
0: ରଚରଚାଇ ସାର ହି ନୁ ମାଇ ଗତା ରଚାଇ ପାସ୍ଟ ହି ନୁ ମି ଓଡେ ଯେତେ ବେଲା ଏ ନେଇ ଆସମା ଏ କି ପାଞ୍ଚ ଇଞ୍ଚ ଛଅ ଇଞ୍ଚ ଯଦି ଉଚ୍ଚା ବାତେ ସାରି ଏଚେ ବେଲେ ତ ସାର ତଲେ ହି ହିଁ ଗୁପ ଏଖି କଥା ଆସି ନୁ
1: ଆଚ୍ଛା ମାର ଉହିତ ଯେ ଛ ଏଚର ଦିନ ପରେ ଗଜାନୁ
0: ଗଜା ଏଚାରି କିଛି ଆଜ୍ଞା ଏଇ ହିତିଳି ମାଛ ଏଚାରି ଭୂମି ଯଦି ହିତିଳି ମାଛ ଏଚାରି ମିକ୍ସମ ତିନି ଦିନଟି ଚାରି ଦିନଟି ଗୁପ୍ବୁ କିନା ଗଜା ଚ ଜାନୁ ସପ୍ତାହଟି ଭିତରେ ଆଜ୍ଞା ଆଜ୍ଞା ପୁରା ଆକା ବି ରାହାଜିନ ତିନି ଗୋଟା ଚାରି ଗୋଟା ଆକା
1: ହେଲା ଇସ୍କା ହେଇ ନତି ଆତି ଯେ ଛ ମାର ଯୋଉ ବାଦାମ କା ବର୍ଷେ ତ କି ରଦବା ଚାଷ ଆନୁ ରିଦବା ଚାଷ ଆନୁ
0: ରିଦବା ହେଇ ନାଇଁ ଆଜ୍ଞା ଚାଷ ହେଇଛି
1: ତଲି ଇ କରା ବେଡ଼ା ଏମିତି ଲେଞ୍ଜୁ ହାଲ ପଡ଼ା ନେ
0: ମାଗାଲେଞ୍ଜ ଆଜ୍ଞା ମାଗାଲେଞ୍ଜ ହିସାବରେ ଟିକେ ଖରା ଥାକି ଜଲ୍ଦି ଟିକେ
1: ଆନୁ
0: ଆନୁ ଯେ ଉହିନ
1: ତିନି ଲେଞ୍ଜ ଗୋଟେ ସାର ଲେଞ୍ଜ ଭିତରେ ଆନୁ
0: ଲେଞ୍ଜ ଗୋଟେ ସାର ଲେଞ୍ଜ ଭିତରେ ଆନୁ
1: ଆନୁ ହଁ ହଁ ଆଚ୍ଛା ଏବେ କାରନା ଇ ନେହେ କି ରେନା ଇ ନେହେ ବାଦାମ କା
0: ଆଜ୍ଞା ମାଙ୍ଗ ତ କିଛି କାରନା ଇ ଟିକେ ଅଧିକା ରେଟ୍ ଆଜ୍ଞା ଗୋଟେ ଏବା ମଞ୍ଜିସ୍ କେ ଏ ତିନି ଚାରି ଗୋଟେ ପିସ୍ ରହିନୁ ରେନା ଇ ସାର ରିପିସ୍ ରହିନୁ ବାକି ରେଟ୍ କମ୍ ଆଜ୍ଞା ଏବା
1: ଓହୋ ମାଙ୍ଗ କେଜି ଏଚେ ଲେଖାନରେ ଆହିନୁ
0: ଏବା ଆଜ୍ଞା କେଜି ତ ବାଦାମ କା ପଡ଼ଫା ଇସି କେ ତ ପଚାଶ ଟେ ଲୋକ ମାନୁ ଏ ଯଦି ପଡ଼ଫା ଆନା ପାଡ଼େ ପଡ଼ଫା ଆନା ଯଦି ପାରଚିସରେ ଆଜ୍ଞା ଆଜିକାଲି ତ ମାର୍କେଟ ତ ମାତାଣ ମାରକ ପାରନା ଇଚ୍ଛା ତ କମ୍ ଏ କୋଡ଼ିଏ ପଚିଶ ତିରିଶ ଲେଖା କି
1: ପଚିଶ ତିରିଶ ମାନୁ ହେଲେ ମାର ୱାଇଖା ପାର୍ତି ନେହେ କି ହିଲା ପାର୍ତି ନେହେ
0: ୱାଇଖା ଆଜ୍ଞା ଇ ଜିନିଷ ଆତେ ୱାଇଖା ପାର୍ତି ସାରି ଟିକେ ନି ଲାଭ ତଲେ ପାରଥିଲା ନାଇଁ
1: ଏବା ମେଖାଲ ତାକି ଏମା ଯୋଉ ଆଜିକାଲି ମାଗାଲେଞ୍ଜ ଉହି ସାରେ ମେଖାଲ ତାକି ମାର ହିରେଇ ବେଶୀ ତ ମେଖାଲା ହିନୁ
0: ହିରେ ବେଶୀ ତ ହଁ ଆଜ୍ଞା ହିରେ ବେଶୀ ତ ମେଖିଲାନୁ
1: ହଁ ହଁ ବେଶୀ ଲେଞ୍ଜୁ କି ମେଖାଲାନୁ ହଁ ମେଖି ସାରେ ଗୋଟେ ଏବାତି ଉହି ଜରି କି ଗୋଟେ ପୁନି ବିଚାର ଚାଚା ଉହି ଜରି
0: ଏବା ମେଖି ସାରେ ଆଜ୍ଞା ପାର୍ତୁ ନମି ପାର୍ନା ପାର୍ନମି ଭାଇ ଖାଁ ହଠାତ୍ କିନା ତ ଆଉ ଆଜ୍ଞା ଓଡ଼େ ହି ଆଷାଢ଼ ବେଡ଼ା ତାକି ଆଷାଢ଼ ବେଡ଼ା ତାକୁ ଉହିନ ଅଛେ ଆଉ ଏଟା ପାଇଁ ଯେ ପାଣି ବିଚା ଓଡ଼େ ଥକା ଯା ପୁନି କୋଡ଼େ ଥକା ଯା ଓଡ଼େ ଉହିନ
1: ଏବେ ଯଦି ଏବା ମାର ମେଖା ସାଙ୍ଗେ ସାଙ୍ଗେ ବିଷୟରେ ଆଉ ଏଟା ତାକି ଏବା ଚାଚା ଫୋନ ଚାଚା ଉହାଲ ପଡ଼ାନ ଆଚ୍ଛା ମାର ଯୋଉ ନାସ୍କାଣା ଇଲେ କି ଏବା ହାଇବ୍ରିଡ୍ କି ଇଲେ କି ଦେଶୀ ଇଞ୍ଜିନ୍ ରେ ହାଇବ୍ରିଡ୍ ଉହି ଜରି କି ମା ନାଇଁ ଭିତରେ ମେଡ଼ା ଦେଶୀ ବିହନ ଉହି ଜରି
0: ହାଇବ୍ରିଡ୍ ଆଜିକାଲି ଦୁନିଆ ତ ଆଜ୍ଞା ଦେଶିଆ କହିସାରି ବହୁତ କିଛି
1: ଲାଭ
0: ମାନେ ଲାଭ ମାନୁ କିନ୍ତୁ ଜିନିଷ ଆତେ ସାର ତିନା ଆଗଟା ଏଇ ହାଇବ୍ରିଡ୍ ଦେଶିଆ କା ଏବା ସାର ଅଭ୍ୟାସ ଆତେ ଆହି ଲାଉନି କି ଏଟା ପାଇଁ ହାଇବ୍ରିଡ୍ କାଚି ସାର ଅଭ୍ୟାସ ଆତେ ଏଇ ଏବା ଆହିନୁ ଏଟା ଆମି ନାଇଁ ଲାଭ ଜିନିଷ ଆଇନୁ ଏଟା ଉହିଲ ପଡ଼ାଇନେ ବୋଲେ
1: ହାଇବ୍ରିଡ୍ ଉହି ସାରେ ନାଇଁ ସାର୍ ମୋ ଗାଡି ଟିକେ ଆନୁ
0: ଗାଡି ଟିକେ ଆନୁ
1: ଇ ଦେଶୀ ଟାଇପ୍ ଉହି ନଉଛି ସାର କମ୍ ଆନୁ ଓଡ଼େ ମାଙ୍ଗ ହାଇବ୍ରିଡ୍ ବିହନ ଅଛି ସାର ମା ପାଇଁ ଅଧିକା ଲାଭ
0: ଅଧିକା ଲାଭ
1: ବିହନ ଆପୁ କି ଦେଶୀ ବିହନ ଆପୁ ଏଚର ଦିନ ଭାଇ ଖାଇଟାଲ ପଡ଼ା ନେବା ଖାଇଟାଲ ତାକି
0: ମିକ୍ସମ ଆଜ୍ଞା କିଛି ଆତ୍ମିସ୍କର ତିନିରୁ ଚାରି ଦିନ ଯଦି ଭାଇ କିଛି ଖରା ଖେଇ ସାରେ ଟଡ଼ା ଭାଇ ଆସେ ବିଚା ତାକି ଓଜନ ଆଜ୍ଞା ଯଦି ପିଜୁ ବାର୍ତ୍ତେ ଆସେ ଏବେ ବିଚାର ଦେଖି ଗୋଟେ ଅଜାଉ ଦେ
1: ଅଜାଉ ଦେ ତାଙ୍କ ମାର ସିନି ଖାଇଟ ନାଇଁ ମାନେ
0: ବାଇକ ନାଇଁ ମାନେ ଆଜ୍ଞା ଖରାଟିଆ ତାଙ୍କି ହଁ ସରି ଆଜିକାଲି ତ ବାଇକ ହେଲାଡ଼ି ନାଇଁ ଗୋଟେ ଆଷାଢ଼ ବେଳେ ତ ବାଇକ ହେଲାଡ଼ି ଲାଗି ଆଜ୍ଞା ଏବେ ତା ପାଇଁ ପୁଣି ବିଚା କୋଡ଼ିଲି ପାରି ଦିଅ
1: ହଉ ଯା ହଉ ଛାଡ଼ା ଚାଷ ବିଷୟରେ ବହୁତ ନି ବ୍ୟସ୍ତାତି ହେଲା ତାକି ଧନ୍ୟବାଦ
2: ଇ ତାଇ ତାଙ୍କି ତ ବେଚାଇ ମାମା ନିହି ନିକି ତାଇ ବ୍ୟସ୍ତା ତେସି ଭୂମି ଛାଣା ଏଣିକି ଚାଷ ଆନେ ନେ ଏମା ଯା ମାର ରାହ ସାରଦା ତାକି ପାଚୁରୁ ରାଣୀ ବେନ
3: ଗଣ୍ଡା ତକିଆ କହି ମଞ୍ଜିଆ ଯା

0: ଟିକେ ନାହିଁ ମୋତେ ନେ ଏ କୁଚା ମା ପାଇଁ ଦେହ ପାଇଁ ଟିକେ ନିହି ଆଏ ଏଟା ତାକି ମାର ସତର୍କ ଆନୁ ଜାଗ୍ରତ ଆହାସମା ମାର ଆଙ୍ଗା ଉଡ଼ିଲେ ଯଦି ନିହି ଗିଟିସାରେ ମା ଦି କାମା ଦାମା ଖାଲି ଯିକି ନିହେ ହନେ
1: ସତ କଥା ଏନା କି ତାର ଆଙ୍ଗା ନିହି ହ ଆଶାରେ ଆଙ୍ଗା ଉଡ଼ିଲେ ନିହି ରହିବା ଆଶାରେ ଇଚ୍ଛି ସାରେ ମାର ଯଦି ଇଲାହାଣ ହିସାରେ କାମା ଲଡ଼ାସ୍କେ ମାଙ୍ଗେ ବୁଡ଼ୁଆ ଆନେ ଗୋଟେ କାମା ଲଡ଼େ କି ହେଲେ ଆଡ଼ାଏ ଏଦା ତାକି ମାର ଏନେ ଆନେ ମାନେ ରଚକ ସତର କାନ ଆମ୍ବାର କି ଯଦି ଇଲାହି ନମର କି ଦୁଃଖା ବାତେ ଇଚ୍ଛି ସାର ନାଟା ତ ଆଶା ଦିଦି ମାଞ୍ଜାନେ ତାନି ତାଣ ମାତ୍ରା ମାଞ୍ଜାନୁ ଏ ମାତ୍ରା ରିସାନା ମାର ଚିଚି ସାର ମାଙ୍ଗେ ନମର ଦୁଃଖାତେ ଉଣାନେ ଗୋଟେ ଆମ୍ବାର ଯଦି ଗାଡ଼ୁ ଆତେ ଏନା କିଛି ଟାଇଫଏଡ୍ ଇଞ୍ଜିର ରୋଗ ମାଞ୍ଜାନେ ହେଲେ ତାହେଲେ ଗାଡ଼ୁ ଆତେ ଇଚ୍ଛାରେ ତାରୁ ଉତରୁ ଆନେ ତାରୁ ନୟାନେ ନିହିଜୁ ହତେ ଏ ଚିଞ୍ଜାଲି ମାଞ୍ଜାଲି ଇଚ୍ଛା ହ ଏ ଗୋଟେ ମନ ହ ଏନା ତିନ ଚିସ୍କେ ଇଲାହି ଯଦି ହଚିନେ ଇଚ୍ଛି ସାରେ ଏ ଦିହେଲେ ତବେ ପିସ୍ତେ ଏ ପିସ୍ତା ସାରେ ମାର ଦାରିମାନେ ସ୍ୱାସ୍ଥ୍ୟ କେନ୍ଦ୍ର ତ ହାଜାନା ଡାକ୍ତର ତଳେ ପରାମର୍ଶ ଆହାନା ଅସପତ୍ର ମାର ତିନାଇ ଗୋଟେ ଆଶା ନେତର ତିସ୍କେ ମାର ଇନାଦି ମାନେ ଇଲାହି କି ନଚି ସାର ମାର ଇ ରୋଗ ଦୁଃଖା ନମେରେ ଦୁଃଖାଟି ମାର ନିହି ଆନେ
2: ପୁନଃଲେ ଯେଉଁ କାର୍ଯ୍ୟକ୍ରମ ହାଟା ତାକେ ରିଦିନା
0: ମଙ୍ଗଳବାର ଓଡ଼େ ଶନିବାର ମାଦେନାପୁଟା 12:30 ତା ବେସ୍ପିଆ ହେଇନେ
2: ମାଙ୍ଗେ ହେଲେ ଚିଠି ହିଆଦୁ ମା ଠିକଣା ହତେ
0: ପୁନେଇଲେ ଯେଉଁ କାର୍ଯ୍ୟକ୍ରମ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର
2: ଜିଲ୍ଲା କୋରାପୁଟ ପିନ୍କୋଡ୍ ନମ୍ବର 7640005
0: 12:30 ଜହରା।

ପ୍ରଚାର କଲୁ କନ୍ଧବାସର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୋ। ଉପସ୍ଥାପନାରେ ଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଚାନୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଭକ୍ତି ଗୀତ। ପ୍ରଥମେ ସୁରଦାସଙ୍କ ରଚନାରେ ଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ପରିଚାଳନା ହୃଦୟାନନ୍ଦ ମଙ୍ଗେସ୍କର।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶିଳ୍ପୀ କମଲ କୁମାର, ଗୀତ ରଚନା ତୁଳସୀ ଦାସ।

ଏଥର ଶିଳ୍ପୀ ଅରିଜିତ ସିଂ, ଗୀତ ରଚନା କୁମାର, ସଙ୍ଗୀତ ପରିଚାଳନା ଅମାଲ ମଲ୍ଲିକ।

0: ଶୁଣିଲେ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 megahertz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଅଦା ଚାଷ ବିଷୟରେ। ଆମ ରାଜ୍ୟରେ ଉଷ୍ମ ଓ ଆର୍ଦ୍ର ଜଳବାୟୁରେ ଅଦା ଚାଷ ଭଲ ହୋଇଥାଏ। ବାଲିଆ, ମୋଟାଳ, ଦୋରୁସା ମାଟିରେ ଓ ଅଧିକ ଜୈବିକ ପଦାର୍ଥ ଥିବା ଜମିରେ ଅଦା ଚାଷ କଲେ ଅଧିକ ଲାଭ ମିଳିଥାଏ। ବିହନର ବିବିଧତା କଥା ଯଦି ଦେଖିବା, ଆମ ରାଜ୍ୟରେ ସାଧାରଣତଃ ସୁପ୍ରଭା, ସୁରୁଚି ଓ ସୁରଭି କିସମର ଅଦା ଚାଷ କରାଯାଇଥାଏ। ସୁପ୍ରଭା ସାଧାରଣତଃ 7 months 10 days ମଧ୍ୟରେ ଅମଳ କରାଯାଇଥାଏ। ଏହା ହେକ୍ଟର ପିଛା 170 quintal ଯାଏଁ ଅମଳ ହେବାର ଦେଖାଯାଏ। ସେହିପରି ସୁରୁଚି ନାମକ ଅଦା ଚାଷ କଲେ ସର୍ବାଧିକ 3 months 8 days ମଧ୍ୟରେ ଅମଳ କରାଯାଇଥାଏ। ଏହା ହେକ୍ଟର ପିଛା ସର୍ବାଧିକ 140 quintal ଯାଏଁ ଅମଳ ହୋଇଥାଏ। ଏହା ବାଦେ ସୁରଭି ନାମକ ଅଦା ଚାଷ କଲେ ଏହା ସର୍ବାଧିକ 3 months 15 days ମଧ୍ୟରେ ଅମଳକ୍ଷମ ହୋଇଥାଏ। ଏହା ସାଧାରଣତଃ ହେକ୍ଟର ପିଛା ସର୍ବାଧିକ 200 quintal ଯାଏଁ ଅମଳ ହୋଇଥାଏ। ଆମ ରାଜ୍ୟରେ ଏହି ଅଦା ଚାଷ ସାଧାରଣତଃ ଏପ୍ରିଲ ମାସର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ମେ ମାସ ଶେଷ ଯାଏଁ କରାଯାଇଥାଏ। ପ୍ରାଥମିକ ଅବସ୍ଥାରେ ମାଟିକୁ 5-6 ଓଡ଼ ଚାଷ କରି ମାଟିକୁ ଗୁଣ୍ଡ କରିଦେଇ ଓଡ଼ରେ ଏକର ପିଛା ସର୍ବାଧିକ 10 tons ସଢ଼ା ଗୋବର ଖତ ପ୍ରୟୋଗ କରି ମଇ ଦେଇ ଜମିକୁ ସମତଳ କରିଦେବାକୁ ହେବ। ଚାଷ ପରେ ଅଦା ଲଗାଇବା ଆଗରୁ କ୍ଷେତରେ ଅନାବନା ଘାସ ସବୁକୁ ବାଛିଦେବାକୁ ହୋଇଥାଏ। ତାପରେ 1 meter ଓସାରର 3 centimeter ଉଚ୍ଚତା ବିଶିଷ୍ଟ ଗୋଟିଏ ଗୋଟିଏ ପଟାଳି କରିବାକୁ ହେବ। ପଟାଳିଠାରୁ ପଟାଳିର ବ୍ୟବଧାନ 3 centimeter ମଧ୍ୟରେ ରହିବା ଦରକାର। ଜଳସେଚନ ନିମନ୍ତେ ପ୍ରତି ପଟାଳିକୁ ସିଆର୍ ରଖିବାକୁ ହେବ। ପ୍ରତି ଏକର ପିଛା ଯବକ୍ଷାର ଯାନ 50 kilogram, ଫସ୍ଫରସ 40 kilogram, ପଟାସ 40 kilogram ଦରକାର ହୋଇଥାଏ। ଜମି ପ୍ରସ୍ତୁତି ସମୟରେ ଫସ୍ଫରସ ଅଧିକ

ପରିମାଣର ପଟାସକୁ ମିଶାଇ ଦେବେ। ଅଦା ରୋପଣ କରିବାର 1 ମାସ 15 ଦିନ ପରେ ଯବକ୍ଷାରଯାନକୁ ପ୍ରୟୋଗ କରିବାକୁ ହୋଇଥାଏ। ଏହାପରେ କ୍ଷେତକୁ କୋଡ଼ାଖୁସା କରି ଅନାବନା ଘାସ ସବୁକୁ ବାଛି ଦେବେ। ସିଆର୍ ମଧ୍ୟରେ ଶୀର୍ଷ ସାରକୁ ପ୍ରୟୋଗ କରିବେ। ପ୍ରତି ଏକର ପିଛା ସର୍ବାଧିକ 7 କ୍ୱିଣ୍ଟାଲ ବିହନର ଆବଶ୍ୟକତା ହୋଇଥାଏ। ରୋପଣ କରିବା ଆଗରୁ 30 ଗ୍ରାମ ଓଜନର ଖଣ୍ଡରେ ପରିଣତ କରିବାକୁ ହେବ। କାଟିବା ସମୟରେ ବିହନର ପ୍ରତି ଖଣ୍ଡରେ 2ରୁ ତତୋଧିକ ଆଖି ରହିବା ଦରକାର।

0: ଦ୍ୱାରା ବିହନ ବାହିତ ରୋଗ ଖୁବ୍ କମ୍ ହୋଇଥାଏ ଓ ମାଟିରେ ଥିବା ରୋଗ ସଂକ୍ରମଣ କାର୍ଯ୍ୟ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇନଥାଏ। ପ୍ରତି ପଟାଳିରେ ଧାଡ଼ିକୁ ଧାଡ଼ି 2.5 ସେଣ୍ଟିମିଟର ବ୍ୟବଧାନରେ ଗଛକୁ 20 ସେଣ୍ଟିମିଟର ବ୍ୟବଧାନରେ ରଖି ଅଦାଖଣ୍ଡମାନ ଲଗାଇବାକୁ ହେବ। ବିହନ ରୋପଣ ପରେ ତା ଉପରେ ପାଳ ଢାଙ୍କି ଜଳସିଞ୍ଚନ କରାଯିବ। ଗଛ ଉଠିବା ପରେ ପାଳଗୁଡ଼ିକ ବାହାର କରି ମାଟିର ବତର ଦେଖି ଜଳସେଚନ କରିବାକୁ ପଡ଼ିବ। ଅଦା ଚାଷରେ ସାଧାରଣତଃ ମୂଳ ସଢ଼ା ରୋଗ, ପତ୍ର ଦାଗ ରୋଗ, କାଣ୍ଡବିନ୍ଧା ରୋଗ, କାତି ପୋକ ଆଦି ଅଦା ଫସଲକୁ ସଂକ୍ରମିତ ହୋଇଥାଏ। ଏ ସମସ୍ତ ରୋଗର ପ୍ରତିକାର ନିମନ୍ତେ କୃଷି ବିଶେଷଜ୍ଞଙ୍କ ସହିତ ପରାମର୍ଶ ନେବାକୁ ପଡ଼ିଥାଏ।
1: ଶୁଣିଲେ ଚାଷବାସ କଥା, ଉପସ୍ଥାପନା କରିଥିଲେ ଯୋଗେନ୍ଦ୍ର ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଛନ୍ତି ଟିକିନା ତ୍ରିପାଠୀ ଏବଂ ଲିଲି ତ୍ରିପାଠୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ନମସ୍କାର ଶ୍ରୋତା ଭଉଣୀ, ଘର ଓ ଘରଣୀ କାର୍ଯ୍ୟକ୍ରମର ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ଆଜି ପାଇଁ ଉପସ୍ଥାପନାରେ ଆମେ ଦୁହେଁ, ମୁଁ ଟିକିନା,
1: ମୁଁ ଲିଲି।

0: ଜାଣିଛ ଟିକି ନା, ଦିନେ ସନ୍ଧ୍ୟାବେଳେ ମୁଁ ଦେଖିଲି ଜଣେ ଛୋଟ ଝିଅଟିଏ ଡିବିରି ଆଲୁଅରେ ବସି ବହି ପଢୁଛି। ତା ପାଖରେ ତା ଜେଜେମା ବସି କହୁଛନ୍ତି, ଆରେ ଏତେ ପଢି କଣ ହେବ। ଝିଅଟି ହସି ହସି ଉତ୍ତର ଦେଲା, ଜେଜେମା ପଢିଲେ ମୁଁ ସବୁକିଛି ଜାଣିପାରିବି, ଆଉ କେହି ମୋତେ ଠକି ପାରିବେ ନାହିଁ।
1: ସତରେ କେତେ ବଡ କଥାଟିଏ, ଗୋଟିଏ ଛୋଟ ଝିଅ ଯାହା ବୁଝିପାରୁଛି ଆମେ ବଡମାନେ ବେଳେବେଳେ ଭୁଲି ଯାଉଛୁ। ଏହି ଛୋଟ ଡିବିରି ଆଲୁଅ ଭଳି ହିଁ ସାକ୍ଷରତା, ଯାହା ଅନ୍ଧକାରକୁ ଦୂର କରେ ଆଲୋକ ଦିଏ, ଯାହା ବିନା ମଣିଷ ଜୀବନ ଅନ୍ଧକାର।

0: ଯେଉଁ ପିଲାର ମା ଶିକ୍ଷିତ ସେ ପିଲା ସ୍କୁଲରେ ମଧ୍ୟ ଆଗରେ ରହେ।
1: ଆଚ୍ଛା, ଜଣେ ଅଶିକ୍ଷିତ ମା କେଉଁ ସମସ୍ୟାର ସମ୍ମୁଖୀନ ହୁଅନ୍ତି?
0: ଜଣେ ଅଶିକ୍ଷିତ ମା ପ୍ରତିଦିନ ଅନେକ ଅସୁବିଧା ଭୋଗେ। ସେ ନିଜ ପିଲାର ହୋମୱାର୍କରେ ସାହାଯ୍ୟ କରିପାରେ ନାହିଁ, ବ୍ୟାଙ୍କରେ ଦସ୍ତଖତ କରିପାରେ ନାହିଁ, ଡାକ୍ତରଖାନା କାଗଜ ପଢିପାରେ ନାହିଁ ଓ ବେଳେବେଳେ ଲୋକଙ୍କ ଦ୍ୱାରା ଠକାମିର ଶିକାର ମଧ୍ୟ ହୁଏ।
1: ଠିକ କଥା କହିଲେ। ତାହେଲେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ କଣ ପାଇଁ ପାଳନ କରାଯାଏ?
0: ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖକୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ରୂପେ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିକୁ ଶିକ୍ଷାର ମହତ୍ ବୁଝାଇବା ଓ ସମସ୍ତଙ୍କୁ ସାକ୍ଷର ପାଇଁ ପ୍ରେରଣା ଦେବା।
1: ମା ମାନଙ୍କୁ ଶିକ୍ଷିତ କରିବା ପାଇଁ ଆମର ସରକାର କଣ କଣ କରୁଛନ୍ତି?
0: ହଁ ମ୍ୟାଡମ୍, ବହୁତ କିଛି ଯୋଜନା କରୁଛନ୍ତି, ଯେମିତିକି ସର୍ବଶିକ୍ଷା ଅଭିଯାନ, ସାକ୍ଷର ଭାରତ ମିଶନ, ଓଡ଼ିଶାର ମିଶନ ଶକ୍ତି, ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରେ ମା ମାନଙ୍କୁ ପଢାଯାଉଛି, ଏସବୁ ବୟସ୍କ ଶିକ୍ଷା କେନ୍ଦ୍ର ମଧ୍ୟ ଖୋଲାଯାଇଛି।
1: ହେଲେ ମା ଶିକ୍ଷା ଦେଶର ବିକାଶରେ କିପରି ସାହାଯ୍ୟ କରେ?
0: ଦେଶର ବିକାଶରେ ମାର ଶିକ୍ଷା ଉପରେ ନିର୍ଭର କରେ। ମା ଶିକ୍ଷିତ ହେଲେ ପିଲା ଶିକ୍ଷିତ ହେବ, ପିଲା ଶିକ୍ଷିତ ହେଲେ ଭଲ ନାଗରିକ ହେବ ଓ ଭଲ ନାଗରିକ ହେଲେ ଦେଶ ଉନ୍ନତ ହେବ।
1: ତାହେଲେ ମ୍ୟାଡମ୍, ଆପଣଙ୍କ ମା ଆପଣଙ୍କ ପାଇଁ କିପରି ପ୍ରେରଣା ହୋଇଛନ୍ତି?
0: ସେ କମ୍ ପାଠ ପଢିଥିଲେ ମଧ୍ୟ ସବୁବେଳେ ମତେ ପାଠ ପଢିବାକୁ କହୁଥିଲେ, ମତେ ଅ ଆ କ ସେ ହିଁ ପ୍ରଥମେ ଶିଖାଇଥିଲେ।

0: ତାଙ୍କ ପରିଶ୍ରମ ଦେଖି ମୁଁ ଆଜି ଏଠି ପହଞ୍ଚିଛି।
1: ଠିକ କଥା କହିଲେ ମ୍ୟାଡମ। ଗାଁର ଜଣେ ମା ପଢିବାକୁ ଚାହୁଁନଥିଲେ ଆପଣ କେମିତି ବୁଝେଇ ପାରିବେ?
0: ତାଙ୍କୁ ଭଲ ପାଇବାରେ ବୁଝାଇବି। ମୁଁ କହିବି ମା ପାଠ ପଢିଲେ ଆପଣ ନିଜ ମୋବାଇଲରେ ନିଜ ନାଁ ପଢିପାରିବେ, ବ୍ୟାଙ୍କରେ କି ଆପଣଙ୍କୁ ଠକି ପାରିବେ ନାହିଁ, ଆପଣଙ୍କ ପିଲା ଆପଣଙ୍କୁ ଦେଖି ଗର୍ବ ଅନୁଭବ କରିବ। ଶିକ୍ଷା କେବେ ବୟସ ଦେଖେ ନାହିଁ ମ୍ୟାଡମ।
1: ଶିଖିବାକୁ ଚାହୁଁଥିଲେ ବୟସ ଦରକାର ନାହିଁ। ଆଜିକାଲି ଯୋଉ ବାହାରିଛି ଡିଜିଟାଲ ଶିକ୍ଷା, ମା ମାନଙ୍କ ପାଇଁ କାହିଁକି ଜରୁରୀ?
0: ଆଜିକାଲି ସବୁକିଛି ମୋବାଇଲ ଆଉ ଇଣ୍ଟରନେଟ୍ ରହୁଛି। ସ୍କୁଲ ଫିସ୍ ଦେବା, ଟଙ୍କା ପଠାଇବା, ସରକାରୀ ଯୋଜନା ବିଷୟରେ ଜାଣିବା ପାଇଁ ମୋବାଇଲ ଜରୁରୀ। ମା ଯଦି ଡିଜିଟାଲ ଶିକ୍ଷିତ ହବ, ସେ ଘରେ ବସି ଅନେକ କାମ କରିପାରିବ ଓ ଠକାମିରୁ ବଞ୍ଚିପାରିବ।
1: ଯାହା କହିଲେ ମ୍ୟାଡମ, ଜଣେ ଶିକ୍ଷିତ ମା ସମାଜକୁ କ'ଣ ଦେଇପାରେ?
0: ଶିକ୍ଷିତ ମା ସମାଜକୁ ବହୁତ କିଛି ଦେଇପାରେ। ସେ ସମାଜକୁ ଜଣେ ସଚେତନ ନାଗରିକ, ଜଣେ ଭଲ ଡାକ୍ତର, ଜଣେ ଭଲ ଶିକ୍ଷକ, ଜଣେ ଭଲ ମଣିଷ ମଧ୍ୟ ଦେଇପାରେ। ଯେଉଁ ସମାଜରେ ମା ଶିକ୍ଷିତ, ସେ ସମାଜରେ ଅପରାଧ ଓ ଅନ୍ଧବିଶ୍ୱାସ କମ୍ ଥାଏ।
1: ଯୁବପିଢ଼ି ଆମର ଭବିଷ୍ୟତ, ତ ଯୁବପିଢ଼ିଙ୍କୁ ଆପଣ କ'ଣ ବାର୍ତ୍ତା ଦେବେ ମ୍ୟାଡମ?
0: ମୁଁ ଯୁବପିଢ଼ିଙ୍କୁ ଗୋଟିଏ କଥା କହିବି, ନିଜ ମାଆକୁ ସବୁବେଳେ ସମ୍ମାନ କର, ତାଙ୍କୁ ଭଲ ପାଅ। ଯଦି ତୁମ ପାଠ ମା ପଢିନାହାନ୍ତି, ତେବେ ତୁମେ ତାଙ୍କ ଶିକ୍ଷକ ହୋଇଯାଅ। ପ୍ରତିଦିନ ଅଧଘଣ୍ଟା ତାଙ୍କୁ ପଢାଅ, ଏହା ତୁମର ସବୁଠୁ ବଡ ସେବା ହବ।
1: ମା ମାନେ ପଢି ନ ପାରିବାର ସବୁଠୁ ବଡ ବାଧା କ'ଣ?
0: ସବୁଠୁ ବଡ ବାଧା ହେଉଛି ସମୟର ଅଭାବ। ସାରାଦିନ ସେ ଘରେ କାମରେ ବ୍ୟସ୍ତ ରୁହନ୍ତି, ଭିତରେ ଲାଜ ଓ ଡର ଯେ ଲୋକେ କ'ଣ କହିବେ। ଏବଂ ତୃତୀୟ କଥା ହେଉଛି ଭୁଲ ଧାରଣା ଯେ ବୁଢା ବୟସରେ ପାଠ ପଢି କ'ଣ କରିବି। ଏସବୁ
1: ତାହେଲେ ଆପଣଙ୍କ ହିସାବରେ ପ୍ରକୃତ ଶିକ୍ଷା କ'ଣ?
0: ମୋ ହିସାବରେ ପ୍ରକୃତ ଶିକ୍ଷା କେବଳ ବହି ପଢି ଡିଗ୍ରୀ ପାଇବା ନୁହେଁ। ପ୍ରକୃତ ଶିକ୍ଷା ହେଉଛି ଭଲ ମଣିଷ ହେବା, ଅନ୍ୟକୁ ସମ୍ମାନ କରିବା, ସତ କହିବା ଓ ଅନ୍ୟର ଦୁଃଖରେ ସାହାଯ୍ୟ କରିବା। ଯେଉଁ ଶିକ୍ଷା ଆମକୁ ଭଲ ମଣିଷ କରେ ନାହିଁ, ସେ ଶିକ୍ଷାର କୌଣସି ମୂଲ୍ୟ ନାହିଁ।
1: ଆପଣ ନିଜ ମାଙ୍କ ପାଇଁ କ'ଣ କରିଛନ୍ତି?
0: ମୁଁ ମୋ ମାଙ୍କ ପାଇଁ ବଡ଼ କିଛି କରିନାହିଁ, ମୁଁ ଛୋଟ ଛୋଟ ଚେଷ୍ଟା କରିଛି। ଛୋଟ ଛୋଟ କିଛି କରିବେ, ମୁଁ ମୋ ମାଙ୍କୁ ନିଜ ନାଁ ନିଜ ଲେଖିବା ଶିଖେଇଛି, ମୋବାଇଲରେ କଲ୍ କରିବା ଶିଖେଇଛି, ୟୁଟ୍ୟୁବ୍ ଦେଖିବା ଶିଖେଇଛି, ଏବେ ସେ ନିଜେ ମତେ ଭିଡିଓ କଲ୍ ବି କରୁଛନ୍ତି। ଏହା ଦେଖି ମତେ ବହୁତ ଖୁସି ଲାଗେ।
1: ଏତିକି ତ ଯଥେଷ୍ଟ, ଆଉ କ'ଣ? ଦେଶକୁ ଆମର 100% ଶିକ୍ଷିତ କରିବା ପାଇଁ ଆପଣଙ୍କ ସ୍ୱପ୍ନ କ'ଣ?
0: ମୋର ଗୋଟିଏ ହିଁ ସ୍ୱପ୍ନ, ଯେଉଁଦିନ ଭାରତର ପ୍ରତ୍ୟେକ ମା ନିଜ ନାଁ ଲେଖିପାରିବେ, ନିଜ ଅଧିକାର ବୁଝିପାରିବ, ନିଜ ପିଲାର ରିପୋର୍ଟ କାର୍ଡ ପଢିପାରିବ, ସେହିଦିନ ଆମ ଦେଶ ପ୍ରକୃତରେ 100% ଶିକ୍ଷିତ ହେବ। ମୁଁ ସେଇ ଦିନର ସ୍ୱପ୍ନ ଦେଖୁଛି।
1: ବହୁତ ବଢିଆ ସ୍ୱପ୍ନ ଦେଖିଛନ୍ତି। ତାହେଲେ ମା ଶିକ୍ଷିତ ହେଲେ ବାଲ୍ୟ ବିବାହ କିପରି କମିବ?
0: ସିଦ୍ଧ ଭାବେ ଜଡିତ ମ୍ୟାଡମ। ଯେଉଁ ମା ଶିକ୍ଷିତ, ସେ ଜଣେ କମ୍ ବୟସରେ ବାହା ହେଲେ ଝିଅ ଜୀବନ ନଷ୍ଟ ହୋଇଯାଏ ବୋଲି ଜାଣିଥିବ। ତେଣୁ ଶିକ୍ଷିତ

0: ଆମେ ଯେ ଝିଅକୁ ଶୀଘ୍ର ବିବାହ ନ କରି ତାକୁ ପଢାଇବାକୁ ଇଚ୍ଛା କରିବେ, ଏମିତି କଲେ ବାଲ୍ୟ ବିବାହ ଅପେ ଆପେ କମି ଯିବ।
1: ଆପଣଙ୍କ ପ୍ରିୟ ବହି କ'ଣ ଯାହା ଆପଣଙ୍କୁ ପ୍ରେରଣା ଦେଇଛି?
0: ମୋ ପାଇଁ ବହି ମାନେ ବହୁତ କିଛି ଅଛି, କିନ୍ତୁ ମୋ ପାଇଁ ମୋର ମା ଜୀବନର ହିଁ ସବୁଠୁ ବଡ ବହି। ସେ ବହିରେ ମୁଁ ସହନଶୀଳତା, ପରିଶ୍ରମ, ନିଃସ୍ୱାର୍ଥପର, ଭଲ ପାଇବା ବିଷୟରେ ଶିଖିଛି, ଯାହା କୌଣସି ସ୍କୁଲ ଘରେ ମିଳେ ନାହିଁ।
1: ବହୁତ ବଢିଆ। ତାହେଲେ ଜଣେ ମା ଘରେ ରହି କିପରି ପାଠ ପଢି ପାରିବେ?
0: ଘରେ ରହିକି ପଢି ହେବ ମ୍ୟାଡାମ, ସେ ରାତିରେ ପିଲା ସହିତ ବସି ପଢିପାରିବେ, ମୋବାଇଲ ୟୁଟ୍ୟୁବରେ ଅକ୍ଷର ଦେଖି ଶିଖିପାରିବେ, ଅଙ୍ଗନବାଡ଼ି ଦିଦି ଓ ମିଶନ ସଫି ଦିଦିଙ୍କ ସାହାଯ୍ୟ ନେଇପାରିବେ, ଇଚ୍ଛା ଥିଲେ ତ ଉପାୟ ଆପେ ଆପେ ଆସେ।
1: ଆଚ୍ଛା ମ୍ୟାଡମ, ଅଲ୍ ଇଣ୍ଡିଆ ରେଡିଓ ଏଥିରେ କ'ଣ ସାହାଯ୍ୟ କରିପାରିବ କି?
0: ଅଲ୍ ଇଣ୍ଡିଆ ରେଡିଓରେ ତ ବହୁତ ବଡ ଭୂମିକା ଅଛି, କାରଣ ରେଡିଓ ଗାଁ ଗାଁରେ ଘରେ ଘରେ ପହଞ୍ଚେ। ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଯଦି ମା ମାନଙ୍କୁ ଶିକ୍ଷାର ମହତ୍ ବୁଝାଯାଏ ତେବେ ଏହା ହଜାରେ ପୋଷ୍ଟର ଠାରୁ ବି ଅଧିକ କାମ କରିବ।
1: ଆଚ୍ଛା, ଛାତ୍ରଛାତ୍ରୀମାନେ ଯେହେତୁ ଆମ ଦେଶର ଭବିଷ୍ୟତ, ତାହେଲେ ସେମାନେ ଏଥିରେ କ'ଣ କରିପାରିବେ ବୋଲି ଆପଣ ଭାବୁଛନ୍ତି?
0: ଛାତ୍ରଛାତ୍ରୀମାନେ ଏଥିରେ ବହୁତ ବଡ ଭୂମିକା ନେଇପାରିବେ, ସେମାନେ ନିଜ ଘରେ ନିଜ ମା ଜେଜେମାଙ୍କୁ ଗୁରୁ ହୋଇ ପାଠ ପଢାଇ ପାରିବେ, ପ୍ରତିଦିନ ଗୋଟିଏ ଅକ୍ଷର ଗୋଟିଏ ଶବ୍ଦ ଶିଖାଇଲେ ମଧ୍ୟ ବର୍ଷକ ଭିତରେ ମା ସାକ୍ଷର ହୋଇଯିବେ।
1: ବହୁତ ବଢିଆ କଥା। ଶେଷରେ ମ୍ୟାଡମ ଆପଣଙ୍କଠୁ ଜାଣିବାକୁ ଚାହିଁବି ଯେ ଆପଣଙ୍କର କ'ଣ ବାର୍ତ୍ତା ରହିବ ଶ୍ରୋତା ଭଉଣୀମାନଙ୍କ ପାଇଁ?
0: ଶେଷରେ ମୁଁ ଆକାଶବାଣୀର ସମସ୍ତ ଶ୍ରୋତାମାନଙ୍କୁ ହାତ ଯୋଡି ଅନୁରୋଧ କରିବି, ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଯେ ଆମେ ଆମ ମାଙ୍କୁ ପ୍ରଥମେ ଶିକ୍ଷିତ କରିବା, କାରଣ ମା ଶିକ୍ଷିତ ହେଲେ ହିଁ ଦେଶ ଶିକ୍ଷିତ ହେବ, ଆଉ ଦେଶ ଶିକ୍ଷିତ ହେଲେ ଅଟୋମେଟିକାଲି ଆମ ଦେଶର ଅଗ୍ରଗତି ହେବ। ଜୟ ହିନ୍ଦ୍, ବନ୍ଦେ ଉତ୍କଳ ଜନନୀ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣ ଆପଣଙ୍କର ବ୍ୟସ୍ତତା ଭିତରେ ମଧ୍ୟ ଆମକୁ ସମୟ ଦେଲେ, ସେଥିପାଇଁ ଆମ ଘର ଓ ଘରଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ତେବେ ଶ୍ରୋତା ଭଉଣୀ, ଶୁଣିଲେ ତ ଜଣେ ପାଠୋଇ ମା ସମାଜରେ ମଧ୍ୟ ପରିବର୍ତ୍ତନ ଆଣିଥାଏ।

0: ସତରେ ଭାବିଲେ ମା ପାଠୋଇ ହେବ କେମିତି ଯଦି ଝିଅ ପିଲାଟି ପାଠ ପଢିବ ନାହିଁ।
1: ଆଜିର ଝିଅ କାଲିର ମା, ତେଣୁ ଯଦି ଦେଶ ଆଗେଇବ ତାର ପାଠପଢା ଆରମ୍ଭ ହେବ ଝିଅଠାରୁ। ଆଉ ଏଇଠି ଆମ ଓଡ଼ିଶାର ଗର୍ବ ହେଉଛି କନ୍ୟାଶ୍ରମ। କନ୍ୟାଶ୍ରମ କେବଳ ସ୍କୁଲ ନୁହେଁ, ଏହା ଆଦିବାସୀ ଝିଅମାନଙ୍କ ପାଇଁ ଗୋଟିଏ ନିଜ ଘର।
0: ତେବେ ଶ୍ରୋତା ଭଉଣୀ, ଏହି ବିଷୟରେ ଅଧିକ ଜାଣିବା ପାଇଁ ଆମର ଜଣେ ଅତିଥିଙ୍କଠାରୁ ଶୁଣିନେବା କନ୍ୟାଶ୍ରମରେ ମିଳୁଥିବା ସୁବିଧା ବିଷୟରେ, ସେଥି ସମ୍ପର୍କରେ ଏକ ସାକ୍ଷାତକାରଟିଏ।
2: ମ୍ୟାଡମ ନମସ୍କାର।
3: ନମସ୍କାର ମ୍ୟାଡମ।
2: ଘର ଓ ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ମ୍ୟାଡମ ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀ ମାନଙ୍କୁ ଜଣାଇବେ।
3: ମ୍ୟାଡମ ମୋ ନାଁ ହେଉଛି କୁସୁମ ମଞ୍ଜରୀ ପ୍ରଧାନ। ମୁଁ ଗତ ଦେଢ ବର୍ଷ ହବ ବିଗାପୁର ସ୍ଥିତ ହାଇସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରି ଆସିଛି।
2: ମ୍ୟାଡାମ ଆମର ଆଜିର ଆଲୋଚ୍ୟ ବିଷୟ ରହିଛି କନ୍ୟାଶ୍ରମରେ କଣ କଣ ସବୁ ସୁବିଧା ମିଳେ।
3: ସ୍କୁଲରେ ମ୍ୟାଡାମ ସରକାରଙ୍କ ତରଫରୁ ସେମାନଙ୍କୁ ରହିବା ପାଇଁ ଜାଗା, ପୃଷ୍ଟିକର ଖାଦ୍ୟ, ଡ୍ରେସ, ବହି, ଖାତା ଆଉ ସେମାନେ ନିତ୍ୟ ବ୍ୟବହାର ଯୋଉ ଯୋଉ ଜିନିଷ କରନ୍ତି ସବୁ ପ୍ରକାର ସୁବିଧା ଦିଆଯାଇଛି। ସେମାନଙ୍କ ପାଇଁ କ୍ୱାଗାର୍ଡର ବ୍ୟବସ୍ଥା, ୱାସିଂ ମେସିନ୍ ର ବ୍ୟବସ୍ଥା ମଧ୍ୟ ରହିଛି।
2: ମ୍ୟାଡାମ ଏଠି ନାମ ଲେଖାଇବା ପାଇଁ କଣ କଣ ଯୋଗ୍ୟତା ରହିଛି, କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢା ହୁଏ?
3: ସ୍କୁଲରେ ପ୍ରଥମ ନବମ ଦଶମ ଶ୍ରେଣୀ ଅଛି, ତଥାପି ପାଖାପାଖି ଅଞ୍ଚଳରେ ପ୍ରଥମ ଓ ସପ୍ତମ ପଢିବା ପାଇଁ ସେମାନେ

0: ବ୍ୟବସ୍ଥା ଥାଏ ପିଲାମାନଙ୍କର ସ୍କୁଲରେ ଯଦି ନାଁ ଲେଖାଇବାର ଅଛି ସେମାନଙ୍କର ଆଧାର କାର୍ଡ ଡେଟ୍ ଅଫ୍ ବାର୍ଥ ସେମାନଙ୍କର ଯଦି ଠିକ ଅଛି ତେବେ ନାଁ ଲେଖାଇ ଦେଇପାରିବେ।
1: ଶିକ୍ଷକ କେତେ ଜଣ ଅଛନ୍ତି?
0: ଏଠି ତ ଆମର 15 ଜଣ ଶିକ୍ଷକ ଅଛନ୍ତି ମ୍ୟାଡମ।
1: କମ୍ପ୍ୟୁଟର ଲାଇବ୍ରେରୀ ବା ବିଜ୍ଞାନ ଲାବୋରେଟୋରୀ ସୁବିଧା ଅଛି କି ମ୍ୟାଡମ?
0: ସବୁ ସୁବିଧା ଅଛି ମ୍ୟାଡମ, ସେଥିପାଇଁ ସ୍ୱତନ୍ତ୍ର ଟିଚର ମଧ୍ୟ ଅଛନ୍ତି, ପିଲାମାନେ କମ୍ପ୍ୟୁଟର ବି ଶିଖିବାକୁ ଯାଇପାରୁଛନ୍ତି ଆଉ ସାଇନ୍ସ ଲାଇବ୍ରେରୀ ବି ସେମାନେ ଦେଖିଛନ୍ତି ମ୍ୟାଡମ। ଲାଇବ୍ରେରୀ ବି ଅଛି, ସାଇନ୍ସ ଲ୍ୟାବ୍ ବି ଅଛି।
1: ଦୁର୍ବଳ ଛାତ୍ରୀଙ୍କ ପାଇଁ କଣ ଅତିରିକ୍ତ କ୍ଲାସ କରାଯାଇଛି ମ୍ୟାଡମ?
0: ହଁ, ଦୁର୍ବଳ ଛାତ୍ରୀ ମାନଙ୍କ ପାଇଁ ସେମାନଙ୍କୁ ଗୋଟିଏ ପରୀକ୍ଷା ମାଧ୍ୟମରେ ସେମାନଙ୍କୁ ଆମେ ଚୟନ କରିଦେଉ, ଯୋଉ ଶିଶୁମାନେ ଟିକେ ଦୁର୍ବଳ ଅଛନ୍ତି ସେମାନଙ୍କର ଗୋଟେ ଡାଉଟ କ୍ଲିୟର କ୍ଲାସ ମାଷ୍ଟର ନଅଟା ସମୟରେ 12 ଅନୁସାରେ କୋଉ ଟିଚର କୋଉ ବିଷୟ ପଢେଇବେ ତାହା ମଧ୍ୟ ଭାଗ କରିଦିଆଯାଏ।
1: ସରକାରଙ୍କ ତରଫରୁ ଝିଅମାନଙ୍କୁ କଣ କଣ ଦିଏ
0: ସ୍କୁଲରେ ମ୍ୟାଡମ? ସରକାରଙ୍କ ତରଫରୁ ସେମାନଙ୍କୁ ରହିବା ପାଇଁ ଜାଗା, ପୃଷ୍ଟିକର ଖାଦ୍ୟ, ଡ୍ରେସ, ବହି, ଖାତା ଆଉ ସେମାନେ ନିତ୍ୟ ବ୍ୟବହାର ଯିଏ ଯୋଉ ଯୋଉ ଜିନିଷ କରନ୍ତି ସବୁ ପ୍ରକାର ସୁବିଧା ଦିଆଯାଏ। ସେମାନଙ୍କ ପାଇଁ କୁଆଗାର୍ଡର ବ୍ୟବସ୍ଥା, ୱାସିଂ ମେସିନ୍ର ବ୍ୟବସ୍ଥା ମଧ୍ୟ ରହିଛି।
1: ତାହେଲେ ମ୍ୟାଡମ୍ ହଷ୍ଟେଲରେ ରହିବା ଶୋଇବା ଯେମିତି ପାଣି, ବିଜୁଳି, ଶୌଚାଳୟ ଏସବୁ ବ୍ୟବସ୍ଥା କେମିତି ଅଛି ଆପଣଙ୍କର ବିଦ୍ୟାଳୟରେ?
0: ଆମ ବିଦ୍ୟାଳୟରେ ତ ସବୁ କିଛି ଠିକ ଅଛି, ଜଣେ ଦେଖିଲେ ହିଁ ଆଖିରେ ବିଶ୍ୱାସ କରିପାରିଥିବେ ପିଲାମାନେ କେତେ ଖୁସିରେ ଅଛନ୍ତି ସେଠି, ମାନେ ନିଜ ଘରର ପରିବେଶ ପାଇଲା ପରି। ପ୍ରତି ସ୍କୁଲରେ ବି ଆପଣ ଏଇ ବ୍ୟବସ୍ଥା ପାଇପାରିବେ ମ୍ୟାଡମ, ସରକାରଙ୍କ ତରଫରୁ ସବୁ କିଛିର ବ୍ୟବସ୍ଥା ସ୍କୁଲ ମାନଙ୍କୁ କରିଦିଆଯାଇଥାଏ।
1: ଦିନକୁ କେତେ ଥର ଖାଇବା ମିଳେ ଆଉ ଯୋଉ ଖାଇବା ବି ଦିଆଯାଏ ସେଥିରେ ପୋଷଣ ପ୍ରତି ଧ୍ୟାନ ଦିଆଯାଇଥାଏ କି?
0: ହଁ ମ୍ୟାଡମ, ଧ୍ୟାନ ଦିଆଯାଇଥାଏ। ସକାଳ ସମୟରେ କୋଚିଂ କ୍ଲାସ ଯେତେବେଳେ ଆସନ୍ତି 8 ବେଳକୁ ସେତେବେଳକୁ ଖାଇକି ଆସନ୍ତି ମ୍ୟାଡମ, ମାଣ୍ଡିଆ ଲଡୁ ହଉ କି ରାଶି ଲଡୁ ହଉ କି ବାଦାମ ଲଡୁ ହଉ ଗୋଟେ ହିଁ ଜିନିଷ ଦେବାର ବ୍ୟବସ୍ଥା ରହିଛି। ପୁଣି 9ଟାରେ ସେମାନେ ହଷ୍ଟେଲରୁ ଭାତ ଖାଇକି ଆସନ୍ତି, ଘଣ୍ଟେ ବେଳେ ପୁଣି ମିଡ୍ ଡେ ମିଲ୍ ଖାଆନ୍ତି, 4ଟା ବେଳେ ପୁଣି ଜଳଖିଆ ଖାଇବେ, ପୁଣି 8ଟା ହଉ ହଉ ସେମାନଙ୍କର ରୋଷେଇ ପ୍ରସ୍ତୁତ ହେଇଯାଇଥାଏ। ଯାହା ମେନ୍ୟୁ ଚାର୍ଟରେ ଥାଏ ସବୁ ପ୍ରକାର ଜିନିଷ ପିଲାମାନଙ୍କୁ ଦିଆଯାଏ, ଏପରିକି ସପ୍ତାହକୁ 4 ଦିନ ଅଣ୍ଡା, 2 ଦିନ ମାଂସ, ତାହାର ବ୍ୟବସ୍ଥା ମଧ୍ୟ ରହିଛି। ଯୋଉ ଛୁଆମାନେ ଆମିଷ ଖାଉନାହାନ୍ତି ସେମାନଙ୍କ ପାଇଁ ଫ୍ରୁଟ୍ସ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ସପ୍ତାହକୁ 3 ଦିନ ପିଲାମାନେ ମାଣ୍ଡିଆ ଲଡୁ ବି ଖାଆନ୍ତି। ପୋଷଣର ଭରପୁର ମାତ୍ରାରେ ଧ୍ୟାନ ଦିଆଯାଏ ମ୍ୟାଡମ ଏଠି।
1: ତାହେଲେ ଯଦି ଛାତ୍ରୀମାନେ ଅସୁସ୍ଥ ହେଲେ ସେମାନଙ୍କ ଡାକ୍ତର ସୁବିଧା କେମିତି ଯୋଗାଇ ଦେବେ
0: ମ୍ୟାଡମ? ଏଠି ଜଣେ ANM ଦିଦି ଆମର ଅଛନ୍ତି, ସେ 24x7 ସେଇ ପ୍ରକାର ଡ୍ୟୁଟି ତାଙ୍କର ଥାଏ, ସେ ସବୁବେଳେ ଏଠି ହିଁ ରୁହନ୍ତି, ସେ ପୁରା ପରମାନେଣ୍ଟ ଏଠି ରୁହନ୍ତି। ଯାହାର ଦେହ ଖରାପ ହେଲା ସେ ସଙ୍ଗେ ସଙ୍ଗେ ତାକୁ ଧରିକି ଡକ୍ଟରଙ୍କ ପାଖକୁ ଯାଆନ୍ତି ଆଉ ସମସ୍ତ ପ୍ରକାର ମେଡିସିନ ବିଦ୍ୟାଳୟରେ ଆଭେଲେବଲ ଅଛି। ଯେତେବେଳେ ଯାହାକୁ ଯାହା ଅସୁବିଧା ପଡିଲା ମେଟ୍ରୋନ ଦିଦି ଗୋଟେ, ସିଏ ବି 24 ଘଣ୍ଟା ରହିବେ ପିଲାମାନଙ୍କ ପାଖରେ। ଯିଏ 101 ଶିକ୍ଷୟତ୍ରୀ ଅଛନ୍ତି ଆଉ ଆମର ଯିଏ ପ୍ରଧାନ ଶିକ୍ଷୟତ୍ରୀ ଅଛନ୍ତି ସିଏ ବି ସବୁବେଳେ ରୁହନ୍ତି ପିଲାମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ। ପିଲାମାନଙ୍କ ଭିତରେ ମଧ୍ୟ 2 ଜଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଥାନ୍ତି। ହଷ୍ଟେଲ ଭିତରେ ଯଦି କାହାର ଦେହ ଖରାପ ହେଲା ସେମାନଙ୍କ ପ୍ରତି କକ୍ଷରେ ଗୋଟେ ଗୋଟେ କିଛି ନାନି ଶୁଅନ୍ତି, ସେ ନାନି ମାନଙ୍କ ଦ୍ୱାରା ପିଲାମାନେ ଜଣେଇ ଦିଅନ୍ତି ANM ହୁଅନ୍ତୁ କି ମେଟ୍ରନ ମ୍ୟାମ୍ ହୁଅନ୍ତୁ ଜଣେଇ ଦିଅନ୍ତି। ସେମାନଙ୍କୁ ଗୋଟେ ସ୍ୱତନ୍ତ୍ର ଫୋନର ବ୍ୟବସ୍ଥା ବି କରାଯାଇଛି ଝିଅମାନଙ୍କ ପାଇଁ, ସେମାନେ ସେଇ ନମ୍ବର ବି ଫୋନ କରିପାରିବେ।
1: ବହୁତ ବଢିଆ ବ୍ୟବସ୍ଥା ମ୍ୟାଡମ। ଆଚ୍ଛା, ମୁଁ ଶୁଣିଛି ସାନିଟାରୀ ନାପକିନ୍ ବି ମିଳେ
0: ସବୁ ଛୁଆଙ୍କୁ ମିଳେ, ଯୋଉମାନେ ବାହାର ଯିବା ଆସିବା କରିକି ବିଦ୍ୟାଳୟରେ ପାଠ ପଢୁଛନ୍ତି ସେମାନଙ୍କୁ ବି ଆଉ ହଷ୍ଟେଲରେ ଯୋଉମାନେ ରହୁଛନ୍ତି ସେମାନଙ୍କୁ ବି ମିଳେ, ସରକାର ସେଇ ସୁବିଧା ବି କରେଇ ଦେଇଛନ୍ତି।
1: ମାସକୁ ଏ ବର୍ଷକୁ ସରକାରଙ୍କ ତରଫରୁ କିଛି ଛାତ୍ରବୃତ୍ତି ବା ଷ୍ଟାଇପେଣ୍ଡ ମିଳେ କି ମ୍ୟାଡମ?
0: ହଁ ମିଳୁଛି, ପିଲାମାନଙ୍କୁ ଛାତ୍ରବୃତ୍ତି ବି ମିଳୁଛି, ସେମାନଙ୍କୁ ସାଇକେଲ କିଣିବା ପାଇଁ ବି ପଇସା ମିଳୁଛି।
1: ଝିଅମାନଙ୍କ ସୁରକ୍ଷା ପାଇଁ କଣ ବ୍ୟବସ୍ଥା ଅଛି, ଯେମିତି ମାଟ୍ରାନ ହଉ ୱାର୍ଡେନ ହଉ ଝିଅମାନଙ୍କ ପାଇଁ ହଉ କଣ କଣ ବ୍ୟବସ୍ଥା, ଯେମିତିକି ଆମ CCTV କି ବାଉଣ୍ଡ୍ରି ୱାଲ୍ ଏସବୁର ବ୍ୟବସ୍ଥା ରହିଛି କି ମ୍ୟାଡମ?
0: ଅଛି ମ୍ୟାଡମ, ଝିଅମାନଙ୍କୁ ତ ରହିବା ପାଇଁ 100 ସିଟେଡ୍ ଯୋଉ ହଷ୍ଟେଲଟା ଥାଏ ତାର ଚାରିଆଡ଼େ ବାଉଣ୍ଡ୍ରି କରିଦିଆଯାଇଥାଏ ଆଉ ସେ ଭିତରେ ହିଁ ଖେଳିବା ରହିବା ସବୁ ପ୍ରକାର ବ୍ୟବସ୍ଥା ଭିତରେ ହିଁ ଥାଏ। ଛୁଆମାନେ କୌଣସି ପ୍ରକାର ବାହାରକୁ ବାହାରି ପାରିବେ ନାହିଁ, ପଢା ସମୟ ବ୍ୟତୀତ ସେମାନେ ଭିତରେ ହିଁ ରହିବେ, ଯାହା ଦରକାର ଥିବ ସେମାନେ ମେଟ୍ରୋ ମ୍ୟାମ୍ଙ୍କ ଦ୍ୱାରା ପ୍ରଧାନାଚାର୍ଯ୍ୟଙ୍କୁ ଜଣାଇ ପାରିବେ।
1: ଠିକ୍ ଅଛି ମ୍ୟାଡମ, ଯେମିତି ଆମର ଏକ୍ସଟ୍ରା କରିକୁଲାର ରହିଲା ଖେଳ କିମ୍ବା ମ୍ୟୁଜିକ କିମ୍ବା ଡ୍ୟାନ୍ସ କିମ୍ବା ସିଲେଇ କିମ୍ବା କମ୍ପ୍ୟୁଟର ଏସବୁ ଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବି ଅଛି କି?
0: ଅଛି ମ୍ୟାଡମ, ବହୁତ ଛୁଆ ଏମିତି ଅଛନ୍ତି ଯେଉଁମାନଙ୍କୁ କି କମ୍ପ୍ୟୁଟର କରିବା ଶିଖିବା ପାଇଁ ଇଚ୍ଛା, ବହି ପଢିବା ପାଇଁ ଇଚ୍ଛା, ସେମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ବିଦ୍ୟାଳୟରେ ରହିଛି। ସାଇନ୍ସ ଲ୍ୟାବ୍ ଅଛି ବିଦ୍ୟାଳୟରେ, କମ୍ପ୍ୟୁଟର ଲ୍ୟାବ୍ ଗୋଟିଏ ଅଛି, ଲାଇବ୍ରେରୀ ଅଛି, ଏଗ୍ରିକଲଚର ମ୍ୟାଡମ୍ ଗୋଟେ ଅଛନ୍ତି, ପିଲାମାନେ କେମିତି ଚାଷବାସ କରିପାରିବେ, କେମିତି ଗଛ ଗୁଡ଼ିକୁ ବଢେଇ ପାରିବେ ସେଇ ବିଷୟରେ ଶିକ୍ଷା ଦେବା ପାଇଁ, ପ୍ଲମ୍ବିଂ କାମ ଝିଅ ପିଲାଟେ ହେଇକି ମଧ୍ୟ କେମିତି କରିପାରିବ ତାର ବି ଜଣେ ଶିକ୍ଷୟତ୍ରୀ ଅଛନ୍ତି, ମାନେ ନିଜ ଗୋଡରେ ଠିଆ ହେବା ପାଇଁ ଝିଅମାନଙ୍କୁ ସବୁ ପ୍ରକାର ସୁବିଧା ଏଠି ଯୋଗାଇ ଦିଆଯାଉଛି।
1: ଯଦି ଅଭିଭାବକ ଚାହିଁବ ତାଙ୍କ ଝିଅକୁ ଭେଟିବାକୁ ତ ତାଙ୍କୁ କେମିତି ଅନୁମତି ମିଳେ?
0: ଅଭିଭାବକ ଯଦି ଚାହେଁ ଗୋଟେ ଝିଅକୁ ଦେଖା କରିବା ପାଇଁ ବାହାରେ ଗୋଟେ ଗେଟ୍ ବୁକ୍ ଅଛି ମ୍ୟାଡମ୍, ସେଠି ସିଗ୍ନେ

0: କରିବେ। ସେଇଠି ଯୋଉ ପିଅନ ଭାଇନା ଥାନ୍ତୁ ସେ ଆସି ମେକ୍ଟନ ଦିଦିଙ୍କୁ ଜଣେଇବେ। ମେକ୍ଟନ ଦିଦିଙ୍କ ପରାମର୍ଶରେ ହିଁ ଜଣେ ଅଭିଭାବକଙ୍କୁ ଦେଖା କରିପାରିବେ। ଆଉ ବିଦ୍ୟାଳୟ ଚାଲୁଥିବା ସମୟରେ ଯଦି କେହି ଆସିଲେ ସେମିତି ସମୟ ତ ଭେଟିବାକୁ ଦିଆଯାଏ ନାହିଁ, କେବଳ ସେମାନଙ୍କର ସମୟ ରହିଛି ଶନିବାର ଦିନ ସନ୍ଧ୍ୟା ରବିବାର ଦିନ, ଏଇ ଦୁଇ ଦିନ ହିଁ ଦେଖା କରିପାରିବେ। ଯଦି କୌଣସି ଅର୍ଜେଣ୍ଟ କାମ ରହିଲା, ଅଭିଭାବକ ଯଦି ଅନ୍ୟ କୋଉ ସମୟରେ ଆସୁଛନ୍ତି, ତେବେ ସେ ପ୍ରଧାନାଚାର୍ଯ୍ୟଙ୍କ ସହମତି ଅନୁସାରେ ସେ ଶିଶୁଙ୍କୁ ଦେଖା କରିପାରିବେ।
1: ଯଦି ମ୍ୟାଡାମ ଆମେ କୌଣସି ପିଲାଙ୍କୁ କାମ କରୁଥିବାର ଦେଖିବା ତାହେଲେ ଆମେ କାହାକୁ ଇନଫର୍ମ କରିବା?
0: ଯଦି କୌଣସି ଶିଶୁଙ୍କୁ କାମ କରୁଥିବା ଦେଖିବେ 1098 ଗୋଟେ ନମ୍ବର ଅଛି, ସେଥିରେ ଆମେ ଫୋନ କରିଦେଇପାରିବା। ସରକାର ତାହା ଜାଣିପାରିବେ ଆଉ ଯିଏ ବି କାମ କରୁଥିବ ସିଏ ବି ଦଣ୍ଡ ପାଇବ। ଆଉ ସେଇ ଛୁଆଟିକୁ ପୁଣି ଆମେ ବିଦେଶରେ ବିଦ୍ୟାଳୟରେ ବି ଜଏନ୍ କରିଦେଇପାରିବା।
1: ଯେଉଁ ଝିଅମାନେ ଏବେ ବି ସ୍କୁଲ ଯାଉନାହାନ୍ତି ମ୍ୟାଡାମ କଣ କଣ କହିବେ?
0: ସେମାନଙ୍କୁ ତ ଏତିକି କହିବି ଯେ ପାଠ ପଢିଥିଲେ ଆମେ ଜୀବନରେ ଆଗକୁ ବଢିପାରିବା। ଯାହା ବି କାମ ସେ କରନ୍ତୁ, କୌଣସି କାମ ତ ଛୋଟ ନାହିଁ, କିନ୍ତୁ ପାଠ ପଢିକି ଆମେ ଆଉ ଯୋଉ ଦିଗରେ ବି ଆଗେଇବା ଭଲ ଥିବ। ଆଉ ସରକାର ଯଦି ଝିଅମାନଙ୍କ ପାଇଁ ଏତେ ସୁଯୋଗ ସୁବିଧା ଯଦି କରାଇଛନ୍ତି, ଏତେ ଯଦି ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି, ଆମେ କଣ ପାଇଁ ସେଇ ସୁଯୋଗର ଲାଭ ଉଠେଇବା ନାହିଁ? ତେଣୁ ବାପା ମାଙ୍କୁ ବି ଅନୁରୋଧ ଯେ ସେମାନେ ନିଶ୍ଚିତ ଭାବେ ଝିଅଟିକୁ ସ୍କୁଲ ଛାଡିବେ ଆଉ ଏଇ ଯୋଉ ସବୁ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଅଛି ତାର ଲାଭ ଉଠେଇବେ।
1: ମ୍ୟାଡାମ କନ୍ୟାଶ୍ରମ ଚଲେଇଲା ବେଳେ କଣ କଣ ଆପଣଙ୍କୁ ସମସ୍ୟା ମାନେ ଆସେ?
0: ସମସ୍ୟା ବୋଲେ ସେମିତି କିଛି ବଡ ସମସ୍ୟା ନାହିଁ ମ୍ୟାଡାମ। କେବଳ ନୂଆ ଶିଶୁମାନେ ଯେଉଁମାନେ ଜଏନ୍ କରନ୍ତି ସେମାନେ ଟିକେ ଅସୁବିଧା କରନ୍ତି, ମାନେ କାନ୍ଦନ୍ତି, ଘର କଥା ମନେ ପକାନ୍ତି। ପରବର୍ତ୍ତୀ ସମୟରେ ସେମାନେ ମାନେ ପରିବେଶରେ ମିଶି ପୁଣି ଝିଅମାନଙ୍କ ସହିତ ମିଶି ସେମାନେ ବି ଚୁପଚାପ ହୋଇ ମାନେ ରୁହନ୍ତି। ସମସ୍ୟା ସେମିତି କିଛି ନାହିଁ, କାରଣ ସବୁ ପ୍ରକାର ସୁବିଧା ବିଦ୍ୟାଳୟ ତରଫରୁ ହଉ କି ସରକାର ତରଫରୁ ହଉ, ଆମ ଶିକ୍ଷକ ଶିକ୍ଷୟତ୍ରୀ ତରଫରୁ ହଉ, ଛୁଆଟି ପାଇବେ। ତେଣୁ ସମସ୍ୟା ସେମିତି କିଛି ନାହିଁ ମ୍ୟାଡମ।
1: ମ୍ୟାଡମ ଆପଣଙ୍କ ପାଇଁ ଶେଷ ପ୍ରଶ୍ନ, ସରକାରଙ୍କୁ ଆଉ କଣ ସୁବିଧା ଯୋଗାଇ ଦେବା ପାଇଁ ଆପଣ ଅନୁରୋଧ କରିବେ?
0: ମ୍ୟାଡମ ସରକାରଙ୍କୁ କେବଳ ଗୋଟିଏ ସୁବିଧା ଦେବା ପାଇଁ ଅନୁରୋଧ କରିବି, ବିଦ୍ୟାଳୟରେ ଯଦି କନ୍ୟା ଆଶ୍ରମଟିଏ ଖୋଲୁଛି ତାହାର ତଦାରଖ କରିବା ପାଇଁ ଅନ୍ତତଃ ସମସ୍ତ ବିଷୟ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ରୁହନ୍ତୁ, ସେତିକି ହିଁ ଅନୁରୋଧ କରିବି ମ୍ୟାଡମ।
1: ଆପଣ ଆମ କାର୍ଯ୍ୟକ୍ରମକୁ ଆସି ବହୁମୂଲ୍ୟ ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଧନ୍ୟବାଦ ଜଣାଉଛି।

ଏତେବେଳେ ଯେ ଶୁଣୁଥିଲେ ଘର ଓ ଘରଣୀ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ଟିକିନା ତ୍ରିପାଠୀ ଏବଂ ଲିଲି ତ୍ରିପାଠୀ। ଆକାଶବାଣୀ ଜୟପୁର।

0: আকাশবাণী জয়পুর, সময় বর্তমান দিন গোটায় বাজি পচাশ মিনিট। আমার পরবর্তী কার্যক্রম প্রথমে ওড়িয়ারে সম্বাদ রিলে করে প্রচার করছু আকাশবাণী কটক কেন্দ্রর, এবং পরে দিন দুইটার শুনবে মিড ডে নিউজ রিলে করে প্রচার করছু আকাশবাণী দিল্লির। তবে আসন্তু প্রথমে শুনিবা ওড়িয়ারে সম্বাদ রিলে করছু আকাশবাণী কটক কেন্দ্রর।
1: ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କତା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯାଇ ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3 ପ୍ରମୁଖ ଭାଗକୁ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ସମ୍ପୃକ୍ତ ମାଲ ପରିବହନ କରିଡରଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂଆ ସାନନ୍ଦ, ନୂଆ ମକରପୁରା, ନୂଆ ଉମ୍ବରଗାଓଁ ଏବଂ ନୂଆ ଜେଏନ୍ପିଟିରୁ ମାଲ ପରିବହନ ରେଳସେବାର ଶୁଭାରମ୍ଭ କରିଛନ୍ତି। ଏଥିସହିତ ତଣ୍ଡାରୋଡ଼ ଏବଂ ଭଦୋଦରା ମଧ୍ୟରେ ଏକ ଯାତ୍ରୀବାହୀ ଟ୍ରେନ୍ର ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦେଶରେ ପରିବହନ ଏବଂ ମାଲ ପରିବହନ କ୍ଷେତ୍ରକୁ ସହଜ ସାଧ୍ୟ କରିବା ଲାଗି ଏପର୍ଯ୍ୟନ୍ତ 2,800 କିଲୋମିଟରରୁ ଅଧିକ ସମର୍ପିତ ମାଲ ପରିବହନ କରିଡର ନିର୍ମାଣ କରି ଭାରତ ଏକବିଂଶ ଶତାବ୍ଦୀର ଲକ୍ଷ୍ୟ ପୂରଣ କରିଛି।
2: ବଡୋଦରା ତ ଗତି ଶକ୍ତି ୟୁନିଭର୍ସିଟି କା ସହର ହେ। ଆଜ ଯହାଁ ସେ ଡେଡିକେଟେଡ ଫ୍ରେଟ କରିଡୋର କି ଆଖିରି କଡିଆ ବି ଜୁଡ଼ ଗଈ ହେ। ଆଜ 2,800 କିଲୋମିଟର ସେ ଅଧିକ କା ଡେଡିକେଟେଡ ଫ୍ରେଟ କରିଡୋର ପ୍ରୋଜେକ୍ଟ ପୁରା ହୋ ଗୟା। ୟେ 21ଭି ସଦୀ କେ ଭାରତ କେ ଲିଏ ବହୁତ ଐତିହାସିକ କାର୍ଯ୍ୟ ସମ୍ପନ୍ନ ହୁଆ ହେ। ୟେ ଡେଡିକେଟେଡ ଫ୍ରେଟ କରିଡୋର ଇସ୍ ବାତ କା ସାକ୍ଷୀ ହେ କି ବିତେ 12 ସାଲ ମେ ଦେଶ କି କାମ କରନେ କି ସଂସ୍କୃତି କୈସେ ବଦଲି ହେ।
1: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ 2006 ଯୋଜନା କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ତେବେ ଗତ ଦଶନ୍ଧିରେ ସରକାର ଦେଶର ଜୀବନଧାରା କୁହାଯାଉଥିବା ପରିବହନ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ କରିବା ସହ ରାଷ୍ଟ୍ରୀୟ ପରିବହନ ଇକୋସିଷ୍ଟମକୁ ନୂଆ ଦିଗ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ କରିଡର ନିର୍ମାଣ ହେବା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବା ସହ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ ପରିବେଶ ଉପରେ ଏହାର ପ୍ରଭାବ ହ୍ରାସ ପାଉଛି ଓ ସାରା ଦେଶରେ ସ୍ୱଚ୍ଛ ଯୋଗାଣ ଶୃଙ୍ଖଳ ପରିଚାଳନା କରାଯାଉଛି।
2: ଇସ୍ ବର୍ଷ ଲାଲ କିଲେ ସେ ମୈନେ ବିକଶିତ ଭାରତ କେ ଲିଏ ସଂକଳ୍ପ କି ସପ୍ତ ଧାରା କା ଆହ୍ୱାନ କିଆ ହେ। ଇସ୍ ସପ୍ତ ଧାରା ମେ ଏକ ଧାରା ଗତି ଶକ୍ତି କି ବି ହେ। ଆଜ 2,800 କିଲୋମିଟର ସେ ଅଧିକ କା ଡେଡିକେଟେଡ ଫ୍ରେଟ କରିଡୋର ପ୍ରୋଜେକ୍ଟ ପୁରା ହୋ ଗୟା। ୟେ 21ଭି ସଦୀ କେ ଭାରତ କେ ଲିଏ ବହୁତ ଐତିହାସିକ

0: ହୁତି ଏବଂ ସାଉଦି ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ଗତ କିଛି ସପ୍ତାହ ଧରି ଚାଲିଥିବା ସଂଘର୍ଷ ପରେ ଏହି ଆକ୍ରମଣ ହୋଇଛି, ଯାହା ଦେଶର ଗୃହଯୁଦ୍ଧରେ 4 ବର୍ଷର ଯୁଦ୍ଧବିରତିକୁ ଉଲ୍ଲଂଘନ କରୁଛି। ସାଉଦି କର୍ତ୍ତୃପକ୍ଷ କହିଛନ୍ତି ଯେ ହୁତି ବିଦ୍ରୋହୀମାନେ ସାଉଦି ସହରର ଆଭା ଜାନ୍ ରଜରନ୍ ଏବଂ ଖାମିସ୍ ମୁସାଇଟ୍ରେ ବେସାମରିକ ଏବଂ ଅର୍ଥନୈତିକ ସୁବିଧା କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିବା ଫଳରେ ମହିଳା ଏବଂ ଶିଶୁଙ୍କ ସମେତ 73 ଜଣ ଆହତ ହୋଇଛନ୍ତି। ବିଶ୍ୱ ପାରା ତୀରନ୍ଦାଜି ପ୍ରତିଯୋଗିତାର ଆଜି ଅହମ୍ମଦାବାଦରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟରେ ଭାରତ 2 ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ପୁରୁଷ ଡବଲ୍ସ ଫାଇନାଲ୍ସରେ ସ୍ଲୋଭାକିଆ ଯୋଡ଼ିଙ୍କୁ 6-2 ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ବ୍ୟାଙ୍କକ୍ ଏବଂ ନୋଭେମେଷ୍ଟାରେ ଅନୁଷ୍ଠିତ ପ୍ରତିଯୋଗିତାରେ ମଧ୍ୟ ଏହି ଭାରତୀୟ ଯୋଡ଼ି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଓଡ଼ିଶା ସମେତ ବିହାର, ପୂର୍ବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଜି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କତା ଜାରି। ସମ୍ବାଦ ଶେଷ ହେବ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi lays foundation stone, inaugurates and dedicates to the nation development projects worth 35,000 crore rupees in Gujarat. Says India has emerged as a global manufacturing hub, producing its own advanced train and metro coaches. Prime Minister Modi to inaugurate and address the Global FinTech Fest, GFF 2026, in Mumbai this evening. Bombay High Court refuses to quash summons issued to Congress MP Rahul Gandhi in 2019 defamation case over his remarks against Prime Minister Narendra Modi. IMD forecasts heavy rainfall over Bihar, eastern Uttar Pradesh, Odisha, West Bengal and northeastern parts of the country today. And India wins 2 gold and 1 silver at the 2026 World Para Archery Series in Ahmedabad today. Prime Minister Narendra Modi today inaugurated and laid the foundation stone for various development initiatives worth over 35,000 crore rupees in Vadodara in Gujarat. The Prime Minister dedicated to the nation 3 key sections of the Western Dedicated Freight Corridor, marking the full completion and operationalization of the freight corridor network. PM Modi also flagged off freight train services from New Sanand, New Makarpura, New Umargam and New JNPT along with a new passenger train service between Tanda Road and Vadodara connecting remote tribal regions of Alirajpur to the national rail grid. Addressing the huge gathering, the Prime Minister emphasized that India has emerged as a global manufacturing hub, now producing its own advanced train and metro coaches. Prime Minister Modi highlighted the rapid transformation of India's transport and logistics sector, calling the completion of over 2,800 kilometers of dedicated freight corridors a historic achievement for the 21st century India and a testament to the nation's changing work culture.
2: आज 2,800 किलोमीटर से अधिक का डेडिकेटेड फ्रेट कॉरिडोर प्रोजेक्ट पूरा हो गया। ये 21वीं सदी के भारत के लिए बहुत ऐतिहासिक कार्य संपन्न हुआ है। ये डेडिकेटेड फ्रेट कॉरिडोर इस बात का साक्षी है कि बीते 12 साल में देश की काम करने की संस्कृति कैसे बदली है।
1: The Prime Minister pointed out that although the project was initially conceived in 2006, it suffered from years of inaction. Contrastingly, the accelerated execution over the past decade has completely transformed the national logistics ecosystem. Today, the freight corridor serves as a lifeline for the rapidly developing India.
2: आज ईस्टर्न और वेस्टर्न डेडिकेटेड फ्रेट कॉरिडोर देश के व्यापार कारोबार का मुख्य आधार बन रहा है। डेडिकेटेड फ्रेट कॉरिडोर तेजी से विकसित होते भारत की

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଫଲକ ସାବିରଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା ମନୋଜ ମୁଣ୍ଟାସିର, ସଙ୍ଗୀତରେ ସଜେଇଛନ୍ତି ଅମଲ ମଲ୍ଲିକ। ଚଳଚ୍ଚିତ୍ର ସନମ୍ ରେ।

ଏଥର ଚଳଚ୍ଚିତ୍ର ୟାରିୟାଁ କଣ୍ଠଶିଳ୍ପୀ ଅରିଜିତ ସିଂ ଇରଶାଦ କାମିଲଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ୍।

0: ଏ ଗୀତଟି ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଥିବା ସୁଯୋଗ ଓ ସମ୍ଭାବନା ଉପରେ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ କୋଠାର ଚିହ୍ନଟ ପାଇଁ ସ୍ୱତନ୍ତ୍ର ଦଳ ଗଠନ କଲେ ରାଜ୍ୟ ସରକାର। ଜନସାଧାରଣ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସାକ୍ଷରତା ଦିବସ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା, ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 15 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବିଶ୍ୱସ୍ତରରେ ରାଜ୍ୟର ନିବେଶ ସମ୍ଭାବନାକୁ ପ୍ରଦର୍ଶନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶର ସୁଯୋଗ ଏବଂ ସମ୍ଭାବନା ଉପରେ ବିଶ୍ୱର ନିବେଶକ ଓ ଶିଳ୍ପପତିମାନଙ୍କୁ ଅବଗତ କରାଇବେ। ଏଥିସହ ରାଜ୍ୟର ବିଭିନ୍ନ ଦେଶର ବ୍ୟବସାୟିକ ଏବଂ ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଓଡ଼ିଶା ବିଶ୍ୱସ୍ତରୀୟ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ନିବେଶକଙ୍କ ବିଶ୍ୱାସ, ଅନୁକୂଳ ଶିଳ୍ପନୀତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଦ୍ରୁତଗତିକୁ ପ୍ରାଥମିକତା ଦେଇ ରାଜ୍ୟରେ ଶିଳ୍ପ ଓ ବ୍ୟବସାୟିକ ପରିବେଶ ପ୍ରସ୍ତୁତ ହୋଇଛି। ବିଶ୍ୱସ୍ତରୀୟ ନିବେଶକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମାଝୀ କହିଛନ୍ତି। ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଆବୁଧାବିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଏବଂ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ଦୁବାଇରେ ଏକ ଜିଲ୍ଲା ଏକ ଉତ୍ପାଦ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ୟୁଏଇ ସରକାରଙ୍କ ବିଭିନ୍ନ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ସେଠାରେ ଉଚ୍ଚସ୍ତରୀୟ ଆଲୋଚନା କରିବା ସହ ନିବେଶକ, ଶିଳ୍ପପତି ଏବଂ

0: ବ୍ୟବସାୟିକ ପ୍ରତିନିଧିଙ୍କ ସହ ବୈଠକ କରିବେ। ଏହା ବ୍ୟତୀତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ବିପଦପୂର୍ଣ୍ଣ ସରକାରୀ ଓ ବେସରକାରୀ କୋଠାକୁ ଆଗାମୀ 15 ଦିନ ମଧ୍ୟରେ ଚିହ୍ନଟ ପାଇଁ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି ଦଳ କୋଠାଗୁଡ଼ିକର ସ୍ଥିତି ଏବଂ ସୁରକ୍ଷାର ଆକଳନ କରିବେ। ବିଶେଷକରି କଟକ ଓ ପୁରୀ ଜିଲ୍ଲାରେ ଥିବା ବିପଦସଂକୁଳ କୋଠାଗୁଡ଼ିକର ଚିହ୍ନଟ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ସ୍ୱତନ୍ତ୍ର ଦଳକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
1: ଟିକେ ଅନ୍ସେଫ୍ ବିଲ୍ଡିଂ ଅଛି, ସରକାରୀ ବିଲ୍ଡିଂ ଗୁଡ଼ିକ, ସେଗୁଡ଼ିକୁ ମଧ୍ୟ ଆମେ ସବୁ ଆକଳନ କରାହେଇଥିଲା, ନୋଟିସ୍ ମଧ୍ୟ କରାହେଇଥିଲା। ଖୁବ୍ ଜଲ୍ଦି ଅନ୍ସେଫ୍ ବିଲ୍ଡିଂ ଗୁଡ଼ାକୁ ଡିମୋଲିସ୍ କରିବା ପାଇଁ ନୋଟିସ୍ କରାଯିବ। ଯେଉଁଗୁଡ଼ା ଆମ ଡିପାର୍ଟମେଣ୍ଟରେ ଥିବ ଆମେ ତାକୁ କରିବୁ, ଏବଂ ଅନ୍ୟ ଡିପାର୍ଟମେଣ୍ଟରେ ଥିଲେ ସେ ଡିପାର୍ଟମେଣ୍ଟ ସହିତ ଯୋଗାଯୋଗ କରିକି ତାଙ୍କୁ କୁହାଯିବ। ଯେଉଁ ପ୍ରାଇଭେଟ୍ ଘରଗୁଡ଼ା ମଧ୍ୟ ସେ କଣ୍ଡିସନ୍ ଆସିଥିବ ତାକୁ ମଧ୍ୟ ଆମେ ନୋଟିସ୍ କରିବୁ। ଗୋଟେ 15 ଦିନିଆ ଗୋଟେ କମିଟି କରିଛୁ, ସେ ଟିମ୍ ପୁରା ଇନକ୍ୱାରି କରିକି ଆକୁ ତଦନ୍ତ କରିବେ। ଯେଉଁଗୁଡ଼ା ଅନ୍ସେଫ୍ କ୍ୟାଟେଗୋରିରେ ଆସିବେ ସେଗୁଡ଼ିକୁ ଆମେ ଡିମୋଲିସ୍ କରିବୁ।
0: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଏନ୍ସିଏସ୍ଟିର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜନଜାତିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା, ନିଯୁକ୍ତି, ଜୀବନ ଜୀବିକା ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରିଛନ୍ତି। ଆଦିବାସୀ ସମାଜର ସମସ୍ୟାଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରି ସେଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଏବଂ ସମ୍ପୃକ୍ତ କମିଟିଗୁଡ଼ିକୁ ଅଧିକ ଦାୟିତ୍ୱବୋଧ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ, ଅଧିକାର ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ରାଜ୍ୟ କ୍ଷେତ ଯୋଜନା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁ ଚାଷ ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇଥିଲେ। ଜନସାଧାରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସମ୍ଭଲପୁର ଜିଲ୍ଲାରେ ଆୟୋଜିତ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜି ଦିବସର ବାର୍ତ୍ତା ରହିଛି ଜନସାଧାରଣ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। 1966 ଅକ୍ଟୋବର 26 ତାରିଖରେ ପ୍ରଥମ ଥର ପାଇଁ ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ସେପ୍ଟେମ୍ବର 8 ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। 1967 ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଦିବସ ପାଳନର 60ତମ ବାର୍ଷିକୀ ଅନୁଷ୍ଠିତ ହେଉଛି। ଭାରତର ସାମଗ୍ରିକ ସାକ୍ଷରତା ହାର 80.9% ହୋଇଛି। ଶିକ୍ଷା ମନ୍ତ୍ରଣାଳୟର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ 15 ବର୍ଷରୁ ଉର୍ଦ୍ଧ୍ୱଙ୍କ କ୍ଷେତ୍ରରେ ସାକ୍ଷରତା ହାର 95% କିମ୍ବା ତାଠାରୁ ଅଧିକ ଥିଲେ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସାକ୍ଷର ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଯାଇଥାଏ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଶିକ୍ଷା ହେଉଛି ମନୁଷ୍ୟର ପ୍ରକୃତ ପରିଚୟ। ଜଣେ ସାକ୍ଷର ବ୍ୟକ୍ତି କେବଳ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ସମାଜ ଓ ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ସାକ୍ଷରତାର ବାର୍ତ୍ତାକୁ ପ୍ରତି କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସାମୁହିକ ପ୍ରୟାସ ଜରୁରୀ ବୋଲି ଶ୍ରୀ ସୁରଜ କହିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ଆସନ୍ତା 12 ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ଦେୱାନୀ, ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ପରିଶୋଧ, ବିଦ୍ୟୁତ୍ ଓ ଜଳକର ସମ୍ପର୍କିତ ବିବାଦ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯିବ। ଏନେଇ କୌଣସି ପ୍ରକାର ଅଦାଲତ ଦେୟ ଦେବାକୁ ପଡ଼ିବ ନାହିଁ। ନ୍ୟାୟପ୍ରାପ୍ତି ପ୍ରକ୍ରିୟାକୁ ଅଧିକ ସରଳ, ସୁଗମ ଏବଂ ଲୋକାଭିମୁଖୀ କରିବାରେ ଲୋକ ଅଦାଲତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱ ଫିଜିଓଥେରାପି ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଫିଜିଓଥେରାପି ସଂଘ ଓଡ଼ିଶା ଶାଖା ଏବଂ ସଂଘର ମହିଳା ବିଭାଗ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା ମଶାଲ ପଦଯାତ୍ରା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଫରେଷ୍ଟ ପାର୍କ ନିକଟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ଶୁଭାରମ୍ଭ କରିଥିଲେ। ସଡ଼କ ସୁରକ୍ଷା ଏକ ସାମୁହିକ ଦାୟିତ୍ୱ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଏନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସୁସ୍ଥ ଜୀବନଶୈଳୀରେ ସହାୟତା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶୁଣିଲି ଆଞ୍ଚଳିକ ସମ୍ବାଦ, ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଶୁଣନ୍ତୁ କିଛି ସୂଚନା। ଅପରାହ୍ନ 5ଟାରେ ଭେଟିଦେବୁ ଯୁବବାଣୀ କାର୍ଯ୍ୟକ୍ରମ। ସମ୍ପାଦକୀୟରେ ଶୁଣିବେ ନିରକ୍ଷରତା ଏକ ସାମାଜିକ କଳଙ୍କ, ପରେ ଶୁଣିବେ ସାକ୍ଷାତକାର ଖେଳ ହିଁ ଜୀବନ। ଅପରାହ୍ନ 5:30ରେ ପ୍ରଚାର କରିବୁ ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30ରେ ଉଦୟ ଭାରତ, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହଲଚଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଭେଟିଦେବୁ ରାତି 7:00 ଏବଂ ରାତି 8:00। କିଷନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ରହିଛି ରାତି 8:10ରେ। ଏଥିରେ ଶୁଣିବେ ହାତ ଧୋଇବା ଅଭ୍ୟାସ ଏବଂ ରୋଗ ପ୍ରତିରୋଧର ସରଳ ଉପାୟ ସମ୍ପର୍କରେ ସାକ୍ଷାତକାର। ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଭୀମସେନ ଯୋଶୀ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିବେ ରାତି 9:15ରେ। ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। କେତୋଟି ଗୀତ ଏବଂ ଗଜଲ ଶୁଣିବେ ରାତି 9:30ରେ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ସନ୍ଧ୍ୟାରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47:45। ଏଇଠି ଶେଷ କରୁଛୁ ଆମର ଚଳିତ ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00। ତାହେଲେ ଅପରାହ୍ନ 5:00 ପର୍ଯ୍ୟନ୍ତ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇରୁ ସିଧା ପ୍ରସାରଣ ଏଫ୍ଏମ୍ରେ 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

नाम लिख लिया, बिन पूछे ये काम किया, तुमने मुझे बदनाम

0: ପଥରେ କଣ୍ଟା ଆସିବ, ପାଦରେ ଆଘାତ ଲାଗିବ, କେବେ ଲାଗିବ ଆଉ ଚାଲିବାର ଶକ୍ତି ନାହିଁ, ତଥାପି ରହିବାକୁ ହେବ ନାହିଁ ପଥ ମଝିରେ, ପୁଣି ଉଠିବାକୁ ହେବ, ନିଜ ହାତରେ ନିଜକୁ ଧରି ଆଗକୁ ବଢ଼ିବାକୁ ହେବ।
1: ଝଡ଼ ଆସିଲେ ଡରିବା ନାହିଁ, ଆକାଶ ଯଦି ମେଘରେ ଢାଙ୍କିଯାଏ ମନର ଆଶାର ଦୀପଟି କେବେ ଲିଭିବାକୁ ଦେବା ନାହିଁ। ହାର ଆସିଲେ ଶିଖିବା, ଲୁହ ଆସିଲେ ପୋଛିବା, ଆଉ ନିଜକୁ ନିଜେ କହିବା, ମୁଁ ପୁଣି ଚେଷ୍ଟା କରିବି, ମୁଁ ପୁଣି ଆଗକୁ ବଢ଼ିବି।
0: ତେବେ ସାଥୀ, ଆଜିର ସନ୍ଧାନା ଅଗଣାରେ ଏହି ମନଛୁଆ ତରଙ୍ଗରେ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ କେ ସାଇ ଶ୍ରୁତି ଆଚାର୍ଯ୍ୟ,
1: ଆଉ ମୁଁ ସ୍ମୃତି ପାଢୀ।
2: ନମସ୍କାର।

0: ଚାଲନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣିବା ଏକ ସୁନ୍ଦର ବିଚାର।
1: ଜୀବନର ସୌନ୍ଦର୍ଯ୍ୟ ସବୁବେଳେ ଜିତିବାରେ ନୁହେଁ, ବରଂ ହାରିଯାଇ ମଧ୍ୟ ପୁଣି ଥରେ ଉଠି ଠିଆ ହେବାରେ। ତେବେ ସାଥୀ, ଜୀବନରେ ଯଦି ଆପଣ ହାରିଯାଆନ୍ତି ତେବେ ଦୁଃଖ କରିବାର ନାହିଁ, ଏହି ହାରରୁ ଆମେ ଶିଖିକି ସବୁବେଳେ ଆଗକୁ ବଢ଼ିବା ଦରକାର। ଆରେ ଶ୍ରୁତି, ଆଜି କଣ ଅଛି ଜାଣିଛୁ ନା ନାହିଁ?
0: ଆଜି ହେଉଛି ଇଣ୍ଟରନ୍ୟାସନାଲ ଲିଟରେସି ଡେ ନା?
1: ହଁ ଠିକ କହିଲୁ, ତେବେ ତା ବିଷୟରେ କିଛି ଜାଣିଛୁ ନା ନାହିଁ କହିଲୁ?
0: ହଁ ସ୍ମୃତି, ପ୍ରତିବର୍ଷ ସେପ୍ଟେମ୍ବର ମାସର 8 ତାରିଖରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଏ। 1967 ମସିହା ଠାରୁ ଏହି ଦିବସ ପାଳିତ ହୋଇ ଆସୁଛି। ସାକ୍ଷରତାକୁ ମାନବର ଏକ ମୌଳିକ ଅଧିକାର ଭାବେ ଗୁରୁତ୍ୱ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। 2026 ମସିହାରେ ଏହି ଦିବସ 60ତମ ବାର୍ଷିକୀ ପାଳନ କରି ଆସୁଛି। ଏ ବର୍ଷର ବିଷୟ ହେଉଛି ଲିଟେରେସି ଫର ପିପଲ ପ୍ଲାନେଟ୍ ଆଣ୍ଡ ପ୍ରସ୍ପେରିଟି, ଅର୍ଥାତ୍ ମଣିଷ ପୃଥିବୀ ଓ ସମୃଦ୍ଧି ପାଇଁ ସାକ୍ଷରତା।
1: ହଁ ଶ୍ରୁତି, ସାକ୍ଷରତା ମାନେ କେବଳ ପଢ଼ିବା ଓ ଲେଖିବା ଜାଣିବା ନୁହେଁ, ଆଜିର ଡିଜିଟାଲ ଯୁଗରେ ସୂଚନାକୁ ବୁଝିବା, ଠିକ୍ ସୂଚନା ଓ ଭୁଲ ସୂଚନା ମଧ୍ୟରେ ପାର୍ଥକ୍ୟ କରିବା, ଡିଜିଟାଲ ମାଧ୍ୟମକୁ ଦାୟିତ୍ୱର ସହ ବ୍ୟବହାର କରିବା ମଧ୍ୟ ଜରୁରୀ। ଶିକ୍ଷା ମଣିଷକୁ ଆତ୍ମନିର୍ଭର କରେ। ଜଣେ ସାକ୍ଷର ବ୍ୟକ୍ତି ନିଜ ଅଧିକାର ବିଷୟରେ ଜାଣିପାରନ୍ତି, ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବିଷୟରେ ସଚେତନ ନିଷ୍ପତ୍ତି ନେଇପାରନ୍ତି ଏବଂ ନିଜ ପରିବାରର ଭବିଷ୍ୟତକୁ ଅଧିକ ସୁଦୃଢ଼ କରିପାରନ୍ତି।
0: ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ିବା ଓ ଶୁଣିବା ଆଜିର ସମ୍ପାଦକୀୟ, ଯାହାର ବିଷୟ ରହିଛି ନିରକ୍ଷରତା ଏକ ସାମାଜିକ କଳଙ୍କ। ଶିକ୍ଷା ହେଉଛି ମଣିଷର ଜୀବନରେ ଜ୍ଞାନର ଆଲୋକ। ଏହା କେବଳ ଅକ୍ଷର ଚିହ୍ନିବା କିମ୍ବା ପଢ଼ିବା ଲେଖିବା ଶିଖିବା ନୁହେଁ, ବରଂ ନିଜର ଅଧିକାର, କର୍ତ୍ତବ୍ୟ ଓ ସମାଜ ପ୍ରତି ଦାୟିତ୍ୱକୁ ବୁଝିବାର ଏକ ମାଧ୍ୟମ। ତେଣୁ ଆଜିର ଆଧୁନିକ ଯୁଗରେ ମଧ୍ୟ ଯଦି କେହି ଶିକ୍ଷାରୁ ବଞ୍ଚିତ ରହିଯାଆନ୍ତି, ତାହା କେବଳ ବ୍ୟକ୍ତିର ସମସ୍ୟା ନୁହେଁ, ସମଗ୍ର ସମାଜ ପାଇଁ ଏକ ଚିନ୍ତାର ବିଷୟ।
1: ହଁ ସାଥୀ, ନିରକ୍ଷରତା ମଣିଷର ସୁଯୋଗକୁ ସୀମିତ କରିଦିଏ। ସରକାରୀ ଯୋଜନା, ସ୍ୱାସ୍ଥ୍ୟ ସଚେତନତା, ଆର୍ଥିକ କାରବାର ଓ ନିଜ ଅଧିକାର ସମ୍ପର୍କରେ ଜାଣିବାରେ ଅନେକ ଅସୁବିଧା ଦେଖାଦିଏ। ନିରକ୍ଷରତା ସୁଯୋଗ ନେଇ ଠକେଇ ଓ ଶୋଷଣର ଶିକାର ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ। ତେବେ ଏହାର ପ୍ରଭାବ କେବଳ ଜଣେ ବ୍ୟକ୍ତି ଉପରେ ନୁହେଁ, ପରିବାରର ଆଗାମୀ ପିଢ଼ି ଉପରେ ମଧ୍ୟ ପଡ଼ିପାରେ। ନିରକ୍ଷରତା ଦୂର କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପରିବାର, ଶିକ୍ଷକ, ସ୍ୱେଚ୍ଛାସେବୀ ସଂଗଠନ ଓ

0: ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କୁ ଏଥିପାଇଁ ଆଗେଇ ଆସିବାକୁ ହେବ। ବିଶେଷ କରି ଝିଅ, ମହିଳା ଏବଂ ଆର୍ଥିକ ବର୍ଗଙ୍କ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।
1: ହଁ ସାଥୀ, ନିରକ୍ଷରତାର କାରଣକୁ ଦୂର କରିବା ଆମର ଲକ୍ଷ୍ୟ ହେବା ଉଚିତ। ପ୍ରତ୍ୟେକ ହାତରେ କଲମ, ମନରେ ଜ୍ଞାନର ଆଲୋକ ଓ ପ୍ରତ୍ୟେକ ଜୀବନରେ ଶିକ୍ଷାର ସୁଯୋଗ, ଏହା ହେଉଛି ଏକ ସାକ୍ଷର ଓ ସଶକ୍ତ ସମାଜର ସ୍ୱପ୍ନ।
0: ଆଚ୍ଛା ଶ୍ରୁତି, ତୁ ଖେଳାଖେଳି କରୁଛୁ ନା ନାଇଁ କହିଲୁ?
1: ହଁ, କରେ ବେଳେ ବେଳେ। ଖେଳ ଖେଳିକି ମୋ ମନଟା ଟିକେ ଶାନ୍ତି ହେଇଯାଏ ଆଉ ଦେହ ମଧ୍ୟ ସୁସ୍ଥ ରହିଥାଏ, ତେଣୁକରି ମୁଁ ବେଳେ ବେଳେ ଖେଳିଦିଏ। ଆଉ ତମେ ଖେଳୁଛ ନା ନାଇଁ?
0: ନା, ଖେଳାଖେଳି ତ ମୁଁ କରେନି, କିନ୍ତୁ ଆଜି ଏ ପ୍ରଶ୍ନ କାହିଁକି ତୁ ପଚାରିଲୁ?
1: ମୁଁ ଏ ପ୍ରଶ୍ନ ପଚାରିବାର କାରଣ ହେଉଛି ଆମ ସହିତ ଜଣେ ଅତିଥି ଅଛନ୍ତି ଯିଏକି ଖେଳର ଗୁରୁତ୍ୱ ଆମ ଜୀବନରେ କେତେ ଜରୁରୀ ତାହା ସମ୍ପର୍କରେ କହିବେ। ଚାଲନ୍ତୁ ଶୁଣିବା ନା?
0: ହଁ ଚାଲେ।
2: ହ୍ୟାଲୋ, ନମସ୍କାର।
3: ନମସ୍କାର ଆଜ୍ଞା,
2: ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ।
2: ତେବେ ଆପଣ ନିଜର ପରିଚୟ ଦେଇ ଦିଅନ୍ତୁ।
3: ମୋ ନାଁ ହଉଛି ନିରଞ୍ଜନ ଷଡଙ୍ଗୀ, ମୁଁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଆଉ ଆମର ପୂଜାପୁର ଗାଁର ବାସିନ୍ଦା। ମୁଁ ଜବ୍ କରୁଛି ବରିକୁମାରୀ ଟିପିଏସ୍।
2: ତେବେ ଆପଣ କେଉଁ ଖେଳ ଖେଳନ୍ତି?
3: ମୁଁ ମୁଖ୍ୟତଃ କ୍ରିକେଟ ଖେଳେ, କ୍ରିକେଟ ସହିତ ବ୍ୟାଡମିଣ୍ଟନ ବି ଖେଳେ ଆଉ କବାଡ଼ି ବି ଖେଳେ, ତ ମୁଖ୍ୟତଃ କ୍ରିକେଟ ହିଁ ମୋର ପ୍ରିୟ।
2: ତେବେ ଆପଣଙ୍କର ଜୀବନରେ ଖେଳର ଗୁରୁତ୍ୱ କଣ ରହିଛି?
3: ଖେଳ ତ ମୋ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି। ଖେଳ ବିନା ତ ମାନେ ଘରେ ବି ମନ ଲାଗେନି, ବାହାରେ ବି ମନ ଲାଗେନି, କିଛି ନାହିଁ।
2: ତେବେ ଆପଣ ଏଇ କ୍ରିକେଟ ଖେଳ କେବେଠାରୁ ଆରମ୍ଭ କରିଛନ୍ତି?
3: ମୁଁ କ୍ରିକେଟ ଷ୍ଟାର୍ଟ କଲି 1999। ମୁଁ ଯେତେବେଳେ 6th ଷ୍ଟାଣ୍ଡାର୍ଡରେ ପଢୁଥିଲି ସେତେବେଳଠୁ ପ୍ରାୟତଃ ଖେଳ ଷ୍ଟାର୍ଟ କଲି କ୍ରିକେଟ।
2: ତେବେ ଆପଣଙ୍କୁ କ୍ରିକେଟ ପ୍ରତି କଣ ଏମିତି ଆଗ୍ରହ କରିଥିଲା କି ନାଇଁ ମୁଁ କ୍ରିକେଟ ହିଁ ଖେଳିବି ବୋଲି?
3: କ୍ରିକେଟ ଫାର୍ଷ୍ଟଲି ମୁଁ ଘରେ ରହୁଥିଲି, ତାପରେ 1999 ମୁଁ ବାହାରକୁ ପଢିବା ପାଇଁ ଗଲି, ଗୋଟେ ପ୍ରୋଜେକ୍ଟ ସ୍କୁଲରେ ପଢିବା ପାଇଁ ଗଲି। ସେଠି ପିଲାମାନେ ପ୍ରାୟତଃ କ୍ରିକେଟ ହିଁ ଖେଳୁଥିଲେ, ଆମେ ପୂର୍ବରୁ ଗାଁରେ ରହିଲା ବେଳେ ଅନ୍ୟାନ୍ୟ ଖେଳ ଖେଳିବାର, କ୍ରିକେଟ ଦେଖିକି ବହୁତ ଇଣ୍ଟରେଷ୍ଟ ଲାଗିଲା ସେଠି ସମୟରେ ପିଲାମାନଙ୍କୁ ନେଇକି ଖେଳିବା ପାଇଁ ସେଠି। ତାପରେ ସେ ସମୟରେ 1999 ୱାର୍ଲଡ କପ୍ ଥିଲା, କ୍ରିକେଟ ୱାର୍ଲଡ କପ୍। କ୍ରିକେଟ ୱାର୍ଲଡ କପ୍ ଦେଖିବା ଦ୍ୱାରା ଆଉ ଟିକେ ଆଗ୍ରହ ବଢିଲା, ଇଣ୍ଡିଆ ତ ଜିତି ନଥିଲା ସେ ୱାର୍ଲଡ କପ୍, ତଥାପି ଖେଳ ଦେଖିକି ଇଣ୍ଟରେଷ୍ଟ ଲାଗିଲା। ତାପରେ ସେ ସମୟରେ ସେ ଖେଳିବା ପାଇଁ ସୁବିଧା ଥିଲା ସେଠି, ସେ ଟାଇମ୍ରୁ ଖେଳ ଷ୍ଟାର୍ଟ କରିଦେଲି।
2: ତେବେ ଆପଣଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଖେଳ ମୁହୂର୍ତ୍ତ କଣ ଥିଲା?
3: ଖେଳ ଦେଖିବା ସମୟରେ ଯୁବରାଜ ସିଂ ଯେବେ T20 ୱାର୍ଲଡ କପ୍ରେ 6 ଛକା ମାରିଥିଲେ ସେଇଟା ବହୁତ ମନେ ରହିଯାଇଛି। ସେ ସମୟରେ ଆମକୁ ଛୋଟିଆ ରୁମ୍ରେ ବସି ଖେଳ ଦେଖୁଥିଲୁ, ଯେତେବେଳେ ସେ 6 ଛକା ମାରିଲେ ଆମେ ପୁରା ଡେଇଁ ପଡ଼ିଥିଲୁ। ସେ ସମୟରେ ଉପରେ ଫ୍ୟାନ୍ଟି ଲାଗିଥିଲା, ସେ ମୋର ହାତ ବାଜିକି ମୋ ହାତ ବି କଟିଯାଇଥିଲା। ଖେଳିବା ସମୟରେ ମୁଁ ଗୋଟେ ଟୁର୍ଣ୍ଣାମେଣ୍ଟ ଖେଳୁଥିଲି, ଲୋକାଲ ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ସମୟରେ ଫାଇନାଲ ମ୍ୟାଚ୍ରେ ଶେଷ ବଲ୍ରେ 4 ରନ୍ ଥିଲା ଆଉ ଗୋଟେ ୱିକେଟ୍ ହେଇଥିଲା, ଯେତେବେଳେ ମୁଁ ଷ୍ଟ୍ରାଇକ୍ରେ ଥିଲି ସେ ବଲ୍ରେ ମୁଁ ଗୋଟେ ଲାଷ୍ଟ ବଲ୍ରେ ଗୋଟେ 6 ମାରିଥିଲି ଆଉ ନିଜ ଟିମ୍କୁ ଫାଇନାଲରେ ୱିନ୍ କରାଇଥିଲି। ସେ ଟାଇମ୍ର ଖୁସି ଆଉ ସେ ମୁହୂର୍ତ୍ତକୁ ଜୀବନରେ ଭୁଲି ହେବନି।
2: ତେବେ ଆପଣ ଏବେ କହିଲେ କି ଆପଣ ଟୁର୍ଣ୍ଣାମେଣ୍ଟ ମାନେ ଖେଳୁଛନ୍ତି, ତେବେ କେଉଁ କେଉଁ ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି ଆପଣ?
3: କ୍ରିକେଟର ବହୁତ ଟୁର୍ଣ୍ଣାମେଣ୍ଟ ଖେଳିଛି, ଲୋକାଲ ଟୁର୍ଣ୍ଣାମେଣ୍ଟ ଖେଳିଛି, ତାପରେ ବ୍ଲକ ଲେଭେଲରେ ବି ଟୁର୍ଣ୍ଣାମେଣ୍ଟ ଖେଳିଛି, ଜୟପୁର ବ୍ଲକ ତରଫରୁ ଖେଳିଛି। ତାପରେ ବର୍ତ୍ତମାନ କ୍ରିକେଟରେ ଏତେ ଟୁର୍ଣ୍ଣାମେଣ୍ଟ ଖେଳିଲେ ମୁଁ ବ୍ୟାଡମିଣ୍ଟନରେ ଏବେ ଟୁର୍ଣ୍ଣାମେଣ୍ଟ ଗୁଡା ଖେଳୁଛି, ଫୁଟପାଟ ଖେଳିଛି, ବରିଗୁମା ଆଉ ଲୋକାଲ କୁମିଲି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗୁଡା ଖେଳୁଛି। କ୍ରିକେଟରେ ଆଗରୁ କିଛି ବର୍ଷ ପୂର୍ବରୁ ଏବେ ତ ସମୟ ଆଉ ଏତେ ପାଉନି, ଯେହେତୁ ଜବ୍ ଚାଲିଛି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ବ୍ୟାଡମିଣ୍ଟନଟା ଏବେ ଖେଳୁଛି। କ୍ରିକେଟ ଆଗରୁ ବହୁତ ଟୁର୍ଣ୍ଣାମେଣ୍ଟ ଖେଳିଛି, ଲୋକାଲ ଟୁର୍ଣ୍ଣାମେଣ୍ଟ ଖେଳିଛି। ପ୍ରାଇଜ ମାନେ ମୁଁ ତ କ୍ୟାପ୍ଟେନସିପ୍ କରୁଥାଏ ଗାଁ ଟିମ୍ରୁ ଯେତେବେଳେ ଖେଳିବି, ମୋ ପାଖରେ 4-5 ଖଣ୍ଡ ଟ୍ରଫି ଅଛି ଆଉ ବର୍ତ୍ତମାନର ଏବେ ବ୍ୟାଡମିଣ୍ଟନର ଗୋଟେ 5-10 ଖଣ୍ଡେ ଟ୍ରଫି ରହିଛି ଯୋଉଟାକୁ ସଜେଇକି ରଖିଛି, ତାକୁ ଦେଖିଲେ ସେ ସମୟର ମୁଁ ତାକୁ ମନେ ପଡ଼ିଯାଉଛି।
2: ତେବେ ଜଣେ ସଫଳ ଖେଳାଳି ହେବା ପାଇଁ କେଉଁ ଗୁଣ ଗୁଡିକ ଆବଶ୍ୟକ ବୋଲି ଆପଣ ଭାବନ୍ତି?
3: ସଫଳ ଖେଳାଳି ହେବା ପାଇଁ ପ୍ରଥମେ ତ ଫାର୍ଷ୍ଟ ହଉଛି ଡିସିପ୍ଲିନ, ଡିସିପ୍ଲିନ ରହିବା ଅତ୍ୟନ୍ତ ଜରୁରୀ, ଡିସିପ୍ଲିନ ନହେଲେ କୌଣସି ଖେଳରେ ମନ ଲାଗିବନି, ତାପରେ ଖେଳ ବି ଠିକ ରହିବନି। ତାପରେ ଫିଟନେସ, ଦ୍ୱିତୀୟ ଜିନିଷ ଫିଟନେସ ରହିବା ଦରକାର, ନିଜ ଶରୀରକୁ ଯେପରି ଫିଟନେସ ହୁଏ, ସବୁ ଖେଳିବା ସମୟରେ ନିଜ ବଡିକୁ ହାଇଡ୍ରେଟ କରିକି ରଖିବା ପାଇଁ ଟ୍ରାଏ କରିବେ। ତାପରେ ଖେଳ ପାଇଁ ସମ୍ପୂର୍ଣ୍ଣ ମନୋଭାବ ଦେବା ପାଇଁ ପଡିବ ଖେଳିବା ପାଇଁ।

0: ଆଉ ଖେଳକୁ ଆମେ ଯଦି ଲାଇଟ ଟିକେ ଯଦି ଜଷ୍ଟ ଟାଇମ ପାସ ପାଇଁ ଖେଳିବା ତାହେଲେ ସେ ଖେଳର କିଛି ମଜା ବି ଆସିବନି, ଭବିଷ୍ୟତ ବି କିଛି ମିଳିବନି ଖେଳର।
1: ତେବେ ଆପଣ ନିଜର ଜବ୍ ଆଉ ଖେଳର ଆଗ୍ରହକୁ କେମିତି ବାଲାନ୍ସ କରିପାରୁଛନ୍ତି?
0: ଏଟା ତ ବହୁତ କଷ୍ଟ, ଜବ୍ କୁ ଆଉ ଖେଳକୁ ସମନ୍ୱୟରେ ଚଲେଇବାଟା। ତଥାପି ପ୍ରତିଦିନ କିଛି ନହେଲେ ବି ଯେକୌଣସି ଖେଳ ପାଇଁ 1 ଘଣ୍ଟା ସମୟ କାଢ଼ିଦିଏ ମୁଁ। ଯେକୌଣସି ସମୟରେ, ସନ୍ଧ୍ୟା ସମୟରେ ପାଇଲେ ସନ୍ଧ୍ୟା ସମୟରେ, ସକାଳେ ପାଇଲେ ସକାଳେ, ପରିବାରର ବି ଅଛନ୍ତି, ତାପରେ ଜବ୍ ବି ଅଛି, ଆଉ ଅଧିକ ସମୟ ତ ବର୍ତ୍ତମାନ ଦେଇ ହଉନି। ତଥାପି ଘଣ୍ଟାଟେ ମୁଁ ପ୍ରତିଦିନ ଖେଳେ ହିଁ ଖେଳେ।
1: ତେବେ ଆପଣ ଜିତ ଏବଂ ହାରକୁ କିପରି ଗ୍ରହଣ କରନ୍ତି ଆଉ ପରାଜୟରୁ ଆପଣ କଣ ଶିଖିଥାନ୍ତି?
0: ଜିତ ଆଉ ହାର ହଉଛି ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି ଭାବି ନିଅନ୍ତୁ। ସବୁବେଳେ ଆମେ ଟଚ୍ ଗୋଟେ କଏନ୍ କଏନ୍ କୁ ଟଚ୍ କରିବା, ମାନେ କେତେବେଳେ ହେଡ୍ ପଡିବ, କେତେବେଳେ ଟେଲ୍ ପଡିବ, ଖେଳରେ ସେଭଳି ଆମେ ସବୁବେଳେ ଜିତି ପାରିବାନି କି ସବୁବେଳେ ହାରର ବି ସାମ୍ନା କରିବାକୁ ପଡିବନି। ତଥାପି ହାରରୁ ବହୁତ ଜିନିଷ ଶିଖିବାକୁ ମିଳିବ। ହାରିଲେ ଆମେ ସେ ବିଷୟରେ ଚର୍ଚ୍ଚା କରିବା, କଣ ଭୁଲ ହେଲା ଆମର, ଆଉ କୋଉ ଜିନିଷ ଭଲ ଭାବରେ ହେଇପାରିଥାନ୍ତା, ସେସବୁ ଜିନିଷ ଚର୍ଚ୍ଚା କରିବା ଦ୍ଵାରା ଆମ ଖେଳର ଭଲ ଉନ୍ନତି ଆସେ। ତାପରେ ଜିତ ତ ପୁରା ସେଲିବ୍ରେଟ ହୁଏ।
1: ତେବେ ଆପଣଙ୍କର ଏଇ ଯୋଉ କ୍ରିକେଟ ଖେଳିବା ଜର୍ଣ୍ଣି ଅଛି, ସେଥିରେ ଆପଣଙ୍କୁ କିଏ ବେଶୀ ସପୋର୍ଟ କରିଛନ୍ତି ବୋଲି ଭାବନ୍ତି?
0: କ୍ରିକେଟ ଜର୍ଣ୍ଣି ଷ୍ଟାର୍ଟିଂରୁ ତ ଫାର୍ଷ୍ଟ ମୋ ବାପା ମତେ ବହୁତ ସପୋର୍ଟ କରୁଥିଲେ, ବାପା ବର୍ତ୍ତମାନ ନାହାନ୍ତି, ତଥାପି ମୁଁ ପିଲାବେଳେ ବି ଯେତେବେଳେ ବି ଖେଳିବା ପାଇଁ ଇଣ୍ଟରେଷ୍ଟ ଦେଖାଉଥିଲି, ବାପା ସବୁବେଳେ ହଁ କହୁଥିଲେ। ଯୋଉ ସମୟରେ କି ପାଠର ଗୁରୁତ୍ୱ ବହୁତ ଥିଲା, ମାନେ ପିଲାମାନଙ୍କୁ ଫାର୍ଷ୍ଟଲି ଖେଳିବା ପାଇଁ ସେତେ ସୁଯୋଗ ଦିଆଯାଉନଥିଲା, ସେମାନଙ୍କୁ ପାଠ ପଢିବା ପାଇଁ ବହୁତ ପ୍ରେସର କରାଯାଉଥିଲା। ସେ ସମୟରେ ବାପା ମତେ କୁଆଡେ ମାନେ ବାହାରକୁ ବି ଖେଳିବା ପାଇଁ ଯିବି କହିଲେ ମାନେ ନିର୍ଦ୍ଦନ୍ଦରେ ହଁ କହିଦେଉଥିଲେ, ଯା ଖେଳିଲା, ଆଉ ପାଠ ବି ଚାଲିଥିଲା ତା ସହିତ। ତାପରେ ଖେଳ ପାଇଁ ବି ବହୁତ ସପୋର୍ଟ କରୁଥିଲେ, ଘରେ ବାପା ମା ବି ସପୋର୍ଟ ମତେ ଖେଳିବା ପାଇଁ, କୋଉଦିନ ଆସିଲେ ଲେଟ୍ ହେଇଗଲେ ବି କେବେ ଗାଳି ଶୁଣିବା ପାଇଁ ପଡ଼ୁନି, ଏସବୁ ଜିନିଷ କହିଥିଲେ, ବାପା ମା ବୁଝି ଯାଉଥିଲେ, ବହୁତ ସପୋର୍ଟ କରୁଥିଲେ।
1: ତେବେ ଖେଳ ଆପଣଙ୍କୁ ମାନସିକ ଭାବେ କେତେ ଶକ୍ତିଶାଳୀ କରିଛି?
0: ଖେଳ ତ ବହୁତ ମାନସିକ ପୁରା ସୁଦୃଢ କରିଦିଏ ଖେଳକୁ। ଖେଳରୁ ଦେଖନ୍ତୁ, ଗୋଟେ ସମୟରେ ଖେଳରେ ଆମେ ଯେତେବେଳେ ହାରୁ, ହାରିଲେ ଆମକୁ କେତେ କଷ୍ଟ ହୁଏ, କଷ୍ଟଟା ଆମେ ସେଇ ସମୟରେ ନିଜ ଭିତରେ ମାନେ ଫିଲ୍ କରିକି ରଖିଥାଉ। ସେଇ ଜିନିଷଟା ବର୍ତ୍ତମାନ ଦୈନନ୍ଦିନ ଜୀବନରେ ମଧ୍ୟ, ଏବେ ଆମ ପରିବାରର କୌଣସି ମାନେ ଦୁଃଖଦ ସମୟ ଆସେ, ସେ ସମୟରେ ଯୋଉ ଆମେ ଯୋଉ ଜିନିଷ ହାରିବା ପରେ ଯୋଉ ଜିନିଷ ଶିଖିଥାଉ, ନିଜକୁ କିପରି ସମ୍ଭାଳିବା, ନିଜ ଟିମକୁ କିପରି ସମ୍ଭାଳିବା, ସେ ଜିନିଷଟା ଶିଖିଥାଉ। ସେ ଜିନିଷ ପରିବାର ବି ଆପ୍ଲାଏ ହେଇଯାଏ, ନିଜକୁ ସେ ସମୟରେ କେମିତି ସମ୍ଭାଳିବ, ପରିବାରକୁ କୋଉ ପ୍ରକାର ସମ୍ଭାଳିବ, ଆଗକୁ କୋଉ ପ୍ରକାର ପରିସ୍ଥିତି ହବ ତାକୁ କେମିତି ସମ୍ଭାଳିବ, ସେସବୁ ଜିନିଷ ମାନେ ଖେଳରୁ ହିଁ ଶିଖିବାକୁ ମିଳେ।
1: ତେବେ ଏହି ଖେଳ ପ୍ରତି ସ୍କୋପ କଣ ଅଛି କି?
0: ଦେଖନ୍ତୁ, ଖେଳରେ ସ୍କୋପ ତ କହିଲେ ବହୁତ ଅଛି, କିନ୍ତୁ ବର୍ତ୍ତମାନ ଆମ ଅଞ୍ଚଳରେ ସେତେଟା ସ୍କୋପ ନାହିଁ। ପିଲାମାନଙ୍କୁ ଖେଳିବା ପାଇଁ ଠିକ ଗ୍ରାଉଣ୍ଡ ବି ନାହିଁ, ତାପରେ ପିଲାମାନଙ୍କୁ କିଛି ମାନେ ତାଙ୍କର ଖେଳର ଇନ୍ଷ୍ଟ୍ରୁମେଣ୍ଟ ଯୋଉଟା କିଟ୍ ଯୋଉଟା କହୁଛୁ, ସେସବୁ ଜିନିଷ ବି ଆଭେଲେବୁଲ ନାହିଁ, ମାନେ କୋରାପୁଟ ଜିଲ୍ଲାରେ ସେତେଟା ସୁବିଧା ନାହିଁ। ସରକାରଙ୍କ ତରଫରୁ ଯଦି ଗ୍ରାଉଣ୍ଡ ଫ୍ରାଉଣ୍ଡ ଯଦି ଠିକ ଭାବରେ ଥାନ୍ତା, ମାନେ ଆମର ଟ୍ରେନିଂ ପିଲାମାନଙ୍କୁ ଠିକ ରେ ଦିଆଯାଇଥାନ୍ତା, କିଟ୍ର ସୁବିଧା ତାଙ୍କୁ ମିଳିପାରିଥାନ୍ତା, ମାନେ ସେମାନେ ସମସ୍ତେ ଆଉ ବହୁତ ଆଗକୁ ଯାଇପାରିଥାନ୍ତି। ପିଲାଙ୍କ ଭିତରେ ଟ୍ୟାଲେଣ୍ଟ ର କମି ନାହିଁ, କିନ୍ତୁ ସ୍କୋପ ଟିକେ କମ ରହିଯାଉଛି, ଏ ବି ଭବିଷ୍ୟତରେ ହେଇପାରେ, ବର୍ତ୍ତମାନକୁ ଦେଖିଲେ ଆମେ ସ୍କୋପ ନାହିଁ କହିଲେ ଚଳେ।
1: ତେବେ ଖେଳ କ୍ଷେତ୍ରରେ ଆଗକୁ ବଢିବାକୁ ଚାହୁଁଥିବା ଯୁବ ମାନଙ୍କୁ ଆପଣ କଣ ପରାମର୍ଶ ଦେଇପାରିବେ?
0: ଖେଳରେ ନିଜର କ୍ୟାରିୟର ବନେଇବା ପାଇଁ ଚାହୁଁଥିବା ପିଲାମାନଙ୍କୁ ପ୍ରଥମତଃ ନିଜ ଭିତରେ ଡିସିପ୍ଲିନ ଆଣିବା ପାଇଁ ପଡିବ, ଆଉ ପ୍ରତିଦିନ ବ୍ୟାୟାମ କରିବା ପାଇଁ ପଡିବ, ନିଜର ଫିଟନେସ କୁ ଠିକ ରଖିବା ପାଇଁ ପଡିବ, ତାପରେ ଠିକ କୋଚିଂ ପ୍ରଶିକ୍ଷଣ ଠିକ ଜାଗାରେ ନେବା ପାଇଁ ପଡିବ, ତାଙ୍କର ମାର୍ଗଦର୍ଶିକା ଠିକ ରହିବା ଦରକାର। ସେମାନେ ଠିକ ଜାଗାରେ ଯଦି ଯାଇକି ପହଞ୍ଚି ପାରିବେ ତାହେଲେ ଖେଳରେ କ୍ୟାରିୟର ଆଜିକା ଡେଟରେ ବହୁତ ଇଜି। ସରକାର ବି ବହୁତ ସୁବିଧା ଦଉଛନ୍ତି ଖେଳରେ ନିଜର କ୍ୟାରିୟର କରିବା ପାଇଁ ପିଲାମାନଙ୍କୁ। ଆଜିକା ଡେଟରେ ବହୁତ ସ୍କୋପ ଅଛି, କିନ୍ତୁ ନିଜର ମାଇଣ୍ଡସେଟ କୁ ସ୍ଥିର ରଖିବାକୁ ପଡିବ। ଖେଳ ଖେଳରେ ନିଜର କ୍ୟାରିୟର ବନେଇବା ପାଇଁ ହେଲେ ଖେଳକୁ ହିଁ ନିଜର ଜୀବନ କରିବା ପାଇଁ ପଡିବ।
1: ତେବେ ଶେଷରେ ଖେଳ ହିଁ ଜୀବନ ବିଷୟରେ ଆପଣ କଣ କହିବାକୁ ଚାହୁଁଛନ୍ତି ଆଉ ଆମ ଯୁବ ଶ୍ରୋତାଙ୍କୁ କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?
0: ଦେଖନ୍ତୁ, ଖେଳ ହିଁ ଜୀବନ ଏ ବାର୍ତ୍ତା ତ ମୋ ପାଇଁ ପ୍ରଥମ ନୁହଁ। ମୁଁ ଛୋଟ ବେଳୁ ମୋ ସାଙ୍ଗସାଥି ସମସ୍ତଙ୍କୁ କହିବା, ଖେଳ ହିଁ ମୋ ଜୀବନ। ମୁଁ ଖେଳକୁ ନିଜର ପରିବାର ଲୋକଙ୍କୁ ଯେତିକି ଭଲ ପାଏ, ଖେଳକୁ ସେପଟେ ସେତିକି ଭଲ ପାଏ। ଆଉ ଖେଳିବା ଦ୍ୱାରା ନିଜର ବର୍ତ୍ତମାନ ପର୍ଯ୍ୟନ୍ତ ମୋର

0: ପୁରା ପ୍ରକୃତରେ ଠିକ ଅଛି, କୌଣସି ରୋଗ ହେଇନି ବର୍ତ୍ତମାନ ପର୍ଯ୍ୟନ୍ତ ଖେଳୁଛି, ତଥାପି ଆଗରୁ ଯେତିକି ଖେଳୁଥିଲି ସେସବୁର ଫାଇଦା ବର୍ତ୍ତମାନ ମୁଁ ପାଇପାରୁଛି। ଯୁବପିଢ଼ି ମାନଙ୍କୁ କହିବାକୁ ଚାହିଁବି, ସେମାନେ ନିଜ ପରିବାର ସହିତ କଥାବାର୍ତ୍ତା କରିକି ବା ନିଜର ଷ୍ଟଡି ଲାଇଫରୁ କିଛି ସମୟ କାଢିକି ନିଶ୍ଚିନ୍ତ ପ୍ରତିଦିନ ଘଣ୍ଟାଟିରୁ 2 ଘଣ୍ଟା ଖେଳିବା ପାଇଁ ଟ୍ରାଏ କରନ୍ତୁ। କ୍ୟାରିୟର ତ ଦୂରର କଥା, କ୍ୟାରିୟର ଆପଣ ଯେଉଁଥିରେ ବି କଲେ ବି ଚଳିବ, କିନ୍ତୁ ନିଜର ଶରୀର ପାଇଁ ଖେଳ ଅତ୍ୟନ୍ତ ଜରୁରୀ। ପିଲାମାନଙ୍କୁ ଆଜିକା ଡେଟ୍ରେ ଯୁବପିଢ଼ି ବହୁତ ସମୟ ନିଜକୁ ନିଜର ମୋବାଇଲ ହିଁ ସବୁକିଛି ବୋଲି ଭାବି ନେଉଛନ୍ତି, ମାନେ ପିଲାମାନେ ଖେଳ ପ୍ରତି ବିଲକୁଲ ଆଗ୍ରହ ନାହାନ୍ତି। ମୁଁ ଆଜିକାଲି ଦେଖୁଛି ଆଉଟଡୋର ଗେମ୍ ଖେଳିବା ପାଇଁ କୌଣସି ପିଲା ବାହାରକୁ ଦେଖାଯାଉନାହାନ୍ତି, ବାହାରେ ବାହାରୁ ନାହାନ୍ତି, ମୋବାଇଲରେ ପଶିକି ରହୁଛନ୍ତି। କିନ୍ତୁ ମୋବାଇଲ ଯେତିକି ସମୟ ଆମେ ଦେଖୁଛୁ, ସେଇ ସମୟରେ ବି କିଛି ଘଣ୍ଟାଟେ 2 ଘଣ୍ଟା କାଢିକି ଯଦି ସେମାନେ ନିଜର ବ୍ୟାୟାମ ଖେଳିବେ, ତାଙ୍କର ଭବିଷ୍ୟତରେ ତାଙ୍କୁ ସେସବୁ ଜିନିଷର ଫାଇଦା ଏବେ ନୁହେଁ, ଭବିଷ୍ୟତରେ ବହୁତ ଭଲ ଭାବରେ ଦେଖିପାରିବେ।
1: ତେବେ ଆପଣ ନିଜର ମୂଲ୍ୟବାନ ସମୟ କାଢି ଆମ ସହିତ କଥା ହେବାରୁ ବହୁତ ବହୁତ ଧନ୍ୟବାଦ।
0: ମତେ ବି ପ୍ରୋଗ୍ରାମରେ କିଛି କହିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ରହିଲୁ, ନମସ୍କାର।
0: ନମସ୍କାର।

0: ସାଥୀ ଶୁଣୁଥିଲେ ନିରଞ୍ଜନ ଭାଇ ଖେଳ ତାଙ୍କ ଜୀବନରେ କେତେ ଜରୁରୀ ସେ ସମ୍ପର୍କରେ ବହୁତ ସୁନ୍ଦର ନିଜର ମତାମତ ଦେଲେ। ତେବେ ଆଶା କରୁଛୁ ଆପଣମାନଙ୍କୁ ବହୁତ ଭଲ ଲାଗିବ। ତେବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣି ରଖିବା ଖେଳ ପରିକ୍ରମା। ପ୍ରଥମ ବିଷୟଟି ରହିଛି ନୀରଜ ଚୋପ୍ରା।
1: ଭାରତୀୟ କ୍ରୀଡ଼ାର ଆକାଶରେ ନୀରଜ ଚୋପ୍ରା ଏକ ଉଜ୍ଜ୍ୱଳ ନାମ। ଜାଭେଲିନ୍ ଥ୍ରୋରେ ସେ ଭାରତକୁ ଅଲମ୍ପିକ୍ସର ସର୍ବୋଚ୍ଚ ଗୌରବ ଦେଇଛନ୍ତି। ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ପ୍ୟାରିସ୍ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତୀୟ ଆଥଲେଟିକ୍ସର ଇତିହାସକୁ ସମୃଦ୍ଧ କରିଛନ୍ତି। 2026 ମସିହାରେ ମଧ୍ୟ ଲଣ୍ଡନ ଡାଇମଣ୍ଡସ୍ ଲିଗ୍ରେ 88.05 meter ଥ୍ରୋ କରି ରୌପ୍ୟ ହାସଲ କରିଥିଲେ। ତେବେ ଅଭ୍ୟାସ ସମୟରେ ଲିଗାମେଣ୍ଟ ଆଘାତ ହେବାରୁ ସେ 2026 ଅବସ୍ଥିତ ସିଜନରୁ ଦୂରେଇଛନ୍ତି। କିନ୍ତୁ ଚୋପ୍ରାଙ୍କ କାହାଣୀରେ ସୌନ୍ଦର୍ଯ୍ୟ କେବଳ ପଦକ ନୁହେଁ, ବିପରୀତ ପରିସ୍ଥିତିରୁ ପୁଣି ଫେରିବାର ତାଙ୍କ ମନୋବଳ ରହିଛି। ତେବେ ସାଥୀ ଚାଲନ୍ତୁ ପରବର୍ତ୍ତୀ ଶୁଣିବା ତେଜସ୍ୱିନ ଶଙ୍କରଙ୍କ ସମ୍ପର୍କରେ।
0: ତେଜସ୍ୱିନୀ ଶଙ୍କର ଭାରତୀୟ ଆଥଲେଟିକ୍ସରେ ଜଣେ ଚର୍ଚ୍ଚିତ ନାମ। ସେ ପ୍ରଥମ ହୋଇ ଜମ୍ପରେ ନିଜ ପରିଚୟ ସୃଷ୍ଟି କରିଥିଲେ। 2018 ମସିହାରେ ସେ 2.29 meter ଉଚ୍ଚତା ଡେଇଁ ସେ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। 2022 କମନୱେଲ୍ଥ ଗେମ୍ସରେ ହାଇ ଜମ୍ପରେ ସେ ଭାରତୀୟ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲେ। ପରେ ସେ ଡେକାଥଲନ୍ ଭଳି 10 ଇଭେଣ୍ଟରେ ସମନ୍ୱିତ କ୍ରୀଡ଼ାରେ ମଧ୍ୟ ନିଜକୁ ପ୍ରମାଣ କରିଛନ୍ତି। 2026 ଡେକାଥିଲନ୍ରେ 8,057 points ଜାତୀୟ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ତେବେ ତାଙ୍କ କାହାଣୀ ଆମକୁ କହେ ଯେ ନିଜର ସୀମାକୁ ନିଜେ ଚ୍ୟାଲେଞ୍ଜ କରିବା ହିଁ ଉନ୍ନତିର ପ୍ରଥମ ପଦକ୍ଷେପ। ତେବେ ପରବର୍ତ୍ତୀ ବିଷୟଟି ରହିଛି ସାଥୀ ଗୁରପ୍ରୀତ ସିଂଙ୍କ ବିଷୟରେ।
1: ଗୁରୁପ୍ରୀତ ସିଂ ଭାରତର ଜଣେ ଅଭିଜ୍ଞ ସୁଟର। ସେ 2026 ରିଓ ଅଲମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। 25 meter ରାପିଡ୍ ଫାୟାର ପିସ୍ତଲ ଓ 10 meter ଏୟାର ପିସ୍ତଲ ଭଳି ଇଭେଣ୍ଟସରେ ତାଙ୍କର ଅଂଶଗ୍ରହଣ ରହିଛି। ଅଲମ୍ପିକ୍ସ ବ୍ୟତୀତ ଏସିଆନ୍ ଗେମ୍ସ ଓ ବିଶ୍ୱ ଚାମ୍ପିୟନସିପ୍ ସ୍ତରରେ ମଧ୍ୟ ସେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। 2014 ମସିହା ଏସିଆନ୍ ଗେମ୍ସରେ ସେ ଦଳଗତ 25 meter ସେଣ୍ଟର ଫାୟାର ପିସ୍ତଲରେ ରୌପ୍ୟ ପଦକ

0: ଜିତିଥିଲେ। ସୁଟିଂ ଭଳି ଖେଳରେ ଶାରୀରିକ କ୍ଷମତା ସହିତ ଏକାଗ୍ରତା, ଧୈର୍ଯ୍ୟ ଓ ମାନସିକ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ। ଗୁରପ୍ରୀତଙ୍କ କ୍ରୀଡ଼ା ଯାତ୍ରା ଏହି ଗୁଣଗୁଡ଼ିକର ଗୁରୁତ୍ୱକୁ ଆମକୁ ମନେ ପକାଇ ଦିଏ। ତେବେ ଚାଲନ୍ତୁ ସାଥୀ ପରବର୍ତ୍ତୀ ଶୁଣିବା ଅସ୍ମିତା ଦେଙ୍କ ସମ୍ପର୍କରେ।
1: ତ୍ରିପୁରାରୁ ବେଲୋନିଆରୁ ଆସିଥିବା ଅସ୍ମିତା ଦେ ଭାରତୀୟ ଜୁଡୋର ଏକ ଉଦୀୟମାନ ତାରକା। 48 କିଲୋଗ୍ରାମ ବର୍ଗରେ ସେ ପ୍ରତିଯୋଗିତା କରନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଅସ୍ମିତା ପ୍ରଥମେ ଆଥଲେଟିକ୍ସ ସହ ଜଡିତ ଥିଲେ, ପରେ ଜୁଡୋକୁ ନିଜ

0: ଦେଖିଥିଲେ। ସେଇ କମନୱେଲ୍ଥ ଗେମ୍ସରେ ଜୁଡୋରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା ଅଟନ୍ତି। ତାଙ୍କ କାହାଣୀ ହେଉଛି, ପରିସ୍ଥିତି ଯେତେ କଷ୍ଟକର ଥାଉ ନା କାହିଁକି, ସ୍ୱପ୍ନ ଓ ପରିଶ୍ରମ ଥିଲେ ସଫଳତାର ରାସ୍ତା ନିଶ୍ଚୟ ଖୋଲିଥାଏ। ତେବେ ସେଥି ପରବର୍ତ୍ତୀ ବିଷୟ ରହିଛି ମୀରାବାଇ ଚାନୁଙ୍କ ସମ୍ପର୍କରେ।
1: ସାଇଖମ୍ ମୀରାବାଇ ଚାନୁ ଭାରତୀୟ ଭାରୋତ୍ତୋଳନର ଏକ ଉଜ୍ଜ୍ୱଳ ନାମ। ଟୋକିଓ ଅଲମ୍ପିକ୍ସରେ ସେ ରୌପ୍ୟ ପଦକ ଜିତି ଭାରତର ଗୌରବ ବଢ଼ାଇଥିଲେ। ବିଶ୍ୱ ଚାମ୍ପିୟନସିପ୍ ଓ କମନୱେଲ୍ଥ ଗେମ୍ସରେ ମଧ୍ୟ ତାଙ୍କର ଅନେକ ସଫଳତା ରହିଛି। 2026 ମସିହା କମନୱେଲ୍ଥ ଗେମ୍ସରେ ମଧ୍ୟ ସେ 48 କିଲୋଗ୍ରାମ ବର୍ଗରେ ସେ ପୁଣି ସ୍ୱର୍ଣ୍ଣ ପଦକ ଜିତିଥିଲେ। ମୀରାବାଇଙ୍କ କାହାଣୀର ସବୁଠାରୁ ବଡ଼ ଶିକ୍ଷା ହେଉଛି, ବିଫଳତା ଶେଷ ନୁହେଁ। ରିଓ ଅଲମ୍ପିକ୍ସରେ ନିରାଶା ପରେ ସେ ପୁଣି ନିଜକୁ ପ୍ରସ୍ତୁତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଶ୍ୱସ୍ତରରେ ନିଜ ପରିଚୟ ସୃଷ୍ଟି କରିଥିଲେ। ତେବେ ଚାଲନ୍ତୁ ସାଥୀ, ଶେଷରେ ଶୁଣିବା ସାକ୍ଷୀ ଚୌଧୁରୀଙ୍କ ସମ୍ପର୍କରେ।
0: ସାକ୍ଷୀ ଚୌଧୁରୀ ଭାରତୀୟ ବକ୍ସିଂର ଜଣେ ପ୍ରତିଭାବାନ ଖେଳାଳି। ମହିଳା 51 କିଲୋଗ୍ରାମ ବର୍ଗରେ ସେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ଯୁବ ସ୍ତରରେ ତାଙ୍କର ସଫଳତା ବିଶେଷ ଉଲ୍ଲେଖନୀୟ। ସେ 2015 ମସିହାରେ ବିଶ୍ୱ ଜୁନିୟର ମହିଳା ବକ୍ସିଂ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ 2017 ଓ 2018 ମସିହାରେ ବିଶ୍ୱ ଯୁବ ଚାମ୍ପିୟନସିପ୍ରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। 2026 କମନୱେଲ୍ଥ ଗେମ୍ସରେ ତାଙ୍କର ପ୍ରଥମ ଅଂଶଗ୍ରହଣ ଥିଲା। ତାଙ୍କ ଯାତ୍ରା ଆମକୁ କହିଛି, ବଡ଼ ମଞ୍ଚରେ ପହଞ୍ଚିବା ପୂର୍ବରୁ ଅନେକ ଛୋଟ ଛୋଟ ବିଜୟର ସିଢ଼ି ଚଢ଼ିବାକୁ ପଡ଼େ।

0: ତେବେ ସାଥୀ, କାର୍ଯ୍ୟକ୍ରମର ଶେଷ କରିବା ପାଇଁ ସମୟ ଆସିଯାଇଛି, କିନ୍ତୁ ଆମେ ବିଦାୟ ଦେବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ଆଗାମୀକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଶୁଣିବେ ଗୀତ ସୁରେ ମଧୁଝରେ ଏବଂ ଗୋଟିଏ ସାକ୍ଷାତକାର ଯାହାର ବିଷୟ ରହିଛି ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବମାନେ କିପରି ସମ୍ମୁଖୀନ।

ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ। ଆରମ୍ଭ କରୁଛୁ ଦେଶିଆ ଭାଷାର ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଚୈତି ଜହ୍ନ। ଉପସ୍ଥାପନା ମନୀଷା ପ୍ରଧାନ ଏବଂ ସୂର୍ଯ୍ୟନାରାୟଣ ସାହୁ।

0: ମୋ ରେଡିଓ ଶୁଣତେ ରେ ବା ସର୍ତ୍ତେ ଭାଇ ବୋଇନି ମନ କେ ମୁଇଁ ଚନ୍ଦ୍ରମା ଡୁଲି ଡୁଲି ଜୁହାର କରିଲି
1: ଇଏ ତାର ମୁଇଁ ଭଣ୍ଡକୁ ମିଶା ଜୁହାର କରିଦେଲିନି ଭାଇ ବୋଇନି ମନ
0: ତୁଇ ପାଠ ପୁଟା ନା ପଢି କରି ସ୍କୁଲ ନା ଯାଇ କରି ହେନେ ତେନେ ବୁଲି ବୁଲି କରି ଇତିହାସ କରି ଭାଇ ଭଉଣୀ ମନକେ ଜୁହାର କରିଲେ କାଇଁ
1: ଗାଈ ଚରାଇଲେ ଯେତିକି ଡାବୁ ମିଳିଛି ତୋକେ ମିଳିଲାନି କି ଆପା
0: ଗାଈ ଚରାଇଲେ ଡାବୁ ଆରି ମିଳିଲାନି କି ତୋକେ
1: ଖାଇବା କାଦି ମିଶା ଦେଲାନି
0: ଆବୁକା କି ରାକା ମିଳିଛି ଗାଈ ରଖିଲୁ ବୋଲେ
1: ଚରାଇଲେ ଡାବୁ ଦେଲାନି ଆପା
0: ଏଟା କେତେ ତୋକେ ମିଳିଯାଇଛି ଦେଖ ଗାଈ ଚରାଇବାଟା ଗାଈ ପୋଷବାଟା ଏଟା ଗୋଟେ ଭଲ କାମ ଆକା।

0: ପାରିଲ ଏଇ ହେଲା ବୋଲେ ଆପଣ କାର୍ଯ୍ୟକ୍ରମ ସ୍କୁଲ ଲାଗିଲା ଚାର ବାହାରିଲା ବୋଲି ଭାରି ଗଲା ଖାଲି କଲ୍ ନି ଆଜ୍ଞା
1: ତମର ବାଟେ ଛତୁ ମାନେ ବାହାରିଛି କି ନାଇଁ
0: ଛତିଟା ବାହାରିଛି ଆଜ୍ଞା କିନ୍ତୁ ବଡ଼ବର୍ଷୀ କାଁ ହେଲା ଏତେ କମ୍ ସୁଧରେ ଛତି ଆଜ୍ଞା ଆମର ଯେନ୍ ଜଙ୍ଗଲେ ଫୁଟିଲା ଛତି ବି କମ୍ ପାଏନୁ ତା ସାଙ୍ଗେ ଯେନ୍ ଆମର ପୁଆ ଯେନ୍ ରହୁଛେ ପାଲ ଯେନ୍ ରହୁଛେ ହେଇଗଲା ଛତି ବୋଲି ଆମେ କହୁଛୁ ସେଟା ବି ଟିକେ ପାଏନୁ ଆଜ୍ଞା ଭଲ ଚଲେଇ ମିଳିଲା
2: ତମର ବାଟ କାଏ କାଏ ଛତୁ ମାନେ ମିଳିଲାନି ବାବୁ
0: ଆମ ସମ୍ବଲପୁରୀ ଭାଷୀରେ ବା ଆମର ଭାଷୀରେ ଗୋଟେ ଆମେ କହିଥାଉ ବିହେଡ଼ିଆନ ବୋଲୁ ତାର ଭୁଦ ମଙ୍ଗଲା ବୋଲୁ ଯେନ୍ତା ଶ୍ରାବଣ ମାସ ଛୁଟି ଥିସି ଆଉ ଯେନ୍ ଭୁଦ ମଙ୍ଗଲା ଯେନ୍ କହୁଛେ ସେଟା ଆମର ଇ ଭୁଦ ମାସ ଛୁଟିଥିସି
1: ତାର
0: ସାଙ୍ଗେ ଆମେ ବାଲସୋନିଆ ବୋଲୁଛୁ ଯେନ୍ତା କି ଆମର ସେଟା ଗୋଟେ କହିଲେ ଅଛି ଛୁଟି ଦେଇଛନ୍ତି
1: କେଜି କେତେ ଲେଖା ରହିଛି
0: ଆମର
2: ବାଟେ ବୋଲେ
1: ନାଇଁ ଆମର ଶ୍ରାବଣ ଛତୁ ବୋଲେ ନୂଆ ନୂଆ ବାହାରିଛି ନାଇଁ କି ବାବୁ ସେତେବେଳେ 2000 ରହିଛି ଆମେ ତ ଖାଇଲୁନି
2: ଆମର ଆପା ପରା ଖଣ୍ଡେ ଡାବୁରେ ବା ଲୋକ ମାନେ ଖାଇଲେନି ଆମେ ଖାଇ ନ ପାରୁ ବାବୁ ଏଟା
1: ଆମେ କାଇଟା ବୋଲୁ ବୋଲେ 800 ଦେଇ ମଟନ ଖାଇଲୁନି ଆରେ ବରଷ କେ ଥରେ ଛାତୁ ବାରସି ତ ଆମେ ଖାଇଦେଇବୁ ବୋଲି ଖାଇଦେଲୁନି
0: ଆରେ
1: ଆମର କାର୍ଯ୍ୟକ୍ରମ ମନ କେମିତି ଲାଗିଲା ବାବୁ
0: ସବୁ
2: ଲୋକେ ତ କାମ ରହିଛେ ଏକା ବାବୁ ମାତର ଖଣ୍ଡେ ସମୟ ଖାଡି କରି ମନ ହେଲା ଦିନ ଆମକେ ଖଣ୍ଡେ ଫୋନ କଲେ ଆମକେ ମିଶେ ସାର ଦେଲା ହେଲାନି ଏବେ ଦେଖଲୁ ତମକୁ ଜବର ଜବର ଧନ୍ୟବାଦ ବାବୁ ଏବେ ମିଶା ଖାଇ ଗାଡି ଲଗେଇ ଆଚସ୍ କାଇ କି
0: ନାଇଁ ଆଜ୍ଞା ମୁଁ ରୋଡ଼ ସାଇଡ଼ରେ ଅଛି ରାସ୍ତାରେ ଗାଡି ମଟର ଯାଉଛି ଆବାଜ ଆସୁଛି
1: ଆଲେତକି ତମେ ସମୟ କାଢି କରି ଆମକେ ଫୋନ କରଲାସ ବାବୁ ଜବର ଜବର ଧନ୍ୟବାଦ ଲାଗ ଏମିତି ସେ ଆମକେ ଫୋନ କରତେ ରୁହା ହେଁ ରହିଲୁନି ତେବେ
2: ଜୁହାର
1: ଲାଗ ହ୍ୟାଲୋ ଜ୍ୟୋତି ଜନ ଜୁହାର ଜୁହାର ନା ଲୋଭ ସାଙ୍ଗି ଦିଆ
3: ସଞ୍ଜୀବ କୁମାର ରାଉତ ଗିଲ୍ଲୁକୁଟ ଖାନ କହିଲି ମୁଁ ଆପା
1: ସଞ୍ଜୀବ ବାବୁ ଭଲ ଚାଷ କି
3: ଭଲ ଅଛି ଆପା ତମେ ଯେ
1: ମୁଇଁ ତ ନିକୋ ସେରେଲି ଆର ତମର ଫୋନ ଆଇବାକେ ଅଧିକ ସାଧା ଲାଗଲାନି କାଇ
3: ଏ ଯେ ଆଜି ତା ଗେଟେ ଗଲେ ମାମା କେନେ ଗଲା
2: ମୁଇଁ ଆସି ସଞ୍ଜୀବ ବାବୁ ଜୋର ଲାଗ
3: ହଁ ଜୋର ଜୋର ଲାଗ ମାମା
1: ମାମା କେ ନିନ୍ଦ ଲାଗଲାନି ନିନ୍ଦ ଲାଗଲାନି ପୁଣି ଡୁଙ୍କରି ଡୁଙ୍କରି ବସଲା ଅଛେ
2: ଶୋଇ ଦେ ରେଲି ହେ ଦେ ତମର
3: ଫୋନ ଲଗେ ଦେଖା ଅଧିକ ପାକୁଡି ଖୁଆଇ ଦେଲା ସିଆପା
1: ପାକୁଡି ନାଇଁ ଆଜି ଦେଶୀ କୁକୁଡା ମାଉସ ଖାଇ କରି ଆଇଲା ଅଛେ ପୁଣି
2: ଦେଶୀ କୁକୁଡା ଖାଇ ପଖାଲ ଭାତ
3: ଦେଶୀ ପଖାଲ ଭାତ ଦେଶୀ କୁକୁଡା ଲଗେ କାଇଛେ ଗରମ ଗରମ ଭାତ ଖାଇବାର ଅଛେ ଆର ପଖାଲ ଭାତ ହେଲେ ତ ଝୁମର ଧାରସି
1: ଆଲେ ଆଲେ ଆରେ ତମେ କାଇଟା ଖାଇଲାସ ତ ଆଜି
3: ମୁଇଁ ମିଶେ ଆଜି ଚିକେନ୍ କରିଲି ଆପା ଆରୁ ଭାତ ଗରମ ଭାତ ଆରୁ ଦହି ସାଲଟ ହେଇଗଲା
1: ବଢିଆ ଖାଇଲାସ ତେବେ ମୋକେ ମିଶା ଲାଲ ଗୋଡି ଗଲାନି ଖାଇବାଟେ
3: ପାଟାଇ ଦେଲିନି ଅପା
1: ଆଲେ ଫୋନ ବାଟେ ପାଟାଇ ଦିଆ ପିକି ନା ଖାଇଲା ପୁରା ଲାଗ୍ସି
2: ଆମକେ ଗିର୍ଲି ପୁଟ ବୋଲ ତ ଇ ଲଗେ କା ଖେଟି ଦେଉ ବୋଲିନି
3: ଆଶା ଗାଇ ଆମର ବାଟେ
1: ରାତି କେ ଖେଟ ବୋତୁ
3: ଛାତି ମନ ଫୁଟେ ନି ଆଜି କାଲି କେମିତି ହେଲା କି ନହେଲେ ଛାତି ମନ ଫୁଟି ଆରି ତାଙ୍କେ ସଲ ପେଣ୍ଡମ ଆରି ତାଙ୍କ ଗାଁ ସବୁ ମିଳିଛି ଗାଇବା

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଆସନ୍ତୁ ଶୁଣିବା ଆସନ୍ତାକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଲତା ଘୋଷ, ବେଣୁଧର ସୁବୁଦ୍ଧି ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ସକାଳ 7:25 ପ୍ରଚାର କରିବୁ ବିବିଧା କାର୍ଯ୍ୟକ୍ରମ। ଏଥିରେ ରାଜ୍ୟସ୍ତରୀୟ ବୁଣାକାର ପ୍ରତିଯୋଗିତାରେ ତୃତୀୟ ପୁରସ୍କାର ହାସଲ କରିଥିବା କୋଟପାଡ଼ର ରୁକ୍ମିଣୀ ମହନ୍ତଙ୍କ ସହ ସାକ୍ଷାତକାର ଶୁଣିବେ। ପୂର୍ବାହ୍ନ 11:00 ଶୁଣିବେ ନାଟକ ପରାଜିତା ନାୟିକା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ। ଦିନ 1:20 ପ୍ରଚାର କରିବୁ ଘର ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଗୀତ ସୁରେ ମଧୁସୁରେ ଏହି କ୍ରମରେ ଶୁଣିବେ ଏବଂ ପରେ ରହିଛି ସାକ୍ଷାତକାର। ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବପିଢ଼ି କିପରି ସମ୍ମୁଖୀନ ହେବେ। ଅପରାହ୍ନ 5:30 ପ୍ରଚାର କରିବୁ ହ୍ୟାଲୋ ଶାରଦା ଲାଗ୍ବା ଗୀତ। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ଉଜ୍ଜଳ ଆମ ଦେଶ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ଚଳିତ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ରାତି 10:30 ଏକକ ସଙ୍ଗୀତ ନିର୍ଦ୍ଦେଶକ କ୍ରମରେ ରାଜେଶ ରୋଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କେତୋଟି ଗୀତ ଶୁଣିବେ। ସମୟ ରାତି 10:30। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ଆପଣଙ୍କ ପାଇଁ ନେଇ ଆସିଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ସାଜନ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ଥିଲେ ଅନୁରାଧା ପୌଡ଼ୱାଲ, ସଙ୍ଗୀତ ପରିଚାଳନା କରିଥିଲେ ନଦୀମ ଶ୍ରବଣ। ଏଥର ମଜରୁ ସୁଲତାନପୁରୀଙ୍କ ରଚନାରେ ଶିଳ୍ପୀମାନେ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ, ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ, ଚଳଚ୍ଚିତ୍ର କୟାମତ ସେ କୟାମତ ତକ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 191ତମ ଭାଗ।

ଦମଘୋଷ ପୁତ୍ର ଶିଶୁପାଳ ଶ୍ରୀକୃଷ୍ଣଙ୍କ ପ୍ରତି ଶତ୍ରୁତା ଆଚରଣ କରି ଶେଷରେ ସୁଦର୍ଶନ ଚକ୍ର ଦ୍ୱାରା ନିହତ ହେଲା ଏବଂ ତାର ପଞ୍ଚପ୍ରାଣ ଶ୍ରୀକୃଷ୍ଣଙ୍କ ଦେହରେ ମିଶିଗଲା। ପାପିଷ୍ଠ ଶିଶୁପାଳର ଏହି ପ୍ରକାର ମୁକ୍ତିର କାରଣ ସମ୍ପର୍କରେ ଯୁଧିଷ୍ଠିର ରାଜସୀୟ ଯଜ୍ଞ ଶେଷରେ ନାରଦଙ୍କୁ ପଚାରିବାରୁ ନାରଦ କହିଲେ

0: ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର 191ତମ ଭାଗ ଶୁଣିଲେ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଉଦୟ ଭାରତ, ପରେ ଆଞ୍ଚଳିକ ସମ୍ବାଦ ଏବଂ ଶେଷରେ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

0: ନିଜର ସକ୍ରିୟ ଯୋଗଦାନ ରଖୁଛନ୍ତି। ଯାହା ସବୁ ଯୁବକୈନ୍ଦ୍ରିକ ଯୋଜନା ରହିଛି ସେଥିରୁ ଲାଭ ଉଠାଉଛନ୍ତି। ତେବେ ବ୍ୟାବସାୟିକ କ୍ଷେତ୍ରରେ ଯୁବବର୍ଗ କିପରି ସଫଳତା ଅର୍ଜନ କରୁଛନ୍ତି, ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟମାନଙ୍କ ପାଇଁ ରୋଜଗାରର ପନ୍ଥା ବାହାର କରୁଛନ୍ତି, ଆତ୍ମନିର୍ଭର ଭାରତକୁ କିପରି ବଳ ଦେଉଛନ୍ତି, ଏମିତି କିଛି ପ୍ରସଙ୍ଗକୁ ଆଧାର କରି ଆଜି ରହିଛି ଆଲୋଚନା। ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ।
1: ସମସ୍ତ ଶ୍ରୋତାମାନଙ୍କୁ ନମସ୍କାର। ପ୍ରଥମେ ଆମକୁ ଜାଣିବାକୁ ଦରକାର ଆତ୍ମନିର୍ଭର ଭାରତ କନସେପ୍ଟ କେମିତି ଆସିଲା। ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି 2020ରେ ଏଇ କନସେପ୍ଟ ଏଇ ଦୃଷ୍ଟିକୋଣ ସମସ୍ତଙ୍କ ଆଗରେ ପ୍ରଥମ ଥର ପାଇଁ ସେ ରଖିଥିଲେ। ସେ ଆତ୍ମନିର୍ଭର ଭାରତର ପାଞ୍ଚଟି ପିଲର ଇକୋନୋମି, ଇନଫ୍ରାଷ୍ଟ୍ରକ୍ଚର, ସିଷ୍ଟମ, ଡେମୋଗ୍ରାଫି ଆଉ ଡିମାଣ୍ଡ, ଏ ପାଞ୍ଚଟା ସ୍ତମ୍ଭ ଉପରେ ଆମର ଆତ୍ମନିର୍ଭର ଭାରତ ଡିପେଣ୍ଡେଣ୍ଟ। ଏବଂ ଏ ଆତ୍ମନିର୍ଭର ଭାରତର ମୂଳ ଲକ୍ଷ୍ୟ ଥିଲା ଆମଦାନୀ ଉପରେ ନିର୍ଭରତା କମାଇବା, ଦ୍ୱିତୀୟ ଥିଲା ସ୍ଥାନୀୟ ଉତ୍ପାଦନକୁ ବଢାଇବା, ତୃତୀୟ ଥିଲା ମେକ୍ ଇନ୍ ଇଣ୍ଡିଆ ୟାକୁ ଶକ୍ତିଶାଳୀ କରିବା, ଏବଂ ଚତୁର୍ଥ ଥିଲା ବିଶ୍ୱ ଯୋଗାଣ ଶୃଙ୍ଖଳରେ ଭାରତକୁ ଉଚ୍ଚ ସ୍ଥାନରେ ପହଞ୍ଚାଇବା। ଆମ ଭାରତବର୍ଷରେ ଷ୍ଟାର୍ଟଅପ୍ କାହିଁକି ଦରକାର, କାହିଁକି ଏଇଟା ଅତ୍ୟନ୍ତ ଜରୁରୀ? ଷ୍ଟାର୍ଟଅପ୍ ର ବେସିକାଲି ଇନୋଭେସନ୍ ବା ନବସୃଜନ ଆମେ ଯାହାକୁ କହୁ, ସେଇଥିପାଇଁ ଷ୍ଟାର୍ଟଅପ୍ ଭାରତବର୍ଷରେ ଅତ୍ୟନ୍ତ ଜରୁରୀ। ଷ୍ଟାର୍ଟଅପ୍ ମାଧ୍ୟମରେ ଆମେ ପାରମ୍ପରିକ ସମସ୍ୟାକୁ ଭାରତୀୟ ସମସ୍ୟାର ଭାରତୀୟ ସମାଧାନ ଆମେ ଖୋଜି ବାହାର କରିବା, ଆଉ ପ୍ରଯୁକ୍ତି ଆଧାରିତ ଆମେ ବ୍ୟବସାୟ ମଡେଲ ତିଆରି କରିପାରିବା, ଆଉ ବିଶ୍ୱମାନର ସ୍ଥାନୀୟ ଉତ୍ପାଦନ ମୂଲ୍ୟରେ ଆମେ ବିଶ୍ୱ ବଜାରରେ ନିଜର ପ୍ରଡକ୍ଟକୁ ଆମେ ବିକି ପାରିବା। ଷ୍ଟାର୍ଟଅପ୍ ର ଏହା ହେଲା ମୂଳ ଉଦ୍ଦେଶ୍ୟ। ଏବେ ଯଦି ଆମେ ଅର୍ଥନୈତିକ ଅବଦାନକୁ ଦେଖିବା ତାହେଲେ ଭାରତର GDPରେ 4-5% ଯୋଗଦାନ ଅଛି, ଏବଂ ବିଦେଶୀ ବିନିଯୋଗକୁ ଆକର୍ଷଣ କରିବା ଆମ ଦେଶରେ ଆଗରୁ ଆମେ କହୁଥିଲେ କି ଦେଶରୁ ବ୍ରେନ୍ ଡ୍ରେନ୍ ହଉଛି, ମାନେ ଅତ୍ୟନ୍ତ ଟ୍ୟାଲେଣ୍ଟ ଆମର ଯେଉଁ ଛାତ୍ରଛାତ୍ରୀ ମାନେ ଅଛନ୍ତି ସେମାନେ ପାଠଶାଠ ପଢିବା ପରେ କମ୍ପ୍ଲିଟ କରିବା ପରେ ସେମାନେ ବିଦେଶକୁ ଚାଲି ଯାଉଛନ୍ତି। କିନ୍ତୁ ଷ୍ଟାର୍ଟଅପ୍ ମାଧ୍ୟମରେ ଏବେ ଆମେ ବ୍ରେନ୍ ଡ୍ରେନ୍ କୁ ରୋକିକି ବ୍ରେନ୍ ଗେନ୍, ମାନେ ଯେଉଁମାନେ ବାହାରକୁ ଚାଲି ଯାଉଥିଲେ ସେମାନଙ୍କୁ ଆମେ ପୁଣି ଥରେ ଭାରତବର୍ଷକୁ ଫେରେଇ ଆଣିପାରିବା ଏବଂ ସେମାନଙ୍କୁ ଉତ୍ସାହ ଦେଇପାରିବା। ସେଇଥିପାଇଁ ଭାରତବର୍ଷରେ ଷ୍ଟାର୍ଟଅପ୍ ଅତ୍ୟନ୍ତ ଜରୁରୀ। ଯଦି ଆମେ ଉଦାହରଣ ଦେଖିବା ତାହେଲେ ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଏବେ ବହୁତ ଭଲ ଭାବରେ ସାଇନ୍ କରିଛି। ଏବେ ଯଦି ଆମେ ଦେଖିବା ଗୋଟେ ପରିସଂଖ୍ୟାନ, ଭାରତବର୍ଷରେ ବର୍ତ୍ତମାନ ପ୍ରାୟ 1,00,000 ଉପରେ ରେଜିଷ୍ଟର୍ଡ ଷ୍ଟାର୍ଟଅପ୍ କମ୍ପାନୀ ଅଛନ୍ତି, ଏବଂ ତା ଭିତରେ 100 ଉପରେ ଷ୍ଟାର୍ଟଅପ୍ ଏମିତି ଅଛନ୍ତି ଯେଉଁମାନେ ୟୁନିକର୍ନସ୍, ମାନେ ଯେଉଁମାନଙ୍କର ବାର୍ଷିକ ମୂଲ୍ୟ $1 billion ରୁ ବି ଉପରେ, ମାନେ $100 crore ସେମାନଙ୍କ ଏଣ୍ଟାୟାର ମୂଲ୍ୟ ଟୋଟାଲ ଭାଲ୍ୟୁ, ସେମିତି 100 ଟିକେ ଉପରେ ନମ୍ବର୍ସ ଅଛି ୟୁନିକର୍ନସ୍ ର। ଭାରତବର୍ଷରେ ଷ୍ଟାର୍ଟଅପ୍ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ, ଯେମିତି ଇ କମର୍ସ ଅଛି, ଫିନ୍ଟେକ୍ ସେକ୍ଟର ଅଛି, ଏକ୍ଟେକ୍ ସେକ୍ଟର ଅଛି, ହେଲ୍ଥ ଟେକ୍, କୋଉ ଜାଗା ନାହିଁ ଯେଉଁଥିରେ ଭାରତବର୍ଷର ଷ୍ଟାର୍ଟଅପ୍ ଆମେ ଗଢିନେ। ଯଦି ଆମେ କିଛି ଏକ୍ସାମ୍ପଲ୍ସ ଦେଖିବା ତାହେଲେ ଗୋଟେ ଗୋଟେ କରିକି ଆମେ 2-4 କରି ଏକ୍ସାମ୍ପଲ୍ ଦେଖିପାରିବା। ଯେମିତି ଫିନ୍ଟେକ୍ ମାନେ ଆମେ ଆଜିକାଲି ତ ସମସ୍ତେ UPI ବ୍ୟବହାର କରୁଛେ ଆମେ ସମସ୍ତେ, ତ UPI ବିଶ୍ୱର ସର୍ବୋତ୍ତମ ପେମେଣ୍ଟ ସିଷ୍ଟମ ଯେଉଁଥିରେ ମାସିକ 12 billion ମାନେ 1200 crore ଟ୍ରାନ୍ଜାକ୍ସନ୍ ହଉଛି, ୟାର ବାର୍ଷିକ ମୂଲ୍ୟ ହଉଛି $200 trillion, ମାନେ ଆମେ ଚିନ୍ତା ବି କରିପାରିବାନି ୟାର ଭାଲ୍ୟୁ କେତେ। ଏଟେକ୍ ସେକ୍ଟର୍ସ କୁ ଦେଖିବା ତାହେଲେ ଏଟେକ୍ ସେକ୍ଟର୍ସ ବେସିକାଲି ଆମ ଭାରତବର୍ଷରେ କାହିଁକି ଦରକାର, ଆମ ଭାରତବର୍ଷରେ 250 million ଛାତ୍ରଛାତ୍ରୀ ଅଛନ୍ତି, ଯୋଉଟା ବିଶ୍ୱର ସବୁଠୁ ଅଧିକ ଛାତ୍ରଛାତ୍ରୀ ପପୁଲେସନ। ସେମାନଙ୍କ ପାଇଁ ଗୁଣବତ୍ତା ଶିକ୍ଷକଙ୍କ ବହୁତ ଅଭାବ ଅଛି, ବିଭିନ୍ନ ଭୌଗୋଳିକ ଚ୍ୟାଲେଞ୍ଜେସ୍ ଅଛି, ଯେଉଁମାନେ ବହୁତ ଦୂର ଦୂରାନ୍ତରେ ଅଛନ୍ତି ସେମାନଙ୍କ ପାଇଁ ସଠିକ୍ ଶିକ୍ଷା ବି ପହଞ୍ଚୁ ନାହିଁ, ତ ସେମାନଙ୍କୁ ସୁଲଭ ଶିକ୍ଷା ଦବା ଆବଶ୍ୟକ। ସେଇଥିପାଇଁ ବିଭିନ୍ନ ଏଟେକ୍ ସେକ୍ଟର୍ସ ଏବେ ଭାରତବର୍ଷରେ ଗଲା 10-15 years ବହୁତ ବଡ ବଡ ଏଟେକ୍ ସେକ୍ଟର୍ସ, ଏଟେକ୍ କମ୍ପାନୀଜ୍ ଗଢି ଉଠିଛନ୍ତି। ୟା ଭିତରେ ପ୍ରମୁଖ ଏଟେକ୍ ଷ୍ଟାର୍ଟଅପ୍ ଯୋଉଗୁଡା ଏବେ ବହୁତ ପପୁଲାର, ୟା ଛଡା ହେଲ୍ଥ ଟେକ୍ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ସେକ୍ଟର ଯୋଉଟା ଆମ ଭାରତବର୍ଷର ପପୁଲେସନ ପାଇଁ, ହ୍ୟୁଜ୍ ପପୁଲେସନ ପାଇଁ ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଅନଲାଇନ୍ରେ ଆମେ ଡାକ୍ତର ସହିତ ପରାମର୍ଶ କରିପାରୁ, ମେଡିସିନ୍ ଡେଲିଭରି ଅନଲାଇନ୍ କରିପାରୁ, ତା ଛଡା ଦୂର ଦୂରାନ୍ତ ଗ୍ରାମାଞ୍ଚଳରେ ଯୋଉମାନଙ୍କ ପାଇଁ ଭଲ ଡକ୍ଟର ଦେଖିବା ସମ୍ଭବ ନୁହେଁ ଏତେ ଖର୍ଚ୍ଚ କରିକି ସହରକୁ ଆସିକି, ସେମାନଙ୍କ ପାଇଁ ଏଇସବୁ ହେଲ୍ଥ ଟେକ୍ ଷ୍ଟାର୍ଟଅପ୍ ବହୁତ ସହାୟକ ହୋଇଛନ୍ତି। ଏଗ୍ରିକଲଚରାଲ ସେକ୍ଟର ବା କୃଷି ପ୍ରଯୁକ୍ତିରେ ଏବେ ଷ୍ଟାର୍ଟଅପ୍ ବହୁତ ଆଗକୁ ଆସିଛନ୍ତି, ଏବଂ କୃଷକମାନଙ୍କ ପାଇଁ

ଏଗ୍ରିକଲଚରାଲ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ଲାଭଦାୟକ ହେଇଛନ୍ତି। ଯେମିତି ଗୋଟେ ଉଦାହରଣ ମୁଁ ଦଉଛି, ନିଞ୍ଜା କାର୍ଡ ଗୋଟିଏ ଷ୍ଟାର୍ଟଅପ୍ ଅଛି ଯୋଉଟା କୃଷକ ମାନଙ୍କୁ ବହୁତ ଭଲ ଭାବରେ ପରାମର୍ଶ ଦେଇପାରେ କି କୃଷକ ମାନେ କେମିତି ଚାଷବାସ କୃଷି କାର୍ଯ୍ୟ କେମିତି କରିପାରିବେ, କୋଉଠୁ ସେମାନଙ୍କୁ ସହାୟତା ମିଳିପାରିବ। ଆଉ କିଛି ଷ୍ଟାର୍ଟଅପ୍ ଅଛି ଯେମିତି ଆଗ୍ରୋ ଷ୍ଟାର୍, ତାପରେ ଡି ହାର୍ଟ, ଏଇ ସବୁ ଷ୍ଟାର୍ଟଅପ୍ ଗୁଡା କୃଷକ ମାନଙ୍କୁ ସେମାନଙ୍କର କୃଷିଜାତ ପଣ୍ୟକୁ ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିବା ପାଇଁ ସହାୟତା କରୁଛନ୍ତି ୱିଦାଉଟ୍ ଦ ହେଲ୍ପ ଅଫ୍ ଏନି ମିଡିଲମ୍ୟାନ୍। ଡିରେକ୍ଟଲି ସୁପର ମାର୍କେଟରେ ବିକ୍ରୟ କରିପାରିବେ, ଆଗରୁ ସେମାନଙ୍କୁ ମିଡିଲମ୍ୟାନ୍ ମାଧ୍ୟମରେ ସୁପର ମାର୍କେଟରେ ବିକ୍ରୟ କରିବାକୁ ପଡୁଥିଲା, ଯୋଉଥିପାଇଁ ସେମାନଙ୍କୁ ବହୁତ କମ୍ ଲାଭ ମିଳୁଥିଲା, ଜଷ୍ଟ 10-20%। ଏବେ କାହିଁକିନା ସେମାନେ ଡିରେକ୍ଟଲି ସୁପର ମାର୍କେଟକୁ ସେମାନଙ୍କ କୃଷିଜାତ ପଣ୍ୟ ବିକ୍ରୟ କରିପାରୁଛନ୍ତି, ସେମାନଙ୍କର ଲାଭର ହାର 30-40% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏ ଛଡ଼ା ବି ଡି ହାର୍ଟ ବୋଲି ଆଉ ଗୋଟେ ଆପ୍ ଅଛି ଯୋଉଟା ମହିଳାମାନଙ୍କୁ ଆହୁରି ବେଶୀ ସଶକ୍ତ କରିଛି। କୃଷିଜାତ ଛଡ଼ା ବି ଏବେ ଇ କମର୍ସ ସେକ୍ଟରରେ ଭାରତ ବର୍ଷରେ ଷ୍ଟାର୍ଟଅପ୍ ଗୁଡା ବହୁତ ବହୁତ ପ୍ରଫିଟେବଲ ହେଇଛନ୍ତି। ତାହେଲେ ଆମେ ଦେଖିଲେ କି କେମିତି ଭାରତବର୍ଷରେ ବିଭିନ୍ନ ଷ୍ଟାର୍ଟଅପ୍ କମ୍ପାନୀଜ୍ ମାନେ ଭାରତବର୍ଷର ଇକୋନୋମିକୁ ଅର୍ଥନୀତିକୁ ସଶକ୍ତ କରିବା ପାଇଁ କେମିତି ଭାବରେ ନିଜ ନିଜ କ୍ଷେତ୍ରରେ ସହାୟତା କରୁଛନ୍ତି। ଆମ ଭାରତବର୍ଷର ଭବିଷ୍ୟତ ଏଇ ସବୁ ଷ୍ଟାର୍ଟଅପ୍ ଉପରେ ନିର୍ଭର କରୁଛେ ଏବଂ ଆମେ ଆଶା ରଖୁଛୁ କି ଭବିଷ୍ୟତରେ ଯେତେ ଆମର ଟେକ୍ନୋଲୋଜି ଅନଲାଇନ୍ ଇନୋଭେସନ୍ ହବ, ସ୍ମାର୍ଟଫୋନ୍ ସମସ୍ତଙ୍କ ପାଖରେ ପହଞ୍ଚିବ, ଏ ଷ୍ଟାର୍ଟଅପ୍ ଗୁଡା ଆମକୁ ଆହୁରି ସଶକ୍ତ କରିବ, ଆମର ଏମ୍ପ୍ଲୟମେଣ୍ଟ ଅପରଚ୍ୟୁନିଟିଜ୍ କୁ ଆହୁରି ବଢ଼େଇବ, ଭାରତବର୍ଷର ଇକୋନୋମିକୁ ବିଶ୍ୱର ସର୍ବଶ୍ରେଷ୍ଠ ଇକୋନୋମିରେ ପରିଣତ କରିବ।

ଶୁଣୁଥିଲେ ଆଲୋଚନା ଷ୍ଟାର୍ଟଅପ୍ ମାଧ୍ୟମରେ ପୂରଣ ହେଉଛି ଆତ୍ମନିର୍ଭର ଭାରତର ସ୍ୱପ୍ନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଯୁବ ଉଦ୍ୟୋଗୀ ବରେଣ୍ୟ ଦାସ। ତେବେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ନିବେଶକ ଓ ଶିଳ୍ପପତିଙ୍କ ସହ କରିବେ ଆଲୋଚନା, ରାଜ୍ୟରେ ନୂତନ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବେ ସରକାର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଶ୍ରୀନଗର ନାମକୁ ମିଳିଲା ଟ୍ରେଡ୍ମାର୍କ ମାନ୍ୟତା, କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ, ଏବଂ ରାଜ୍ୟର 20 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବିଶ୍ୱସ୍ତରରେ ରାଜ୍ୟର ନିବେଶ ସମ୍ଭାବନାକୁ ପ୍ରଦର୍ଶନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶର ସୁଯୋଗ ଓ ସମ୍ଭାବନା ଉପରେ ବିଶ୍ୱର ନିବେଶକ ଓ ଶିଳ୍ପପତିମାନଙ୍କୁ ଅବଗତ କରାଇବେ। ଏଥିସହିତ ରାଜ୍ୟ ସହ ବିଭିନ୍ନ ଦେଶର ବ୍ୟବସାୟିକ ଓ ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ପ୍ରଥମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଆବୁଧାବିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଓ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ରାଜ୍ୟ ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସେଠାରେ ପହଞ୍ଚବା ପରେ ନିବେଶକ ସମ୍ମିଳନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଭାରତୀୟ ଦୂତାବାସର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କର ପ୍ରତିନିଧି ଦଳ ସହ ଆଲୋଚନା କରି ଶ୍ରୀ ଶର୍ମା କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ସମନ୍ୱୟ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
1: ମୁଖ୍ୟମନ୍ତ୍ରୀଙ୍କର ଯେଉଁ ତିନିଦିନିଆ ଆଇଟି ଗସ୍ତ କାର୍ଯ୍ୟକ୍ରମ ଅଛି, ତାର ସବୁ ପ୍ରିପାରେସନ ବର୍ତ୍ତମାନ ସରିବାକୁ ଆସିଲାଣି। ଆଜି ଆମେ ସକାଳେ ଇଣ୍ଡିଆନ ଏମ୍ବାସିଙ୍କ ସହିତ ମିଟିଂ କରିଥିଲୁ ଏବଂ ଯେଉଁ ଆଗାମୀ ତିନି ଦିନରେ କାର୍ଯ୍ୟକ୍ରମ ଅଛି ତାର ରୂପରେଖା ଉପରେ ନିର୍ଣ୍ଣୟ ସବୁ ନିଆଯାଇଥିଲା। ଆଗାମୀ ପ୍ରାୟ 30 ମିଟିଂ ତିନି ଦିନରେ ହେବ।

0: ନିର୍ଦ୍ଧାରିତ କରାଯାଇଅଛି। ଚାରିଟି ରାଉଣ୍ଡ ଟେବୁଲ ମଧ୍ୟ ନିର୍ଦ୍ଧାରିତ କରାଯାଇଅଛି ଏବଂ ତିନିଟି ଫିଲ୍ଡ ଭିଜିଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅଛି।
1: ମୁଖ୍ୟମନ୍ତ୍ରୀ ଆଜି ଦୁବାଇରେ ଏକ ଜିଲ୍ଲା ଏକ ଉତ୍ପାଦ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ଏହା ବ୍ୟତୀତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ନୂଆ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା ହେବ ବୋଲି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଦୁଗ୍ଧ ଚାଷୀଙ୍କୁ କ୍ଷୀର ଲିଟର ପିଛା 2 ଟଙ୍କା ଅଧିକ ଦେବାକୁ ଓମ୍ଫେଡ୍ ପକ୍ଷରୁ ନିଷ୍ପଭି ନିଆଯାଇଛି। ଆସନ୍ତା 11 ତାରିଖରୁ ଚାଷୀଙ୍କୁ ଏହି ବର୍ଦ୍ଧିତ ମୂଲ୍ୟ ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର 3 ଲକ୍ଷରୁ ଉର୍ଦ୍ଧ ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ମୁକ୍ତ ନେଇ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଜମିରେ ରହୁଥିବା ଲୋକମାନେ ଏହି ବନ୍ଦୋବସ୍ତ ସୁବିଧା ପାଇବେ। ଏନେଇ ଖୁବ୍ ଶୀଘ୍ର ଏକ ଅନ୍ଲାଇନ୍ ପୋର୍ଟାଲ୍ ଖୋଲାଯିବା ସହିତ ମଠ ପାଇଁ 100 ଡିସିମିଲ୍ ଜମିକୁ ମାଗଣାରେ ବନ୍ଦୋବସ୍ତ କରାଯିବ। ଏହି ପ୍ରକ୍ରିୟାକୁ ଆଗାମୀ 2 ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
2: ତାଙ୍କୁ ନିଷ୍କୃତି ମିଳିବ। ମହାପ୍ରଭୁଙ୍କର ଯୋଉ କର୍ପସ ଫଣ୍ଡକୁ ଏକ ଯୋଉଭଳି ଭାବରେ ଆମେ ଆଶା କରୁଛୁ ସେଥିରେ ବି ଗୋଟିଏ ବଡ଼ ଯୋଗଦାନ ରହିବ। ଲ୍ୟାଣ୍ଡ ଗୁଡ଼ିକ ସେଟେଲମେଣ୍ଟ ହେବା ଫଳରେ ଆମେ ତାକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଆଉ ସମ୍ପୂର୍ଣ୍ଣ ରୂପେ ତାର ଟ୍ରାନ୍ସପାରେନ୍ସି ମେଣ୍ଟେନ୍ କରିବା ପାଇଁ ଏ ବ୍ୟବସ୍ଥାକୁ ଏକ ଅନ୍ଲାଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କରିବାକୁ ଯାଉଛୁ, ଯେଉଁଥିରେ ଗୋଟିଏ ପୋର୍ଟାଲ ରହିବ। ହୋମଷ୍ଟ୍ରିଟ୍ ଜାଗା 50 ଡେସିମିଲ୍ ପର୍ଯ୍ୟନ୍ତ ଏବଂ ଏଗ୍ରିକଲଚର ଜାଗା 1 ଏକର ପର୍ଯ୍ୟନ୍ତ କଲେକ୍ଟରଙ୍କ ସ୍ତରରେ ସେଟେଲମେଣ୍ଟ ହୋଇପାରିବ।
1: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଶ୍ରୀନଗର ନାମକୁ ଟ୍ରେଡ୍ମାର୍କ ମାନ୍ୟତା ମିଳିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର, କୋଇଲି ବୈକୁଣ୍ଠ ନାମକୁ ଟ୍ରେଡ୍ମାର୍କ ମାନ୍ୟତା ମିଳିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ 29ଟି ନାମ ପାଇଁ ଟ୍ରେଡ୍ମାର୍କ ମାନ୍ୟତା ଆବେଦନ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଦ୍ଧବେଶ ଅନୁଷ୍ଠିତ ହେଉଛି। ଭାଦ୍ରବ କୃଷ୍ଣ ଦ୍ୱାଦଶୀ ତିଥିରେ ମଧ୍ୟାହ୍ନ ଧୂପ ପରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଦ୍ଧ କରୁଥିବା ବେଶରେ ସଜିତ କରାଯାଇଛି। ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଏବଂ ଅନ୍ୟ ହସ୍ତରେ ମୁଷଳ ଶୋଭା ପାଉଛି। ପ୍ରାୟ 4 ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନର ବଳଭଦ୍ରଙ୍କ ନିମ୍ନ ଭାବରେ ରଖାଯାଇଛି। ବିଶ୍ୱାସ ରହିଛି ଏହି ବେଶରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟପ୍ରାପ୍ତି ହୋଇଥାଏ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୁଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ ଶୃଙ୍ଖଳା ସ୍ଥିତି ସହ ଗୁରୁତର ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ, ଅବକାରୀ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନରେ ଥିବାରୁ ଏହି ଅଞ୍ଚଳ ଆଇନ ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆଗାମୀ ଦିନରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହେବାକୁ ଥିବାରୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପୂଜା ସମ୍ପନ୍ନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୁଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆଇନ ଶୃଙ୍ଖଳା ରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଅପରାଧ ନିୟନ୍ତ୍ରଣକୁ ଆହୁରି ପ୍ରଭାବଶାଳୀ ଦିଗରେ ସେମାନଙ୍କ ଗତିବିଧି ଉପରେ ନଜର ରଖି ଦୃଢ଼ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦୁର୍ଘଟଣା ନିବାରଣକୁ ପ୍ରୋହାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସୁରକ୍ଷା ସେତୁ ମାର୍ଗଦର୍ଶିକାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉନ୍କୋଚନ କରିଛନ୍ତି। ସୁରକ୍ଷା ସମ୍ପର୍କିତ ଜ୍ଞାନ ଓ ସଚେତନତାର ବ୍ୟାପକ ପ୍ରସାର ଦ୍ୱାରା ଶିଳ୍ପ ପ୍ରତିଷ୍ଠାନ, ଶ୍ରମିକ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ପରିବେଶରେ ରହିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ପିଆଇପି 2026 ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇ ସ୍ୱାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି। ପିଆଇପି 2026 ପାଇଁ କେନ୍ଦ୍ର ସରକାର 3,149,49,00,000 ଟଙ୍କା ଅନୁମୋଦନ କରିଥିବାବେଳେ ଏଥିରେ କାର୍ଯ୍ୟଦକ୍ଷତା ଭିତ୍ତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ଏକାମ୍ର ହାଟଠାରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ ଉତ୍କଳ ଶ୍ରୀ ଗଣେଶକୁ ସମବାୟ ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ

0: ସାମନ୍ତ ଉଦ୍ଘାଟନ କରିଛନ୍ତି। ଏଥିରେ 16 ଜିଲ୍ଲାର 34 ଜଣ ହସ୍ତଶିଳ୍ପୀ ଅଂଶଗ୍ରହଣ କରିଥିବାବେଳେ 33 ଷ୍ଟଲ୍ କରାଯାଇଛି। ଏହା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରିଶ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ 6 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ସମସ୍ତ 7 ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବଭାରତ ସାକ୍ଷରତା ଅଭିଯାନ ସହିତ ଉଲ୍ଲାସ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଆର୍ଡିସି ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଉଲ୍ଲାସ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ସ୍ଥାନୀୟ ଟାଉନ୍ ସରକାରୀ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପରିଷଦର 83ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଏବଂ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି। ସେହିପରି ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 85 ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପଞ୍ଜିକରଣ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 85 ଜଣ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପଞ୍ଜିକରଣ କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତାରେ ଆମ ଖାଦ୍ୟ ଆମ ସଂସ୍କୃତି ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 11 ତାରିଖରେ ଜିଲ୍ଲାର ମର୍ଯ୍ୟାକୁଦସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜନ ହେବା ପାଇଁ ନିଷ୍ପଭି ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ମଙ୍ଗଳବାର ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ନିଶାଦ୍ରବ୍ୟ ଚୋରାଚାଲାଣ ଓ ବ୍ୟବହାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପ୍ରତି ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ନିବେଶକ ଓ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ନୂତନ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବେ ସରକାର ଏବଂ ରାଜ୍ୟର 20 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସାଧାରଣ ମଣିଷ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସାକ୍ଷରତା ସମସ୍ତଙ୍କ ପାଇଁ ଏକ ମୌଳିକ ମାନବିକ ଅଧିକାର। ସ୍ୱାଧୀନତା ଏବଂ ନାଗରିକତାର ସୁଫଳ ପାଇଁ ଏହି ଅଧିକାର ଏକ ମାର୍ଗ ଉନ୍ମୁକ୍ତ କରିଥାଏ। ସାକ୍ଷରତା ହେଉଛି ଲୋକଙ୍କ ପାଇଁ ବ୍ୟାପକ ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ, ମନୋଭାବ ଏବଂ ଆଚରଣ ହାସଲ କରିବାର ଏକ ଭିତ୍ତିଭୂମି। ସମାଜରେ ସମାନତା, ପାକ୍ଷିକତା ନଥିବା, ଆଇନର ଶାସନ, ସଂହତି, ନ୍ୟାୟ, ବିବିଧତା ଏବଂ ସହିଷ୍ଣୁତା ଉପରେ ଆଧାରିତ ସ୍ଥାୟୀ ଶାନ୍ତିର ସଂସ୍କୃତିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ। ପରିବେଶ ସହିତ ସୁସମ୍ପର୍କ ରଖିବାରେ ଏହା ମଧ୍ୟ ବିଶେଷ ସହାୟକ ହୋଇଥାଏ। ବ୍ୟକ୍ତିଗତ ସାମାଜିକ ବିକାଶ ତଥା ଦେଶ ଏବଂ ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଦାରିଦ୍ର୍ୟ ତଥା ଅସମାନତା ଚକ୍ରକୁ ଭାଙ୍ଗିବା ପାଇଁ ଏହା ଏକ ଶକ୍ତିଶାଳୀ ଉପକରଣ। ଶିକ୍ଷାକୁ ଆପଣାଇବା, ଶିକ୍ଷାର ଆଲୋକକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ଏବଂ ପଢ଼ିବା ପାଇଁ ଉତ୍ସାହ ବୃଦ୍ଧି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1966 ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ ୟୁନେସ୍କୋ ସେପ୍ଟେମ୍ବର 8 ତାରିଖକୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। 1967 ଏହି ଦିବସ ପ୍ରତିବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହା 60ତମ ବାର୍ଷିକୀ ପୂରଣ କରିଛି। ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା ରହିଛି।

0: ସାଧାରଣ ମଣିଷ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା ସାକ୍ଷରତାକୁ କେବଳ ପଢ଼ିବା ବା ଲେଖିବାର ମାଧ୍ୟମ ଭିତରେ ସୀମିତ ନ ରଖି ଏହାକୁ ସମାବେଶୀ ସାମାଜିକ ବ୍ୟବସ୍ଥା ପରିବେଶ ସୁରକ୍ଷା ନିରନ୍ତର ବିକାଶ ଏବଂ ଆର୍ଥିକ ପ୍ରଗତି ସହ ଯୋଡ଼ିବାକୁ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ସାକ୍ଷରତା ହେଉଛି ମାନବିକ ଅଧିକାର ସଶକ୍ତିକରଣ ଓ ସମାଜର ସର୍ବାଙ୍ଗୀନ ବିକାଶର ମୂଳଭିତ୍ତି। ଭାରତରେ ସାକ୍ଷରତାକୁ ମୌଳିକ ଅଧିକାର ପରିସରଭୁକ୍ତ କରାଯାଇଛି, ଅର୍ଥାତ୍ ସାକ୍ଷରତା ପ୍ରତ୍ୟେକ ନାଗରିକଙ୍କ ଅଧିକାର ଯାହାକି ତାଙ୍କୁ ସମ୍ମାନର ସହ ଜୀବନ ବିତାଇବାକୁ ପ୍ରେରଣା ପ୍ରଦାନ କରିଥାଏ। ସାକ୍ଷରତା ଦ୍ୱାରା ରୋଜଗାର ଏବଂ ଦକ୍ଷତା ବିକାଶର ମାର୍ଗ ଉନ୍ମୁକ୍ତ ହୋଇଥାଏ। ସମାଜରୁ ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ସାକ୍ଷରତା ମାଧ୍ୟମରେ ମହିଳା ସଶକ୍ତିକରଣ ଅଧିକ ସୁଦୃଢ଼ ହେବା ସହ ସମାଜରେ ସମାନତାର ମୂଲ୍ୟବୋଧ ବୃଦ୍ଧି ପାଇଥାଏ। ସରକାର ଦେଶରେ ସାକ୍ଷରତା ହାର ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଉଲ୍ଲାସ ଅଭିଯାନ, ଜାତୀୟ ଶିକ୍ଷାନୀତି 2020, ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ଇ ବିଦ୍ୟା ଓ ପ୍ରଜ୍ଞାତା ଯୋଜନା ଏବଂ ସାକ୍ଷର ଭାରତ ମିଶନ ଆଦି ପଦକ୍ଷେପ ଅନ୍ତର୍ଭୁକ୍ତ। ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବାଧ୍ୟତାମୂଳକ ଯୋଜନାକୁ ପ୍ରଣୟନ କରିଛନ୍ତି। ସାମଗ୍ରିକ ଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାକ୍ ପ୍ରାଥମିକ ସ୍ତରରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ଅଧୀନରେ ଗୁଣାତ୍ମକ ଶିକ୍ଷା ତଥା ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଡିଜିଟାଲ୍ ଶିକ୍ଷାକୁ ପ୍ରୋହାହନ ପ୍ରଦାନ କରିବା ତଥା ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଇ ବିଦ୍ୟା ଓ ପ୍ରଜ୍ଞାତା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଫଳସ୍ୱରୂପ ଦେଶରେ ସାକ୍ଷରତା ହାର ମଧ୍ୟ ବୃଦ୍ଧି ପାଉଛି। ସାମଗ୍ରିକ ସାକ୍ଷରତା ହାର 80.9% ପହଞ୍ଚିଛି। ସହରାଞ୍ଚଳ ସାକ୍ଷରତା ହାର ପାଖାପାଖି 90% ହୋଇଥିବାବେଳେ ଗ୍ରାମାଞ୍ଚଳରେ 77.5% ରହିଛି। ଶିକ୍ଷା ମନ୍ତ୍ରଣାଳୟର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ 15 ବର୍ଷରୁ ଉର୍ଦ୍ଧ୍ୱଙ୍କ କ୍ଷେତ୍ରରେ ସାକ୍ଷରତା ହାର 95% କିମ୍ବା ତା'ଠାରୁ ଅଧିକ ଥିଲେ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସାକ୍ଷର ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଯାଇଥାଏ। ସାମ୍ପ୍ରତିକ ସମାଜରେ ପ୍ରଯୁକ୍ତିବିଦ୍ୟା ବା ଡିଜିଟାଲ୍ କ୍ଷେତ୍ର ଶିକ୍ଷାକୁ ସାର୍ବଜନୀନ ଓ ସମାବେଶୀ କରିପାରୁଛି। ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଡିଜିଟାଲ୍ ବିପ୍ଳବ ପିଲାଙ୍କୁ ଖେଳିବା ସହିତ ପାଠ ପଢ଼ିବା, ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ କରିପାରିବା ଏବଂ ଯେକୌଣସି ସମୟରେ ଶ୍ରେଣୀଗୃହ ପରିବେଶ ଭଳି ଶିକ୍ଷକ ଶିକ୍ଷା ପ୍ରଦାନ କରିବା ସୁଯୋଗ ପ୍ରଦାନ କରୁଛି, ଫଳରେ ଶିକ୍ଷାଦାନ ପ୍ରକ୍ରିୟା ଅଧିକ ସୁଗମ ତଥା ସମୟୋପଯୋଗୀ ହୋଇପାରିଛି। ତେଣୁ ପରିଶେଷରେ ଏତିକି କୁହାଯାଇପାରେ, ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ, ବରଂ ମଣିଷକୁ ସ୍ୱାବଲମ୍ବୀ ଓ ଚିନ୍ତନଶୀଳ କରିବାର ଏକ ପ୍ରକ୍ରିୟା। ସମସ୍ତଙ୍କ ପାଇଁ ଶିକ୍ଷା ସ୍ୱପ୍ନକୁ ସାକାର କରିବା ଦିଗରେ ଆସନ୍ତୁ ସମ୍ମିଳିତ ଉଦ୍ୟମରେ ଭାଗିଦାର ହେବା, ଶିକ୍ଷା ମାଧ୍ୟମରେ ଭବିଷ୍ୟତ ପିଢ଼ିଙ୍କୁ ଅଧିକ ସଶକ୍ତ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସାଧାରଣ ମଣିଷ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ।
2: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଆପଣମାନଙ୍କ ପାଇଁ ନେଇ ଆସିଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ମେଟ୍ରିକ୍ ଫେଲ୍ ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ଇରା ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଏଥର ଶ୍ରୀକାନ୍ତ ଗୌତମଙ୍କ ରଚନାରେ ଶିଳ୍ପୀମାନେ ହେଲେ ବାବୁ ସାନ୍ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା ବିକାଶ ଦାସ। ଚଳଚ୍ଚିତ୍ର ଲେଖୁ ଲେଖୁ ଲେଖିଦେଲି।

ଶେଷ ଗୀତଟି ଥିଲା ଓନ୍ଲି ପ୍ୟାର୍ ଚଳଚ୍ଚିତ୍ରରୁ। ଡକ୍ଟର ନିର୍ମଳ ନାୟକଙ୍କ ରଚନାରେ ଶିଳ୍ପୀମାନେ ଥିଲେ ହ୍ୟୁମନ ସାଗର ଏବଂ ପ୍ରଜ୍ଞା ହୋତା। ସଙ୍ଗୀତ ପରିଚାଳନା କରିଥିଲେ ଅଭିଜିତ ମଜୁମଦାର। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣନ୍ତୁ ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ମୁମ୍ବାଇରେ ଗ୍ଲୋବାଲ ଫିନ୍ଟେକ୍ ସମ୍ମିଳନୀ 2026ର ଆଜି ସନ୍ଧ୍ୟାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ କରିବେ ଦ୍ୱିପକ୍ଷୀୟ ବୈଠକ. ଗୁଜରାଟରେ ଆସନ୍ତା 22 ତାରିଖ ଦିନ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି. ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବ ଆର୍ଟିକଲ 370କୁ. ଏବଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ. ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଏକ ବିନିର୍ମାଣ ହବ୍ ରୂପେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି. ଆଜି ଗୁଜରାଟ ଗସ୍ତ କରି ଶ୍ରୀ ମୋଦି 35,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି. ସେ କହିଛନ୍ତି ତାଙ୍କ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତ ଆଧୁନିକ ଟ୍ରେନ୍ ଏବଂ ମେଟ୍ରୋ କୋଚ୍ ମଧ୍ୟ ନିର୍ମାଣ କରିଛି. 50,000 ଉର୍ଦ୍ଧ ଆଧୁନିକ ରେଳକୋଚ୍ ଏବଂ 2,50,000 ୱାଗନ ମଧ୍ୟ ଇତିମଧ୍ୟରେ ଭାରତୀୟ ରେଳବାଇ ନେଟୱର୍କରେ ସାମିଲ ହୋଇସାରିଛି. ସ୍ୱଦେଶୀ ଜ୍ଞାନକୌଶଳରେ ଦେଶରେ ଚିପ୍ରୁ ସିପ୍ ତଥା ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସାମଗ୍ରୀଠାରୁ ଆରମ୍ଭ କରି ସାମୁଦ୍ରିକ ଜାହାଜ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଉତ୍ପାଦନ କରିବାର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମ୍ପୂର୍ଣ୍ଣ ସୁବ୍ୟବସ୍ଥିତ ଆତ୍ମନିର୍ଭର ଯୋଗାଣ ଶୃଙ୍ଖଳ ଦେଶ ମଧ୍ୟରେ ସ୍ଥାପନ କରିବା ଦିଗରେ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି. ଗୁଜରାଟ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୁମ୍ବାଇଠାରେ ଆଜି ସନ୍ଧ୍ୟାରେ ଗ୍ଲୋବାଲ ଫିନ୍ଟେକ୍ ସମ୍ମିଳନୀ 2026ର ଶୁଭାରମ୍ଭ କରିଛନ୍ତି.

0: 11 ତାରିଖରେ ଶେଷ ହେବାକୁ ଥିବା ଏହି ଫିନ୍ଟେକ୍ ସମ୍ମିଳନୀର ସପ୍ତମ ସଂସ୍କରଣରେ ଏହି କ୍ଷେତ୍ରର ନୀତି ନିର୍ଦ୍ଧାରକ ଆର୍ଥିକ ପ୍ରତିଷ୍ଠାନ ନିବେଶକ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ପକ୍ଷମାନେ ଏକତ୍ରିତ ହୋଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସୁଫଳ ଯେଭଳି ସମାଜର କୋଣ ଅନୁକୋଣରେ ପହଞ୍ଚପାରିବ ସେ ଦିଗରେ ପ୍ରୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକ ଏବଂ ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଗୁଜରାଟର ନବସାରୀଠାରେ ବିଜେପିର ନବନିର୍ମିତ କାର୍ଯ୍ୟାଳୟ ଉଦ୍ଘାଟନ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧନ କରି ସେ ଏହା କହିଛନ୍ତି। ପିଏମ୍ ସ୍ୱନିଧି ଯୋଜନାର ରୂପାନ୍ତରୀକରଣ ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବୁଲା ବିକାଳି ଏବଂ ଛୋଟ ଛୋଟ ଉଠା ଦୋକାନୀମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟକାରୀ କରାଯାଉଛି। ସେମାନଙ୍କୁ ଏହି ଯୋଜନା ଅଧୀନରେ ଋଣ ଉପଲବ୍ଧତା ସୁଗମ କରାଇବା ସହିତ ଆଧୁନିକ ଡିଜିଟାଲ୍ ନେଣଦେଣ ମଧ୍ୟ ସୁବିଧାରେ ପ୍ରାପ୍ତ ହୋଇପାରୁଛି। ସେହିଭଳି ଜନସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥା ଉପରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣ ଏହି ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ନିଜକୁ ସକ୍ରିୟ ଭାବେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆସନ୍ତା 12 ଓ 13 ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ରୁଷ ଓ ୟୁକ୍ରେନ୍ ବିବାଦ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ରୁଷ ୟୁକ୍ରେନ୍ ବିବାଦ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଏ ସମ୍ପର୍କରେ ଉଭୟ ପକ୍ଷ ସହିତ ଯୋଗାଯୋଗରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସମ୍ପ୍ରତି ୟୁକ୍ରେନ୍ ଓ ପୋଲାଣ୍ଡ ଗସ୍ତ କରିଛନ୍ତି। ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ ଏବଂ ଯୁଦ୍ଧକ୍ଷେତ୍ରରୁ କୌଣସି ସମାଧାନ ବାହାରିପାରିବ ନାହିଁ ବୋଲି ସେ ଏହି ଗସ୍ତ ଅବସରରେ ଭାରତର ଏହି ପକ୍ଷ ଉଭୟ ଦେଶର ନେତୃବୃନ୍ଦଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ କ୍ରମଶଃ ଏକ ସକାରାତ୍ମକ ଦିଗକୁ ଗତି କରୁଛି। ଗତ 6 ତାରିଖରେ ଅରୁଣାଚଳ ପ୍ରଦେଶର ୱାଚାକ୍ ଏବଂ ଗତକାଲି ଚୀନ୍ଠାରେ ଦୁଇ ଦେଶ ମଧ୍ୟରେ ପ୍ରଥମ ସାମରିକ କମାଣ୍ଡରସ୍ତରୀୟ ଫ୍ଲାଗ୍ ବୈଠକ ଅନୁଷ୍ଠିତ ହୋଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସମ୍ପ୍ରତି ନେପାଳ ବନ୍ୟା ସମ୍ପର୍କରେ ଭାରତର ପକ୍ଷ ରଖି ଶ୍ରୀ ଜୟସ୍ୱାଲ କହିଛନ୍ତି, ଏହି ଦୁର୍ଦ୍ଦିନରେ ଭାରତ ସରକାର ଉଭୟ ନେପାଳବାସୀ ଏବଂ ସେଠାକାର ସରକାରଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଭାରତ ପକ୍ଷରୁ ରିଲିଫ୍, ଉଦ୍ଧାର ଏବଂ ପୁନର୍ଗଠନ କାର୍ଯ୍ୟ ଲାଗି ସହାୟତା ଜାରି ରହିବ। ଇତିମଧ୍ୟରେ ପ୍ରାୟ 95 ଟନ୍ ରିଲିଫ୍ ସାମଗ୍ରୀ 7 ବିମାନ ଦ୍ୱାରା ନେପାଳକୁ ପଠାଯାଇ ସାରିଛି। ଏହି ବନ୍ୟାରେ ଅନେକ ଭାରତୀୟ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି,
1: ମାରେ ଗଏ ହମାରେ ଭାରତୀୟ ନାଗରିକ ହେଁ ଉନମେ ସେ କଇ ଲୋଗ କା ପହଚାନ ନହିଁ ହୋ ପାୟା ହେ। ଇସ୍ ମାମଲେ ମେ ହମ ଲୋଗ ଉନକେ ପରିବାରଜନ ସେ ବାତଚିତ ହମାରୀ ଚଲ ରହି ହେ ଔର କଇ ଏକ ମାମଲୋ ମେ ଜୋ ଡିଏନଏ କି ସାମ୍ପଲିଂ ଭି ଲେ ଗଇ ହେ। 275 ଲୋଗ ଲାପତା ହେଁ ଅଭି ଔର ୟେ ଜୋ ହାଦସା ହୁଆ ହେ ନେପାଲ ମେ ହୁଆ ହେ, ତୋ ହମ ଲୋଗ ଇଂତଜାର କରତେ ହେଁ କି କିସ ପ୍ରକାର କା ୱହାଁ କେ ସରକାର ୱହାଁ କେ ଅଧିକାରୀ ଇସ୍ ପର କ୍ୟା ଖୁଲାସା କରତେ ହେଁ।
0: ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 22 ତାରିଖରେ ଗୁଜରାଟର ଏକତା ନଗରଠାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଆର୍ଟିକଲ 370କୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଭଙ୍ଗାରକୁ ଶ୍ରେଷ୍ଠ ନନ୍ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯିବ। ବ୍ରହ୍ମ୍ୟୁଗମ୍ ଚଳଚ୍ଚିତ୍ର ଲାଗି ଅଭିନେତା ମାମୁଟି ଏବଂ ଚନ୍ଦୁ ଚମ୍ପିଆନ୍ ଲାଗି କାର୍ତ୍ତିକ ଆରିଆନ୍ଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯିବ। ସେହିଭଳି ୟାମି ଗୌତମଙ୍କୁ ଆର୍ଟିକଲ 370ରେ ମୁଖ୍ୟ ଭୂମିକା ଲାଗି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିବ। ଚଳିତ ଥର ପ୍ରଥମ ଥର ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ନନ୍ ଫିଚର ଫିଲ୍ମ ପର୍ଯ୍ୟାୟରେ ସାନ୍ତାଳି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ। ନୂଆଦିଲ୍ଲୀ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜନ କରିବା ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ବୋଲି କହିଛି। ଅଙ୍ଗନବାଡ଼ି ବ୍ୟବସ୍ଥାକୁ ଏକ ଜନଭାଗିଦାରୀ ଅଭିଯାନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କର ଏ ସମ୍ପର୍କିତ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମାତୃବନ୍ଦନା ଯୋଜନା ଏବଂ ପୋଷଣ ମାସ ଭଳି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଗତ ଦଶନ୍ଧିରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ଲେଖାରେ ଆଲୋକପାତ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ସାମାଜିକ ଅଡିଟ୍ ଏବଂ ପୋଷଣଯୁକ୍ତ ଖାଦ୍ୟ ଦ୍ୱାରା ଶିଶୁ, ମହିଳା ଏବଂ କିଶୋରୀମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ମଧ୍ୟ ଏହି ଲେଖାରେ ଉଲ୍ଲେଖ କରାଯାଇଛି। ହମାରି ଅଙ୍ଗନୱାଡ଼ି ହମାରି ଜିମ୍ମେଦାରୀ ଦୃଷ୍ଟିକୋଣରେ ପରିଚାଳିତ ଏହି ପ୍ରୟାସଗୁଡ଼ିକ

ମାଧ୍ୟମରେ ଏକ କୁପୋଷଣ ମୁକ୍ତ ବିକଶିତ ଭାରତ ଗଠନ ସଫଳତାର ସହ ସମ୍ପନ୍ନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନିଜର ଏହି ଲେଖାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଛନ୍ତି। ଭାରତ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପକ୍ଷୀୟ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସହଯୋଗକୁ ଅଧିକ ସଶକ୍ତ କରିବା ହେଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ସିଂ ଆଜି ବନ୍ଦରନାୟକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚବା ପରେ ଶ୍ରୀଲଙ୍କାର

0: ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେଠାରେ ଦିଆଯାଇଥିବା ପାରମ୍ପରିକ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କର ପ୍ରତିଫଳନ। ଏହି ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥ ଜଡ଼ିତ ଦ୍ୱିପକ୍ଷୀୟ ସମ୍ପର୍କ, ବିଶେଷକରି ସାମୁଦ୍ରିକ ଏବଂ ପ୍ରତିରକ୍ଷା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଶ୍ରୀଲଙ୍କାର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଗସ୍ତ କରିଛନ୍ତି। ଏତଦ୍ବ୍ୟତୀତ ଶ୍ରୀ ସିଂ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତରେ ଯିବା ପୂର୍ବରୁ ଶ୍ରୀ ସିଂ ପଡ଼ୋଶୀ ପ୍ରଥମ ଏବଂ ମହାସାଗର ଭିଜନ ଅଧୀନରେ ଶ୍ରୀଲଙ୍କା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିବା ଦୃଷ୍ଟିରୁ ସେଠାକାର ନେତୃବୃନ୍ଦଙ୍କ ସହିତ ତାଙ୍କର ଫଳପ୍ରଦ ଆଲୋଚନା ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ରାଜସ୍ଥାନ, ଉତ୍ତରପ୍ରଦେଶ ଓ ତେଲଙ୍ଗାନାରେ ଆଇଟିଆଇ କ୍ଲଷ୍ଟର ପ୍ରକଳ୍ପ ସମ୍ପର୍କିତ ରଣନୀତିକ ପୁଞ୍ଜିନିବେଶ ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଥିଲାଗି 735 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେଥିମଧ୍ୟରେ ରାଜସ୍ଥାନ ଲାଗି 241 କୋଟି ଟଙ୍କା, ଉତ୍ତରପ୍ରଦେଶ ଲାଗି 240 କୋଟିରୁ ଉର୍ଦ୍ଧ୍ୱ ଏବଂ 254 କୋଟି ଟଙ୍କା ତେଲଙ୍ଗାନା ପାଇଁ ଖର୍ଚ୍ଚ କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଦେବଶ୍ରୀ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଏମ୍ ସେତୁ ଯୋଜନାର ପଞ୍ଚମ ଜାତୀୟ ଷ୍ଟିୟରିଂ କମିଟି ବୈଠକରେ ଏହି ଅନୁମୋଦନ କରାଯାଇଛି। ଶିଳ୍ପ ଭାଗିଦାରୀ, ଆଧୁନିକ ଭିତ୍ତିଭୂମି, ଉନ୍ନତ ଧରଣର ତାଲିମ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆଇଟିଆଇ ଇକୋସିଷ୍ଟମର ରୂପାନ୍ତରୀକରଣ କରିବା ଲାଗି ପିଏମ୍ ସେତୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମୁମ୍ବାଇରେ ଆଜି ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026ର ଆଜି ସନ୍ଧ୍ୟାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ କରିବେ ଦ୍ୱିପକ୍ଷୀୟ ବୈଠକ। ଗୁଜରାଟରେ ଆସନ୍ତା 22 ତାରିଖ ଦିନ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବାରିପଦା ସହରବାସୀ ଏବଂ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ବିଶୁଦ୍ଧ ଓ ଗୁଣାତ୍ମକ ପାନୀୟ ଜଳ କିଓସ୍କୋ 3 ପ୍ରମୁଖ ସ୍ଥାନରେ ସ୍ଥାପନ କରାଯାଇଛି। ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କିଓସ୍କୋଗୁଡ଼ିକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି
3: ପାଣିର ଆବଶ୍ୟକତା ପ୍ରାୟ ଲୋକଙ୍କର ଥାଏ। ଖରାଦିନେ ସାଧାରଣତଃ ବାହାରେ ଲୋକ ଟିକେ ପାଣିର ଆବଶ୍ୟକତା କରନ୍ତି, ତେଣୁ ପିଇବା ପାଣି ପାଇଁ 3 ଜାଗାରେ ଆଜି ଆମେ ଏହାକୁ ଇନାଗୁରେସନ୍ କଲୁ। ଗୋଟେ ହେଲା ବସ୍ଷ୍ଟାଣ୍ଡ ପାଖରେ, ଆଉ ଗୋଟେ ହେଲା ଆମର ଏଠି ମା ଅମ୍ବିକା ପମ୍ପ ହାଉସ୍ ଯେଉଁ ଅଛି ଏଠି କଲୁ, ଆଉ ଗୋଟେ ମୁନିଷିବନ୍ଧରେ। ଇଏ ଲୋକଙ୍କର ଉପଯୋଗୀ ହେବ, ଏଇଟା ଲୋକ ପିଇବା ପାଇଁ ଯେଉଁ ଆବଶ୍ୟକତା ଅଛି ତାକୁ ମେଣ୍ଟେଇ ପାରିବ। ଯିବା ଆସିବା ଲୋକ ମଧ୍ୟ ପିଇପାରିବେ, ଏଠିକା ବାସିନ୍ଦା ମଧ୍ୟ ପିଇପାରିବେ, ମାନେ ବିଶୁଦ୍ଧ ପାଣି ପାଇବେ। ଏବଂ ଆଜି ଆମେ ଯେଉଁ ଆମର ପମ୍ପ ହାଉସ୍ ଅଛି, ପମ୍ପ ହାଉସ୍ ମଧ୍ୟ ଭିଜିଟ୍ କଲୁ, ସେଠି ମଧ୍ୟ ତାର ଜଳର ମାନ୍ୟତା ମଧ୍ୟ ଟେଷ୍ଟ କଲୁ, ଲାବରେଟୋରୀରେ ମଧ୍ୟ ତାକୁ ଟେଷ୍ଟ କରିକି ଦେଖିଲୁ। ବିଶୁଦ୍ଧ ପାନୀୟ ଜଳ କେମିତି ଆମ ଲୋକ ପାଇପାରିବେ ସେଥିପାଇଁ ଆମେ ଚେଷ୍ଟିତ ଅଛୁ, ଆବଶ୍ୟକତା ହେଲେ ଆମେ ଆହୁରି ପାଣି ଷ୍ଟୋରେଜର ବ୍ୟବସ୍ଥା କରିବୁ।
2: ମହାରାଷ୍ଟ୍ରର ତଡ଼ୋବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ 2024 ନଭେମ୍ବର ମାସରେ ମହାବଳ ବାଘୁଣୀ ଜିନ୍ନତକୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଅଣାଯାଇଥିଲା। ଶିମିଳିପାଳ ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପ ଖୁଆଇ ନିଜର ବାସସ୍ଥଳୀ ଗଢ଼ିବା ସହ 4 ଶାବକଙ୍କୁ ଜନ୍ମ ଦେଇଛି ବାଘୁଣୀ ଜିନ୍ନତ। ବାଘୁଣୀ ଜିନ୍ନତକୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଶରୀରରେ ଲଗାଯାଇଥିବା ରେଡିଓ କଲାରକୁ ଖୋଲାଯିବ। ଏ ସମ୍ପର୍କରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗେଗିନେନି କହନ୍ତି
4: ଆମର ଟ୍ରାନ୍ସଲୋକେସନ ଯେତେବେଳେ ଆମେ ଆଣୁଛୁ ଟାଇଗରଟାକୁ ରେଡିଓ କଲର କରୁଛୁ ନୂଆ ଜାଗାରେ, ସେ ବେଶୀ ବୁଲେ, ତାକୁ ଟ୍ରାକିଂ କରିବା, ତାପରେ ତାଙ୍କର ଗତିବିଧି ନୋଟ କରିବା, ତାର ରକ୍ଷଣାବେକ୍ଷଣ ଦେଖିବାକୁ ଆମେ କଲର ଲଗାଉଛୁ। କିନ୍ତୁ କଲରଟା ପରମାନେଣ୍ଟ ଜିନିଷ ନାହିଁ, ତାଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ଆମର ପର୍ପସ୍ ସଲ୍ଭ ହେଲା ପରେ ତାକୁ ଖୋଲାଯିବ। ତେଣୁ ଆମେ ଜିନତ୍ ବିଷୟରେ ଆମର ସକ୍ସେସଫୁଲି ତାର ଲୋକାଲାଇଜ ହେଇଯାଇଛି ଶିମିଳିପାଳ ଭିତରେ, ଆଉ ମେଟିଂ ବି ହେଇକି ତାର ଛୁଆ ବି ଜନ୍ମ ହେଇଛି, ଛୁଆଟା

0: ଲଢୁଛନ୍ତି। ପରବର୍ତ୍ତୀ ସମୟରେ ଆଉ ଗୋଟେ ଯେହେତୁ ସବୁ ସେଟିଲ ହେଇଛି, ଗୋଟେ କାର୍ଯ୍ୟ ରହିଗଲା କି ତାକୁ କଲର କାଢିକି ତାକୁ ଇଏ କରିବାର ଅଛି, କେବେ କାଢାଯିବ। ଏବେ ବର୍ତ୍ତମାନ ବର୍ଷା ସମୟରେ ଆମେ କିଛି ଅପରେସନ କରିବୁ ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆମର କମିଟି ଅଛି, କମିଟିକୁ ଆମେ କହିଲା ପରେ ସେ କମିଟି ଡିସିସନ ଅନୁସାରେ ଆମେ ଖୋଲିବୁ। ତ ବର୍ଷା ପରେ ଆମେ ଯାହା ଡିସିସନ ନେବେ ସେ ଅନୁସାରେ ଆମେ ଖୋଲାଯିବ, ଆଉ ସେଟା ଅଟୋମେଟିକ ଖୋଲିଯିବ, ଆମେ ତାକୁ କୌଣସି ଧରିବା ଦରକାର ନାହିଁ।
1: ବାରିପଦାର ଶହୀଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସମାରୋହରେ ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଶକ୍ତି ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଛନ୍ତି। ଜିଲ୍ଲାରେ 6 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସମାରୋହରେ ସୁଭଦ୍ରା ଯୋଜନାରେ 3 ଜଣ ହିତାଧିକାରୀ ନିଜ ନିଜର ସଫଳତା କାହାଣୀ ବର୍ଣ୍ଣନା କରିଛନ୍ତି। ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ପାଇଁ କଟକଣା ଅବଧିକୁ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ସତର୍କତା ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ଜାରି କରାଯାଇଛି। ପ୍ରତ୍ୟେକ ସପ୍ତାହରେ ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ ଦିନ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଯିବା ଆସିବା ବନ୍ଦ ରହିବ। ଏହି ଦିନମାନଙ୍କରେ ଦ୍ୱାରଶୁଣୀ ଘାଟିକୁ ଯୋଡ଼ୁଥିବା ବାଙ୍ଗିରିପୋଷି ଏବଂ ବିଶୋଇ ପାର୍ଶ୍ୱରେ ଥିବା ପ୍ରବେଶ ପଥ ବନ୍ଦ ରହିବ। ସମସ୍ତ ଯାନବାହନ ଏବଂ ପଥଚାରୀ ଏହି ସମୟରେ ଯାତାୟତ କରିପାରିବେ ନାହିଁ। ବାରିପଦା ପୌରପାଳିକା ପକ୍ଷରୁ ଆୟୋଜିତ 3 ଦିନିଆ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଉଦ୍ଯାପିତ ହୋଇଯାଇଛି। ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ନବଚରଣ ମାଝୀ, ବିଧାୟକ ପ୍ରକାଶ ସୋରେନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ 55 ଜଣ ମହିଳାଙ୍କ ସମେତ 716 ଜଣ ରକ୍ତଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ସବୁବେଳେ ଲାଗିକି ରହିବ।
1: କଣ କରିବି ଅପା, କେତେବେଳେ ପାଗ ଜଗ ତ ଠିକ ରହୁନି, କେତେବେଳେ ଦିନରେ ବର୍ଷା ହେଲାଣି, କେତେବେଳେ ରାତିରେ ବର୍ଷା ହେଲାଣି, କେତେବେଳେ କଣ ଘରୁ ବାହାରିବି ବି ବୁଝିପାରୁନି। ଘରେ ବସି ବସି ଦିନ କଟିଯାଉଛି। ଆଉ ଚାଷୀବାସୀ ଲୋକ ଆମେ, ଚାଷ ନ କଲେ ଦି ମୁଠା ଖାଇବୁ କଣ, କଣ କରିବୁ କହିଲ ଅପା।
0: ହଇରେ ଦାମା।
1: ହଁ ଅପା।
0: ଆଉ ତମ ଭାରିଜାତ ଦି ଅକ୍ଷର ପାଠ ପଢିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ କରିଛନ୍ତି, ଭଲ ଖଟଣିଆ ପିଲାଟା, ସବୁବେଳେ କାମ ଦାମରେ ମନ। ସବୁଠାରୁ ବଡ଼ କଥା ହେଲା ତମ ସ୍ତ୍ରୀ ଦି ଅକ୍ଷର ପାଠ ପଢିଛନ୍ତି। ଆରେ କଥାରେ ପରା ଅଛି, ନାରୀ ହେଲେ ପାଠୋଇ, ଦେଶ ଯିବ ଆଗେଇ, ଘରର ମହିଳାମାନେ ମଙ୍ଗ ଧରିଥାନ୍ତି। ଆରେ ପାଣିରେ ପହଁରିବା ଠାରୁ ଆକାଶରେ ଉଡିବା ଯାଏ ସବୁ ତେରେ ପରା ନାରୀମାନେ ନା କଲେଣି।
1: ହଁ ପରା, ସେ ପା ଦି ଅକ୍ଷର ପାଠ ପଢିଛି ଅପା ବୋଲି ମତେ ସେ ବ୍ୟାଙ୍କ ଗଲେ କି କୋଉଠି ଅଫିସ ଗଲେ ସିଏ ମତେ ବହୁତ ସାହାଯ୍ୟ କରେ ଅପା, ଆଉ ମୋଠୁ ଟିକେ ଅଧିକା ପାଠ ପଢିଛି ବୋଲି ମତେ ସବୁ ବୁଝେଇକି କହିଦିଏ।
0: ଭଲ, ମହିଳାମାନେ ଯଦି ଆଗେଇବେ ତାହେଲେ ଆମର ଦେଶ ଆଗେଇବ। ନାରୀଟେ ଯଦି ଦି ଅକ୍ଷର ପାଠ ପଢିବ ତାର ପିଲାକୁ ସେ ପଢେଇ ପାରିବ, ଭଲ ମନ୍ଦ ବୁଝି ପାରିବ, ସୁବିଧା ଅସୁବିଧାରେ ବୁଦ୍ଧି ଖଟେଇକି ଦି ପଇସା ରୋଜଗାର କରିପାରିବ।
1: ହଁ ପରା,
0: ସେଇଥିପାଇଁ ମା ହଉଛି ପିଲାର ପ୍ରଥମ ଶିକ୍ଷକ। ହେଲେ ଦାମା, ଆଉ ତମର ଚାଷବାସ ଭଲରେ ଚାଲିଛି ତ?
1: କଣ ପାଗ ଜଗ ତ ଦେଖୁଛ ଅପା, କେମିତି ପଚାରୁଛ ଚାଷବାସ ଭଲ ଚାଲିଥିବ? ମୁଁ ଭାବୁଛି ଆଉ ଗୋଟେ କିଛି ଉପାୟ ଖୋଜନ୍ତି ରୋଜଗାରର ପନ୍ଥା ହେଲେ, ଆଉ ଟିକେ ପରିବାରଟା ଆମକୁ ଟିକେ ସୁରୁଖୁରୁରେ ଚଳନ୍ତା। ଓ ତାପରେ ସୁଖରେ ଶାନ୍ତିରେ ଆନନ୍ଦରେ ବସି ରୋଜଗାର ଆଉ ଆମ ଘରଣୀଙ୍କର ଆହାର ସୁଖରେ ଚାଲନ୍ତା ସଂସାର।
0: ହେଲେ ଦାମା, ତମେ ଗୋପାଳନ କରୁନ।
1: କଣ ଏତେ ରୋଜଗାର ହବ ପା?
0: ମଲା ଯା, ହେଲେ ପଶୁପାଳନ ପରା ଗୋଟେ ଲାଭଜନକ ବ୍ୟବସାୟ।
1: ତାହେଲେ ବଢିଆ ହେଲା, କଣ ଟିକେ କହୁନ କହୁନ, ମୁଁ ଟିକେ ଆଉ ଟିକେ ଅଧିକ ରୋଜଗାର ଚାହୁଁଛି ତ।
0: କହିବି କହିବି, ଏଇ ବାବଦରେ କଥା ହବା। ହେଲେ ସଞ୍ଜ ବୁଡ, ଗୋଟେ ଗୀତ ଶୁଣିବା, ତାପରେ କଥା ହବା।
1: ତାପରେ ଆଗକୁ କଥା ହବା।

0: ମନକୁ ପାଇଲା ତ?
1: ଓହୋ, ମନ ଜାଣି ଗୋଟେ ଗୀତଟେ ଦେଇଥିଲ ଅପା, ମନଟା ଅପୂର୍ବ ଶାନ୍ତି ପାଇଲା।
0: ହଁ, ଆଉ ଯୋଉ କିଛି ସମୟ ଆଗରୁ କହୁଥିଲ ବା ଗୋପାଳନ କଥା,
1: ତ ମୁଁ ଅନେଇକି ବଇଛି। ଆଉ
0: ହଇରେ ଦାମା, ସବୁ କାମକୁ ତମେ ଆଗୁଆ ଦାୟିତ୍ୱ ନଉଚ। ବର୍ତ୍ତମାନ ସମୟରେ ତମ ମାନଙ୍କର କାନ୍ଧରେ ଆମ ଦେଶ ନିର୍ଭର କରୁଛି। ବର୍ତ୍ତମାନର ଯୁବକ ଯୁବତୀ ମାନେ ଏବେ ଚାଷକୁ ଆପଣେଇଲେଣି। କେତେ ପ୍ରକାର ଚାଷ ଏନେ ଚାଷର ସଂଜ୍ଞା ବଦଳିଲାଣି। କି ଧାନ ଚାଷ, ପାନ ଚାଷ, ଛତୁ ଚାଷ, ମହୁ ଚାଷ, ଗୋପାଳନ, ମାଛ ଚାଷ, ଆରେ ସବୁ ଚାଷରେ ଲାଭ ରହିଛି। ଆରେ ଉଦ୍ୟୋଗୀ ପୁରୁଷଙ୍କୁ ଲକ୍ଷ୍ମୀ ମିଳେ। ସମସ୍ତଙ୍କୁ ପଚାରି ବୁଝିଲେ ସିନା ହବ, ଆମେ ଯେତେ ଜାଣିବା ସେତେ ଜିଣିବା।
1: ମୁଁ ସେଇଥିପାଇଁ ଚାହୁଁଛି ଯେ ପଶୁପାଳନ ବିଷୟରେ ତମେ ଯୋଉ କହୁଥିଲ ଟିକେ ଆଗରୁ, ସେ ବିଷୟରେ ଟିକେ ନିକି ଜାଣିବା ପାଇଁ।
0: ଆଉ ଯଦି ଆମେ ଗାଈ ରଖିବା, କେମିତି କଣ ତାର ଯତ୍ନ ନବା, ସେସବୁ ଯାଇକି ଆମେ ଯଦି ପ୍ରାଣୀ ବିଜ୍ଞାନ କେନ୍ଦ୍ରରେ ବୁଝିବା, ତାହେଲେ ହବନି? ସବୁ କାମକୁ ଆମେ ଯଦି ଆଗେଇ ଯିବା ତାହେଲେ ହବ। ସବୁଥିରେ ଆମେ ଯିବା, ବୁଝିବା, ତାପରେ ପରାମର୍ଶ ଆଣିବା, ଯଦି ସେଇ ଚାଷଟାକୁ କରିବା ତାହେଲେ ଲାଭ ହବନି? ମତେ କହୁନା।
1: ହଁ ହଁ, ହବ ଅପା।
0: ଦି ତିନିଟା ଗାଈ ତମେ ତ ରଖିଛ, ହେଲେ ଆଜି ଆମର ସେଇ ବିଷୟରେ ରହିଛି ଆଲୋଚନା, ଗର୍ଭିଣୀ ଗାଈର ଯତ୍ନ।
1: ଆଚ୍ଛା, ଯଦି ମୋର ଗାଈ ଗୁଡାକ ଠିକ ରହିବେ ଆଉ ସେ ଆପେ ଆପେ ହିଁ ଭଲ କ୍ଷୀର ଦେବେ, ମୋର ରୋଜଗାର ବି ବଢିବ।
0: ଏ ବିଷୟରେ ଆଲୋଚନା କରିବେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବୀରକିଶୋର ପରିଡ଼ା। ଆଉ ମହାଶୟ ତ ଆସିଲେଣି, ମୁଁ ଆଲୋଚନା କରୁଛି, ବସି ଶୁଣିବା।
1: ହଁ ହଁ, ଚାଲ ଶୁଣିବା।
0: ପରିଡ଼ା ବାବୁ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
2: ନମସ୍କାର।
0: ଆଜି ଆମେ ଯୋଉ ଆଲୋଚନା ରଖିଛେ ଗର୍ଭିଣୀ ଗାଈର ଯତ୍ନ, ଆମେ ତ ଗାଈର ଯତ୍ନ ନବା, ବିଶେଷ କରି ଆମେ ଗର୍ଭିଣୀ ଗାଈର ଯତ୍ନ ଆହୁରି ବିଶେଷ ଭାବରେ ଆମେ ଧ୍ୟାନ ଦେବା ଦରକାର। କାରଣ ଗର୍ଭିଣୀ ଗାଈଟେ ଗୋଟେ ସୁସ୍ଥ ବାଛୁରୀରେ ଜନ୍ମ କରିଥାଏ ଏବଂ ପଶୁପାଳନ ଏକ ଲାଭଜନକ ବ୍ୟବସାୟ। ଆମର ଅନେକ ଯୁବପିଢ଼ି ଗୋପାଳନ କରିବାକୁ ଆଗ୍ରହୀ ହେଲେଣି। ଏଇ ଯୋଉ ଗର୍ଭିଣୀ ଗାଈର ଯତ୍ନ, ଏବେ ବର୍ତ୍ତମାନ ସମୟରେ ଏହାକୁ ଆମେ କାହିଁକି ଗୁରୁତ୍ୱ ଦେବା?
2: ବର୍ତ୍ତମାନ ସରକାର ଆମ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଗୋ ସମ୍ପଦର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ତା ଭିତରେ ମୁଖ୍ୟମନ୍ତ୍ରୀ କାମଧନ ଯୋଜନା ଗୋଟିଏ ଅନ୍ୟତମ। ଏ ସମୟରେ ଆମର ଯୋଉ ମୂଲ୍ୟବାନ ଗାଈଗୋରୁ ସବୁ ଗାଁ ଗହଳିରେ ରହିଛନ୍ତି, ଗାଈ ହେଉ ବା ମଇଁଷ ହେଉ, ତାହାର ଯତ୍ନ ନେବା ନିହାତି ଆବଶ୍ୟକ। କାରଣ ସେ ଗାଈଗୋରୁ ଏବେ ତାର ମୂଲ୍ୟ ଦୃଷ୍ଟିରୁ ଦେଖିଲେ ପ୍ରାୟ 50ରୁ ଅଧିକା ଟଙ୍କା ହେଲାଣି। ପ୍ରାକୃତିକ ସମୟରେ, ବିପର୍ଯ୍ୟୟ ସମୟରେ ବା ଅନ୍ୟାନ୍ୟ ସମୟରେ ଆମକୁ ତାକୁ ବିଶେଷ ଗୁରୁତ୍ୱ ଆରୋପ କରିବାକୁ ପଡ଼ିବ, ଧ୍ୟାନ ଦେବାକୁ ପଡ଼ିବ, ତାର ଯତ୍ନ ନେବାକୁ ପଡ଼ିବ। ଗାଈ କହିଲା ମାନେ ଆମେ ତାର ପର୍ଣ୍ଣା ସହିତ ଗାଈ ମୁହଁରେ କ୍ଷୀର ଯୋଉ କହନ୍ତି, ଗାଈ ମୁହଁରେ ଘାସ ଦେଲେ ଗାଈର କ୍ଷୀର ସହିତ ତାର ପର୍ଣ୍ଣାର ଯତ୍ନ ଏବଂ ଗାଈର ଗର୍ଭଧାରଣରେ ବିଶେଷ ଯତ୍ନ ନେବା ଆବଶ୍ୟକ ନିହାତି ରହିଛି। ଗାଈ ମଣିଷ ପରି ଗାଈର ଗର୍ଭ ସମୟରେ ଯତ୍ନ ନେବାର କାରଣ ହେଉଛି ଯେ ଗୋପାଳକ ଗୋପାଳିକା ଭାବୁଛନ୍ତି ଯେ ନା, ଗାଈଟି ପ୍ରସବ କଲା ପରେ ଆମେ ସେହି ସମୟରେ ଅଧିକା ତାକୁ ଖାଇବାକୁ ଦେବା, ଦାନା ଦେବା, ଅଧିକା ଘାସ ଦେବା, ଯାହାଫଳରେ ଗାଈଟି ତାର ସୁସ୍ଥ ଅବସ୍ଥା ରହିବା ସହିତ କ୍ଷୀର ଅଧିକା ଦେବ। କିନ୍ତୁ ସେଭଳି ଭାବନା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ନୁହଁ ବା ଭୁଲ। କାରଣ ଗାଈର ଗର୍ଭ ସମୟରେ ଆପଣ ଯଦି ସୁଷମ ଖାଦ୍ୟ ସହିତ ଘାସ, ତାର ପାନୀୟ ଜଳ, ତାର ସମସ୍ତ ବ୍ୟବସ୍ଥା କରିଥିବେ, ତାହେଲେ ସେ ଗର୍ଭିଣୀ ଗାଈ ସୁସ୍ଥ ରହିବା ସହିତ ତାର ପ୍ରସବ ସମୟରେ ସୁସ୍ଥ ବାଛୁରୀ ଜନ୍ମ କରାଇବ। ଗାଈର ଯୋଉ ଅବସ୍ଥା, ତାର ଯୋଉ ଗଠନ, ଶାରୀରିକ ଗଠନ ଠିକ ସହିତ ତାର ପହ୍ନାର ଗଠନ ମଧ୍ୟ ଠିକ ହେଇଥିବ, ଯାହାଫଳରେ ଗୋଟେ ଗାଈ ଯେତିକି ତାର ଦୁଗ୍ଧ ଦେବା କ୍ଷମତା ରହିବା କଥା ସେହି ଅନୁସାରେ ସେ ଦୁଗ୍ଧ ଦେବ ଏବଂ ତାର ଉତ୍ପାଦନ ଉତ୍ପାଦକତା ଶକ୍ତି ମଧ୍ୟ ବୃଦ୍ଧି ପାଇବ। ଯଦି ଆମେ ଯତ୍ନ ବିଶେଷ ଭାବେ ନବା, ଆମର ଖାଦ୍ୟଠାରୁ ଆରମ୍ଭ କରି ତାର ପରିବେଶ, ତାର ରହିବା ବାସସ୍ଥାନ, ସବୁ ପ୍ରକାର ଆମେ ଯଦି ଯତ୍ନ ନବା, ତାହେଲେ ନିଶ୍ଚିତ ଗୋଟେ ଭଲ ସୁସ୍ଥ ବାଛୁରୀ ପାଇବା ଏବଂ ସେଇ ଗାଈଠାରୁ ମଧ୍ୟ ଅଧିକ ଦୁଗ୍ଧ ପାଇପାରିବା। ଆମେ କେବଳ ଗାଈଟା ଜନ୍ମ କଲା ପରେ ଆମେ ତାକୁ ଖାଇବାକୁ ଦେଇକି ସାଙ୍ଗେ ସାଙ୍ଗେ କ୍ଷୀର ଦୁଇଁବା, ଅଧିକା କ୍ଷୀର ଦେବ ବା ବାଛୁରୀଟି ଆଡେ ତାର ସୁସ୍ଥ ନଥିବ, ଲାଭ କଣ ଅଛି?
0: ଆଚ୍ଛା, ଗୋଟେ ଗାଈଟେ ଗର୍ଭିଣୀ ହେଲା ବୋଲି ଆମେ ଜାଣିବା କେମିତି, କଣ କଣ ଲକ୍ଷଣ ଆମେ ଦେଖିବା? ବର୍ତ୍ତମାନ ଅନେକ

0: ଯୁବପିଢ଼ି ଗୋପାଳନ କରିବାକୁ ଆଗ୍ରହୀ ଅଛନ୍ତି, ତ ଯେହେତୁ ଆପଣଙ୍କର ବହୁତ ଅଭିଜ୍ଞତା ରହିଛି, ଆପଣ ଏ କ୍ଷେତ୍ରରେ ଅନେକ ବର୍ଷ ଧରି କାମ କରିଛନ୍ତି, କେମିତି କଣ ଜାଣିବେ ସବୁ ଏସବୁ ଲକ୍ଷଣ ରହୁଛି ବୋଲି?
1: ଗାଈ ପ୍ରଥମ ଯେତେବେଳେ ପ୍ରସବ କଲା ପରେ 21 ଦିନ ପରେ ଗରମ ଆସିଥାଏ, ତାପରେ ପ୍ରତି 21 ଦିନ ସେ ରିପିଟେସନ କରେ, 21ରୁ 42, 42ରୁ ତାପରେ ପୁଣି 21 ମିଶିବ 63, ଏଇଭଳିଆ ହେଇକି ତାର ସାଇକେଲଟା ଚାଲିଥାଏ। ତେଣୁକରି ଆମେ ବୈଜ୍ଞାନିକ ମାନେ ଦେଖିଛନ୍ତି ବା ଆମେ ମଧ୍ୟ ଏଇ କ୍ଷେତ୍ରୀୟ ସ୍ତରରେ ଆମେ ପରୀକ୍ଷା କରି ଦେଖିଛୁ, ଯୋଉ ଗାଈ ଗୁଡିକ ଜନ୍ମ କଲା ପରଠାରୁ 60ରୁ 90 ଦିନ ଭିତରେ ଯଦି କୃତ୍ରିମ ପ୍ରଜନନ କରାଯିବ ତାହେଲେ ସେ ଗାଈଟି ମାନେ ତାର ଗର୍ଭଧାରଣ କ୍ଷମତା ମଧ୍ୟ ରହିବ, 100% ରହିବାର ସମ୍ଭାବନା ରହିଛି। ଯୋଉ 90ରୁ 120 ଦିନ ବା ଅଧିକା ଦିନ ପରେ ଆମେ ଯଦି ଗାଈକୁ କୃତ୍ରିମ ପ୍ରଜନନ କରି ଗର୍ଭଧାରଣ କରିବା ତାହେଲେ ଗାଈଟା ଲେଉଟିବାର ଚାନ୍ସ ଅଛି। ତା କାରଣ ହେଉଛି ଗାଈଟି ଜନ୍ମ ପ୍ରସବ କଲା ପରେ କ୍ଷୀର ଦେଉଥିବା ଗାଈ ସେ ପ୍ରଚୁର ପରିମାଣରେ କ୍ଷୀର ଦେଇ ଚାଲିବ, ତେଣୁକରି ସେ କ୍ଷୀରରେ ଯୋଉ କ୍ୟାଲସିୟମ ମାଗ୍ନେସିୟମ ଯୋଉ ଭିଟାମିନ ସବୁ ତା ଦେହରୁ ପଳେଇବ, ସେ ତ ଛୁଆ ବା ଗର୍ଭ ପରବର୍ତ୍ତୀ ଯୋଉ ଭ୍ରୂଣ ରଖିବାର ବା ଗର୍ଭଧାରଣ କରିବାର ଶକ୍ତି ସେ ହରେଇ ବସିବ, ଯାହାଫଳରେ ଧୀରେ ଧୀରେ ଯେତେ ଲେଟ୍ କରିବେ ସେତେ ତାର ସମସ୍ୟା ଦେଖାଦେବ, ଗାଈଟି ଅସ୍ଥାୟୀ ବନ୍ଧାଦୋଷ ଦେଖାଦେବ, ଗାଈଟି ବାରମ୍ବାର ଲେଉଟେଇବ, ଗାଈରୁ ଯେହେତୁ ଶରୀରରୁ ତାର ବିଭିନ୍ନ ପ୍ରକାର ଭିଟାମିନ ତାର ଇଏ କ୍ୟାଲସିୟମ ଫ୍ୟାଲସିୟମ ଏଗୁଡ଼ା ସବୁ ଅଭାବ ହୋଇଯାଏ। ତେଣୁକରି ସେ ସମୟରେ ଆମେ ଯେତେ ଶୀଘ୍ର ଯୋଉ 60ରୁ 90 ଦିନ କହିଲି ଆପଣ 2ଟା ସାଇକେଲ ପରେ ତୃତୀୟ ସାଇକେଲ ଠାରୁ ଆରମ୍ଭ କରି 2-3 ମାସ ଭିତରେ ଯଦି ଦେଇଦେବା କୃତ୍ରିମ ପ୍ରଜନନ କରିବା ତାହେଲେ ନିଶ୍ଚିତ ଆମର 100% ଗର୍ଭ ରହିବାର ସମ୍ଭାବନା ରହିଥାଏ। କିନ୍ତୁ ଏଇଠି କଣ ହଉଛି ନା ଚାଷୀ ଭାଇମାନେ ଭାବୁଛନ୍ତି ମୋ ଗାଈଟି 10 ଲିଟର ବା 8 ଲିଟର କ୍ଷୀର ଦଉଛି, ଯଦି ତୁରନ୍ତ ଏତେ ଶୀଘ୍ର ତାକୁ ମୁଁ ପ୍ରଜନନ ବ୍ୟବସ୍ଥା କରିଦେବି କାଳେ ସେମାନଙ୍କ ଗାଈର କ୍ଷୀର କମିଯିବ।
0: ଏଇଟା କଣ ଦେଶୀ ଗାଈ ଆଉ ଆମର ଯୋଉ ବିଦେଶୀ ଗାଈ ବା ଆମର ଯୋଉ ହାଇବ୍ରିଡ୍ ଗାଈ ସମସ୍ତଙ୍କ ପାଇଁ ସମାନ?
1: ଯଦି ବିଦେଶୀ ଗାଈ ଶଙ୍କର ଗାଈ ବା ଉନ୍ନତ ଜର୍ସୀ ଗାଈ କଥା କହିବା, 1.5 ବର୍ଷ ହେଇଗଲା ମାନେ ତାଙ୍କର ପ୍ରଜନନ କ୍ଷମ ହଉଛନ୍ତି, ଗାଈ ଗରମ ଆସୁଛନ୍ତି ବା ଛଡ଼ା ଗରମ ଆସୁଛି, ତାପରେ ଗରମ ଆସିଲା ପରେ ଆମେ କୃତ୍ରିମ ପ୍ରଜନନ କରିବା, ଆମେ ବର୍ଷକୁ ଗୋଟିଏ ଛୁଆ ଆମେ ତାକୁ ପ୍ରସବ କରିବା ପାଇଁ ବ୍ୟବସ୍ଥା କରିବା, ପ୍ରତି ଗାଈ ଯେମିତି ବର୍ଷକୁ ଗୋଟିଏ ଲେଖା ଛୁଆ ଦେବ, ଯଦି ସେଥିରୁ ଯଦି ବ୍ୟତିକ୍ରମ 2-3 ବର୍ଷରେ ଥରେ ଛୁଆ ଦେବ ତାହେଲେ ଚାଷୀଟି ସମସ୍ୟାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ, କ୍ଷୀର କମିଯିବ ଏବଂ ଗୋଟା ଦୁଶ୍ଚିନ୍ତା ରହିବ। ଜର୍ସି ଗାଈ କଥା କହିବା, ଜର୍ସି ଗାଈ କ୍ଷେତ୍ରରେ ସେମାନଙ୍କର ଡିଲେ ହେଇଯାଉଛି, ତାଙ୍କର କାରଣ ସେମାନେ ବାହାରେ ଚରି ବୁଲି ଆସୁଛନ୍ତି ଏବଂ ତାଙ୍କର ଯୋଉ ଜିନିୟ ଗୁଣ ଯୋଉ ଗୁଣସୂତ୍ରର ଯୋଉ ଗୁଣ ରହିଛି ଯେ ଦେଶୀ ଗାଈ 2.5 ବର୍ଷ ପରେ ମାନେ ବଡ଼ ହେବ ଏବଂ ହଁ ତାର ଗରମ ପ୍ରଜନନ କ୍ଷମତା ସେ ତାର ଧାରଣ କରିବ, କାହିଁକିନା ସେମାନେ ଜଲ୍ଦି ଜଲ୍ଦି ବଢ଼ିଥାନ୍ତି, ସେମାନେ ଯାହାଫଳରେ 200 କେଜି ବଡି ୱେଟ୍ ମିନିମମ୍ ହେଲେ ଗୋଟେ ଗାଈ ପଣିଆ ହେବ ବା ଛଡ଼ା ପଣିଆ ହେବ ତାକୁ କୃତ୍ରିମ ପ୍ରଜନନ କରାଯିବ। କିନ୍ତୁ ଦେଶୀ ଗାଈ ସେତେବେଳକୁ 2 ବର୍ଷ ବେଳକୁ ତାଙ୍କର ସ୍ଲୋ ଗ୍ରୋଥ କମ୍ କମ୍ ବୃଦ୍ଧି ଯୋଗୁଁ ସେମାନେ ଏତେଟା 200 କେଜି ବଡି ୱେଟ୍ ବା ଶାରୀରିକ ଓଜନ ହାସଲ କରିବା ସହଜ କଥା ହୁଏନି, ତେଣୁ ତାଙ୍କ କ୍ଷେତ୍ରରେ 2.5 ବର୍ଷ 3 ବର୍ଷ ପର୍ଯ୍ୟନ୍ତ ସମାନ ହେଇଥାଏ। ଏଇ ହେଉଛି ଆମର ଡିଫରେନ୍ସ, କିନ୍ତୁ କଥା ହେଉଛି ଦେଶୀ ଗାଈ ତାହାର ମହତ୍ତ୍ୱ ଅଲଗା, କାହିଁକିନା ଥରେ ସେମାନେ ଇଏ କଲେ ତାଙ୍କର ବିଶେଷ ଯତ୍ନ ନଥାଏ, ତାଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକା, ସେମାନେ କମ୍ ଖାଦ୍ୟରେ ସେମାନେ ଚଳିଯାନ୍ତି, ବାହାରେ ଚରି ବୁଲି ଖାଇଲେ ଯେତିକି କ୍ଷୀର ଦେଲା ଦିନକୁ ମାନେ 2 ଲିଟର 2.5 ଲିଟର ଦେଲେ ତ ବହୁତ କଥା। ଓଡ଼ିଶା ପ୍ରଜାତିରେ ଯୋଉ ଅଛି ବିଞ୍ଝାରପୁରୀ ଗାଈ ବା ଆମ ଚିଲିକା ମଇଁଷି ଅଛି ବା ଆମର ଘୁମସୁରୀ ମୋଟୁ ଏସବୁ ପ୍ରଜାତିର ଯୋଉ ଦେଶୀ ଗାଈ ପ୍ରଜାତିର ଅଛନ୍ତି ବିଞ୍ଝାରପୁରୀ ଗାଈ, ଏ ପ୍ରାୟ 3ରୁ 5 ଲିଟର ପର୍ଯ୍ୟନ୍ତ କ୍ଷୀର ଦଉଛନ୍ତି ଦେଶୀ ଗାଈ, ଚିଲିକା ମଇଁଷି ମଧ୍ୟ 7-8 ଲିଟର କ୍ଷୀର ଦଉଛନ୍ତି, ଆଉ ଯୋଉ ଗାଈ ଗୁଡାକ ରହିଲା ସେମାନେ ପ୍ରାୟ 0.5 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି। ତେଣୁ ଏଇସବୁ ରିଜନାଲ ଭାରିଏସନ ଆଞ୍ଚଳିକ ଭାରସାମ୍ୟତା ବା ଡିଫରେନ୍ସ ରହିଥାଏ ଯେ ଗାଈଟି ଆମେ 2 ମାସ ହେଲେ ତାକୁ କୃତ୍ରିମ ପ୍ରଜନନ କରିବା, କୃତ୍ରିମ ପ୍ରଜନନ କଲା ପରେ ଗର୍ଭ ରହିଲା କି ନାହିଁ ଆମେ ତାକୁ ଦେଖିବା, ସେ 2 ମାସ ପରେ ତାର ବାହ୍ୟ ଲକ୍ଷଣ ଜଣାପଡ଼ିବ। ପ୍ରଥମ ଗାଈ ବା ଛଡ଼ାଟି ଭାରି ଚିକ୍କଣ ଦେଖାଯିବ, ତାର ରଙ୍ଗ ଧୀରେ ଧୀରେ ପରିବର୍ତ୍ତନ ହେବ ଏବଂ ଶାରୀରିକ ଓଜନ ଧୀରେ ଧୀରେ ମଧ୍ୟ ବୃଦ୍ଧି ପାଇବ।
0: କେତେ ହବ ସାର
1: ଶାରୀରିକ ଓଜନ? ବଢି ବଢି ଆପଣଙ୍କର 210-20-30 ଏଇଭଳିଆ ଭିତରେ ହବ, ତେଣୁ ଧୀରେ ଧୀରେ ତାର ଶାରୀରିକ ଓଜନ ମଣିଷ ପରି ତାର ମଧ୍ୟ ବୃଦ୍ଧି ପାଇବ ଏବଂ ବେଳେବେଳେ ମୋଟା ଲାଳ ଫଳ ବି ଦେହରୁ ଆସିବ। ଆଉ ବେଳେବେଳେ ଚାଷୀ ଭାଇମାନେ କନଫ୍ୟୁଜନ୍ ଅଛନ୍ତି ଯେ ବେଳେବେଳେ ଲାଳ ପକଉଛି ତେଣୁ କାଳେ ପୁଣି ଗରମ ଆସିଲା କି, କିନ୍ତୁ ଗର୍ଭଧାରଣ ସମୟରେ ବି ବେଳେବେଳେ ଲାଳ ପଡ଼ିଥାଏ, କିନ୍ତୁ ତାର ଧୀରେ ଧୀରେ ପହ୍ନାର ବିକାଶ ହବ, ଶାରୀରିକ ବିକାଶ ହବ, ରଙ୍ଗ ପରିବର୍ତ୍ତନ, ଗୋଟା କଳା ଗାଈ ସେ ଧୀରେ ଧୀରେ କସରା ହେଇକି ଆସିବ, ନାଲି ସତ ଲାଲ ଭଳିଆ ହେଇକି କଲର୍ ଦେଖାଯିବ, କି ଧଳା ଗାଈ ଧୀରେ ଧୀରେ

0: ଓସରା ହେବ, ରଙ୍ଗରେ ବି ଟିକେ ବାହାର ପରିବର୍ତ୍ତନ ହେବ, ତା ଚର୍ମର ଯୋଉ ମସୃଣତା ମଧ୍ୟ ଚିକ୍କଣ ହେଇଯିବ ଏବଂ ସୁନ୍ଦରିଆ ଗାଈଟି ଦେଖାଯିବ। ବେଳେବେଳେ କଣ ହୁଏ ତାର ପତଳା ବେଳେବେଳେ କୋଷ୍ଠକାଠିନ୍ୟତା ମଧ୍ୟ ଦେଖାଯିବ, କିନ୍ତୁ ଥଣ୍ଡା ବି ବେଳେବେଳେ ଯେମିତି ମଣିଷକୁ ହଉଛି ତାକୁ ମଧ୍ୟ ଥଣ୍ଡା ବି ରହିବ, ତେଣୁ କରି ତାକୁ ଯଦି ଯତ୍ନ ନିଆଯିବ ସେ ସବୁ ଠିକ୍ଠାକ୍ ହେଇକି ରହିବ। ଏସବୁ ସାଇଡି ଲକ୍ଷଣ ଅନୁସାରେ ଯୋଉ ଟିକେ ବାହାରିବ ତାକୁ ଆମେ ଲକ୍ଷଣ ଅନୁସାରେ ଟିକେ ଚିକିତ୍ସା କରିଦେଲେ ସେ ମଧ୍ୟ ଠିକ୍ ରହିବ। ତେଣୁ ଇଏ ହଉଛି ଆମେ ବାହ୍ୟ ଲକ୍ଷଣ ଦେଖି ଆମେ ଗୋଟେ ଗାଈ ବା ଛଡା ଗର୍ଭ ଅଛି କି ନାହିଁ ଆମେ ତାକୁ ଜାଣିପାରିବା।
1: ଆଉ ଗୋଟିଏ କଥା, ଗୁହାଳରେ କେତେ ଗାଈ ମଇଁଷି ବାଛୁରୀ ସବୁ ଥିବେ, ଆମେ ଯଦି ଗର୍ଭିଣୀ ଗାଈଟେ ରହିଲେ ଆମେ ଜାଣିଲେ ତାକୁ ଅଲଗା ରଖିବା?
0: ଅଧିକା ଗାଈ ଆମେ 50-100 ରଖୁଛେ ବା ଅଧିକା ରଖୁଛେ, 20 ଗାଈ ରଖୁଛେ, ସେଠି କଣ ହଉଛି ଗର୍ଭ ଗାଈଟା ଯଦି ପାଖ ଗାଈ ସାଙ୍ଗରେ ମିଶିକି ରହିଲା ଆର ଗାଈଟି ତାକୁ ଯଦି ନାତଟି ମାରିଦବ ଅସୁବିଧା ହବ, ବା କୌଣସି ବାହାର ଲୋକ ବାରମ୍ବାର ଆସିବ ବା କୌଣସି ଗୋଟା ବିଚଳିତ ହବ ସେ ଗାଈଟି ଅନ୍ୟ ଗାଈର ବିଚଳିତତା ଦେଖିକି, ତେଣୁକରି ସେ ଡରି ଯାଇପାରେ, ଡରିବ ଇଏ ହବ, ତେଣୁକରି ସେ ସମୟରେ ଘରେ ତାକୁ ଯଦି ସ୍ୱତନ୍ତ୍ର ବିଛଣା ଭଳିଆ ନଡ଼ା କପାଳ ଏସବୁ ଦେଇକି ତାକୁ ରଖେଇବା। ଆଜିକାଲି ରବର ମ୍ୟାଟ୍ ସବୁ ମିଳୁଛି ତାକୁ,
1: ପ୍ଲାଷ୍ଟିକ ମ୍ୟାଟ୍
0: ବିଭିନ୍ନ ପ୍ରକାର ହେଲାଣି, ତାକୁ ଯଦି ପକେଇବା। ଗୁହାଳରେ ଚଟାଣ ମଧ୍ୟ ଟିକେ ଖଦ ଖଦଡିଆ ରହିବା ଦରକାର, ସ୍ୱତନ୍ତ୍ର ବିଛଣା ରଖିବା ଦରକାର, ଏବଂ ଅନ୍ୟ ଗାଈଠାରୁ ତାକୁ ଅଲଗା ଯଦି ପାଳନ କରିବେ ସେମାନେ ସୁରକ୍ଷିତ ରହିବେ, ଏବଂ ସେଇ ଗାଈ ପାଇଁ ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର। ଗାଈ ବା ଛଡା ଗର୍ଭ ରହିଛି ତାକୁ ଆମେ ଯଦି କେତେବେଳେ ରାତିରେ ପ୍ରସବ କରିବ ଗୋଡ ବା ମୁଣ୍ଡ ବାହାରୁଛି ତାକୁ ସାଙ୍ଗେ ସାଙ୍ଗେ ଆମକୁ ତାକୁ ସାହାଯ୍ୟ କରିବାକୁ ପଡିବ, ଡାକ୍ତରଙ୍କ ସାହାଯ୍ୟ ନେବାକୁ ପଡିବ, ତେଣୁ ସେ ସମୟରେ ରାତି ସମୟରେ ହଉ ବା ଦିନ ସମୟରେ ଏ ଗର୍ଭ ଯୋଉ ଗାଈ ପ୍ରସବ କରିବାକୁ ଯାଉଛି ତାହା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର।
1: କହିବାକୁ ଗଲେ ଅଦିନିଆ ବର୍ଷା ବି ଲାଗି ରହିଛି, କେମିତି କଣ ତାହାର ଯତ୍ନ ନେବା?
0: ଦେଖନ୍ତୁ ଅଦିନିଆ ବର୍ଷା ହଉଛି, କେତେବେଳେ ଜୋରେ ବର୍ଷା ହଉଛି, କେତେବେଳେ
1: ଦିନରେ
0: ଗୁଳୁଗୁଳି ରାତିରେ ବର୍ଷା, କିଛି କହୁନି କୋଉ ଜାଗାରେ କେତେବେଳେ ଅଚାନକ ବର୍ଷା ବର୍ଷିକି ପଡୁଛି ତାର ଠିକଣା ନାହିଁ।
1: ଚାଷୀଟେ ଚାଷ କରିଥାଏ ଲାଭ ଉଦ୍ଦେଶ୍ୟରେ,
0: ଲାଭ ଉଦ୍ଦେଶ୍ୟରେ, କିନ୍ତୁ ଏ ବର୍ତ୍ତମାନ ଶ୍ରାବଣ ଆସି ଭାଦ୍ରବ ପହଞ୍ଚିଗଲାଣି, ତଥାପି ବନ୍ୟା ଆମକୁ ଦଳଗଞ୍ଜ କରୁଛି, ତେଣୁକରି ଏ ବନ୍ୟା ସମୟରେ ଯୋଉ ବନ୍ୟାଞ୍ଚଳରେ ଯୋଉ ଗାଈଗୁ ରହିଛନ୍ତି ସେମାନେ ଗର୍ଭ ଗାଈ ବି ଅଛନ୍ତି ତାଙ୍କୁ ମଧ୍ୟ ତାର ଖାଦ୍ୟ ଯେତିକି ରିଲିଫ ଖାଦ୍ୟ ଯାଉଛି ତାକୁ ଦିଅନ୍ତୁ, ବାସି ଖାଦ୍ୟ ଦେବେନି, ଏବଂ ସୁଷମ ଖାଦ୍ୟ କହିଲେ ଆମର ଯୋଉଟା ବିଶେଷତଃ ଆମର ମକା ହେଲା ଗାଈଗୋରୁଙ୍କ ମୁଖ୍ୟ ଖାଦ୍ୟ, ମକା ତା ସହିତ ବିରିଚୁନି ମୁଗ ଚୁନି ଯଦି 50% ରଖିବା ତାର ଭରଣ ପୋଷଣ ପାଇଁ, ପୋଷଣ ଯୁକ୍ତ ଭରଣ ପୋଷଣ ଖାଦ୍ୟ ତାକୁ ଦେବା 0.5 kg 100 kg ବଡି ଗୋଟେ ହିସାବରେ, ଏବଂ ଯୋଉ ଗର୍ଭ ଗାଈ ଯୋଉ ରହିଛନ୍ତି ତାଙ୍କର ଗର୍ଭ ସମୟରେ 0.5 kg ଦରକାର ପଡିଲେ 2 kg ପର୍ଯ୍ୟନ୍ତ ଦାନା ବା ଖାଦ୍ୟ ଦେବା ଆବଶ୍ୟକତା ରହିଛି। ବନ୍ୟାଞ୍ଚଳରେ ଏତେ ଖାଦ୍ୟ କୋଉଠି ପାଇବେ ସେଟା ବି, କିନ୍ତୁ ମୁଁ ଆଶା କରୁଛି ବନ୍ୟା ସରିଗଲା ପର୍ଯ୍ୟନ୍ତ ଟିକେ କମ୍ ଖାଇବେ, ତାପରେ ଆମେ ତାକୁ ଭଲ ଭାବେ ଯେମିତି ଯାହା ବଜାର ରାସ୍ତାଘାଟ ଖୋଲିଗଲେ ଆମେ ନିଶ୍ଚିତ ତାକୁ ସୁଷମ ଖାଦ୍ୟ ତାକୁ ଆମେ ଦେବା, ଏବଂ ତାର ଯୋଉ ଗର୍ଭଧାରଣ ସମୟରେ ଯୋଉ କହିଲେ 0.5 kg 2 kg ପର୍ଯ୍ୟନ୍ତ ତାକୁ ବଢ଼ାଇବାକୁ ପଡିବ, ଏବଂ ତାର ପ୍ରତି 2.5 liter ପିଛା 1 kg ଦାନା ଦେବାକୁ ପଡିବ, ଗର୍ଭିଣୀ ଗାଈକୁ ଦେବାକୁ ପଡିବ, ଏବଂ ତାପରେ ଯୋଉ କ୍ଷୀର ଦେଉଛନ୍ତି ମନେକର 10 liter କ୍ଷୀର ଦେଉଛି, ପ୍ରତି 2.5 liter ପିଛା 1 kg ଦାନା ହିସାବରେ ସେ ବାବଦରେ ଆମକୁ ଦାନା ଦେବାକୁ ପଡିବ। ଯଦି ଆଡଭାନ୍ସ ଗର୍ଭ ଅଛି ତାହେଲେ ତାକୁ 1 kg ରୁ 2 kg ପର୍ଯ୍ୟନ୍ତ ଆମେ ଅଧିକା ତାକୁ ଦେବାକୁ ପଡିବ। ଏତଦ୍ ବ୍ୟତୀତ ସେଇ ଖାଦ୍ୟରେ ଆମକୁ ଆମର ଲୁଣ ମଧ୍ୟ ଦେବାକୁ ପଡିବ, 50-60 gram
1: ଆୟୋଡିନ୍
0: ଲୁଣ, ଆୟୋଡାଇଜ୍ ସଲ୍ଟ ମଧ୍ୟ ଦେବାକୁ ପଡିବ। ଏବେ ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ଖାଦ୍ୟରେ ଆମକୁ ଭିଟାମିନ୍ କ ଆଉ ଘ, ଭିଟାମିନ୍ ଏ ଆଉ ଡି ଏଇ ପରିମାଣ ଯେମିତି ତାକୁ ଦିଆଯିବ, ଆମ ଯୋଉ ଧାତବ ଲବଣ ମିଶ୍ରିତ ଯୋଉ ଭିଟାମିନ୍ ଗୁଣ୍ଡ ବା ଆମର ଯୋଉ ମିନେରାଲ ମିଶ୍ରିତ ଯୋଉ ଭିଟାମିନ୍ ପାଉଡର ତାକୁ ଡେଲି ଆମକୁ 50-100 gram ପର୍ଯ୍ୟନ୍ତ ଏମିତି ଖାଦ୍ୟରେ ତାକୁ ଦେବାକୁ ପଡିବ ଗର୍ଭ ଗାଈକୁ। ତେଣୁକରି ଯୋଉଠି ଆମର ଦେଖିବେ ବନ୍ୟାଞ୍ଚଳରେ ଦେଖନ୍ତୁ ଘାସ, ଘାସଟା ତ ଗାଈର ମୁଖ୍ୟ ଖାଦ୍ୟ, ଘାସ ଯୋଉଠି ନାହିଁ ସେଠି ଡାଳପତ୍ର ମଧ୍ୟ ବନ୍ୟାଞ୍ଚଳରେ ଗଛର ଡାଳପତ୍ର, ବାଉଁଶ ଗଛ ହେଲା, ଉସ୍ତପତ୍ର ହେଲା, ବରପତ୍ର ହେଲା, କି ଆମ୍ବ କି କଦଳୀ ପତ୍ର ଯୋଉଠି ଯାହା ଅଛି ଶାଳ ପତ୍ର ତାକୁ ଦେଇକି ତ ବଞ୍ଚେଇବାକୁ ପଡିବ, ତାକୁ
1: ପରିବେଶ
0: ପରିସ୍ଥିତି ପେଟ ପୁରା ତାକୁ ଖାଇବାକୁ ଦେବାକୁ ପଡିବ। ବନ୍ୟାଞ୍ଚଳରେ ବିଶେଷ ତ ପେଜ ତୋରାଣି ଯୋଉ ବଳୁଛି ବା ପନିପରିବା ଚୋପା ହଉଛି ତାକୁ ବାହାରେ ନଫା ପଡିକି ଗାଈଗୋରୁଙ୍କୁ ମାନେ ଦଉଛନ୍ତି ଆଉ ତାକୁ ମଧ୍ୟ ଦବାକୁ ପଡିବ, ଆମେ ତ ଦାନା ଯେହେତୁ ଅଭାବ ସେଠି ଅଛି। ତେଣୁ ଜଳବାୟୁର ଯୋଉ ପରିବର୍ତ୍ତନ ଯୋଗୁଁ ବର୍ଷାର ଅନିୟମତା, ଖରା, ଗ୍ରୀଷ୍ମ

0: ସମୟ ଯୋଉ ସେଥିରେ
1: ପ୍ରଭାବ ମଧ୍ୟ
0: ପାଣିପାଗ ଉପରେ ରହୁଛି, ତାପରେ ସେଇଥିପାଇଁ ତ ଋତୁକାଳୀନ ହିସାବରେ ଯୋଉ ଟୀକା ଦିଆହଉଥିଲା ଆଉ ବର୍ତ୍ତମାନ ସେଭଳି ପରିସ୍ଥିତି ହଉନି, ସେଭଳି ଦେଲେ ଆମକୁ ଅସୁବିଧା, କାହିଁକିନା ଗୋଟେ ଟୀକା ଦିଆହବ ଯଦି ତାର ପ୍ରତିରୋଧ ଶକ୍ତି 6 ମାସ ଥିବ କି ବର୍ଷେ ଥିବ ତାପରେ ପୁଣି ଟୀକା ତାକୁ ଦେବାକୁ ପଡିବ। ଆଉ ଆଗରୁ ଯୋଉ ଶୀତ ଋତୁରେ ବର୍ଷା ଋତୁରେ ବା ଗ୍ରୀଷ୍ମ ଋତୁରେ ଯୋଉ ଟୀକା ଦିଆଯାଉଥିଲା ସେମିତି ଆଉ ଟୀକା ଦିଆଯାଉନି, ତେଣୁକରି ବର୍ଷ ସାରା ଟୀକା ଦେବା ପାଇଁ ବର୍ତ୍ତମାନ ସରକାର ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ପାଣି ଚିକିତ୍ସା କେନ୍ଦ୍ରରେ ସାହାଣା ଟୀକା ଯୋଉ ବଡ଼ ବଡ଼ ଗାଈ ଗୋରୁଙ୍କୁ ହେଇଥାଏ, ମଇଁଷିକି ହେଇଥାଏ ସାହାଣା ରୋଗର ଟୀକା, ଆଉ ଛୋଟ ବାଛୁରୀ ଯୋଉ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ରହେ ସେଠି ବଜବୁଜିଆ ରୋଗର ଟୀକା, ଫାଟୁଆ ମଧ୍ୟ ଟୀକା, ଲମ୍ପି ସ୍କିନ୍ ବର୍ତ୍ତମାନ ଯୋଉ ଚର୍ମବିଣ୍ଡି ରୋଗ ତାର ମଧ୍ୟ ଟୀକା, ଏସବୁ ଆପଣଙ୍କର ଅନ୍ୟାନ୍ୟ ରୋଗ ସବୁ ଯୋଉ ରହିଛି ତାର ଟୀକା ମଧ୍ୟ, ଏଇଟା ଆନ୍ଥ୍ରାକ୍ସ ରୋଗର ଟୀକା, ଏସବୁ ସମୟରେ ଆମେ ଏଇ ଟୀକା ଗୁଡ଼ିକ ଯୋଉ ସରକାରଙ୍କ ଠାରୁ ଉପଲବ୍ଧ ଅଛି ତାକୁ ଆମେ ଯଦି ଦେଇଦେବା ତାହେଲେ ଆଉ ରୋଗଟା ଆସିବ ନାହିଁ। ପ୍ରାୟ ସରକାର ମାଗଣା କରିଛନ୍ତି, ସରକାରଙ୍କ ସୁବିଧା ରଖାଯାଇଛି ତାକୁ ଆମେ ନିହାତି ନେବା ଆବଶ୍ୟକ, କାରଣ ଟୀକା ଯଦି ଦେଇଦେବା ଆମେ ଖର୍ଚ୍ଚ ବହୁଳ ଯୋଉ ଚିକିତ୍ସା ହେଉଛି ସେଥିରୁ ମୁକ୍ତି ପାଇପାରିବା। ତାହେଲେ ଏଇ ଗର୍ଭ ସମୟରେ କୋଉ କୁର୍ମୀ ପୁଣି ଔଷଧ ଦିଆଯାଇପାରିବ, କେତେକ ଔଷଧ କମ୍ପାନୀ ଅଛି ଗର୍ଭ ସମୟରେ ଏଇ କୁର୍ମୀ ଔଷଧ ଦେଲେ କୌଣସି କ୍ଷତି କରିବ ନାହିଁ, ତେଣୁ ସେଇ କୁର୍ମୀ ଔଷଧ ତାକୁ ଦେବା। କମ୍ପାନୀର ତାର ସ୍ୱତନ୍ତ୍ର ରେକମେଣ୍ଡେସନ ଅଛି କୋଉ ଔଷଧ କମ୍ପାନୀ ତାର ଗର୍ଭ ସମୟରେ ଦେଇ ହେବ ବା ନ ଦେଇ ହେବ ସେ କଥା ମଧ୍ୟ, ଫେନ୍ ମେଣ୍ଡାଜ ଗୋଟେ ଔଷଧ ଗର୍ଭ ସମୟ ଦେଲେ ଭଲ, କି ଆମେ ପାଇପାରା ଜିନିଷ ଯୋଉ ବାଛୁରୀ ଦଉଛି ସେଗୁଡ଼ା ସବୁ କଥା, ତେଣୁକରି ଗର୍ଭ ସମୟରେ କୋଉ କୁର୍ମୀ ଔଷଧ କେମିତି ଦେଇ ହେବ ତାକୁ ଆମେ ଚିନ୍ତା କରିବା କଥା। ଗର୍ଭ ଡାକ୍ତରଙ୍କ ପରାମର୍ଶ ନେଇ ସେଇ କୁର୍ମୀ ଔଷଧ ଗର୍ଭ ସମୟରେ କୁର୍ମୀ ଔଷଧ ନ ଦିଆଯିବ ବୋଲି କିଛି ମାନେ ନାହିଁ, କୁର୍ମୀ ଔଷଧ ମଧ୍ୟ ଦେବାକୁ ପଡିବ, କାହିଁକିନା ବେଳେବେଳେ ଗାଈଟି ଅତି ଦୁର୍ବଳ ହେଇଯିବ ଝାଡ଼ା ପତଳା ହେଇକି କୁର୍ମୀରେ, ତା ପାଇଁ ମଧ୍ୟ ଏସବୁ ପ୍ରତିକାର କରିବାକୁ ପଡିବ।
1: ଆଜି ଆପଣଙ୍କୁ ଯୋଉ ଗୋପାଳକ ଭାଇ ଭଉଣୀ ମାନେ ଶୁଣୁଛନ୍ତି ତାଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ଆମର ଚାଷୀ ଭାଇ ତଥା ଗୋପାଳକ ମାନେ ମୂଲ୍ୟବାନ ଗୋ ସମ୍ପଦ ରଖୁଛନ୍ତି, ଗାଈ ଗୋରୁ ଆମର ବିଭିନ୍ନ ପ୍ରକାର ମଇଁଷି ମଧ୍ୟ ରଖିଛନ୍ତି, ଆମେ ଗାଁ ଗହଳିରେ ରହୁଛେ, ଆମେ ତାହାର ଗର୍ଭ ଗାଈର ଯତ୍ନ ବିଶେଷ ଧ୍ୟାନ ଦେବା ଦରକାର, ଏଇଟା ହଉଛି ଉଚିତ ସମୟ। ତାର ଯେତିକି ଯତ୍ନ ନବା
1: ସୁସ୍ଥ ବାଛୁରୀ
0: ପାଇବା ଏବଂ ଭଲ କ୍ଷୀର ଟିକେ ଅଧିକା ପାଇପାରିବା,
1: ଏଇ
0: ଗର୍ଭ ସମୟରେ ଯଦି ଭଲ ଖାଦ୍ୟ ତା ସୁଷମ ଖାଦ୍ୟ ତାର ଧାତବ ଲବଣ ଭିଟାମିନ ସବୁ ମିଶିକି ଘାସ ଫାସ ଯେତେ ଏଇ ସମୟରେ ଖାଇବାକୁ ଦେବା ତାହେଲେ ଗୋଟା ସୁସ୍ଥ ସବଳ ବାଛୁରୀ ପାଇବା ସହିତ ଅଧିକ ଦୁଗ୍ଧ ପାଇପାରିବା।
1: ବହୁତ ଭଲ କଥା ସାର୍, ଆପଣ ଆସିଲେ ଆମର ଷ୍ଟୁଡିଓକୁ ଏବଂ ଆମେ ଯେପରି ଭାବରେ ଆଲୋଚନା କଲେ କେମିତି କଣ ଆମେ ଗୋଟେ ଗର୍ଭିଣୀ ଗାଈର ଯତ୍ନ ନେବା, ଆଶା କରୁଛୁ ଯେଉଁମାନେ ଗୋପାଳନ କରୁଛନ୍ତି ବା କରିବାକୁ ମନ ବଳେଇଛନ୍ତି ନିଶ୍ଚୟ ଦିଗ ପ୍ରତି ଅବଗତ ହୁଅନ୍ତୁ, ଆଉ ନିକଟରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ଏବଂ ଡାକ୍ତରଙ୍କର ପରାମର୍ଶ ମୁତାବକ ଔଷଧ ଦିଅନ୍ତୁ। ତେବେ ଯାହା ହଉ ପରିଡ଼ାବୁ, ଆପଣ ଆସିଲେ ଏବଂ ଏତେ ସରଳ ଭାବରେ ଆମକୁ ବୁଝେଇ କହିଲେ ଗର୍ଭିଣୀ ଗାଈର ଯତ୍ନ, ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବିଶେଷ କରି ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: କଥା ତ ହେଲେ ଆଉ ବଜାରର ଭାଉ ଜାଣିବାନି?
1: ଆଉ ନ ଜାଣିଲେ ସେଇଟା କେମିତି ହବ?
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 38 ଟଙ୍କା, ପିଆଜ କିଲୋ ପ୍ରତି 46 ଟଙ୍କା, ଟମାଟୋ କିଲୋ ପ୍ରତି 23 ଟଙ୍କା, ଲଙ୍କା କିଲୋ ପ୍ରତି 62 ଟଙ୍କା, ରସୁଣ କିଲୋ ପ୍ରତି 190 ଟଙ୍କା, ଅଦା କିଲୋ ପ୍ରତି 100 ଟଙ୍କା, ଗାଜର କିଲୋ ପ୍ରତି 31 ଟଙ୍କା ଏବଂ ଭେଣ୍ଡି କିଲୋ ପ୍ରତି 37 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ଦାମାରେ
1: ହଁ ବା,
0: କଥାବାର୍ତ୍ତା ହେଲେ, ଆଲୋଚନା ଶୁଣିଲେ, ଗୀତ ଶୁଣିଲେ, ବଜାର ଭାଉ ତ ଜାଣିଲେ, ପାଣିପାଗଟା ଶୁଣିବା
1: ପାଣିପାଗ ଶୁଣିବା ନା ଆଉ।

0: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ଝଡ଼ ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି 30-40 କିଲୋମିଟର ପର୍ଯ୍ୟନ୍ତ ରହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି।
1: ଦାମା, ସମୟ ଇସାରା ଦେଲାଣି, ତାହେଲେ ଆଜିର କାର୍ଯ୍ୟକ୍ରମ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣେଇବେ। ରହୁଛୁ,
2: ନମସ୍କାର।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ବାଜି ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଉଦିତ ନାରାୟଣ ଏବଂ ହୀରା ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ମଳୟ ମିଶ୍ର। ଶେଷରେ ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀମାନେ ହେଲେ କୁମାର ପାପି ଏବଂ ତପୁ ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଶାନ୍ତ ପାଢ଼ୀ। ଚଳଚ୍ଚିତ୍ର ପ୍ରେମରୋଗୀ।

ହାତ ଧୋଇବା ଏକ ସରଳ ଓ ଅତ୍ୟନ୍ତ ଆବଶ୍ୟକୀୟ ସ୍ୱଚ୍ଛତା ଅଭ୍ୟାସ। ଆମ ହାତରେ ଥିବା ଜୀବାଣୁ ଖାଦ୍ୟ ଓ ଶରୀର ମାଧ୍ୟମରେ ବିଭିନ୍ନ ରୋଗ ସୃଷ୍ଟି କରିପାରେ, ତେଣୁ ଖାଇବା ପୂର୍ବରୁ, ଶୌଚାଳୟ ବ୍ୟବହାର ପରେ ଏବଂ ମଇଳା ବସ୍ତୁ ଛୁଇଁବା ପରେ ସାବୁନ ଓ ପାଣିରେ ଭଲ ଭାବରେ ହାତ ଧୋଇବା ଦରକାର। ନିୟମିତ ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧର ଏକ ସରଳ, ସହଜ ଓ ପ୍ରଭାବଶାଳୀ ଉପାୟ, ତେଣୁ ସମସ୍ତେ ଏହି ଅଭ୍ୟାସକୁ ପାଳନ କଲେ ଭଲ। ତେବେ ଆଜି ଆସନ୍ତୁ ହାତ ଧୋଇବା ଅଭ୍ୟାସ ରୋଗ

0: ବିରୋଧର ଏକ ସରଳ ଉପାୟ ଏ ସମ୍ପର୍କରେ ଆଲୋଚନା କରିବା ଶିଳ୍ପୀ ରଶ୍ମୀ ପଟ୍ଟନାୟକଙ୍କ ସହିତ। ମ୍ୟାଡାମ ନମସ୍କାର।
1: ନମସ୍କାର।
0: ଆଜି ଆମେ ଜାଣିବା ହାତ ଧୋଇବା ଅଭ୍ୟାସ ରୋଗ ପ୍ରତିରୋଧର ସରଳ ଉପାୟଟିଏ। ତେବେ ଆମେ ପ୍ରଥମେ ଜାଣିବା ଯେ ହାତ ଧୋଇବା କାହିଁକି ଆବଶ୍ୟକ।
1: ହାତ ତ ଧୋଇବା ଆମର ନିହାତି ଆବଶ୍ୟକ ଅଟେ, କାହିଁକି ନା ହାତ ହେଉଛି ଆମର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଦୈନନ୍ଦିନ କାମ କରିବା ସମୟରେ ହାତରେ ଅନେକ ପ୍ରକାରର ଜୀବାଣୁ ଲାଗିଥାଏ। ଅପରିଷ୍କାର ହାତ ମାଧ୍ୟମରେ ଜୀବାଣୁ ଶରୀରକୁ ପ୍ରବେଶ କରି ବିଭିନ୍ନ ରୋଗ ସୃଷ୍ଟି କରିପାରେ। ତେଣୁ ଠିକ୍ ସମୟରେ ସାବୁନ ଓ ପାଣିରେ ହାତ ଧୋଇବା ଏକ ସରଳ ଓ ପ୍ରଭାବଶାଳୀ ରୋଗ ପ୍ରତିରୋଧ ଉପାୟ। ହାତରେ ଥିବା ମଇଳା ଓ ଜୀବାଣୁକୁ ଦୂର କରି ରୋଗରୁ ରକ୍ଷା ପାଇବା ପାଇଁ ହାତ ଧୋଇବା ଆବଶ୍ୟକ ଅଟେ।
0: ତେବେ କେତେବେଳେ ହାତ ଧୋଇବା ଦରକାର ବୋଲି ଭାବନ୍ତି?
1: ଯେତେବେଳେ କି ଆମେ ଖାଇବାକୁ ଯିବା, ଖାଇବା ପୂର୍ବରୁ, ଯେତେବେଳେ କି ଆମେ ଶୌଚାଳୟ ବ୍ୟବହାର କରିବା ପରେ, ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ମଇଳା ବସ୍ତୁ ଛୁଇଁବା ପରେ ହାତ ଧୋଇବା ନିହାତି ଭାବରେ ଆବଶ୍ୟକ।
0: ତାହେଲେ ହାତ ଆମେ କିପରି ଧୋଇବା ଉଚିତ?
1: ପରିଷ୍କାର ପାଣି ଓ ସାବୁନ ବ୍ୟବହାର କରି ହାତର ତଳି, ପଛପଟ, ଆଙ୍ଗୁଳି ମଝି ଓ ନଖ ଚାରିପାଖକୁ ଭଲ ଭାବରେ ଘଷି ଧୋଇବା ଆବଶ୍ୟକ।
0: ତାପରେ ହାତ ଯଦି ଆମେ ନ ଧୋଇବା ତାହେଲେ କ'ଣ ଅସୁବିଧା ହେବ ବୋଲି ଭାବୁଛନ୍ତି?
1: ଆମେ ଯଦି ହାତ ନ ଧୋଇବା ତେବେ ହାତରେ ଥିବା ଜୀବାଣୁ କ'ଣ ହେବ ନା ଖାଦ୍ୟ କିମ୍ବା ମୁହଁ ମାଧ୍ୟମରେ ଶରୀରକୁ ପ୍ରବେଶ କରି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରିବ। ତେଣୁ କରିକିରି ଆମର ହାତ ନ ଧୋଇଲେ ତ ନିହାତି ଭାବରେ ଆମର ରୋଗ ଅସୁବିଧା ହେବ।
0: ତେବେ ହାତ ଧୋଇବା ଅଭ୍ୟାସର ମୁଖ୍ୟ ଲାଭ କ'ଣ ଏବଂ ହାତ ଧୋଇବା ପାଇଁ କ'ଣ ଆବଶ୍ୟକ?
1: ଏହା ଜୀବାଣୁର ପ୍ରସାର କମେଇଥାଏ ଏବଂ ଅନେକ ସଂକ୍ରାମକ ରୋଗରୁ ଆମକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ହାତ ଧୋଇବା ପାଇଁ ଆମର ପରିଷ୍କାର ପାଣି ଓ ସାବୁନ ଆବଶ୍ୟକ ଅଟେ।
0: ତ ହାତ ଧୋଇବାରେ ସାବୁନର ଭୂମିକା ତ ରହିଛି, ଖାଇବା ପୂର୍ବରୁ ହାତ କାହିଁକି ଧୋଇବା ଉଚିତ ବୋଲି ସମସ୍ତେ କହନ୍ତି, ଆଉ କ'ଣ ଦରକାର ହାତ ଧୋଇବା? ହାତ ନ ଧୋଇଲେ କ'ଣ ହବନି ମ୍ୟାଡମ୍?
1: ଦେଖନ୍ତୁ, ସାବୁନରେ ହାତର ମଇଳା ଓ ଅନେକ ଜୀବାଣୁକୁ ଦୂର କରିବାରେ ସାହାଯ୍ୟ କରେ। ତା ସହିତ ଆମେ ଯଦି ହାତ ନ ଧୋଇବା ତାହେଲେ ହାତରେ ଥିବା ଆମର ଜୀବାଣୁ ସବୁ ଆମ ଦେହକୁ ଯିବ କି ନାହିଁ, ଶରୀରକୁ ଯିବ, ଗଲା ମାନେ ଆମକୁ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ କରେଇବ। ତେଣୁ କରିକିରି ମାନେ ହାତରେ ଥିବା ଜୀବାଣୁ ଯେପରି ଖାଦ୍ୟ ସହିତ ଶରୀରକୁ ନ ଯାଏ ସେଥିପାଇଁ ଖାଇବା ପୂର୍ବରୁ ହାତ ଧୋଇବା ଉଚିତ।
0: ତ ମ୍ୟାଡ଼ମ୍, ଶୌଚାଳୟ ବ୍ୟବହାର କରିବା ପରେ ହାତ ଧୋଇବା ଜରୁରୀ କି?
1: ନିଶ୍ଚିନ୍ତ ଭାବରେ ଶୌଚାଳୟ ପରେ ତ ହାତ ଧୋଇବା ନିହାତି ଆମର ଆବଶ୍ୟକ ଅଟେ, କାହିଁକି ନା ଶୌଚାଳୟ ବ୍ୟବହାର ପରେ ହାତରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିପାରେ। ତେଣୁ ସାବୁନରେ ହ୍ୟାଣ୍ଡୱାସରେ ହାତ ଧୋଇବା ନିହାତି ଜରୁରୀ।
0: ହାତ ଧୋଇବା ଦ୍ୱାରା କେଉଁ ରୋଗର ଆଶଙ୍କା କମିଥାଏ?
1: ହାତ ଧୋଇବା ଦ୍ୱାରା ଯେପରିକି ଡାଇରିଆ, ଖାଦ୍ୟ ଜନିତ ଓ ଅନେକ ସଂକ୍ରାମକ ରୋଗର ପ୍ରସାର କମେଇବାରେ ଏହା ସାହାଯ୍ୟ କରିଥାଏ।
0: ହାତ ଧୋଇବାର ସନ୍ଦେଶ କ'ଣ ଦେବା ଦରକାର? ଆମେ
1: ପରିଷ୍କାର ହାତ, ସୁସ୍ଥ ଜୀବନ ଓ ହାତ ଧୋଇବା ହେଉ ଆମର ଅଭ୍ୟାସ, ଏଇଟା ଆମେ ସନ୍ଦେଶ ଦେବା।
0: ତାପରେ ହାତରେ ଆମର ଜୀବାଣୁ ଆସେ କେମିତି?
1: ହାତରେ ଯେମିତିକି ମଇଳା ଯଦି ଜିନିଷ ଆମେ ଧରିଥିବା, ମାଟି, ଅପରିଷ୍କାର ସ୍ଥାନ ଓ ଅନ୍ୟ ଦୂଷିତ ବସ୍ତୁ ଛୁଇଁବା ଦ୍ୱାରା ହାତରେ ଜୀବାଣୁ ଆସିଥାଏ। ତେଣୁ କରିକିରି ଆମେ ସବୁବେଳେ ପରିଷ୍କାର ରହିବା ବା ହାତ ବାରମ୍ବାର ଧୋଇବା ଅଭ୍ୟାସ କରିବା ଦରକାର।
0: ତ ହାତ ଧୋଇବା ଦ୍ୱାରା ପରିବେଶରେ କ'ଣ ପ୍ରଭାବ ପଡ଼େ?
1: ହାତ ଧୋଇବା ଦ୍ୱାରା ଜୀବାଣୁର ପ୍ରସାର କମିଥାଏ ଏବଂ ସ୍ୱଚ୍ଛତାର ପରିବେଶ ସୃଷ୍ଟି ହୋଇଥାଏ।
0: ତେବେ ଶିଶୁମାନଙ୍କ ପାଇଁ ହାତ ଧୋଇବା କାହିଁକି ଜରୁରୀ ମ୍ୟାଡମ୍?
1: ଦେଖନ୍ତୁ, ଶିଶୁମାନେ ଯେମିତିକି ତଳେ ଖେଳନ୍ତି, ଖେଳିବା ସମୟରେ ଅନେକ ବସ୍ତୁ ଛୁଇଁଥାନ୍ତି, ତେଣୁ ହାତ ଧୋଇବା ଅଭ୍ୟାସ ସେମାନଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
0: ହାତ ଧୋଇବା ପରେ କ'ଣ କରିବା ଉଚିତ?
1: ହାତ ଧୋଇବା ପରେ ପରିଷ୍କାର ତଉଲିଆ କିମ୍ବା ଶୁଖିଲା ଟାଉଲରେ ହାତକୁ ଭଲ ଭାବେ ଶୁଖାଇବା ଉଚିତ।
0: ଏବେ ଦେଖନ୍ତୁ, ଛୋଟ ଛୁଆମାନେ ହାତ ଧୁଅନ୍ତିନି, ଗନ୍ଧିଆ କରିକି ଖାଆନ୍ତି, କରନ୍ତି ସବୁ, ତ ଏଇ ହାତ ଧୋଇବା ଅଭ୍ୟାସ କାହାର ଦାୟିତ୍ୱ ହେବା ଦରକାର?
1: ନିଜେ ତ ହାତ ଧୋଇବା ସହିତ ପରିବାର ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ଏହି ଅଭ୍ୟାସ ପାଇଁ ସଚେତନ କରିବା ଆମ ସମସ୍ତଙ୍କର ଏଇଟା ଦାୟିତ୍ୱ ଅଟେ। ଖାସ କରିକି ପିଲାମାନଙ୍କୁ ସେମାନଙ୍କର ସବୁବେଳେ ଯେମିତି ହାତର ଧୋଇଥିବେ, ପରିଷ୍କାର ରହୁଥିବେ, ସେ ପ୍ରତି ବି ଆମମାନଙ୍କୁ ନଜର ଦେବା ଆବଶ୍ୟକ।
0: ତାପରେ ହାତ ଧୋଇବା ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ କ'ଣ?
1: ହାତ ଧୋଇବାର ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୀବାଣୁର ପ୍ରସାର ରୋକିବା, ରୋଗର ଆଶଙ୍କା କମାଇବା ଏବଂ ସୁସ୍ଥ ଜୀବନଯାପନ କରିବା, ଏହାର ମୁଖ୍ୟ ଉଦ୍ଦେଶ୍ୟ।
0: ହାତ ଧୋଇବା ଅଭ୍ୟାସକୁ ଆମେ କିପରି ସମାଜରେ ବଢ଼େଇ ପାରିବା, କ'ଣ କଲେ ବଢ଼ିବ ସେଇଟା?
1: ହାତ ଧୋଇବା ଅଭ୍ୟାସକୁ ଆମେ ଯେମିତିକି ବିଦ୍ୟାଳୟ, ପରିବାର ଓ ସମାଜର ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବା

0: ପୋଷ୍ଟର ଓ ସ୍ୱଚ୍ଛତା ବାର୍ତ୍ତା ମାଧ୍ୟମରେ ଏହି ଅଭ୍ୟାସକୁ ଆମେ ବଢ଼ାଇ ପାରିବା। ଯେମିତିକି ସାବୁନରେ ହାତ ଧୁଅ ଓ ରୋଗକୁ ଦୂରେଇ ଦିଅ।
1: ହାତ ଧୋଇବା ଦ୍ୱାରା କେଉଁ ଅଭ୍ୟାସ ଗଢ଼ି ଉଠେ?
0: ହାତ ଧୋଇବା ଦ୍ୱାରା ନିୟମିତ ଯଦି ଆମେ ହାତ ଧୋଇବା ଦ୍ୱାରା ଶରୀର ଓ ପରିବେଶ ପ୍ରତି ସ୍ୱଚ୍ଛତାର ଭଲ ଅଭ୍ୟାସ ଗଢ଼ି ଉଠେ।
1: ତ ରୋଗ ପ୍ରତିରୋଧରେ ହାତ ଧୋଇବାର ଭୂମିକା କ'ଣ?
0: ହାତରେ ଥିବା ଜୀବାଣୁକୁ ଦୂର କରି ଏହା ଜୀବାଣୁର ପ୍ରସାର ଓ ସଂକ୍ରାମକର ଆଶଙ୍କା କମାଇଥାଏ।
1: ରାନ୍ଧିବା ପୂର୍ବରୁ ହାତ ଧୋଇବା, ଏକଥା ସମସ୍ତେ କହନ୍ତି, ଆପଣଙ୍କ ମତରେ କ'ଣ?
0: ରାନ୍ଧିବା ପୂର୍ବରୁ ତ ହାତ ଧୋଇବା ନିହାତି ଦରକାର ଅଟେ। ଦେଖନ୍ତୁ, ଏବେ ଯେମିତିକି ହାତ ଯଦି ଅପରିଷ୍କାର ହେଇଥିବ, ଆମେ ଯଦି ହାତ ନ ଧୋଇକି ଯଦି ଆମେ ରୋଷେଇ କରିବା, ସେଇ ମାନେ ଯୋଉଟା ଆମେ ରୋଷେଇ କରୁଥିବା ତାକୁ ଯଦି ଆମେ ସମସ୍ତେ ଯଦି ଖାଇବା, ତାହେଲେ ଆମର କ'ଣ ନା ମାନେ ଅପରିଷ୍କାର ଜିନିଷ ସବୁ ଆମ ପେଟ ଭିତରକୁ ଯିବ ନା। ସେଇଥିପାଇଁ ମାନେ ଆମ ଦେହ ବି ଖରାପ ହବ। ସେଇଥିପାଇଁ ଆମେ ରୋଷେଇ କରିବା ପୂର୍ବରୁ ଆମେ ନିଜେ ହାତକୁ ପରିଷ୍କାର କରିକିରି ଆମେ ରୋଷେଇ ପ୍ରସ୍ତୁତ କରିବା ଉଚିତ। ତା ସହିତ ଜୀବାଣୁ ହାତ ମାଧ୍ୟମରେ ଖାଦ୍ୟ ଓ ମୁହଁକୁ ପହଞ୍ଚି ସଂକ୍ରମଣର ଆଶଙ୍କା ବଢ଼ାଇଥାଏ। ସେଇଥିପାଇଁ ଆମେ ହାତ ଧୋଇବା ଅଭ୍ୟାସ ନିହାତି ଆବଶ୍ୟକ।
1: ବାହାରୁ ଘରକୁ ଆସିବା ପରେ ହାତ ଗୋଡ଼ ଧୋଇବା ଭଲ, ଏକଥା ବଡ଼ମାନେ କହନ୍ତି, କାହିଁକି?
0: ଦେଖନ୍ତୁ, ଯେମିତିକି ବାହାରର ବିଭିନ୍ନ ବସ୍ତୁ ଛୁଇଁବା ଦ୍ୱାରା ହାତରେ ମଇଳା ଓ ଜୀବାଣୁ ଲାଗିଥାଏ। ତେଣୁ ଯେତେବେଳେ ଆମେ ଘରକୁ ଆସିବା, ଆସିଲା ପରେ ଆମେ ହାତ ଗୋଡ଼ ଭଲ ଭାବରେ ସ୍ୱଚ୍ଛ ହେଇକିରି ଆମେ ପୋଛାପୋଛି ହେଇକିରି ଯେତେ ଆମେ ନିର୍ମଳ ଯେତେ ଆମେ ସଫା ରହିବା ସେତେ ଆମ ଦେହ ପାଇଁ ହିଁ ଭଲ। ସେଇଥିପାଇଁ ବାହାରୁ ଆମେ ଯେତେବେଳେ ବୁଲିକିରି ଆସିବା ସେତେବେଳେ ଆମେ ହାତ ଗୋଡ଼ ମୁହଁ ସବୁ ଧୁଆଧୁଇ ହେଇକିରି ପୋଛାପୋଛି ହେଇକିରି ପରିଷ୍କାର ହୋଇ ରହିବା ନିହାତି ଆବଶ୍ୟକ।
1: ହାତ ଧୋଇବା ଅଭ୍ୟାସ ଆମ ଦୈନନ୍ଦିନ ଜୀବନରେ କାହିଁକି ଦରକାର? ତା ସହିତ ନଖ ସଫା କରିବା ସହିତ ହାତ ଧୋଇବାର ସମ୍ପର୍କ କ'ଣ?
0: ହାତ ଧୋଇବା ଅଭ୍ୟାସ ଆମ ଶରୀରକୁ ପରିଷ୍କାର ରଖିବା ସହିତ ଜୀବାଣୁର ପ୍ରସାର ମଧ୍ୟ କମାଇଥାଏ, କମାଇ ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ। ନଖ ଦେଖନ୍ତୁ, ଯେମିତିକି ନଖ ତଳେ ଆମର ଯେମିତି ମଇଳା ଯଦି ରହିଥିବ, ଆମେ ଯଦି ତାକୁ ଆମେ ନଖ କାଟିବାନି, ଆମେ ତାକୁ ଯଦି ସଫା ନ କରିବା, ଆମେ ଯଦି ସେଇ ନଖରେ ମଇଳା ଥିବ ଆମେ ଯଦି ଖାଦ୍ୟ ସବୁ ଖାଇବା, ତାହେଲେ ସେ ମଇଳା ଆମ ପେଟକୁ ଯିବ। ପେଟକୁ ଯଦି ଯିବ ମାନେ ସେଇଟା ଆମର ଯେମିତିକି ପେଟ କାଟୁଛି, ପେଟ କାଟିବ ମଇଳା ଯଦି ଆମ ପେଟ ପେଟ ପେଟ ରୋଗ ବିଶେଷ କରି ହବ। ତେଣୁ କରିକିରି ଆମେ ନଖ ସଫା କରିବା, ତା ସହିତ ଆମେ ନିଜେ ହାତ ଧୋଉଥିବା, ତାହେଲେ ଯାଇକିରି ନଖ ତଳେ ମଇଳା ଓ ଜୀବାଣୁ କମିବ। ତେଣୁ ନଖ ଛୋଟ ଓ ପରିଷ୍କାର ରଖିବା ସହିତ ହାତକୁ ଆମେ ଭଲ ଭାବରେ ଧୋଇବା।
1: ହାତ ଧୋଇବାର ଅଭ୍ୟାସକୁ ବିଦ୍ୟାଳୟରେ କିପରି ବିକଶିତ କରାଯାଇପାରିବ?
0: ଯେମିତିକି ଛାତ୍ରଛାତ୍ରୀମାନଙ୍କୁ ହାତ ଧୋଇବାର ସଠିକ୍ ପଦ୍ଧତି ଶିଖାଇବା, ଶିଖାଇ ସ୍କୁଲରେ ସାବୁନ ଓ ପାଣିର ବ୍ୟବସ୍ଥା କରି ଏହି ଅଭ୍ୟାସ ବିକଶିତ କରାଯାଇପାରେ।
1: ହାତ ଧୋଇବା ଅଭ୍ୟାସ ଶିଶୁମାନଙ୍କୁ କ'ଣ ଶିଖାଏ?
0: ହାତ ଧୋଇବା ଅଭ୍ୟାସ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ନିଜ ପ୍ରତି ଯତ୍ନ ନେବାର ମହତ୍ତ୍ୱ ଶିଖାଇଥାଏ।
1: ହାତ ଧୋଇବା ଅଭ୍ୟାସରେ ପରିବାରର ଭୂମିକା ରହିବା ଦରକାର କି?
0: ନିଶ୍ଚିନ୍ତ ଭାବରେ ପରିବାରର ବଡ଼ମାନେ ନିଜେ ଯଦି ନିୟମିତ ଭାବରେ ହାତ ଧୋଇ ପରିଷ୍କାର ପରିଚ୍ଛନ୍ନ ରହିବେ, ତେବେ ସେମାନେ ଶିଶୁମାନଙ୍କ ପାଇଁ ମଧ୍ୟ ଭଲ ଉଦାହରଣ ସୃଷ୍ଟି କରିପାରିବେ।
1: ହାତ ଧୋଇବା ଓ ସ୍ୱଚ୍ଛ ସମାଜ ମଧ୍ୟରେ କ'ଣ ସମ୍ପର୍କ ରହିଛି?
0: ହାତ ଧୋଇବା ଓ ସ୍ୱଚ୍ଛ ସମାଜ ମଧ୍ୟରେ ଯେମିତି ପ୍ରତ୍ୟେକ ବ୍ୟକ୍ତି ନିଜ ହାତକୁ ସ୍ୱଚ୍ଛ ରଖିବେ, ସ୍ୱଚ୍ଛ ରଖିଲେ ଜୀବାଣୁର ପ୍ରସାର କମିଥାଏ ଏବଂ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଠନରେ ମଧ୍ୟ ସାହାଯ୍ୟ ମିଳିଥାଏ।
1: ତ ହାତ ଧୋଇବାକୁ ଏକ ସରଳ ରୋଗ ପ୍ରତିରୋଧକ ଉପାୟ ବୋଲି କାହିଁକି କୁହାଯାଏ?
0: କାରଣ ଏହା ପାଇଁ ବହୁତ ଖର୍ଚ୍ଚ କିମ୍ବା ବିଶେଷ ବ୍ୟବସ୍ଥା ଦରକାର ନାହିଁ। ସାବୁନ ଓ ପାଣିର ନିୟମିତ ଭାବରେ ଯଦି ଆମେ ହାତ ଧୋଇବା, ତେବେ ଆମେ ଜୀବାଣୁକୁ ମାନେ ଆମର ଜୀବାଣୁକୁ କମାଇ ପାରିବା, ପ୍ରସାରକୁ କମାଇ ପାରିବା।
1: ତ ହାତ ଧୋଇବା ବିଷୟରେ ତ ଆମେ ଅନେକ ଗୁଡ଼ିଏ କଥା ହେଲେ ମ୍ୟାଡମ, ହାତ ଧୋଇବା ଓ ଅନ୍ୟକୁ ସଚେତନ କରିବା ଓ ସୁସ୍ଥ ସମାଜ ଗଢିବା, ଏହା ହେଉଛି ଆମର ଲକ୍ଷ୍ୟ। ତେବେ ଆପଣ ତ ଏତେ ସବୁ କଥା କଲେ, ତା ସହିତ ଆପଣଙ୍କ ନିଜସ୍ୱ ମତାମତ ଆପଣ କ'ଣ ଦେବା ପାଇଁ ଚାହିଁବେ?
0: ମୋ ମତରେ ହାତ ଧୋଇବା ହେଉଛି ରୋଗ ପ୍ରତିରୋଧକର ସବୁଠାରୁ ସହଜ ଓ ସରଳ ଆବଶ୍ୟକ ଅଭ୍ୟାସ ଗୁଡ଼ିକ ମଧ୍ୟରୁ ଗୋଟିଏ। ଆମେ ନିଜେ ନିୟମିତ ଭାବରେ ଯଦି ହାତ ଧୋଇବା ସହିତ ପରିବାର ଓ ବନ୍ଧୁ ଓ ସମାଜର ଅନ୍ୟ ଲୋକମାନଙ୍କୁ ମଧ୍ୟ ଏହାର ମହତ୍ତ୍ୱ ଆମେ ଯଦି ବୁଝାଇ ପାରିବା, ତେବେ ବହୁତ ଭଲ ହେବ। ହାତ ଧୋଇବା ଏକ ଛୋଟ ଅଭ୍ୟାସ ହେଲେ ମଧ୍ୟ ଏହାର ଉପକାରିତା ବହୁତ ବଡ଼ ଅଟେ। ସାବୁନ ଓ ପାଣିରେ ନିୟମିତ ଭାବରେ ଯଦି ଆମେ ହାତ ଧୋଇବା ଦ୍ୱାରା ଜୀବାଣୁର ପ୍ରସାର ମଧ୍ୟ ଆମେ କମାଇ ପାରିବା, ଅନେକ ରୋଗରୁ ନିଜକୁ ଓ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷିତ ରଖିପାରିବା। ତେଣୁ ସ୍ୱଚ୍ଛ ହାତ ସୁସ୍ଥ ଜୀବନ, ଜୀବନରେ ଏକ ନିୟମ କରିବା ଉଚିତ। ଏକ ଛୋଟ ସ୍ୱଚ୍ଛତା ଅଭ୍ୟାସ ଆମକୁ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଢ଼ିବାରେ ମଧ୍ୟ ସାହାଯ୍ୟ କରିବ।

0: କରେ। ଯା ହଉ ମ୍ୟାଡ଼ାମ, ଆଜି ଆପଣ ହାତ ଧୋଇବା ଅଭ୍ୟାସ, ରୋଗ ପ୍ରତିରୋଧକର ସରଳ ଉପାୟ ଏ ସମ୍ପର୍କରେ ଆମେ ଶ୍ରୋତାମାନଙ୍କୁ କହିଲେ ଏବଂ ଅନେକ କଥା ଆପଣଙ୍କଠାରୁ ଆମେ ଜାଣିପାରିଲୁ ଏବଂ ଆପଣଙ୍କ ଅନେକ ସମୟ ଆମକୁ ଦେଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
1: ଧନ୍ୟବାଦ।
2: ପ୍ରକୃତରେ ହାତ ଧୋଇ ଖାଇବା ଭାତ ଏକଥାରେ ସତ୍ୟ। ଯେତେ ସଫାସୁତୁରା ଆମେ ରହିବା ଆମ ଶରୀର ସେତେ ଭଲ ରହିବ। ଆମେ ହସିବା ଏବଂ ଅନ୍ୟକୁ ହସାଇବା ଆଉ ସୁସ୍ଥ ରହିବା।

ମଶା ନିୟନ୍ତ୍ରଣରେ ସ୍ୱଚ୍ଛତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଘର ଓ ଆଖପାଖରେ ପାଣି ଜମିବାକୁ ଦେବା ନାହିଁ। ନାଳ, ଡ୍ରେନ୍ ଓ ରାସ୍ତାକୁ ସଫା କରିବା ଏବଂ ସଫା ରଖିବା ଦରକାର। ଟାୟାର, ନଡ଼ିଆ ଖୋଳ, ଭଙ୍ଗା ପାତ୍ରରେ ପାଣି ଜମିବାକୁ ଦେବା ନାହିଁ। ପାଣି ରଖୁଥିବା ପାତ୍ର, ଟାଙ୍କି, ବାଲ୍ଟିକୁ ଢାଙ୍କି ରଖିବା। ଘରର ଅଳିଆ ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା। ନିୟମିତ କୁଲର ଓ ପାଣି ଜମୁଥିବା ସ୍ଥାନ ସଫା କରିବା। ଘରର ଚାରିପାଖରେ ପରିଷ୍କାର ଓ ଶୁଖିଲା ପରିବେଶ ରଖିବା। ସମସ୍ତେ ମିଶି ମଶା ନିୟନ୍ତ୍ରଣ ଓ ସ୍ୱଚ୍ଛତା ବିଷୟରେ ସମସ୍ତଙ୍କୁ ସଚେତନତା ସୃଷ୍ଟି କରିବା। ମଶା ବଂଶବୃଦ୍ଧି କରୁଥିବା ସ୍ଥାନଗୁଡ଼ିକୁ ତୁରନ୍ତ ଚିହ୍ନଟ କରି ସଫା କରିବା। ସ୍ୱଚ୍ଛତା ଅଭ୍ୟାସ କଲେ ମଶାଜନିତ ରୋଗର ଆଶଙ୍କା କମାଇବାରେ ସାହାଯ୍ୟ ମିଳିଥାଏ। ମଶା ଏବଂ ମାଛି ଆମ ପରିବେଶରେ ଥିବା ଦୁଇଟି କ୍ଷତିକାରକ କୀଟ। ଏମାନେ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ଟାଇଫଏଡ୍ ପରି ବିଭିନ୍ନ ରୋଗ ବିସ୍ତାର କରିପାରନ୍ତି। ଅସ୍ୱଚ୍ଛ ପରିବେଶ, ଜମା ପାଣି ଓ ଖୋଲାରେ ପଡ଼ିଥିବା ଆବର୍ଜନା ଏମାନଙ୍କ ବଂଶବୃଦ୍ଧିର ମୁଖ୍ୟ କାରଣ। ତେଣୁ ନିଜ ଘର, ଆଖପାଖ ପରିବେଶ ଏବଂ ସମାଜକୁ ସ୍ୱଚ୍ଛ ରଖିବା ସହ ଉଚିତ ସତର୍କତା ଅବଲମ୍ବନ କରିବା ଦ୍ୱାରା ଆମେ ମଶା ଏବଂ ମାଛି ଦାଉରୁ ରକ୍ଷା ପାଇ ସୁସ୍ଥ ଓ ନିରୋଗ ଜୀବନ ବିତାଇ ପାରିବା। ମଶା ନିୟନ୍ତ୍ରଣ ପାଇଁ ସ୍ୱଚ୍ଛତା ହେଉଛି ଏକ ସରଳ ଓ ପ୍ରଭାବଶାଳୀ ଉପାୟ। ଘର, ରାସ୍ତା, ନାଳ ଓ ଆଖପାଖ ପରିବେଶକୁ ସଫା ରଖିବା ସହ ପାଣି ଜମିବାକୁ ନ ଦେଇ ମଶାର ବଂଶବୃଦ୍ଧିକୁ କମାଇବା। ତେଣୁ ସୁସ୍ଥ ଜୀବନ ଓ ସୁସ୍ଥ ପରିବେଶ ପାଇଁ ସ୍ୱଚ୍ଛତା ରଖିବା ଏବଂ ମଶାକୁ ରୋକିବା ଆମ ସମସ୍ତଙ୍କର ଦାୟିତ୍ୱ।

ଏଥିଲା କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ। ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଖେୟାଲ ପରିବେଷଣ କରିଛନ୍ତି ପଣ୍ଡିତ ଭୀମସେନ ଯୋଶୀ। ଶିଳ୍ପୀଙ୍କ ସହ ତବଲା ସଙ୍ଗତ କରିଛନ୍ତି ବସନ୍ତ ଆଚରେକର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ପୁରିଆ।

0: Tantrivedi, senior journalist, and Meghna Bose, anchor. This program was produced and presented by the News Services Division of Akashvani. You can listen to it on our mobile app, News on AIR.
1: Spotlight.
2: ଏତେବେଳେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ସମୟ ରାତି 9:30 ଆରମ୍ଭ କରୁଛୁ ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ ଗୀତ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଶିଳ୍ପୀଙ୍କ କଣ୍ଠରେ ସଇଦ୍ ରାହିଙ୍କ ରଚନା

ଗୀତ ଏବଂ ଗଜଲର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ଅଶୋକ ଖୋସଲା। ଶିଳ୍ପୀଙ୍କ କଣ୍ଠରେ ଜାଫର ଗୋରଖପୁରୀଙ୍କ ରଚନାରୁ ଗଜଲଟିଏ ଶୁଣନ୍ତୁ।

0: ಸೆಸಲ.
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼େଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼େଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବର ରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଛନ୍ତି ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର। ଶିଳ୍ପୀଙ୍କ ସହ ତବଲା ସଙ୍ଗତ କରିଛନ୍ତି ବାଲକୃଷ୍ଣ ଆୟର, ହାରମୋନିୟମରେ ତୁଳସୀଦାସ ବୋରକର। ଶିଳ୍ପୀଙ୍କୁ ସହଯୋଗିତା କରିଛନ୍ତି ରାଜଶେଖର ମନସୁର।

ରାଜଶେଖର ମନସୁର। ଶିଳ୍ପୀଙ୍କ କଣ୍ଠରେ ଶୁଣିଲେ ରାଗ ଶୁଦ୍ଧ ନଟ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଗୀତ ହିନ୍ଦୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ରାଜ ରିବୁଟ ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ହରିଜିତ ସିଂ। ଗୀତ ରଚନା କରିଥିଲେ କୌଶିର ମୁନିର, ସଙ୍ଗୀତ ପରିଚାଳନା ଜିତ ଗାଙ୍ଗୁଲି। ଏଥର ସମୀରଙ୍କ ରଚନାରେ ଶିଳ୍ପୀ ହେଲେ ଆଦିତ୍ୟ ନାରାୟଣ, ସଙ୍ଗୀତ ପରିଚାଳନା ଚିରନ୍ତନ ଭଟ୍ଟ। ଚଳଚ୍ଚିତ୍ର ସପିଟ।

ଅକିରା। ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ସୁନିଧି ଚୌହାନ, ଗୀତ ରଚନା କରିଥିଲେ ମନୋଜ ମୁଣ୍ଟାସିର, ସଙ୍ଗୀତ ପରିଚାଳନା କରିଥିଲେ ବିଶାଲ ଶେଖର। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ କେକେ, ଗୀତ ରଚନା ତନଭୀର ଘାଜୀ, ସଙ୍ଗୀତ ପରିଚାଳନା ରସିଦ ଖାନ, ଚଳଚ୍ଚିତ୍ର ହେଡ୍ ଷ୍ଟୋରୀ 2।

ସିମ୍ବା ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଥିଲେ ଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନ, ଆଶିଷ କୌର ଏବଂ ତନିଷ୍କ ବାଗ୍ଚି। ଗୀତ ରଚନା କରିଥିଲେ ରଶ୍ମି ବିରାଗ, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍ଚି। ଶେଷରେ ଶିଳ୍ପୀ ଅରିଜିତ ସିଂ, ଗୀତ ରଚନା ଆରାଫାତ ମେହମୁଦ, ସଙ୍ଗୀତ ପରିଚାଳନା ଗୌରବ ଦଗାଉଁକର। ଚଳଚ୍ଚିତ୍ର ହାର୍ଟଲେସ୍।

ହାର୍ଟଲେସ୍ ଚଳଚ୍ଚିତ୍ର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ, ପରେ ଶୁଣନ୍ତୁ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ।

ପ୍ରଥମେ ହିନ୍ଦୀରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଆମର ସାନ୍ଧ୍ୟ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଆସନ୍ତାକାଲିର କେତେକ କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 7:25 ପ୍ରଚାର କରିବୁ ବିବିଧ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟସ୍ତରୀୟ ବୁଣାକାର ହାକ୍ୟାଥନ୍ରେ ତୃତୀୟ ପୁରସ୍କାର ହାସଲ କରିଥିବା କୋଟପାଡ଼ର ରୁକ୍ମିଣୀ ମହନ୍ତଙ୍କ ସହ ସାକ୍ଷାତକାର ଶୁଣିବେ। ପୂର୍ବାହ୍ନ 11:00 ଭେଟିଦେବୁ ନାଟକ ପରାଜିତା ନାୟିକା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ। ଦିନ 1:20 ଘରୋଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଗୀତ ସୁରେ ମଧୁଜୁରେ। ପରେ ରହିଛି ସାକ୍ଷାତକାର, ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବପିଢ଼ି କିପରି ସମ୍ମୁଖୀନ ହେବେ। ହ୍ୟାଲୋ ସାରଦା ଲାଗବା ଗୀତ ଶୁଣିବେ ଅପରାହ୍ନ 5:30। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା। ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ ଡକ୍ଟର ସତ୍ୟବ୍ରତ ସାମନ୍ତରାୟଙ୍କ ସହ ସାକ୍ଷାତକାର। ରାତି 10:00 ଶୁଣିବେ ଆଧୁନିକ ଗୀତ। ଏକକ ସଙ୍ଗୀତ ନିର୍ଦ୍ଦେଶକ କ୍ରମରେ ରାଜେଶ ରୋଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:30। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିକାର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।